ଆକାଶବାଣୀ ଜୟପୁର ଆଜି ଗୁରୁବାର 1948 ଶତାବ୍ଦ ଶ୍ରାବଣ 24 ଦିନ 2026 ମସିହା ଅଗଷ୍ଟ ମାସର 6 ତାରିଖ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ସହ ସ୍ୱାଗତ କରୁଛୁ ଆଜିକାର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ୍ସ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଟ୍ସ ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ।

ପ୍ରଥମେ ଶୁଣିଲେ ସଂସ୍କୃତ ଶ୍ଳୋକ। ପୁରାତନ ରଚନାରେ ଶିଳ୍ପୀ ଥିଲେ ବୈଭବୀ ସେଟେ। ଏଥର ଶିଳ୍ପୀ ହେଲେ ବେଣୁଧର ସୁବୁଦ୍ଧି। ଶିଳ୍ପୀଙ୍କ କଣ୍ଠରେ ବେଣୁଧର ପରିଡ଼ାଙ୍କ ରଚନା।

ଏଇଠି ଶେଷ କରୁଛୁ ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 100ତମ ଭାଗ।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସର ଏକଶତତମ ଭାଗ ଶୁଣିଲେ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଆମ ମନରେ ଅସ୍ଥିରତା ଆସେ କାହିଁକି? ଏମିତି ଏକ ପ୍ରଶ୍ନ ନିଜକୁ ପଚାରିବା, କାରଣ ଆମେ ସନ୍ତୁଷ୍ଟ ଜୀବନଟିଏ ଜିଇଁଛୁ କି? ଏହି ପ୍ରଶ୍ନର ଉତ୍ତର ଯଦି ହଁ ନୁହେଁ, ତେବେ ଆମ ମନ ଅସ୍ଥିର ହେବାକୁ ବାଧ୍ୟ। ଯେପର୍ଯ୍ୟନ୍ତ ଆମ ଖୋଜିବା ସରିନାହିଁ, ଯେପର୍ଯ୍ୟନ୍ତ ଆମେ ଭାବୁଛୁ ଆମକୁ ଆଉ କିଛି ଦରକାର ହେଉଛି, ଆମେ ମାନସିକ ସ୍ତରରେ ସ୍ଥିର ହୋଇପାରିବା କେମିତି? ଆମେ ଖୁବ୍ ଚତୁର ହୋଇଥିଲେ ନିଜ ମନର ଭାବକୁ ଲୁଚାଇ ଏଭଳି ଅଭିନୟ କରିପାରିବା ଯେ ଆମେ ସନ୍ତୁଷ୍ଟ ଅଛୁ ବୋଲି। ହେଲେ ଆମ ଚତୁରତା ଆମକୁ କେତେଦିନ ସହଯୋଗ କରିବ ଯେ? ସତ କହିବାକୁ ଗଲେ ସଂସାରରେ ଏମିତି କିଏ ଅଛି ଯାହାର ସବୁ ଇଚ୍ଛା ପୂରଣ ହୋଇସାରିଛି, ଯାହାର ଆଉ କିଛି ଲୋଡ଼ା ନାହିଁ ବୋଲି କହିବାର ଦମ୍ଭ ହୋଇଛି? ଯାହାକୁ ପଚାରିବେ ସେ ନିଶ୍ଚୟ କହିବେ ଅନେକ କିଛି ପାଇଲେଣି, ଆଉ କିଛି କିଛି ଆଶା ରଖିଛନ୍ତି। ବାସ୍ତବତା ହିଁ ଏହିଭଳି, ସମସ୍ତେ ସବୁ ପାଇନଥାନ୍ତି। ସବୁ ପାଇବାକୁ ଆଶା ବି କେମିତି କରିହେବ ଯେ? ଆମେ ଯାହା ବୁଝିଛୁ ସେଇ ଭିତରୁ କିଛି ହିଁ ତ ଆମେ ଆଶା କରିପାରିବା। ହେଲେ ଆମେ କ'ଣ ସମଗ୍ର ବିଶ୍ୱକୁ

ବୁଝିସାରିଛୁ ଯେ ବିଶ୍ୱର ସବୁକିଛି ପାଇଁ ଆଶା ପୋଷଣ କରିବା, ତେବେ ଆମେ କ'ଣ ଆଶା କରିବା ସେ କଥା ଭାବିବା ଆଗରୁ ଥରେ ନିଜକୁ ପଚାରିବା, ମୁଁ ସେହି କଥା ପାଇଁ ଯୋଗ୍ୟ ତ? କାରଣ ନିଜକୁ ପ୍ରସ୍ତୁତ ନ କରି କିଛି ଏମିତି ଆଶା କରିବା ନାହିଁ ଯାହା ଆମକୁ କଷ୍ଟ ଦେବ। କଞ୍ଚା ମାଠିଆ କେବେ ହେଲେ ଜଳକୁ ବେଶୀ ସମୟ ଧରି ରଖିପାରେ ନାହିଁ। ଭୋକ ହେଉଛି ପେଟ ପାଇଁ ମୁଠାଏ ଖାଦ୍ୟ ଯଥେଷ୍ଟ, ଶୋଷ ହେଉଛି ମୁନ୍ଦାଏ ପାଣି ଯଥେଷ୍ଟ, ନିଜକୁ ଘୋଡ଼ାଇ ରଖିବା ପାଇଁ ଖଣ୍ଡେ ଦୁଇଖଣ୍ଡ ବସ୍ତ୍ର କିମ୍ବା ମୁଣ୍ଡ ଗୁଞ୍ଜିବା ପାଇଁ କୁଡ଼ିଆଟିଏ ଯଥେଷ୍ଟ ନୁହେଁ କି? ହେଲେ ଆମ ଆଶା ଏତିକିରେ କ'ଣ ସରିଯାଏ? ନା, କଦାପି ନୁହେଁ। ଆମ ଆଶା ଆବଶ୍ୟକତା ମେଣ୍ଟାଇବା ଯାଏଁ ସୀମିତ ରହିପାରେ ନାହିଁ। ଆଶା ଆମକୁ ବିଳାସ ବ୍ୟସନ ଆଡ଼କୁ ଟାଣିନିଏ। ଖାଦ୍ୟ, ପାନୀୟ, ବସ୍ତ୍ର ଏବଂ ଆଶ୍ରୟ ଏହିଭଳି ମୌଳିକ ଆବଶ୍ୟକତା ସବୁକୁ ମେଣ୍ଟାଇ ସାରିବା ପରେ ମନ ବିଳାସ ବ୍ୟସନ ଆଡ଼କୁ ଧାଇଁଯାଏ ଏବଂ ଜୀବନରେ ଅସ୍ଥିରତା ଘର କରିବା ଆରମ୍ଭ କରେ। ଆମ ମନର ଅସ୍ଥିରତା ପାଇଁ ଯାହା କିଛି ଦାୟୀ, ପ୍ରଥମେ ତାକୁ ଆବିଷ୍କାର କରିବା, ତାକୁ ବୁଝିପାରିଲେ ସେହିଭଳି କାରକରୁ ନିଜକୁ ମୁକ୍ତ ରଖିବାକୁ ଚେଷ୍ଟା ଆରମ୍ଭ କରିବା। ସେହି ଚେଷ୍ଟାରେ ସଫଳ ହେଲେ ମନ ସ୍ଥିର ହେବା ସମ୍ଭବ ହେବ। ମନ ସ୍ଥିର ହେଲେ ଆମେ ନିଜକୁ ଟିକେ ଉଚ୍ଚତର ଧ୍ୟାନ ଯୋଗ ପାଇଁ ପ୍ରସ୍ତୁତ କରିପାରିବା। ଏତେସବୁ କହିବାର ଉଦ୍ଦେଶ୍ୟ ହିଁ ହେଉଛି, ଯୋଗାଭ୍ୟାସ କେବଳ ଏକ ଶାରୀରିକ କ୍ରିୟା ନୁହେଁ। ଯୋଗ ଆମକୁ ଆମ ନିଜ ଆତ୍ମିକ ସତ୍ତା ସହ ଯୋଗ କରିବାର ଏକ ପ୍ରକ୍ରିୟା। ଆମ ଆତ୍ମିକ ସତ୍ତା ସଦାକାଳରୁ ସ୍ଥିର, ଏଣୁ ଆମକୁ ସ୍ଥିର ହେବାର ଆବଶ୍ୟକତା ରହିଛି। ଆମେ ସ୍ଥିର ହେଲେ ଆମ ନିଜ ସତ୍ତା ସହ ଆମର ଯୋଗ ସମ୍ଭବ ହେବ। ଏହି ପ୍ରକ୍ରିୟା ଅଳ୍ପ କିଛି ଦିନର ଅଭ୍ୟାସରେ ସମ୍ଭବ ହୁଏ ନାହିଁ। ନିରନ୍ତର ଅଭ୍ୟାସ, ଧ୍ୟାନ, ପ୍ରାଣାୟାମ, ମନନ, ଚିନ୍ତନ ବଳରେ ହୁଏତ ଆମେ ନିଜକୁ ଉପଲବ୍ଧି କରିବାର ଏକ ମାର୍ଗ ଖୋଜିପାଇବା। ହରି ଓମ୍ ତତ୍ସତ୍।

0: ଆଜିର ଅନୁଚିନ୍ତା ଶୁଣିଲେ। ରଚନା ଏବଂ ଉପସ୍ଥାପନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଏଠି ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ, ଆଜି ଅପରାହ୍ନ 5:30 ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ସ୍ତନ୍ୟପାନ ପାଳନ ସପ୍ତାହ ସମ୍ପର୍କରେ। ଭେଟଘାଟରେ ଶୁଣିବେ ମାଣ୍ଡିଆ ରୋପା କଣ ଦିନେ କଲେ ଭଲ ହେସି, ଏ ସମ୍ପର୍କରେ ଏକ ସାକ୍ଷାତକାର। ଶେଷରେ ରହିଛି ଅନ୍ୟ ଏକ ସାକ୍ଷାତକାର, ମା କ୍ଷୀର ଅମୃତ ସମାନ। ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ଶୁଣିବେ ଧାରାବାହିକ ନାଟକ ଅମୃତର ସନ୍ତାନର ଦ୍ୱିତୀୟ ଭାଗ, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ବର୍ତ୍ତମାନ ଆପଣମାନଙ୍କ ପାଇଁ ନେଇ ଆସିଛୁ ଆଜି ସକାଳର ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଟମାଟୋ ଫସଲରେ ବର୍ଷା ଦିନରେ ବିଭିନ୍ନ ପ୍ରକାର ପୋକ ରୋଗ କ'ଣ ସବୁ ଲାଗନ୍ତି ଏବଂ ତା'ର ପ୍ରତିକାର କିପରି କରିବେ ସେ ସମ୍ପର୍କରେ କିଛି ଜାଣିବା। ଆମ ଅଞ୍ଚଳରେ ଟମାଟୋ ଚାଷ ବହୁଳ ଭାବରେ ଚାଷ ବର୍ଷ ତମାମ କରାଯାଇଥାଏ। ବର୍ଷା ଦିନରେ ହେଉଥିବା ଟମାଟୋ ଚାଷରେ ବିଭିନ୍ନ ପ୍ରକାର ପୋକ ଓ ରୋଗ ଆକ୍ରମଣ କରିଥାନ୍ତି, ଏସବୁ କ'ଣ ଆଉ କିପରି ତାକୁ ପ୍ରତିକାର କରିବେ ଆସନ୍ତୁ ସେ ସମ୍ପର୍କରେ କିଛି ଜାଣିବା। ଟମାଟୋ ଫସଲରେ କାଙ୍କଡ଼ିଆ ପୋକ ବହୁଳ ଭାବରେ ଦେଖାଯାଇଥାନ୍ତି। କାଙ୍କଡ଼ିଆ ପୋକ ଆଳୁ ବାଇଗଣ ଓ କାଙ୍କଡ଼ ଫସଲ ପରି ଟମାଟୋ ଫସଲ ମଧ୍ୟ ଆକ୍ରମଣ କରି କ୍ଷତି କରିଥାନ୍ତି। ଏହି ପୋକର ଉଭୟ ପୂର୍ଣ୍ଣାଙ୍ଗ ଅବସ୍ଥା ଏବଂ ଭୃଙ୍ଗ ଅବସ୍ଥା କ୍ଷତିକାରକ ହୋଇଥାଏ। ଏମାନେ ଟମାଟୋ ଫସଲର ପତ୍ରର ଉଭୟ ପାର୍ଶ୍ୱକୁ ସବୁଜ ଅଂଶ କରିଖାନ୍ତି। ଦୁଇ ଶିରା ମଧ୍ୟସ୍ଥ ସବୁଜ ଅଂଶଗୁଡ଼ିକ କରି ଖାଇଯିବା ଯୋଗୁଁ ପତ୍ରଗୁଡ଼ିକ ଜାଲଜାଲିଆ ହୋଇଯାଏ ଏବଂ ଶେଷରେ ଆକ୍ରାନ୍ତ ପତ୍ରଗୁଡ଼ିକ ଗଛରୁ ଝରିପଡ଼ି ଗଛଗୁଡ଼ିକ ନଷ୍ଟ ହୋଇଯାଇଥାଏ। ତେବେ ଏହି କାଙ୍କଡ଼ିଆ ପୋକ ପରିଚାଳନା କିପରି କରିବେ, କ୍ଷେତ ମଧ୍ୟରୁ ଅନାବନା ଗଛ, ବିକଳ୍ପ ପୋଷକ ଗଛ ସବୁ ବାହାର କରି ପୋଡ଼ିଦେବାର ବ୍ୟବସ୍ଥା କରିବେ। ଆକ୍ରାନ୍ତ କ୍ଷେତର ପତ୍ରକୁ ଅଣ୍ଡା ପୁଞ୍ଜି

0: ଭୃଙ୍ଗ ଏବଂ ପୂର୍ଣ୍ଣାଙ୍ଗ ଅବସ୍ଥାରେ କୀଟମାନଙ୍କୁ ହାତରେ ସଂଗ୍ରହ କରି ମାରିବାର ବ୍ୟବସ୍ଥା କରନ୍ତୁ। ଉପକାରୀ ପୋକମାନଙ୍କ ସଂରକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ। ଆକ୍ରାନ୍ତ କ୍ଷେତରେ ନିମ୍ବ ଆଧାରିତ କୀଟବିଷ ବ୍ୟବହାର କରନ୍ତୁ। ଅଧିକ ଆକ୍ରାନ୍ତ କ୍ଷେତରେ କାର୍ବାରିଲ୍ ସେଚିତ ଗୁଣ୍ଡ ମାଲାଥିଆନ ଏହିସବୁକୁ ଯେକୌଣସି ଗୋଟିଏକୁ ଫସଲର ଆବଶ୍ୟକତା ଲକ୍ଷ୍ୟ କରି ଅଦଳବଦଳ ଭାବରେ ଅନୁମୋଦିତ ହାରରେ ବ୍ୟବହାର କରନ୍ତୁ। କାଙ୍କଡ଼ିଆ ପୋକ ଭଳି ଅଷ୍ଟପଦୀ ପୋକ ମଧ୍ୟ ଟମାଟୋ ଫସଲରେ କ୍ଷତି କରିଥାନ୍ତି। ଏହି ଅଷ୍ଟପଦୀ ପୋକମାନେ ବାଇଗଣ ଫସଲରେ ଟମାଟୋ ଆଳୁ ଭେଣ୍ଡି ଓ କଖାରୁ ଏହିସବୁ ଫସଲକୁ ଆକ୍ରମଣ କରି ବିଶେଷ ଭାବରେ କ୍ଷତି କରିଥାନ୍ତି। ଏମାନେ ପତ୍ର ତଳ ପାଖରେ ରହି ରସ ଶୋଷଣ କରନ୍ତି, ଯାହାଫଳରେ ଆକ୍ରାନ୍ତ ପତ୍ରଗୁଡ଼ିକ ପ୍ରଥମେ ହଳଦିଆ ପଡ଼ି ପରେ ବାଦାମୀ ରଙ୍ଗ ହୋଇଯାଏ। ଏମାନଙ୍କ ଯୋଗୁଁ ହୋଇଥିବା କ୍ଷତ ପତ୍ର ଉପରେ ଧଳା ଗାର ଭଳି ଦେଖାଯାଏ। ଏହାକୁ କିପରି ପରିଚାଳନା କରିବେ, କ୍ଷତ ମଧ୍ୟରୁ ଅନାବନା ଗଛ ଏବଂ ବିକଳ୍ପ ପୋଷକ ଗଛକୁ ବାହାର କରି ନଷ୍ଟ କରିଦେବେ। ଅଧିକ ଆକ୍ରାନ୍ତ କ୍ଷେତରେ ଇଥିଏନ୍ ମାଲାଥିଆନ ମିଥାଇଲ୍ ପାରାଥିଆନ କ୍ଲୋରୋଫାଇରିଫସ୍ ସଲ୍ଫର ସେଚିତ ଗୁଣ୍ଡକୁ ଅନୁମୋଦିତ ପରିମାଣର ଫସଲରେ ବ୍ୟବହାର କରିବେ। ଟମାଟୋ ଫସଲରେ ସଳ ପତ୍ରପୋଡ଼ା ରୋଗ ଏକ ମାରାତ୍ମକ ରୋଗ। ଏହି ରୋଗ ଏକ ବିହନବାହୀ କବକଜନିତ ରୋଗ ଏବଂ ଏହା ପବନ ଓ ବର୍ଷା ମାଧ୍ୟମରେ ମଧ୍ୟ ସଂକ୍ରମିତ ହୋଇଥାଏ। ଏହି ରୋଗ ହେଲେ ପ୍ରଥମେ କଅଁଳ ପତ୍ର ଉପରେ ବାଦାମୀ ରଙ୍ଗର ଛୋଟ ଛୋଟ ଦାଗମାନ ଦେଖାଯାଏ। ରୋଗର ଅଣୁଜୀବ ବା କବକମାନେ ମାଟି ଉପରସ୍ଥ ଗଛର ସମସ୍ତ ଅଂଶକୁ ଆକ୍ରମଣ କରିଥାନ୍ତି, ଯାହାଫଳରେ ମାଟିକୁ ଲାଗି ରହିଥିବା ପତ୍ରଗୁଡ଼ିକ ରୋଗ ଆକ୍ରାନ୍ତ ହୋଇ ମରିଯାଆନ୍ତି। ଆକ୍ରାନ୍ତ ପତ୍ରଗୁଡ଼ିକରେ ଚିହ୍ନଗୁଡ଼ିକ ବୃଦ୍ଧି ପାଇ ଏକ କେନ୍ଦ୍ର ବଳୟ ପରି ଦେଖାଯାଏ। ରୋଗର ଲକ୍ଷଣ କଞ୍ଚା ଓ ପାଚିଲା ଫଳ ଉପରେ ମଧ୍ୟ ଦେଖାଯାଇଥାଏ। ଏହାକୁ କିପରି ପରିଚାଳନା କରିବେ ସେ ସମ୍ପର୍କ ମଧ୍ୟ ଜାଣି ରଖନ୍ତୁ। କ୍ଷେତରେ ଅଧିକ ଭାବରେ ଘଞ୍ଚ ଗଛ ରଖିବେ ନାହିଁ। ଅଧିକ ମାତ୍ରାରେ ପାଣି ବ୍ୟବହାର ନ କରି ଠିକ୍ ଭାବରେ ଫସଲର ଆବଶ୍ୟକତାକୁ ଲକ୍ଷ୍ୟ କରି ପାଣି ମଡ଼ାଇବାର ବ୍ୟବସ୍ଥା କରିବେ। ସର୍ବଦା ନିରଳା ନିରୋଗା ତଥା ହୃଷ୍ଟପୃଷ୍ଟ ବିହନ ବ୍ୟବହାର କରିବେ। ଆକ୍ରାନ୍ତ କ୍ଷେତରେ ମାଙ୍କଜେବ କପର ଅକ୍ସିକ୍ଲୋରାଇଡ୍ କାର୍ବାଣ୍ଡିଜିମ୍ ଯେକୌଣସି ଗୋଟିଏ ମଧ୍ୟରୁ ଅଦଳବଦଳ କରି ଫସଲରେ ଆବଶ୍ୟକତାକୁ ଲକ୍ଷ୍ୟ ରଖି ବ୍ୟବହାର କରିବେ। ପୁଣି ଥରେ କହି ରଖୁଛୁ, ଯେଉଁ ଚାଷୀ ଭାଇମାନେ ଟମାଟୋ ଫସଲରେ ସଳ ପତ୍ରପୋଡ଼ା ରୋଗ ଦେଖୁଛନ୍ତି, ସେମାନଙ୍କ ପରିଚାଳନା ପାଇଁ ଆପଣମାନେ କ୍ଷେତ ମଧ୍ୟରୁ ପୂର୍ବ ଫସଲର ମୂଳି ଏସବୁ ସଂଗ୍ରହ କରି ପୋଡ଼ିଦେବାର ବ୍ୟବସ୍ଥା କରନ୍ତୁ। କ୍ଷେତରେ ଅଧିକ ଭାବରେ ଘଞ୍ଚ ଗଛ ରଖିବାର ବ୍ୟବସ୍ଥା କରନ୍ତୁ ନାହିଁ। ସର୍ବଦା ନିରୋଳା ନିରୋଗା ତଥା ହୃଷ୍ଟପୃଷ୍ଟ ବିହନ ବ୍ୟବହାର କରନ୍ତୁ। ପନିପରିବା ଫସଲରେ ଅଧିକ ରାସାୟନିକ ସାର ବ୍ୟବହାର କରିବେ ନାହିଁ। ଯଦି ଯେକୌଣସି ଆପଣମାନେ ରୋଗ କିମ୍ବା ପୋକ ଚିହ୍ନିତ କରୁଛନ୍ତି, ତେବେ ନିକଟରେ ଥିବା କୃଷି ବିଭାଗର କର୍ମକର୍ତ୍ତାଙ୍କ ସହିତ ସାକ୍ଷାତ କରନ୍ତୁ।
1: ଟମାଟୋ ଫସଲରେ ପୋକ ଓ ରୋଗ ପରିଚାଳନା, ଏ ସମ୍ପର୍କରେ ଶୁଣିଲେ ଆଜି ସକାଳର ଚାଷବାସ କଥାରେ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି।
2: ଆମ କୋରାପୁଟ ଜିଲ୍ଲାର କୋରାପୁଟ ସବ୍ଡିଭିଜନ ଲମତାପୁଟ ବ୍ଲକରେ ବହୁ ସଂଖ୍ୟାରେ ଗାଧବା ଆଦିବାସୀମାନେ ବସବାସ କରି ଆସୁଛନ୍ତି। ଚାଷ ଏମାନଙ୍କର ମୁଖ୍ୟ ଧନ୍ଦା। ଦିଆଲି ମାସରେ ଧାନ ଅମଳ କରିସାରିଲା ପରେ ଘରକୁ ଧାନ ଆଣିବା ପୂର୍ବରୁ ବିଲରେ ଧଳା କୁକୁଡ଼ାଟିଏ ବଳି ଦିଆଯାଏ, ଆଉ କୁକୁଡ଼ା ଅଣ୍ଡା ମଧ୍ୟ ପୂଜା ସମୟରେ ଦିଆଯାଏ। ପ୍ରଥମେ ଜଣେ ଛୋଟ ଝିଅକୁ ଚିତ୍ର ବିଚିତ୍ର କରି ପ୍ରଥମ ଧାନ ଅର୍ଥାତ୍ ଲକ୍ଷ୍ମୀ ଧାନକୁ ଗୋଟିଏ ଟୋକେଇରେ ରଖି ଘରକୁ ପଠାଇ ଦିଆଯାଏ। ଝିଅର ମା ଧୂପ ଦୀପ ଲଗାଇଥାଏ, ତାପରେ ଧୂପ ଦୀପ ସହିତ ସେହି ଯେଉଁ ଲକ୍ଷ୍ମୀ ଧାନକୁ ଗମ୍ଭୀର ଘର ରଖି ଦିଆଯାଏ। ଆସନ୍ତୁ ଲମତାପୁଟ ନିକଟସ୍ଥ କାଙ୍ଗରାପଡ଼ା ଗ୍ରାମର ଶ୍ରୀ ବଡ଼ବିରିସା ସିସା ଓ ସାଥୀମାନେ ଗାଇଥିବା ଏହି ଦାନାନା ଗୀତ ଶୁଣିବା।

0: 비렁어베 가이라시베라 마세구로 비렁어베 샌디라시베라
1: 내게 나만 아래 가이라시베라

কাউরি রে মরি অনি গুনু মালি অনলাই।

ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ଶୁଣିବେ ରାତି 8:00, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଏବଂ ଶନିବାର ଦିନ ନୂଆଦିଲ୍ଲୀରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ 2026 ଏବଂ ନିବେଶକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନିବେଶ ପାଇଁ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିବେ। ଏ ସମ୍ପର୍କରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍ତି,
1: ପରଫର୍ମର ହିସାବରେ ପାଞ୍ଚଟି ରାଜ୍ୟ ଭିତରେ ମାନେ ଆମେ ସ୍ଥାନ ପାଇଛୁ। ତ ଆଗକୁ ଆହୁରି କିଭଳି ଭାବରେ ଓଡ଼ିଶାର ଲୋକମାନଙ୍କର ଯେଉଁ ଆଶା ଆକାଂକ୍ଷା ପୁରା କରିହେବ, ମାନ୍ୟବର ମୁଖ୍ୟମନ୍ତ୍ରୀ ସେଥିପାଇଁ ପ୍ରତିଶ୍ରୁତିବଦ୍ଧ।
0: ରାଜ୍ୟରେ କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଅଭିଯାନ ଅଧୀନରେ 91 ସ୍ୱତନ୍ତ୍ର କ୍ୟାନ୍ସର ଚିକିତ୍ସା ପ୍ୟାକେଜ୍କୁ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ କରାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଏଥିପାଇଁ ବଜେଟ୍ରେ 311 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ନିଷ୍ପତ୍ତି ଦ୍ୱାରା କ୍ୟାନ୍ସର ରୋଗୀମାନଙ୍କୁ ଆର୍ଥିକ ଚାପ ପାଇଁ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଆରମ୍ଭ ହୋଇଛି। ବୈଠକରେ ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଅଧ୍ୟକ୍ଷତା କରିବେ। ଏଥିରେ ଯୋଗଦେବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସମ୍ମିଳନୀରେ ଲୋକକୈନ୍ଦ୍ରିକ ଏବଂ ମାନବତା ପ୍ରଥମ ଆଭିମୁଖ୍ୟ ଆଧାରରେ ଶିକ୍ଷା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯିବ। ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବନ୍ୟା ପାଣି ଛାଡ଼ିବା ପରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ବାଲେଶ୍ୱରରେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପାଇଁ ସମୟସୂଚୀ ପ୍ରକାଶ ପାଇଛି। ସଂଶୋଧିତ ସୂଚୀ ଅନୁଯାୟୀ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ସଂଯୋଗ ସମ୍ବନ୍ଧିତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ସେହିପରି ଦାବି ଓ ଆପତ୍ତିର ଶୁଣାଣି ଓ ଫଇସଲା ପ୍ରକ୍ରିୟା ଅବଧିକୁ 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ସେପ୍ଟେମ୍ବର ମାସ 31 ତାରିଖରେ ପ୍ରକାଶ ପାଇବ। ନିଟ୍ ୟୁଜି 2026 ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ

0: ଆଜିଠାରୁ ଓଜେଇଇ ପକ୍ଷରୁ ଅନ୍ଲାଇନ୍ ପଞ୍ଜୀକରଣ ଏବଂ କାଉନ୍ସେଲିଂ ଆରମ୍ଭ ହେବ। ପ୍ରାର୍ଥୀମାନେ କାଉନ୍ସେଲିଂର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ସୂଚନା ପାଇଁ ଓଜେଇର ୱେବ୍ସାଇଟ୍ରେ ଲଗ୍ଇନ୍ କରିପାରିବେ। ଭୁବନେଶ୍ୱରସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ହସ୍କିଟାଲରେ 50 ସିଟ୍ରେ ନାମ ଲେଖା ପାଇଁ ପ୍ରକ୍ରିୟା ଶେଷ ହୋଇଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ପ୍ରାୟ 1,00,000 ଇଏସ୍ଆଇସି ବୀମାଭୁକ୍ତ ଶ୍ରମିକ ଏବଂ ସେମାନଙ୍କ ପରିବାର ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ମଧ୍ୟ ଦେଇ ଯାଇଥିବା 16 ଜାତୀୟ ରାଜପଥର ପାଣିକୋଇଲଠାରୁ ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ରାସ୍ତାରେ ଯାନଗୁଡ଼ିକର ସର୍ବାଧିକ ବେଗସୀମା ନିର୍ଦ୍ଧାରିତ କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏ ଓଡ଼ିଶା ପକ୍ଷରୁ ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ମାଧ୍ୟମରେ ରାଜ୍ୟର 9 ଜାତୀୟ ଓ ରାଜ୍ୟ ରାଜପଥରେ ସ୍ୱୟଂଚାଳିତ ଇ ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ, ଯାତାୟତ ନିୟମର କଡ଼ାକଡ଼ି ପାଳନ ଏବଂ ସଡ଼କ ସୁରକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ସ୍ଥିତ ଲକ୍ରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଶିକ୍ଷାନୀତି 2020 ସମ୍ପର୍କିତ ବୈଠକରେ ଶିକ୍ଷା ପ୍ରତି ରୁଚି ସୃଷ୍ଟି କରିବା ସହ ଶିଶୁ ମନୋବିଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ପରିଚାଳନା କମିଟିର ନୂତନ ସଭାପତିଙ୍କ ସମେତ 25 ସଭ୍ୟ ମନୋନୀତ ହୋଇଥିଲେ। ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତାକାଲିଠାରୁ ପୁରୀ ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ଶୁକ୍ରବାର ରାତି 11:45 ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ଭୋର 4:15 ସୋଲାପୁର ଜଙ୍କସନ୍ରେ ପହଞ୍ଚବ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 11 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ତାଳଚେରଠାରେ ସର୍ବାଧିକ 80 mm ବର୍ଷା ରେକର୍ଡ ହୋଇଛି। 16 ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନ୍ସିପ୍ ଡିଭିଜନ୍ ଏ ର ସେମିଫାଇନାଲ୍ରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶା ପ୍ରବେଶ କରିଛି। ତାମିଲନାଡୁର କୋଏମ୍ବାଟୁରରେ ଚାଲିଥିବା ଏହି ଚାମ୍ପିୟନ୍ସିପ୍ରେ ଗତକାଲି ଓଡ଼ିଶା କ୍ୱାର୍ଟର ଫାଇନାଲ୍ରେ ହରିୟାଣାକୁ 5-1 ପରାସ୍ତ କରିଛି। ସେମିଫାଇନାଲ୍ରେ ଓଡ଼ିଶା ଦଳ ପଞ୍ଜାବକୁ ଭେଟିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ନାରୀ ସ୍ୱାସ୍ଥ୍ୟ ଓ ଯୋଗ ଆଲୋଚନା କରିଛନ୍ତି ଡକ୍ଟର ପ୍ରତିଭାଶ୍ରୀ।
2: ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ନାରୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ତାର ଜୀବନକୁ ସୁସ୍ଥ ଓ ଶୃଙ୍ଖଳିତ କରିବା ନିମନ୍ତେ ବାଲ୍ୟକାଳରୁ ଅନେକ ବ୍ୟାବହାରିକ ଶିକ୍ଷାର ଆବଶ୍ୟକତା ରହିଛି। ଏହା ସହିତ ପ୍ରତିଦିନ କିଛି ଆସନ, ପ୍ରାଣାୟାମ, ମୁଦ୍ରା ଓ ମନ୍ତ୍ର ଆଦିର ଅଭ୍ୟାସ କରିବା ଉଚିତ, ଫଳରେ ବାଳିକାଟି ପୂର୍ଣ୍ଣ ଯୌବନ ପ୍ରାପ୍ତ ହେବା ବେଳକୁ ତାହାର ଶାରୀରିକ ଓ ମାନସିକ ବିକାଶରେ ସମନ୍ୟ ସୃଷ୍ଟି ହୋଇଥାଏ। 7 ବୟସରୁ ହିଁ ସରଳ ଯୋଗାଭ୍ୟାସ ଆରମ୍ଭ କରିବା ନିହାତି ଆବଶ୍ୟକ, କାରଣ ପିଉସିକା ଗ୍ରନ୍ଥି, ଯାହାକୁ ପିନିଆଲ ଗ୍ଲାଣ୍ଡ କୁହାଯାଏ, ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ, ଫଳରେ ଉପଯୁକ୍ତ ଭାବରେ ଶରୀର ଓ ମନର ବିକାଶ ହୋଇଥାଏ। ନିୟମିତ ସୂର୍ଯ୍ୟ ନମସ୍କାର 6 ଚକ୍ର, ତାପରେ 2-3 ପାଇଁ ଶବାସନର ଅଭ୍ୟାସ, ନାଡ଼ି ଶୋଧନ ପ୍ରାଣାୟାମ 5 ଆବୃତ୍ତି, ସାମ୍ଭବୀ ମୁଦ୍ରା 5 ଯେଉଁ ଅଭ୍ୟାସରେ କି ଦୃଷ୍ଟିକୁ ଭ୍ରୁ ମଧ୍ୟରେ କେନ୍ଦ୍ରୀଭୂତ କରାଯାଇଥାଏ, ତା ସହିତ ନାସିକାଗ୍ର ଦୃଷ୍ଟି 5 ଯେଉଁଥିରେ କି ଦୃଷ୍ଟିକୁ ନାସିକାଗ୍ରରେ କେନ୍ଦ୍ରୀଭୂତ କରାଯାଇଥାଏ, ଏବଂ ଗାୟତ୍ରୀ ମନ୍ତ୍ର 24 ଉଚ୍ଚାରଣ କରିବା ନିହାତି ଆବଶ୍ୟକ। ମହିଳାମାନଙ୍କର ମାସିକ ଧର୍ମ ସ୍ଥାପିତ ହେବା ପରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ, ଯଥା ପେଟ ଓ ପିଠିର ଯନ୍ତ୍ରଣା, ମୋଟାପା ବୃଦ୍ଧି ହେବା, କୋଷ୍ଠକାଠିନ୍ୟତା ଏବଂ ମୁଖମଣ୍ଡଳରେ ବ୍ରଣ ଇତ୍ୟାଦି। ଏହି ସମସ୍ୟାକୁ ଦୂର କରିବା ନିମନ୍ତେ ପ୍ରତିଦିନ ସୂର୍ଯ୍ୟ ନମସ୍କାରର ଅଭ୍ୟାସ 6-8 କରିବା ଦରକାର। ଭୁଜଙ୍ଗାସନ 5, ମାର୍ଜରୀ ଆସନ, ମତ୍ସ୍ୟାସନ, ଶଶଙ୍କାସନ ଏବଂ ଉଷ୍ଟ୍ରାସନ ଆଦି ପଛକୁ ମୋଡ଼ି ହେଲା ଭଳି ଯେତେ ସବୁ ଆସନ ରହିଛି ସେଗୁଡ଼ିକର ଅଭ୍ୟାସ କଲେ ପିଠିର ମାଂସପେଶୀର ଏକ୍ସରସାଇଜ୍ ହୋଇଥାଏ ଆଉ ଶରୀରର ସାମ୍ନା ପାଖର ଷ୍ଟ୍ରେଚ୍ ହୋଇଥାଏ, ଟୋନ୍ ହୋଇଥାଏ, ତାଫଳରେ ଏହି ମାଂସପେଶୀ ମଜବୁତ ହୋଇଥାଏ ଆଉ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ରେ କାର୍ଯ୍ୟକ୍ଷମ ହୋଇଥାନ୍ତି। ଏବଂ ତା ସହିତ ଆମେ ଦେଖିବା କିଛି ପ୍ରାଣାୟାମର ଅଭ୍ୟାସ, ଯେମିତି ନାଡ଼ି ଶୋଧନ ଏବଂ ଭ୍ରମରୀ ପ୍ରାଣାୟାମ, ତା ସହିତ ଉଜୟୀ ପ୍ରାଣାୟାମର ଆବୃତ୍ତି ମିନିମମ୍ 10 ଯଦି ଆମେ କରିବା।

0: ଯାହା ଲାଭଦାୟକ ଜଣେ ଯୋଗ ପ୍ରଶିକ୍ଷକ ତାଙ୍କଠାରୁ ଯୋଗ ନିଦ୍ରାର ଅଭ୍ୟାସ ଶିଖି ଦୈନନ୍ଦିନ ଜୀବନରେ 15 ମିନିଟ୍ ମିନିମମ୍ ଯୋଗ ନିଦ୍ରାର ଅଭ୍ୟାସ ଫଳରେ ମନ ଓ ଶରୀରକୁ ବହୁତ ଶାନ୍ତି ମିଳିଥାଏ। ଆଉ ତା ସହିତ ଆମେ ଦେଖିବା ବୈବାହିକ ଜୀବନରେ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ନିର୍ବାହ କରିବା ନିମନ୍ତେ ନାରୀକୁ ଅପରିମିତ ଶକ୍ତିର ଆବଶ୍ୟକ ହୋଇଥାଏ। ଦୈନନ୍ଦିନର ଜୀବନଚର୍ଯ୍ୟାରେ ଯୋଗାଭ୍ୟାସ ଫଳରେ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ଉପଲବ୍ଧ ହୁଏ ଏବଂ ପାରିବାରିକ ଜୀବନ ସୁଖମ ହୋଇଥାଏ। ହର୍ମୋନାଲ ଇମ୍ବାଲାନ୍ସ ଫଳରେ ମୋଟାପା ବଢ଼ିଥାଏ, ବିଷର୍ଣ୍ଣତା ଏବଂ ଉଦ୍ବେଗ ମଧ୍ୟ ବଢ଼ିଥାଏ। ତେଣୁ ଏହି କ୍ଷେତ୍ରରେ ଯୋଗ ଅଭ୍ୟାସ ଯେମିତିକି ଆମେ ଦେଖିବା ପବନ ମୁକ୍ତାସନ, କିଛି ସମୟ ସୂର୍ଯ୍ୟ ନମସ୍କାର, କିଛି ଚକ୍ର କଲାପରେ ଯେମିତି ଆପଣ ଦେଖନ୍ତୁ ଯଦି 6-8 ରାଉଣ୍ଡ କରିପାରୁଛନ୍ତି ଦୈନନ୍ଦିନ ଜୀବନରେ, ଆଉ ସୂର୍ଯ୍ୟ ନମସ୍କାର ଅଭ୍ୟାସ ପରେ କିଛି ସମୟ ଶବାସନରେ ରହି ବିଶ୍ରାମ ନେବା ଫଳରେ ପ୍ରାଣଶକ୍ତିର ସଞ୍ଚାର ସହିତ ଅଙ୍ଗ ପ୍ରତ୍ୟଙ୍ଗରେ ସ୍ଫୁର୍ତ୍ତି ଆସିଥାଏ। ସର୍ବାଙ୍ଗାସନ ଓ ବିପରୀତକରଣୀ ମୁଦ୍ରାର ଅଭ୍ୟାସ ଦ୍ୱାରା ବିଭିନ୍ନ ସ୍ତ୍ରୀ ରୋଗ ମଧ୍ୟ ଦୂର ହୁଏ ଏବଂ ମୁଖମଣ୍ଡଳ କାନ୍ତିଯୁକ୍ତ ହୋଇଥାଏ। ତା ସହିତ ଧ୍ୟାନରେ ଆମେ ଯଦି 10 ମିନିଟ୍ ଅଭ୍ୟାସ କରିବା ତେବେ ମନକୁ ଶାନ୍ତି ମିଳେ ଏବଂ ମନ ସ୍ଥିର ମଧ୍ୟ ରହିଥାଏ। ଏହାପରେ ଆମେ ଦେଖିବା ଉଜ୍ଜୟୀ ପ୍ରାଣାୟାମ, ଗୋଟିଏ ନିହାତି ଉପାଦେୟ ପ୍ରାଣାୟାମ ଯାହାଦ୍ୱାରା ମନ ଅନ୍ତର୍ମୁଖୀ ହୁଏ ଓ ମସ୍ତିଷ୍କକୁ ମଧ୍ୟ ବିଶ୍ରାମ ମିଳିଥାଏ। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ନିମନ୍ତେ ବଜ୍ରଲି ମୁଦ୍ରାର ଅଭ୍ୟାସ ଅତ୍ୟନ୍ତ ଲାଭପ୍ରଦ। ଏହା ସହିତ ସପ୍ତାହକୁ ଥରେ ଲଘୁ ଶଙ୍ଖ ପ୍ରକ୍ଷାଳନ, ଜଣେ ପ୍ରଶିକ୍ଷକଙ୍କଠାରୁ ଏ ବିଷୟରେ ଜାଣିନେଇ କି ଏହି ଅଭ୍ୟାସ କେମିତି କରାଯାଏ ଯଦି ସପ୍ତାହରେ ଥରେ, ତା ସହିତ ଦୈନନ୍ଦିନ ଜୀବନରେ ଜଳନୀତିର ଅଭ୍ୟାସ ଯଦି କରାଯାଏ ମନ ଶାନ୍ତ ରହେ, ତାର କର୍ମକ୍ଷେତ୍ରରେ ସଫଳ ଭାବରେ ତାର ଦାୟିତ୍ୱକୁ ନିର୍ବାହ କରିପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ନାରୀ ସ୍ୱାସ୍ଥ୍ୟ ଓ ଯୋଗ, ଆଲୋଚନା କରିଥିଲେ ଡକ୍ଟର ପ୍ରତିଭା ଶ୍ରୀ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଶ୍ୱସ୍ତରରେ ଭାରତକୁ ନବସୃଜନାତ୍ମକ ଲେଖନୀ ପ୍ରସ୍ତୁତି କେନ୍ଦ୍ର ଭାବେ ବିକଶିତ କରାଯିବ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ହରମୁଜ ପ୍ରଣାଳୀକୁ ନେଇ ଓମାନ ସହ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନ୍ର ସୂଚନା, ଏବଂ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଡିଭିଜନ ଏ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତରେ କାହାଣୀ କହିବାର ସମୃଦ୍ଧ ପରମ୍ପରା ଏବଂ ରଚନାତ୍ମକ ପ୍ରତିଭାମାନଙ୍କ ଅନେକ କ୍ଷମତା ରହିଛି। ବିଶ୍ୱସ୍ତରରେ ଭାରତକୁ ବିଷୟବସ୍ତୁ ପ୍ରସ୍ତୁତି କେନ୍ଦ୍ର ଭାବେ ବିକାଶ କରାଯାଇପାରିବ ବୋଲି ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ନେଟ୍ଫ୍ଲିକ୍ସର ସହକାରୀ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟେଡ୍ ସାରଣ୍ଡୋସ୍ଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବିଷୟ ପ୍ରକାଶ କରିଛନ୍ତି। ଆଲୋଚନା କାଳରେ ଶ୍ରୀ ମୋଦି ଏବଂ ନେଟ୍ଫ୍ଲିକ୍ସ ଅଧିକାରୀ ଭାରତରେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ସମ୍ଭାବନା ଉପରେ ଆଲୋଚନା କରିଥିଲେ। ନେଟ୍ଫ୍ଲିକ୍ସ ଇଣ୍ଡିଆ ପକ୍ଷରୁ କୁହାଯାଇଛି ବୈଠକରେ ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଉଦ୍ୟୋଗକୁ ବିଶ୍ୱସ୍ତରୀୟ ମଞ୍ଚକୁ ନେବା ଲାଗି ଆଲୋଚନା ହୋଇଛି। ଏହି ଅବସରରେ ନେଟ୍ଫ୍ଲିକ୍ସ କମ୍ପାନୀ ଭାରତର ରଚନାତ୍ମକ ପ୍ରତିଭାମାନଙ୍କୁ ଅବସର ଦେବା ଲାଗି ନୂଆ ପଦକ୍ଷେପ ଆରମ୍ଭ କରିବା ନିମନ୍ତେ ଘୋଷଣା କରିଛି। ଭାରତୀୟ ରଚନାତ୍ମକ ପ୍ରାଦ୍ୟୋଗିକୀ ସଂସ୍ଥାନ ଏବଂ ରାଷ୍ଟ୍ରୀୟ ଚଳଚ୍ଚିତ୍ର ବିକାଶ ନିଗମ ମିଳିତ ଭାବେ ଏଥିଲାଗି ଭାରତୀୟ ପ୍ରତିଭାମାନଙ୍କୁ କୌଶଳ ବିକାଶ ଓ ଶିକ୍ଷା ମାଧ୍ୟମରେ ମାର୍ଗଦର୍ଶନ କରିବେ ବୋଲି କୁହାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଦେଶର ଶିକ୍ଷା କ୍ଷେତ୍ରକୁ ଦୃଢ଼ କରିବା ଲାଗି କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଦେଶର ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ଶିକ୍ଷାର ଗୁଣବତ୍ତା ଓ ସହଜତା ବୃଦ୍ଧି ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ଉପାୟ ଉପରେ ବିଚାର ବିମର୍ଶ ହୋଇଛି। ସେ କହିଛନ୍ତି ଭବିଷ୍ୟତକୁ ଲକ୍ଷ୍ୟ ରଖି ପ୍ରସ୍ତୁତ ହୋଇଥିବା ଶିକ୍ଷା ପ୍ରଣାଳୀର ନିର୍ମାଣ ପ୍ରତି

ସରକାର ପ୍ରତିବଦ୍ଧ, ଯାହା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବା ସହ ବିକଶିତ ଭାରତ ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ନୀତି ଆୟୋଗ ପକ୍ଷରୁ ରି ଇମାଜିନିଂ କେୟାର ଷ୍ଟ୍ରାଟେଜିଜ୍ ଫର୍ ଏମ୍ପାୱରିଂ କେୟାର ଗିଭର୍ସ ଇନ୍ ବିକଶିତ ଭାରତ ଆଟ୍ 2047 ଶୀର୍ଷକ ରିପୋର୍ଟ ଜାରି କରିଛି। ରିପୋର୍ଟ ଅନୁଯାୟୀ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶକୁ ଏକ ପ୍ରମୁଖ ସ୍ତମ୍ଭ ଭାବେ ଯତ୍ନ ପ୍ରଦାନ କରିବା ବ୍ୟବସ୍ଥା ଇକୋସିଷ୍ଟମକୁ କଳ୍ପନା କରାଯାଇ ଦକ୍ଷ ଯତ୍ନବାନ ବୃତ୍ତିଗତଙ୍କ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଭାରତର ସମ୍ଭାବନାକୁ ସୁଦୃଢ଼ ବୋଲି କୁହାଯାଇଛି। ଏହି ଅବସରରେ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିଡ଼ି କହିଛନ୍ତି, ଏଥିରେ ଚିକିତ୍ସା ଉପଚାର ପରିବର୍ତ୍ତେ ଯତ୍ନ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି, ଯାହା ଉପଚାରଠାରୁ ବହୁ ଗୁଣରେ ଅଧିକ। ଡକ୍ଟର ଲାହିଡ଼ି ଏହି ରିପୋର୍ଟ ଉନ୍ମୋଚନ କରିବା ଅବସରରେ ଆୟୋଗର ସଦସ୍ୟ ଡକ୍ଟର ଆର୍ ବାଲସୁବ୍ରମଣ୍ୟମ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିଧି ଛିବର ଏବଂ କେନ୍ଦ୍ର ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ରିପୋର୍ଟ ଉନ୍ମୋଚନ ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO, ୟୁନିସେଫ, ବିଶ୍ୱବ୍ୟାଙ୍କ ଏବଂ ଆନ୍ତର୍ଜାତିକ ଶ୍ରମ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। 2024-25 ଏକ ସର୍ଭେ ଅନୁଯାୟୀ ଦେଶର କୌଣସି ସ୍ଥାନରେ ହାତରେ ମଇଳା ଉଠାଇବା କାର୍ଯ୍ୟ ହେଉନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, 2013 ସର୍ଭେ ଅନୁଯାୟୀ 58,000 ଏବଂ 2018 ସର୍ଭେ ଅନୁଯାୟୀ 98 ଏଭଳି ଲୋକଙ୍କୁ ଚିହ୍ନଟ କରାଯାଇଥିଲା ଯେଉଁମାନେ ହାତରେ ମଇଳା ଉଠାଉଥିଲେ। ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି, ସେହିସବୁ ଲୋକମାନଙ୍କୁ ପୁନର୍ବାସ ସହାୟତା ସ୍ୱରୂପ 40,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ସେ କହିଛନ୍ତି, ନମସ୍ତେ ଯୋଜନା ଅଧୀନରେ ସରକାର ସେଭଳି ଲୋକଙ୍କୁ ସ୍ୱରୋଜଗାର ଯୋଜନାରେ ପୁନଃ ଥଇଥାନ କରୁଛନ୍ତି। ସେ ଗୃହକୁ ଜଣାଇଛନ୍ତି, 2023-24 2025-26 ମଧ୍ୟରେ ହାତରେ ମଇଳା ଉଠାଉଥିବା ଲୋକଙ୍କ ସଂଖ୍ୟା 5,632 ଥିବାବେଳେ ସେମାନଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯାଇଛି ଏବଂ ସେମାନଙ୍କ ମଧ୍ୟରୁ 483 ଜଣଙ୍କୁ ଅନ୍ୟ କର୍ମନିଯୁକ୍ତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀକୁ ନେଇ ଓମାନ ସହିତ ଏକ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନ କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଚଳିତ ସପ୍ତାହରେ ଏହି ବୁଝାମଣା ସମ୍ପର୍କିତ ଘୋଷଣା ହୋଇପାରେ। ଯଦି ଏହା ଚୂଡ଼ାନ୍ତ ହୁଏ, ତେବେ ହର୍ମୁଜ୍ ପ୍ରଣାଳୀ ପୁନଶ୍ଚ ଖୋଲିବା ସହ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ହ୍ରାସ ପାଇବ ଏବଂ ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ଶେଷ ହେବାର ସମ୍ଭାବନା ରହିଛି। ତେବେ ଆମେରିକା ଇରାନର ବନ୍ଦରଗୁଡ଼ିକ ଉପରୁ କଟକଣା ହଟାଇବା କିମ୍ବା ନ ହଟାଇବା ଉପରେ ଏହି ବୁଝାମଣାର ଭବିଷ୍ୟତ ନିର୍ଭର କରିବ। ଇରାନ କହିଛି, ହର୍ମୁଜ୍ ପ୍ରଣାଳୀ ଉପରେ ସେ ପ୍ରମୁଖ ଭାବେ ନିୟନ୍ତ୍ରଣ ରଖିବ ଏବଂ ଯୁଦ୍ଧ ପୂର୍ବରୁ ଯେଭଳି କାରବାର ହେଉଥିଲା ଆଉ ସେଭଳି ହେବ ନାହିଁ। ସୂଚନା ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀର ଉତ୍ତର ଭାଗକୁ ଇରାନ ଏବଂ ଦକ୍ଷିଣ ଭାଗକୁ ଓମାନ ନିୟନ୍ତ୍ରଣ କରିବା ଲାଗି ଆଲୋଚନା କରୁଛନ୍ତି। ଭାରତୀୟ ରେଳ ବିଭାଗ ପକ୍ଷରୁ ଆଦର୍ଶ ରିହାତି ବୁଝାମଣାରେ ହୋଇଥିବା ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ କଣ୍ଟେନର ଟ୍ରେନ୍ ପରିଚାଳକମାନେ ଗୋଟିଏ ଲାଇସେନ୍ସରେ ସାରା ଦେଶରେ କଣ୍ଟେନର ଟ୍ରେନ୍ ଚଳାଇବା ଲାଗି ଅନୁମତି ପାଇପାରିବେ। ଏଥିଲାଗି 25 କୋଟି ଟଙ୍କାର ପଞ୍ଜୀକରଣ ଶୁଳ୍କ ଦେବାକୁ ପଡ଼ିବ। ଏହି ସଂଶୋଧନ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିବା ପରେ ବିଭିନ୍ନ ମାର୍ଗରେ ଅଲଗା ପଞ୍ଜୀକରଣ ବ୍ୟବସ୍ଥା ବନ୍ଦ କରାଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ ନୂତନ ପରିଚାଳକମାନଙ୍କୁ 20 ଲାଗି ଅନୁମତି ପ୍ରଦାନ କରାଯିବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏକୀକୃତ ପଞ୍ଜୀକରଣ ଶୁଳ୍କ ଲାଗୁ ହେବା ଏବଂ ଭିନ୍ନ ପଞ୍ଜୀକରଣ ବ୍ୟବସ୍ଥା ଉଚ୍ଛେଦ ଦ୍ୱାରା ନିୟାମକ ଖର୍ଚ୍ଚ ହ୍ରାସ ପାଇବା ସହ ମଞ୍ଜୁରୀ ପ୍ରକ୍ରିୟା ସହଜ ହେବ, ଯାହାଫଳରେ କଣ୍ଟେନର ଟ୍ରେନ୍ ପରିଚାଳନା କ୍ଷେତ୍ରରେ ଘରୋଇ ପ୍ରତିଯୋଗୀମାନେ ଅଧିକରୁ ଅଧିକ ଭାଗ ନେଇପାରିବେ। 1945 ଆଜିର ଦିନରେ ଜାପାନର ହିରୋସୀମା ଏବଂ ନାଗାସାକି ସହରରେ ପରମାଣୁ ବୋମା ନିକ୍ଷେପ କରାଯିବା ଫଳରେ 1,40,000 ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହି ପୀଡ଼ିତମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ହିରୋସୀମା ଦିବସ ପାଳନ କରାଯାଉଛି। ପରମାଣୁ ବୋମାର ଭୟାବହତାକୁ ମନେ ପକାଇବା ଏବଂ ଭବିଷ୍ୟତ ଲାଗି ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ଦିଗରେ ଆଜିର ଦିବସ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରୁଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସିଲକାରା ସୁଡ଼ଙ୍ଗ ଉଦ୍ଧାର ଅଭିଯାନରେ ଅସାଧାରଣ ସାହସ ଏବଂ ନିଃସ୍ୱାର୍ଥପର ସେବା ପ୍ରଦର୍ଶନ କରିଥିବା 12 ଖଣି ଶ୍ରମିକଙ୍କୁ ସର୍ବୋତ୍ତମ ଜୀବନରକ୍ଷା ପଦକରେ ସମ୍ମାନିତ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ସମାରୋହରେ ସଡ଼କ ପରିବହନ ଏବଂ ରାଜପଥ ରାଜ୍ୟ

0: ମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ସିଲକାରା ସୁଡ଼ଙ୍ଗ ଭୁଷୁଡ଼ିବା କ୍ଷେତ୍ରରେ ଉଦ୍ଧାର କାର୍ଯ୍ୟ କରିବା ସବୁଠାରୁ ଆହ୍ୱାନପୂର୍ଣ୍ଣ ଥିଲା। ସେ କହିଛନ୍ତି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିଥିଲେ ଏବଂ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଆଫ୍ରିକା ସହ ସମାବେଶୀ ଏବଂ ଚାହିଦା ଆଧାରିତ ବିକାଶ ସହଯୋଗମୂଳକ ସମ୍ପର୍କ ସ୍ଥାପନ କରିଛି, ଯାହାଫଳରେ ରାଷ୍ଟ୍ରୀୟ ପ୍ରାଥମିକତା ଲାଗି ସ୍ଥାନୀୟ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଗତକାଲି ନୂଆଦିଲ୍ଲୀରେ ଆଫ୍ରିକା ଦିବସ ପାଳନ ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଆଫ୍ରିକାର ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସବୁଠାରୁ ବୃହତ ଭାଗିଦାର ପାଲଟିଛି। ପାକିସ୍ତାନର ଖାଇବର ପଖତୁଆ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମହମ୍ମଦ ସୁହେଲ ଆଫ୍ରିଦି କହିଛନ୍ତି ଯଦି ତେହେରିକ୍ ଏ ଇନ୍ସାଫ୍ ପିଟିଆଇର ପ୍ରତିଷ୍ଠାତା ଅଧ୍ୟକ୍ଷ ଏବଂ ଜେଲ୍ଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ନ୍ୟାୟ ନ ମିଳେ ତେବେ ଦଳୀୟ ସମର୍ଥକମାନେ ଇସ୍ଲାମାବାଦକୁ ଆସନ୍ତା ସେପ୍ଟେମ୍ବର 27 ତାରିଖରେ ଯାତ୍ରା କରିବେ। ଇମ୍ରାନ୍ ଖାନ୍ଙ୍କ ଜେଲ୍ରେ ରହିବା ଆଜି 3 ବର୍ଷ ପୂରୁଥିବା ବେଳେ ଗତକାଲି ପେଶାୱାରଠାରେ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଷୋଡ଼ଶ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ଚମ୍ପିୟନ୍ସିପ୍ର ଡିଭିଜନ୍ ଏରେ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ବିଜୟ ହାସଲ କରି ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଗତକାଲି ତାମିଲନାଡୁର କୋଏମ୍ବାଟୁର୍ଠାରେ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ପଞ୍ଜାବ କର୍ଣ୍ଣାଟକକୁ 5-2 ଗୋଲ୍ରେ, ଓଡ଼ିଶା ହରିୟାଣାକୁ 5-1, ମଧ୍ୟପ୍ରଦେଶ ଦାଦ୍ରାନଗର ହାବେଲି ଏବଂ ଦାମନ୍ଦିଓକୁ 7-3 ପରାସ୍ତ କରିଥିଲା। ଝାଡ଼ଖଣ୍ଡ ଉତ୍ତରପ୍ରଦେଶ ମଧ୍ୟରେ ମ୍ୟାଚ୍ 3-3 ଡ୍ର ରହିବା ପରେ ଝାଡ଼ଖଣ୍ଡ ସୁଟ୍ଆଉଟ୍ରେ ବିଜୟ ଲାଭ କରିଛି। ଆଜି କୋଏମ୍ବାଟୁର୍ରେ ଓଡ଼ିଶା ଏବଂ ପଞ୍ଜାବ ଓ ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ବିଶ୍ୱସ୍ତରରେ ଭାରତକୁ ନବସୃଜନାତ୍ମକ ଲେଖନୀ ପ୍ରସ୍ତୁତି କେନ୍ଦ୍ର ଭାବେ ବିକଶିତ କରାଯିବ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଶିକ୍ଷାକ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀକୁ ନେଇ ଓମାନ ସହ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନ୍ର ସୂଚନା ଏବଂ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଡିଭିଜନ୍ ଏ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ବିଜୟୀ। ସମ୍ବାଦ ଶେଷ ହେଲା।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲି ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ଣ୍ଣାଡ଼ି କ୍ରମରେ ଭେଟି ଦେଉଛୁ ଆମ କାର୍ଯ୍ୟକ୍ରମ ଗବାକ୍ଷ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସୁପ୍ରଭା ପାଢ଼ୀ।

0: ତେବେ ସୁପ୍ରଭା, ଆଜି ଆମେ ଜଣେ ବହୁତ ଅଜବ ଚରିତ୍ର ବିଷୟରେ କଥା ହେବା।
1: ଆଚ୍ଛା,
0: ସେ କିଏ ଜାଣିଛ? ସେ ହେଉଛନ୍ତି ଚିନ୍ତା ବାବୁ।
1: ହଁ ଠିକ, ଚିନ୍ତା ବାବୁ। ଆଉ ଚିନ୍ତା ବାବୁଙ୍କର ଗୋଟିଏ ଭଲ ଅଭ୍ୟାସ ଅଛି, ତାହା କଣ ଜାଣନ୍ତି?
0: କଣ ଯେ?
1: ତାହା ହେଲା, ଆମେ ତାଙ୍କୁ ଡାକୁ କି ନ ଡାକୁ, ସେ ନିଜେ ନିଜେ ଆସି ଆମ ସମସ୍ତଙ୍କର ମୁଣ୍ଡ ଉପରେ ବସିଯାଆନ୍ତି।
0: ପରୀକ୍ଷା ଥିଲେ କହନ୍ତି, ତୁ ଫେଲ ହେବୁ, ତୋତେ କିଛି ବୁଝୁନି। ଆଉ ବର୍ଷା ହେଲେ କହନ୍ତି, ଆଜି ବର୍ଷା, ତେଣୁ ସବୁ କାମ ବନ୍ଦ।
1: ଆଉ ଯଦି ସବୁ କିଛି ଠିକ୍ ଠାକ୍ ଚାଲୁଥାଏ, ସେତେବେଳେ ମଧ୍ୟ କହନ୍ତି, ଦେଖିବୁ କିଛି ନା କିଛି ଗଡ଼ବଡ଼ ନିଶ୍ଚୟ ହେବ।
0: ତେଣୁ ଭାବନ୍ତୁ, ଏମିତି ଅତିଥି ଘରେ ଥିଲେ ଶାନ୍ତି କେମିତି ମିଳିବ?
1: ଗୋଟିଏ ସୁନ୍ଦର କଥା ଅଛି, ଚିନ୍ତା ଚିତା ସମାନ, ଚିତା ମୃତ୍ୟୁକୁ ଜଳାଏ ଆଉ ଚିନ୍ତା ଜୀବିତକୁ ଜଳାଏ।
0: ହଁ, ଆମ ଜୀବନରେ ସମସ୍ୟା ଆସିବ, କିନ୍ତୁ ସମସ୍ୟାକୁ ନେଇ ଯଦି ଆମେ ବସି ରହିବା, ତାହେଲେ ତାହାର ସମାଧାନ କେବେ ମଧ୍ୟ ମିଳିବନି।
1: ଗୋଟିଏ ଛୋଟିଆ ଘଟଣାଟେ ଭାବନ୍ତୁ, ଜଣେ ବ୍ୟକ୍ତି ସାରା ରାତି ଭାବନ୍ତି, ଚିନ୍ତା କରନ୍ତି, ଆଉ ଏହା ଭାବନ୍ତି କି କାଲି ଯଦି ବର୍ଷା ହେବ ତାହେଲେ ମୁଁ କଣ କରିବି,
0: ଛତା ନେଇକି ଯିବି ନା ରେନକୋଟ, ଗାଡ଼ିରେ ଯିବି କି କାର୍ରେ ନା ବସ୍ରେ ଗଲେ ସୁରକ୍ଷିତ ରହିବ, ଆଉ ଜିନିଷ ସବୁ ଓଦା ହେଇଯିବ, ତେଣୁ ଜରିରେ ନେଇକି ଯିବି।
1: ଏମିତି ଅନେକ ଚିନ୍ତା, କିନ୍ତୁ ସକାଳେ ଦେଖିଲା ବେଳକୁ ଜୋର ଖରା।
0: ଏହି ସମୟରେ ଘର ଲୋକ କହନ୍ତି, ଦେଖିଲୁ ତ ବର୍ଷା ହେଲା ନା ଖରା କାଟୁଛି, ଚିନ୍ତା କରିଥିବା କୌଣସି ଘଟଣା ତ ଘଟିଲାନି, କିନ୍ତୁ ଖାଲି ଖାଲିଟାରେ ରାତିର ନିଦଟା ବେକାର ହେଇଗଲା। ଏହା ହିଁ ହେଉଛି ଚିନ୍ତାର କାରଣ।

ଚିନ୍ତା ବଢ଼ିଥାଏ। ପୂର୍ବରୁ ଘଟି ଯାଇଥିବା କୌଣସି ଦୁଃଖଦ ଜିନିଷକୁ ବାରମ୍ବାର ମନେ ପକାଇବା ଏବଂ ଅତ୍ୟଧିକ ଆଶା ମନ ଭିତରେ ଆସିଲେ ମଧ୍ୟ ଚିନ୍ତା ବଢ଼ିଥାଏ। ତେଣୁ ଚିନ୍ତାକୁ ଚିତା ବୋଲି ଆମ ଓଡ଼ିଆରେ କୁହାଯାଇଛି। କୁହାଯାଇଛି ଚିନ୍ତା ଖାଏ ଗଣ୍ଡି, ଚିତା ଖାଏ ଗଣ୍ଡି ବୋଲି କୁହାଯାଏ। ଓଡ଼ିଆରେ ଏକ ପ୍ରସିଦ୍ଧ ଉକ୍ତି ଏହା। ତେଣୁ ଚିନ୍ତା ମୃତ ଶରୀରକୁ ଜାଳିଥାଏ, କିନ୍ତୁ ଚିନ୍ତା ଜୀବିତ ମଣିଷକୁ ତିଳ ତିଳ କରି ଜାଳିଦିଏ। ଅତ୍ୟଧିକ ଦୁଶ୍ଚିନ୍ତା ମଣିଷର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ର ପ୍ରଭାବ ପକାଏ। ଏହାଦ୍ୱାରା ଉଚ୍ଚ ରକ୍ତଚାପ, ଅନିଦ୍ରା ଏବଂ ଅବସାଦ ଭଳି ସମସ୍ୟା ଦେଖାଦିଏ, କାରଣ ଚିନ୍ତା ସବୁବେଳେ ତାର ଖରାପ ପ୍ରଭାବ ପକାଇଥାଏ। କୌଣସି କାର୍ଯ୍ୟକୁ ସଠିକ୍ ଭାବେ କରିବା ପାଇଁ ଯେତିକି ଭାବିବା ଦରକାର ତାହା ହେଉଛି ସଚେତନତା, କିନ୍ତୁ ଆମେ ଅନେକ ସମୟରେ ସେ ଭାବିବା ଠାରୁ ନିଜ ନିୟନ୍ତ୍ରଣ ହରାଇଥାଉ ଏବଂ ତାହା ଏକ ବିରାଟ ବିସ୍ଫୋରଣ ଘଟିଥାଏ ଚିନ୍ତା ରୂପରେ। ସେଥିପାଇଁ ବର୍ତ୍ତମାନ ସମୟରେ ଜୀବନ ଜିଇଁବା, ସମସ୍ୟାର ସମାଧାନ ଖୋଜିବା, ଭଗବାନଙ୍କ ଉପରେ ବିଶ୍ୱାସ ରଖିବା ଦ୍ୱାରା ହୁଏତ ଆମେ ଚିନ୍ତା ଠାରୁ ଦୂରେଇ ପାରିବା। ଲୋକଙ୍କର ମନ ଭିତରେ ଯେଉଁ ଆସିଥାଏ ଏକ ଭାବନା, ଲୋକେ କ'ଣ କହିବେ, ସାମାଜିକ ପ୍ରତିଷ୍ଠା ବା ଦେଖାଣି ଆପଣ ଆମ ଭିତରେ ଯେଉଁ ଅଛି ଆଜିର ସମାଜରେ, ତାହା ସବୁଠାରୁ ବଡ଼ ଚିନ୍ତାର ବିଷୟ। ନିଜର ପ୍ରକୃତ ସୁଖ ଶାନ୍ତି ଅପେକ୍ଷା ସମାଜ ଆଗରେ ନିଜକୁ ଶ୍ରେଷ୍ଠ, ଧନୀ କିମ୍ବା ସଫଳ ଦେଖାଇବା ପାଇଁ ଅନେକ ସମୟରେ ବ୍ୟାକୁଳ ହୋଇଥାଉ ବା ଅଭିନୟ କରିଥାଉ। ସୋସିଆଲ ମିଡିଆ ଆମ ଚିନ୍ତା ବଢ଼ାଇବାର ଆଉ ଏକ ପ୍ରମୁଖ କାରଣ। ତାପରେ ଆସିବା ଆମେ ଭବିଷ୍ୟତ ଓ ଆର୍ଥିକ ଅନିଶ୍ଚିତତା। ଅର୍ଥ ପ୍ରଦାନ ଆଜିର ସମାଜରେ ଟଙ୍କା ଓ ସମ୍ପତ୍ତିକୁ ଆମେ ସର୍ବସ୍ୱ ବୋଲି ଭାବିଥାଉ, ତେଣୁ ତାହା ଆମର ଚିନ୍ତାକୁ ବହୁଗୁଣିତ କରିଥାଏ। ତାପରେ ଆଉ ଗୋଟିଏ ଜିନିଷ ହେଉଛି ମହଙ୍ଗା ମାଡ଼ ବା ଜୀବନ ଧାରଣର ପ୍ରଣାଳୀ। ଆମେ ସାଧାରଣତଃ ଦେଖିଥାଉ ଜିନିଷପତ୍ରର ଦର ହୁ ହୋଇ ବଢ଼ି ଚାଲିଛି, ଶିକ୍ଷାର ଯେଉଁ ଫିଜ୍ ବଢ଼ି ଚାଲିଛି, ସ୍ୱାସ୍ଥ୍ୟ ସେବାର ଫିଜ୍ ବଢ଼ି ଚାଲିଛି, ଦୈନନ୍ଦିନ ଖର୍ଚ୍ଚ ବୃଦ୍ଧି ପାଉଛି। ଏଭଳି ଅନେକ ସାମାଜିକ ସମସ୍ୟା ରହିଛି ଯାହା ଆମ ଜୀବନକୁ ଚିନ୍ତା ରାଜ୍ୟକୁ ବୁଡ଼ାଇ ରଖି ବର୍ତ୍ତମାନ ସମାଜରେ ସମ୍ପର୍କରେ ଫାଟ ଦେଖାଦେଇଛି। କାର୍ଯ୍ୟବ୍ୟସ୍ତତା ଓ ସ୍ୱାର୍ଥପରତା ଯୋଗୁଁ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଦୂରତା ବଢ଼ୁଛି। ଲୋକେ ସମାଜରେ ରହି ମଧ୍ୟ ନିଜକୁ ଏକାକୀ ଅନୁଭବ କରୁଛନ୍ତି। ତାପରେ ଆସୁଛି ମେଣ୍ଟାଲ ଷ୍ଟ୍ରେସ୍ ବା ମାନସିକ ଚାପ କଥା। ପ୍ରତିଯୋଗିତା ଏବଂ ପ୍ରତ୍ୟାଶାର ଚାପ ଯୋଗୁଁ ଅବସାଦ ବା ଡିପ୍ରେସନ, ମାନସିକ ଅଶାନ୍ତି ସମାଜର ପ୍ରତ୍ୟେକ ବର୍ଗଙ୍କୁ ଆଜି ଗ୍ରାସ କରି। ତାପରେ ଆମେ ଦେଖିବା ପିଲାଙ୍କର ଭବିଷ୍ୟତ ଓ ଶିକ୍ଷା। ବର୍ତ୍ତମାନ ସମୟରେ ଶିକ୍ଷା ଏତେ ମହଙ୍ଗା ହୋଇଯାଇଛି, ଏତେ ଭବିଷ୍ୟତ ଅନିଶ୍ଚିତ ହୋଇଯାଇଛି ଯେ ପ୍ରତ୍ୟେକ ପିତାମାତା ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ପିଲାମାନଙ୍କର ଶିକ୍ଷା ଆଉ ସଂସ୍କାର କଥା। ଆଜିର ତୀବ୍ର ପ୍ରତିଯୋଗିତାମୂଳକ ଯୁଗରେ ପିଲାଙ୍କୁ ପାଠ ପଢ଼ାଇବା, ଉଚ୍ଚ ମାର୍କ ରଖିବା, ସେମାନଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବା ପ୍ରତ୍ୟେକ ଅଭିଭାବକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ସ୍ୱାସ୍ଥ୍ୟ ଓ ପରିବେଶ ମଧ୍ୟ ଆମର ଜୀବନକୁ ପ୍ରଭାବିତ କରୁଛି। ବିଗୁଡ଼ୁଥିବା ପରିବେଶ, ଖାଦ୍ୟପେୟର ପ୍ରଭାବ ଆଜି ଆମ ସମସ୍ତଙ୍କୁ ଚିନ୍ତାରେ ପକାଇ। ସବୁଠାରୁ ବଡ଼ କଥା ହେଉଛି ବିଭିନ୍ନ ନୂଆ ନୂଆ ରୋଗର ଶିକାର ହେବା, ଦୂଷିତ ବାୟୁ ଓ ପାଣି ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ଟିଭି ରେଡିଓରେ ବାଜୁଥିବା ସତର୍କବାଣୀ ଅନେକ ନାଗରିକଙ୍କୁ ଅନେକ ସମୟରେ ଚିନ୍ତାରେ ପକାଇ ଦେଇଥାଏ। ତେଣୁ ଲୋକେ ସମାଜରେ ଆଜି ଦୁଇଟି କଥାକୁ ନେଇ ଅଧିକ ଚିନ୍ତା କରୁଛନ୍ତି, ଲୋକ କ'ଣ ଭାବିବେ ଏବଂ ଭବିଷ୍ୟତ କ'ଣ।

ଚିନ୍ତାକୁ ଦୂର କରିବା ନିହାତି ଆବଶ୍ୟକ। ଏ କଥା ଆମେ ଆଗରୁ ଆଲୋଚନା କରିଛେ। ତେଣୁ ପ୍ରଥମେ ହେଉଛି ସକାରାତ୍ମକ ଅଭ୍ୟାସ ଓ ଜୀବନଶୈଳୀ। ନିୟମିତ ବ୍ୟାୟାମ ମଧ୍ୟ ଆବଶ୍ୟକ। ଚାଲିବା, ଦୌଡ଼ିବା, ଖେଳକୁଦ କରିବା, ବିଭିନ୍ନ ଶାରୀରିକ କାର୍ଯ୍ୟ କରିବା, ପ୍ରକୃତି ସହ ସମୟ ବିତେଇବା ଦରକାର। କିଛି ସମୟ ଗଛଲତା, ଖୋଲା ପବନ କିମ୍ବା ବଗିଚାରେ ବୁଲିବା। ତାପରେ ମାନସିକ ଦୃଷ୍ଟିକୋଣରେ ପରିବର୍ତ୍ତନ ମଧ୍ୟ ଆବଶ୍ୟକ। ବର୍ତ୍ତମାନରେ ଯିବା, ଆମେ ବର୍ତ୍ତମାନ ସର୍ବସ୍ୱ ହେବା, ଅତୀତର ଭୁଲ କିମ୍ବା ଭବିଷ୍ୟତର ଅନିଶ୍ଚିତତାକୁ ନେଇ ନ ଭାବି ଆଜିର ଦିନଟିକୁ ସଠିକ ଭାବେ ଉପଭୋଗ କରିବା। ଯାହା ଆମର ନିୟନ୍ତ୍ରଣରେ ବାହାରେ ତାହାକୁ ସ୍ୱୀକାର କରିବା। ସବୁକିଛି ଆମ ନିୟନ୍ତ୍ରଣରେ ନଥାଏ। ଯେଉଁ ସମସ୍ୟାର ସମାଧାନ ଆମ ହାତରେ ନାହିଁ ତାହାକୁ ନେଇ ଆମେ ଚିନ୍ତା କରିବା କାହିଁକି? ଏକଥା ଆମେ ସମସ୍ତେ ଜାଣୁ। ଆମେ ମନୁଷ୍ୟ, ଆମ ପାଖରେ ଜ୍ଞାନ ଭରପୁର ଅଛି, କିନ୍ତୁ ଆମେ ସେଇ ଭୁଲ ବାରମ୍ବାର କରିବୁ। ତେଣୁ ସମାଧାନ ଉପରେ ଆମେ ଧ୍ୟାନ ଦେବା, ସମସ୍ୟା ଉପରେ ନୁହେଁ। ଯଦି କୌଣସି ବିଷୟ ଚିନ୍ତାର କାରଣ ସାଜିଛି, ତେବେ କାହିଁକି ହେଲା ଭାବିବା ପରିବର୍ତ୍ତେ ଏବେ କଣ କରାଯାଇପାରିବ, ତାର ସମସ୍ୟା ସମାଧାନ ପାଇଁ କି କି ରାସ୍ତା ଆମ ଆଗରେ ରହିଛି, ସେ ବିଷୟରେ ଆମକୁ ଭାବିବାକୁ ପଡିବ। ଚିନ୍ତା ଛାଡ଼, ସମାଧାନ ଖୋଜ। ଦେଖନ୍ତୁ, ବର୍ତ୍ତମାନ ତୁଳନାତ୍ମକ ମନୋଭାବ ଏତେ ବଢିଯାଇଛି ଯାହାକି ଅଶାନ୍ତିର କାରଣ ପାଲଟୁଛି। ଆମ ଭିତରେ ତୁଳନା ବା ଯୋଗୁଁ ହୀନମାନ୍ୟତା ଆସୁଛି, ଏବଂ ଏହାର ମୂଳ କାରଣ ହେଉଛି ସୋସିଆଲ ମିଡିଆ। ଗୋଟେ ସୋସିଆଲ କମ୍ପାରିଜନ ବୋଲି ତାକୁ କହୁଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ନିଜ ଜୀବନର ଭଲ ମୁହୂର୍ତ୍ତ, ଫଟୋ, ଭ୍ରମଣ, ସଫଳତା ଏସବୁ ସେୟାର କରନ୍ତି। ତାକୁ ଯେତେବେଳେ ଆମେ ଦେଖୁ, ଆମ ମନ ଭିତରେ ଗୋଟେ ଅସନ୍ତୋଷ ବୃଦ୍ଧି ପାଏ। ମୁଁ ସେଭଳି କରିପାରୁନାହିଁ, ମୁଁ ସେଭଳି ବୁଲି ଯାଆନ୍ତି କି, ମୁଁ ସେଭଳି ଡ୍ରେସ୍ ପିନ୍ଧନ୍ତି କି। ତାପରେ କହିବି ମୁଁ ଫିୟର ଅଫ୍ ମିସିଂ ଆଉଟ, ଯାହାକୁ ଫୋମୋ ବୋଲି କୁହାଯାଉ। ସାଙ୍ଗସାଥି କିମ୍ବା ଅନ୍ୟମାନେ କିଛି ମଜା କରୁଛନ୍ତି ଏବଂ ଆମେ ସେଥିରୁ ବଞ୍ଚିତ। ଏହି ଭୟ ବା ଭାବନା ଯୋଗୁଁ ବାରମ୍ବାର ଫୋନ୍ ନୋଟିଫିକେସନ ଆମେ ଚେକ୍ କରୁଛେ, ସୋସିଆଲ ମିଡିଆର ନୋଟିଫିକେସନ ଚେକ୍ କରୁଛେ। ଏଇଟା ମଧ୍ୟ ଆମର ଅସ୍ଥିରତାକୁ ବଢ଼ୁଛି। ତାପରେ ଆସୁଛି ସୋସିଆଲ ଆପ୍ରୁଭାଲ ଏବଂ ଲାଇକ୍ ନିଶା। ଫଟୋ କିମ୍ବା ପୋଷ୍ଟରେ କେତେ ଲାଇକ୍ ଆସିଲା, କେତେ କମେଣ୍ଟ ଆସିଲା, ସେଥିପାଇଁ ଲୋକମାନେ ଚିନ୍ତିତ, ବହୁତ ଚିନ୍ତା କରନ୍ତି। ସୋସିଆଲ ମିଡିଆରେ ଅଜଣା ଲୋକଙ୍କ ଦ୍ୱାରା ଖରାପ କମେଣ୍ଟ ଆସୁ, ଅପମାନଜନକ ଭାଷା, ଗାଳି ଗୁଲଜ ଏଗୁଡ଼ିକ ଯୋଗୁଁ କଣ ହେଉଛି ନା ଯୁବପିଢ଼ି ବିଶେଷ କରି ପ୍ରଭାବିତ ହେଉଛନ୍ତି ଏବଂ ଡିପ୍ରେସନକୁ ଚାଲି। ସୂଚନାର ପ୍ରବଳତା, ଅତି ପ୍ରବଳ ସୂଚନା ଆମ ପାଖରେ ଅଛି। ସୋସିଆଲ ମିଡିଆର ପ୍ରତି ସେକେଣ୍ଡରେ ଏତେ ଖବର ଆସୁଛି ଯେ କୋଉଟା ଠିକ, କୋଉଟା ଭୁଲ, କଣ କରିବା ଉଚିତ, କଣ ନ କରିବା ଉଚିତ, ଆମେ ଚିନ୍ତା କରିବା ପାଇଁ ଅକ୍ଷମ ହେଇଯାଉଛୁ। ଅନେକ ବିଜ୍ଞ ଲୋକ ମଧ୍ୟ ତାର କବ୍ଜାରେ ପଡିଯାଉଛନ୍ତି। ସେମାନେ ଠିକ କରିପାରୁନାହାନ୍ତି ପ୍ରକୃତରେ କୋଉଟା ଠିକ, କଣ କରାଯାଇପାରିବ। କିନ୍ତୁ ଗୋଟିଏ କଥା ଏଠି କହି ରଖେ ମୁଁ, ସୋସିଆଲ ମିଡିଆକୁ କେବଳ ଆମେ ଖରାପ କହିଲେ ହବ ନାହିଁ, ବା ତାକୁ ଆମେ ନକାରାତ୍ମକ ଦିଗ ପାଇଁ କେବଳ ବ୍ୟବହାର କରୁନା, ତାର ଭଲ ଗୁଣ ମଧ୍ୟ ଅଛି। ବହୁତ ଆମ ପାଇଁ ଟେକ୍ନୋଲୋଜିର ଆବଶ୍ୟକତା ଅଛି, କିନ୍ତୁ ଆମେ ତାର ଅତ୍ୟଧିକ ବ୍ୟବହାର ଏବଂ ସଚେତନତାର ଅଭାବ ଯୋଗୁଁ ବଢି। ଶେଷରେ ଏତିକି କୁହାଯାଇପାରେ ଯେ ସୋସିଆଲ ମିଡିଆ ଆମ ଜୀବନର ଏକ ଦର୍ପଣ, ଏକ ଟୁଲ୍ ଆଏ। ତେଣୁ ଆମେ ତାର ବ୍ୟବହାର ଏମିତି କରିବା ଦରକାର ଯେ ଆମେ ଏହା ଯେମିତି ଆମ ନିୟନ୍ତ୍ରଣରୁ ନ ବାହାରି ଯିବ। ଶେଷରେ ଚିନ୍ତା ବିଷୟରେ ଏତିକି କୁହାଯାଇପାରେ ଯେ ଏହା ଆମ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା, କିନ୍ତୁ ଏହାକୁ ନିଜ ଉପରେ ଆମେ ହାବି ହେବାକୁ ନ ଦେବା ହେଉଛି ଆମର ବୁଦ୍ଧିମତା। ସେ ସୋସିଆଲ ମିଡିଆର ଚାପ ହେଉ କି ପାଠପଢ଼ାର ଭୟ ହେଉ କିମ୍ବା ବୟସ୍କ ଶିଶୁଙ୍କର ଦୈନନ୍ଦିନ ଜୀବନର ସମସ୍ୟା ହେଉ, ଚିନ୍ତା ଆମ ମନର ସ୍ଥିତିକୁ ଅସ୍ଥିର କରିଦିଏ। ଏ ସମ୍ପୂର୍ଣ୍ଣ ଆଲୋଚନାରୁ ଆମେ ଏକଥା ଦେଖିଲେ, ତେଣୁ ଆମେ କଣ କରିବା ଦରକାର, ବର୍ତ୍ତମାନରେ ଜିଇଁବା ଦରକାର। ଆମେ ସବୁବେଳେ ବର୍ତ୍ତମାନକୁ ପ୍ରାଧାନ୍ୟ ଦେବା ଦରକାର।

ସନ୍ତୁଳନ ଓ ସଂଯମ ଏଇ ଦୁଇଟି ଶବ୍ଦ ଏଇ ଚିନ୍ତାକୁ ଦୂର କରିବାରେ ବିଶେଷ ପ୍ରଭାବୀ ହେଇପାରିବେ। ବାହ୍ୟ ପ୍ରଭାବରୁ ଆମେ ଦୂରତା ରଖିବା ଏବଂ ସେଲ୍ଫ କେୟାର ବା ଆମେ ପର୍ଯ୍ୟାପ୍ତ ନିଦ ନେବା, ସାତ୍ୱିକ ଆହାର ଖାଇବା, ଧ୍ୟାନ ପ୍ରାଣାୟାମ କରିବା, ପ୍ରତିଦିନ ଚାଲିବା, ପ୍ରତିଦିନ କିଛି ଶାରୀରିକ ପରିଶ୍ରମ କରିବା, ଏସବୁ ମଧ୍ୟ ଆମେ ଡେଭଲପ୍ କରିବା ଦରକାର। ତା ଛଡା କନେକ୍ସନ୍ ବା ସହଯୋଗ ଏବଂ ସମ୍ପର୍କ, ଏଇ କଥାଟି ମୁଁ କହି ରଖେ। ଚିନ୍ତାକୁ ମନ ଭିତରେ ଚାପି ନ ରଖି ଆପଣାର ଲୋକଙ୍କ ସହ ସବୁବେଳେ ସେୟାର କରିବା ଉଚିତ। ଶିଶୁ ହୁଅନ୍ତୁ କି ବଡ, ପ୍ରେମପୂର୍ଣ୍ଣ ଓ ବିଶ୍ୱାସଯୋଗ୍ୟ ପରିବେଶ ପାଇଲେ ଯେକୌଣସି ଚିନ୍ତାରୁ ଆମେ ନିଜକୁ ମୁକ୍ତି କରିପାରିବା। ସମସ୍ୟା ଜୀବନର ଗୋଟାଏ ଅଂଶ, କିନ୍ତୁ ଆମର ଆତ୍ମବିଶ୍ୱାସ, ଧୈର୍ଯ୍ୟ ଏବଂ ସକାରାତ୍ମକ ଦୃଷ୍ଟିକୋଣ ସେହି ସମସ୍ୟା ଠାରୁ ଅନେକ ବଡ଼। ଚିନ୍ତାମୁକ୍ତ ଜୀବନ ପାଇଁ ବାହ୍ୟ ଦୁନିଆକୁ ବଦଳାଇବା ଆବଶ୍ୟକ ନାହିଁ, କେବଳ ନିଜର ଚିନ୍ତାଧାରା ଓ ଜୀବନଶୈଳୀରେ ସନ୍ତୁଳନ ଆଣିବା ହିଁ ଯଥେଷ୍ଟ।

0: କହିବାକୁ ଗଲେ ଆମେ ସମସ୍ତେ ଚିନ୍ତା କରୁ। ପିଲାଟି ପରୀକ୍ଷାକୁ ନେଇ ଚିନ୍ତା କରେ, ଯୁବକ ନିଜ ଭବିଷ୍ୟତକୁ ନେଇ ଚିନ୍ତା କରେ, ବାପା ମା ସନ୍ତାନର ଭବିଷ୍ୟତକୁ ନେଇ ଚିନ୍ତା କରନ୍ତି, ଆଉ ବୟସ୍କ ଲୋକ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରନ୍ତି।
1: କହିବାକୁ ଗଲେ ଚିନ୍ତା ହେଉଛି ମଣିଷର ସବୁଠୁ ବଡ଼ ଶତ୍ରୁ। ହେଲେ ଆମେ ଗୋଟିଏ କଥା ଭୁଲି ଯାଉ, ତାହା ହେଲା ଚିନ୍ତା କରିବା ଆଉ ଚିନ୍ତାରେ ବଞ୍ଚିବା, ଦୁଇଟି ଯାକ ଭିନ୍ନ କଥା।
0: ହଁ, ସମସ୍ୟା ବିଷୟରେ ଭାବି ସମାଧାନ ଖୋଜିବା ବୁଦ୍ଧିମାନର କାମ, କିନ୍ତୁ ଆମେ ସେହି ସମସ୍ୟାକୁ ବାରମ୍ବାର ମନରେ ପୁରେଇ ନିଜକୁ କଷ୍ଟ ଦେଇ କେବଳ ନିଜର ଶକ୍ତିକୁ ହରେଇ ବସୁ।
1: ହଁ, ତେଣୁ ଯେତେବେଳେ ଚିନ୍ତା ଆସିବ ସେତେବେଳେ ଟିକେ ନିଜକୁ ନିଜେ ପଚାରିବା, ଏଇ ଯୋଉ ଚିନ୍ତା ମୋର ସମସ୍ୟାର ସମାଧାନ କରୁଛି ନା ମୋର ଶାନ୍ତିକୁ ଚୋରି କରୁଛି। ଉତ୍ତର ଆପଣଙ୍କୁ ନିଜେ ମିଳିଯିବ।
2: ମୁଁ ରଶ୍ମୀ ପାତ୍ର, ବଲାଙ୍ଗୀର, ଓଡ଼ିଆ ସାହିତ୍ୟ ସେବା ଓ ସୁରକ୍ଷା ଅନୁଷ୍ଠାନ ପ୍ରତିଷ୍ଠାତା ସଭାପତି। ମୋର ପିଲାବେଳଟା ମୁଁ ଜୟପୁରରେ କଟାଇଥିଲି। ମୋ ବାପା କଣ୍ଟ୍ରେନିଂ କରୁଥିଲି ଆଉ ମୋ କ୍ଲାସ୍ 7 ପର୍ଯ୍ୟନ୍ତ ମୁଁ ଜୟପୁରରେ ପଢୁଥିଲି। ଆଉ ମୁଁ ଭାବିନଥିଲି ମତେ ଗୋଟେ ଏପରି ସୁଯୋଗ ମିଳିବ, ସେଥିପାଇଁ ଜୟପୁର ଷ୍ଟେସନ ଏବଂ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ମୋ ମତରେ ଚିନ୍ତା ହଉଛି ମନର ଗୋଟେ ସ୍ଥିତି ବା ଅବସ୍ଥା। ଯେତେବେଳେ ଆମେ କିଛି ଭୁଲ କରିଥାଉ କିମ୍ବା ଭବିଷ୍ୟତରେ କିଛି ଭୟକୁ ନେଇକିରି ଆମ ମନରେ ବାରମ୍ବାର ଗୋଟେ କଥା ଘୁରି ଉଠିଥାଏ, ତାକୁ ଆମେ ଚିନ୍ତା କହୁ। ଚିନ୍ତା ମାନେ ସମାଧାନ ନୁହେଁ, ଏହା କେବଳ ସମସ୍ୟାକୁ ବଡ଼ କରି ଦେଖାଏ। ଯେତେବେଳେ ଗୋଟେ ସମସ୍ୟାର ସମାଧାନ ନଥାଏ କିମ୍ବା ଆମ ନିୟନ୍ତ୍ରଣର ବାହାରେ ଥିବା ଜିନିଷକୁ ଆମେ ବାରମ୍ବାର ଭାବୁ ବା ଚିନ୍ତା କରୁ, ତାହାକୁ ଚିନ୍ତା କହୁ। ଚିନ୍ତା ଆମକୁ ଆଗକୁ ନେବା ବଦଳରେ ଗୋଟିଏ ଜାଗାରେ ଅଟକାଇ ଦିଏ। ସରଳ ଭାଷାରେ କହିବାକୁ ଗଲେ ଚିନ୍ତା ହେଉଛି ଶକ୍ତିର ଅପଚୟ, ମାନେ ଶକ୍ତିର କ୍ଷୟ। ଯେତେବେଳେ ଆମେ କୌଣସି ସମସ୍ୟା ବିଷୟରେ ଚିନ୍ତା କରୁ ଏବଂ ତାର ସମାଧାନର ରାସ୍ତା ବାହାର କରୁ, ସେତେବେଳେ ତାହା ଆମକୁ ସତର୍କ କରାଏ ଓ ପ୍ରସ୍ତୁତ କରାଏ। ଏହାକୁ ଆମେ ସୁସ୍ଥ ଚିନ୍ତା କହିପାରିବା। ଉଦାହରଣ ସ୍ୱରୂପ, ପରୀକ୍ଷା ପୂର୍ବରୁ ପିଲାମାନେ ଟିକେ ଯଦି ଚିନ୍ତା କରିବେ ତାହେଲେ ଆମେ ଭଲ ଭାବେ ପାଠ ପଢିବେ, ଅଧିକ ମନଧ୍ୟାନ ଯୋଗ ଲଗେଇକିରି ପାଠ ପଢିବେ। ଆଉ ଗୋଟେ କଥା, ଯଦି ବ୍ୟବସାୟ କରୁଛନ୍ତି ତ ବିଜନେସରେ ରିସ୍କ ବିଷୟ ନେଇକି ବି ଚିନ୍ତା କରିବେ, ତାର ପୂର୍ବ ପ୍ଲାନିଂ କରିବେ, ତାହେଲେ ସେଇ ଚିନ୍ତାଟା ବହୁତ ଭଲ ଆମର ଜୀବନରେ। ଯେତେବେଳେ ଚିନ୍ତା ଅତ୍ୟଧିକ ହୋଇଯିବ ସେତେବେଳେ ଭୟ ଆଉ ନକାରାତ୍ମକ ଆଣେ, ସେତେବେଳେ ତାହା କ୍ଷତିକାରକ। ତେଣୁ ଚିନ୍ତା ଗାଡ଼ିର ଗୋଟେ ବ୍ରେକ୍ ପରି, କିନ୍ତୁ ସବୁବେଳେ ଦବାଇ ରଖିଲେ ଗାଡ଼ି ଚାଲିବ ନାହିଁ। ତେଣୁ

ବହୁତ ଗୁଡିଏ ଚିନ୍ତା ତ ରହିଛି ସମସ୍ତଙ୍କ ଜୀବନରେ, କିନ୍ତୁ ମୁଖ୍ୟତଃ ତିନୋଟି ଜିନିଷ ଅଛି ଯୋଉଟାକି ସବୁଠୁ ଅଧିକ ଚିନ୍ତିତ। ଗୋଟେ ହେଉଛି ଆର୍ଥିକ ସୁରକ୍ଷା, ଚାକିରି। ଆଜିକାଲି ଆର୍ଥିକ ସୁରକ୍ଷା ଲୋକମାନଙ୍କ ପାଖରେ ନାହିଁ, ମହଙ୍ଗା ବଢି ଚାଲିଛି, ଦରଦାମ ବୃଦ୍ଧି ଚାଲିଛି, ଚାକିରିର ଅନିଶ୍ଚିତତା। ତା ମାନେ ଆଜିକାଲି ଏଆଇ ଜମାନାରେ ବହୁତ କିଛି ଚାକିରି କ୍ଷେତ୍ରରେ ସମସ୍ତଙ୍କର ଏଆଇ ସବୁ କାମ କରିଦଉଛି, ଯଦ୍ୱାରା କି ସେମାନଙ୍କ ପାଇଁ ଆଜିକାଲି ତ ବହୁତ ଚାକିରିରୁ ବାହାର କରିଦଉଛନ୍ତି ବହୁତ ଗୋଟେ କମ୍ପାନୀ। ତ ସେମାନେ ଭାବୁଛନ୍ତି କି ଆମର ବି କାଳେ ପଳେଇଯିବ କି, ସେଇ ଭୟ ବି ଲୋକମାନଙ୍କୁ ଖାଉଛି। ଆଉ ଲୋନ ଇଏମଆଇ କେମିତି ଭରିବେ, ଭବିଷ୍ୟତ କଣ ହେବ, ଏହି ଭୟ ସବୁଠାରେ ଥାଏ। ଆଉ ଗୋଟେ ହେଉଛି ସାମାଜିକ ତୁଳନା। ସାମାଜିକ ତୁଳନା ଆଜିକାଲି ସୋସିଆଲ ମିଡିଆ, ହ୍ୱାଟ୍ସଆପ, ଫେସବୁକ୍, ଇନଷ୍ଟାଗ୍ରାମ, ବହୁତ ଗୁଡିଏ ସୋସିଆଲ ମିଡିଆ ଅଛି ଯୋଉଟାକି ଲୋକମାନେ ସୋସିଆଲ ମିଡିଆକୁ ଦେଖିକିରି କିଏ କାହାର ଘର ପ୍ରତିଷ୍ଠା କଲା ତ ବହୁତ ଜୋରଦାର ଧୁମଧାମରେ କଲା, କିଏ ଗୋଟେ ବାହାଘର ମ୍ୟାରେଜ କରିଛି, ଫାଇଭ ଷ୍ଟାର ହୋଟେଲରେ କରୁଛି, ଖାନା ଫାଇଭ ଷ୍ଟାର ହୋଟେଲ ଦଉଛି, ଅନ୍ୟମାନେ କଣ କରୁଛନ୍ତି, ମୋ ଜୀବନରେ କାହିଁକି ଏମିତି ହଉନି, କଣ କଲେ ମୋର ହବ, ସୋସିଆଲ ମିଡିଆକୁ ନେଇକରି ବି ବହୁତ ଚିନ୍ତିତ ହଉଛନ୍ତି। ଆଉ ଗୋଟେ ହଉଛି ସ୍ୱାସ୍ଥ୍ୟ ଏବଂ ପରିବାର। ସମସ୍ତଙ୍କ ଘରେ ଏବେ ଯୋଉ କୋଭିଡ ହେଲା, କୋଭିଡ ପରେ ଲୋକମାନେ ନିଜର ସ୍ୱାସ୍ଥ୍ୟକୁ କେମିତି ସଜାଗ ରଖିବେ, ପରିବାରର ଶାରୀରିକ କେମିତି ସୁସ୍ଥତା ରହିବ, ମାନସିକ ସ୍ଥିତି, ଲୋକଙ୍କର ଭବିଷ୍ୟତ, ଡିପ୍ରେସନ, ଅନିଦ୍ରା ଭଳି ସମସ୍ୟାକୁ ନେଇକି ଅଧିକ ଚିନ୍ତିତ। ଚିନ୍ତା ମାନେ ହେଉଛି ସମସ୍ୟାରେ ବୁଡି ରହିବା, କେବଳ ନେଗେଟିଭ ବା ନକାରାତ୍ମକ ଦିଗ ଭାବିବା। ଚିନ୍ତା ମାନେ ସମାଧାନ ନୁହେଁ, ଏହା କେବଳ ସମସ୍ୟାକୁ ବଡ କରିକି ଦେଖାଏ। ଏହି ସମସ୍ୟାକୁ ବସି ବସି ଭାବିବା ଆଉ କିଛି କରିବା ନାହିଁ, ତାହା ହେଉଛି ଚିନ୍ତା। ଆଉ ଚିନ୍ତନ ମାନେ ଗୋଟେ ସମସ୍ୟା ଯେତେବେଳେ ଆସିବ ତାର ସମାଧାନ ଆମେ କେମିତି ସମାଧାନ କରିକି ତାର ବାଟ ଖୋଜିବା, ସେଇଟାକୁ କହୁଛନ୍ତି ଚିନ୍ତନ। ସମସ୍ୟାର ମୂଳ କାରଣ ବୁଝି ତାର ସମାଧାନର ରାସ୍ତା ଖୋଜିବା ଆଉ ଶିଖିବା। ଚିନ୍ତା ଆମକୁ ଦୁର୍ବଳ କରେ ଆଉ ଚିନ୍ତନ ଆମକୁ ଶକ୍ତିଶାଳୀ କରେ। ତେଣୁ ସମସ୍ୟା ଆସିଲେ ଭୟ ନ କରି ବସି ଆମେ ସେଇ ସମସ୍ୟାର ସମାଧାନ କେମିତି କରିବା ଆଉ ସେଇ ସମସ୍ୟାରୁ ଆମେ କଣ ଶିଖିଛେ ଆଉ ପରବର୍ତ୍ତୀ ପଦକ୍ଷେପ କଣ ନେଲେ ଭଲ ହବ ତାକୁ ଯଦି ଚିନ୍ତନ କରିବା ତାହେଲେ ଭଲ। ଉଦାହରଣ ସ୍ୱରୂପ ଯଦି ଗୋଟେ ବ୍ୟକ୍ତି ଚାକିରି କରୁଛି, ଯଦି ତାର ଚାକିରିଟା ଚାଲିଗଲା କିନ୍ତୁ ସେ ଭାବିବନି ଯେ ଚାକିରିଟା ମୋର ଜୀବନରୁ ଚାଲିଗଲା ମାନେ ମୋ ଜୀବନ ସରିଗଲା, ସେଇଟା ଯଦି କରିବ ସେ ତା ମାନେ ସେଇଟା ହଉଛି ଚିନ୍ତା। ଆଉ ଚିନ୍ତନ ମାନେ ଯଦି ଚାକିରି ଗଲା ହଉ ଠିକ ଅଛି, ମୋର ଯଦି ଯୋଗ୍ୟତା ଅଛି ତାହେଲେ ମୋର ଯୋଗ୍ୟତା ବେଳେ ଅନ୍ୟ କ୍ଷେତ୍ରରେ ୟୁଜ୍ କରିବି, ଯେମିତିକି ଆଉ କୋଉଠି ମୁଁ ଟ୍ରାଏ କରିବି କିମ୍ବା କୌଣସି ଗୋଟେ ଛୋଟିଆ ବିଜନେସ କରିବି ଆଉ ନହେଲେ ଅନ୍ୟ ଛୋଟ ମୋଟ ଚାକିରି ପାଇଁ ଗୋଟେ ଆବେଦନ କରିବି। ଯଦି ଏହି ଚିନ୍ତା କରିବ ତାହେଲେ ଭଲ ହବ। ଅଧିକ ଚିନ୍ତା ଶରୀର ମନକୁ ଦିଟାକୁ ଖରାପ କରେ। ଚିନ୍ତା ସବୁ ରୋଗକୁ ନିମନ୍ତ୍ରଣ କରେ। ଆମେ ଯଦି କୌଣସି ଜିନିଷ ଗୋଟେ ଚିନ୍ତା କରିବା ସେଇ ଚିନ୍ତାରେ ହିଁ ବହୁତ ପ୍ରକାର ରୋଗ ଆମ ଦେହକୁ ଆସେ। ମଣିଷ ଜୀବନରେ ଚିନ୍ତା ତ ବହୁତ ପ୍ରକାର ଅଛି, କିନ୍ତୁ ସେଇ ଚିନ୍ତାକୁ ନେଇକି ଯଦି ବ୍ୟସ୍ତତା ନ ହେଇ ଆମେ ଯଦି ସଠିକ ଦିଗରେ ତାକୁ ଉପଯୋଗ କରିବା ତାହେଲେ ବହୁତ ଭଲ। କିନ୍ତୁ ଏ ବହୁତ ଚିନ୍ତା କରିବା ଦ୍ୱାରା ମନ ଉପରେ ତାର ବହୁତ ପ୍ରଭାବ ପଡେ। ଚିନ୍ତା ଯୋଗୁଁ ନିଦ୍ରା ନ ହବା, ଆଜିକାଲି ବହୁତ ଚିନ୍ତା କରି ନିଦ୍ରା ହଉନି, ଚିଡ଼ଚିଡ଼ ହେବା, ଟିକେ କଥାରେ ରାଗିଯିବା ଆଉ ମନୋବଳ ଭଙ୍ଗିଯିବା, ଆତ୍ମବିଶ୍ୱାସ କମିଯିବା ଆଉ ଡିପ୍ରେସନ ଭଳି ରୋଗକୁ ନିମନ୍ତ୍ରଣ କରିବା। ଆଉ ସେହିପରି ଶରୀର ଉପରେ ମଧ୍ୟ ଚିନ୍ତାର ପ୍ରଭାବ ବହୁତ ଅଛି, ଯେପରିକି ଅତ୍ୟଧିକ ଚିନ୍ତା କଲେ ମୁଣ୍ଡ ବିନ୍ଧା ବା ମୁଣ୍ଡ ବିନ୍ଧାର କାରଣ ହଉଛି ଚିନ୍ତା। ଶରୀର ସବୁବେଳେ ପ୍ରତିଶୋଧ ପରାୟଣ ଅବସ୍ଥାରେ ରହେ, ଯାହା ଶରୀର ପାଇଁ କ୍ଷତିକାରକ। ଆଜି ସିଏ କିଛି ବି ଯଦି କିଏ କଣ କ୍ଷତି କରିଛି ତାହେଲେ ତାର ଗୋଟେ ମନରେ ଗୋଟେ ଆସୁଛି ଯେ ନା ସିଏ ଏମିତି କଲା ମୁଁ ବି ସେମିତି କରିବି, ଯୋଦ୍ୱାରା କିଛି ପ୍ରତିଶୋଧ ପରାୟଣଟା ଆସୁଛି ସେଇଟା ବି ଆମ ଶରୀର ପାଇଁ କ୍ଷତିକାରକ ହଉଛି। ମୁଁ କହୁଛି ଚିନ୍ତା ଗୋଟେ ଏମିତି ଜିନିଷ ସମସ୍ତଙ୍କ ପାଖରେ ଅଛି। ଜନ୍ମ ଅଛି ମାନେ ମୃତ୍ୟୁ ଅଛି, ମୃତ୍ୟୁ ସୁନିଶ୍ଚିତ। ଦେହ ଅଛି ମାନେ ରୋଗ ଅଛି, ସେହିପରି ସମସ୍ୟା ଅଛି ମାନେ ସମାଧାନ ବି ଅଛି। ସମସ୍ୟା ଆସିଲେ ପ୍ରତିଶୋଧ ପରାୟଣ ନ ହୋଇ ସମାଧାନର ବାଟ ଖୋଜିବା ହିଁ ବୁଦ୍ଧିମତାର ପରିଚୟ। ଜୀବନରେ ସମସ୍ୟା ଆସିବା ସ୍ୱାଭାବିକ, କିନ୍ତୁ ସେହି ସମସ୍ୟାକୁ ନେଇକି ଆଜିର ଜୀବନଟାକୁ ନଷ୍ଟ କରିଦେବା ବୋକାମୀ। ଆଜି ଯାହା ପାଇଁ ଆପଣ ଚିନ୍ତା କରୁଛନ୍ତି 5 ବର୍ଷ ପରେ ସେଇଟା ବି ପୁରାପୁରି ମନେ ରହିବନି। ତେଣୁ ଚିନ୍ତା କରି ସମୟ ନଷ୍ଟ ନ କରି ଚିନ୍ତନ କରନ୍ତୁ ଏବଂ ଗୋଟିଏ ଛୋଟ ପଦକ୍ଷେପ ନିଅନ୍ତୁ। ମନେ ରଖନ୍ତୁ ଆପଣ ଚିନ୍ତାର ମାଲିକ, ଚିନ୍ତା ଆପଣଙ୍କର ମାଲିକ ନୁହେଁ। ଏ କଥା ଯେତେବେଳେ ନିଜ ଭିତରେ ଆସିବ ତାହେଲେ ମାନେ ସମସ୍ତେ ଜଗତକୁ ଜିତିଯିବେ। ଯାହା ଆମ ହାତରେ ଅଛି ସେଥିପାଇଁ ଆମେ କାର୍ଯ୍ୟ କରିବା, ଆଉ ଯାହା ନାହିଁ
ତାକୁ ଈଶ୍ୱର ଉପରେ ଛାଡ଼ିଦେବା।

0: ସେ ଭଗବାନ ହୁଅନ୍ତି କିମ୍ବା ମାନବ ହଉ ପ୍ରାଣୀ ହଉ, ସମସ୍ତେ ନିଶ୍ଚିତ ଭାବରେ କିଛି ନା କିଛି ଦୁଃଖ କଷ୍ଟ ପାଇଛନ୍ତି। ଆମେ ଯଦି ତାଙ୍କ ସାଙ୍ଗରେ ତୁଳନା କରିବା, ତାଙ୍କଠୁ କଣ ଆମର ଦୁଃଖଟା ଅଧିକ କି, ସେ କଥା ଆମେ ନିଜକୁ ପଚାରିବା। ଯଦି ନିଜକୁ ପଚାରିକିରି ଚେଷ୍ଟା କରିବା ଏ ଚିନ୍ତାରେ କେମିତି ମୁକ୍ତ ହବା। ଏଇ ସଂସାରଟା ହଉଛି ଗୋଟେ ଦୁଃଖାଳୟ, ଏଠି ଯିଏ ବି ଜନ୍ମ ନେଇଛନ୍ତି ଦୁଃଖ କଷ୍ଟ ଯନ୍ତ୍ରଣା ଚିନ୍ତା ଶୋକ ମଧ୍ୟରେ ଭାସି ଯାଇଛନ୍ତି। ସେଥିପାଇଁ ଗୀତା ଭାଗବତ ପଠନ କର ଆଉ ସତ୍କର୍ମ କରିଚାଲ।
1: ଶେଷରେ ଏତିକି କହିବୁ, ଚିନ୍ତା ବାବୁ ଆମ ଜୀବନରେ ଅତିଥି ହେଇ ଆସିପାରନ୍ତି, କିନ୍ତୁ ତାଙ୍କୁ ସ୍ଥାୟୀ ବାସିନ୍ଦା କରିବାର ଅଧିକାର ଆମେ ତାକୁ ଜମା ଦେବା ନାହିଁ।
2: ହଁ, ତାଙ୍କୁ ଯେତେ ଜଲ୍ଦି ହେଇପାରୁଛି ନିଜର ମନରୁ ବାହାର କରିବାର ବାଟ ଦେଖିବା।
1: ହଁ ସୁପ୍ରଭା, ମୁହଁରେ ଚିନ୍ତା ଅଧିକ ସମୟ ରହିପାରେନି, ତେଣୁ ସବୁବେଳେ ହସନ୍ତୁ, ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ, ଆଉ ଅନ୍ୟମାନଙ୍କ ଜୀବନରେ ଖୁସି ବାଣ୍ଟନ୍ତୁ।
2: ଚିନ୍ତାକୁ ଶିବଙ୍କ ଚରଣରେ ସମର୍ପଣ କରନ୍ତୁ ଆଉ ଜୀବନକୁ ଆଶା ବିଶ୍ୱାସ ଆଉ ହସରେ ପୂର୍ଣ୍ଣ କରନ୍ତୁ।
1: ଗବାକ୍ଷରେ ଆଜି ଶୁଣିଲେ ଚିନ୍ତାର ପ୍ରଥମ ଭାଗ। ଚିନ୍ତା ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ବନବିହାରୀ ଦାସ ଏବଂ ରଶ୍ମି ପାତ୍ର। ତେବେ ଆଜିର ଗବାକ୍ଷରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ,
2: ମୁଁ ସୁପ୍ରଭା। ନମସ୍କାର।

0: ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ଆମ କାର୍ଯ୍ୟକ୍ରମ ଗବାକ୍ଷ। ଆଜି ଏଥିରେ ପ୍ରଚାର କଲୁ ଚିନ୍ତାର ପ୍ରଥମ ଭାଗ। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସୁପ୍ରଭା ପାଢ଼ୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
0: ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ସକାଳ 8:30 ପ୍ରଚାର କରିବୁ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଗୋପୀନାଥ ମହାପାତ୍ର ଏବଂ ଲିପ୍ସା ମିଶ୍ର। ଲଘୁସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶକ୍ତି ମିଶ୍ର ଏବଂ ଶୈଳଭାମା ମହାପାତ୍ର। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ ସକାଳ 9:00। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ପୂର୍ବାହ୍ନ 11:00 ଭେଟିଦେବୁ ନାଟକ ମରୁଭୂମିର ପ୍ରହରୀ। ସୌରଭାଷାର କାର୍ଯ୍ୟକ୍ରମ ତାର୍ବା ପ୍ରଚାର କରିବୁ ମଧ୍ୟାହ୍ନ 12:30। 12:50 ପ୍ରଚାର କରିବୁ ଭକ୍ତିଗୀତ। ଶିଳ୍ପୀମାନେ ହେଲେ ସୁଖଦେବ ସ୍ୱାଇଁ ଏବଂ ଗୀତା ପଣ୍ଡା। ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗଜଲ ଶୁଣିବେ ଦିନ 2:05। ଶିଳ୍ପୀମାନେ ହେଲେ ହରିହରନ୍ ଏବଂ ଲତା ମଙ୍ଗେସ୍କର। ଦିନ 2:20 ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହିରୋସୀମା ଦିବସ ସମ୍ପର୍କରେ। ପରେ ରହିଛି ପରିଷ୍କାର ପରିବେଶ, ସ୍ୱାସ୍ଥ୍ୟର ବିକାଶ ଏ ସମ୍ପର୍କରେ ଏକ ସାକ୍ଷାତକାର। ଶେଷରେ ଶୁଣିବେ ପାରିବାରିକ ଦାୟିତ୍ୱରେ ନାରୀର ଭୂମିକା। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ। 5:30 ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ସ୍ତନ୍ୟପାନ ସପ୍ତାହ ସମ୍ପର୍କରେ। ଭେଟଘାଟରେ ରହିଛି ମାଣ୍ଡିଆ ରୋପା କଣ ଦିନେ କଲେ ଭଲ ହେସି ଏ ସମ୍ପର୍କରେ ଏକ ସାକ୍ଷାତକାର। ଶେଷରେ ରହିଛି ଅନ୍ୟ ଏକ ସାକ୍ଷାତକାର ମା କ୍ଷୀର ଅମୃତ ସମ୍ମାନ। ସନ୍ଧ୍ୟା 6:30 ବିକାଶ ମନ୍ତ୍ର।

0: ଏଥିଲା ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। କଣ୍ଠଦାନ କରିଥିଲେ ଶିଳ୍ପୀ ଗୋପୀନାଥ ମହାପାତ୍ର ଏବଂ ଲିପ୍ସା ମିଶ୍ର। ଗୀତ ରଚନା କରିଥିଲେ ରଞ୍ଜନ କୁମାର ବେହେରା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଶକ୍ତି ମିଶ୍ର। ଶିଳ୍ପୀଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ରଚନା।

ଲଘୁସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଭେଟି ଦେଉଛୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଉପସ୍ଥାପନା ରଞ୍ଜନ କୁମାର ବେହେରା।

0: ନମସ୍କାର। ବିଚାର ଆଉ ଜଳ ସବୁବେଳେ ସ୍ୱଚ୍ଛ ହେବା ଆବଶ୍ୟକ, କାହିଁକି ନା ଦୂଷିତ ଜଳ ସ୍ୱାସ୍ଥ୍ୟ ଖରାପ କରିଦିଏ ଆଉ ଦୂଷିତ ବିଚାର ଜୀବନ ନଷ୍ଟ କରିଦିଏ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତେବେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ ଡାଇଲ ଆକାଶବାଣୀ। ହଁ ଜୁହାର।
1: ଆଜ୍ଞା, ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପହଣ୍ଡି ଭାୟା ବିଜେପୁର ଜିଲ୍ଲା ବର୍ଗରୁ। ଆଜ୍ଞା,
0: କୁହନ୍ତୁ ଆପଣଙ୍କର ପସନ୍ଦର ଓଡ଼ିଆ ଗୀତ।
1: ଆଜ୍ଞା, ଆଜି ପସନ୍ଦର ଓଡ଼ିଆ ଗୀତ ସବୁଥର ତ ମୁଁ ଗୀତ କହୁଛି ଆପଣଙ୍କୁ। ଆଜ୍ଞା, ଆପଣଙ୍କର ପସନ୍ଦରେ ଗୋଟିଏ ଗୀତ ମୋତେ ଦେଇ ଦେଇଥିଲେ ବଢିଆ, ତାର ସେ ଗୀତରେ ଆପଣଙ୍କୁ ଡେରିକେ
0: ଯେନ୍ ଗୀତ ହେଲେ ବି ଚଲବା।
1: ଆଜ୍ଞା, କେନ୍ତା ଅଛନ୍?
0: ଭଲ ତ ଅଛି ଆପଣ?
1: ଏକଦମ ବଢିଆ ମସ୍ତ।
0: ସୁବଲ ବାବୁ, ଏବେ ତ ଦେଖୁଥିବେ ଆପଣ ଶ୍ରାବଣ ମାସର ସୋମବାର ପଳେଇ ଆସିଲା।
1: ଆଜ୍ଞା ସାର୍,
0: ପ୍ରତ୍ୟେକ ଶୈବ ପୀଠରେ କାଉଡ଼ିଆ ମାନଙ୍କର ଭିଡ଼ ଜମୁଛି।
1: ଆଜ୍ଞା,
0: ଆପଣଙ୍କ ଅଞ୍ଚଳରେ କୋଉଠି ହଉଛି?
1: ଆମର ଅଞ୍ଚଳରେ ଅଛି, ଦେଖୁନ ଆଜ୍ଞା, ଆମର ପାଖେ 3 କିଲୋମିଟର ଅଛି, ଆମର ଗଣ୍ଡପାଲି ପୁଖାମୁଣ୍ଡା ଗଣ୍ଡପାଲି ସଣ୍ଡେଶ୍ୱର ବାବାଙ୍କ ମନ୍ଦିର ଅଛି ଆଜ୍ଞା, ସେଟା ଗୋଟେ ଲିଙ୍ଗଫୁଟା ମନ୍ଦିର ପୁରା କେନ୍ ଆବାହମନ କାଳରୁ ସେନ ସେ ମନ୍ଦିରଟା ପୂଜା, ଆଉ ସେନ ବହୁତ ଭିଡ଼ ହଉଛି ଭକ୍ତମାନଙ୍କର। ଆଉ ଆମର ପାଖେ ବେଲେ ଆଉ ଝାଡ଼େଶ୍ୱର ବୋଲି ଗୋଟେ ଅଛି ଆଜ୍ଞା, ସେଟା ଆମର ଗାଁରୁ ହେଇଯିବା 30 କିଲୋମିଟର ବରଗଡ଼ ପାଖେ ଆଜ୍ଞା। ଆହୁରି ବାକି ମନ୍ଦିର ମାନେ ଯେନ୍ତା ଯେ ଟିକେ ଦୂରିଆ ଦୂରିଆ ଆଜ୍ଞା, ଏଇ ଦୁଇଟା ମନ୍ଦିର ପାଖେ ଅଛି ଆଜ୍ଞା।
0: ବର୍ତ୍ତମାନ ଏଇ ଯୋଉ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଗୁଡାଏ ମାନେ ଆଗ୍ରହ ଆସିଛି ଏଇ ଯୋଉ କାଉଡ଼ିଆ ପାଇଁ,
1: ଆଜ୍ଞା,
0: ଏଇଟା ଆଗରୁ ତ ଏମିତି ନଥିଲା ଆମର ଓଡ଼ିଶାରେ, ବିଶେଷ କରି ଆପଣଙ୍କର ପଶ୍ଚିମାଞ୍ଚଳରେ।
1: ଆଜ୍ଞା,
0: ଏଇଟା କେମିତି ଆସ୍ତେ ଆସ୍ତେ ବଢ଼ିଗଲା ବୋଲି ଭାବୁଛନ୍ତି ଆପଣ?
1: ଆଜ୍ଞା ଦେଖୁନ, ଏଇଟା ପ୍ରଥମରୁ ତ ନେଇ ଇନ୍କେ ଆସବାରଟା ମୁଇଁ ବି ବୋଲବମ୍ ଆଜ୍ଞା, ମୋ ଜୀବନରେ ଯାଇଛେ। 2001 ସାଲେ ମୁଇଁ ଆମର ବୌଦ୍ଧ ଜିଲ୍ଲାର ଚନ୍ଦ୍ରଚୂଡ ମନ୍ଦିରକେ ଯାଇଥିଲି ଆଜ୍ଞା, 2001 ସାଲେ ଆଜ୍ଞା। ଆଉ ମୁଁ ଭାବୁଛେ ତାର ଆଗରୁ ହେତେ ନିଥେ ଆଜ୍ଞା, ଏଇ ଆମର 20-25 ବର୍ଷ ଭିତରେ ଆମର ପଶ୍ଚିମ ଓଡ଼ିଶାରେ ବେଶୀ ପ୍ରଭାବ ପଡ଼ିଛେ, ତାର ଆଗରୁ ତ ଆମର ଅଲଗା ରାଜ୍ୟ ମାନକେ ଥିଲା ଆଜ୍ଞା।
0: ଆଉ ବର୍ଷା ଟିକେ ହଉଛି ନା ନାଇଁ କମିଗଲାଣି?
1: ବର୍ଷା ଏବେ ଟିକେ କମିଛି ଆଜ୍ଞା, 2 ଦିନ ହେଲା, ନହେଲେ ପ୍ରବଳ ବର୍ଷା ବେହେରା ଆଜ୍ଞା, ପୁରା ବହୁତ କ୍ଷୟକ୍ଷତି ହେଇଛି।
0: ଏ ବାପରେ,
1: ଆଜ୍ଞା,
0: କାମ ଦାମ ଚାଲିଛି ଆପଣଙ୍କ ଠିକରେ?
1: ହଁ, କାମ ଦାମ ରୁଆ ବିହୁଡ଼ାଟା ଚାଲିଛି ଆଜ୍ଞା, ଭରଦର ଚାଲିଛି ଏଇଟା।
0: ଠିକ ଅଛି, ଆଜି ଆପଣ ପ୍ରଥମ ଶ୍ରୋତା।
1: ଆଜ୍ଞା,
0: ଆପଣ ତ ଆଜି ନିଜ ପସନ୍ଦର କହିନାହାନ୍ତି, ମୋ ପସନ୍ଦର ଗୀତ ଶୁଣନ୍ତୁ, ଭଲ ଲାଗିଲେ ନିଶ୍ଚୟ ଜଣାଇବେ।
1: ଆଜ୍ଞା ଆଜ୍ଞା, ଆଉ ବେରା ଆଜ୍ଞା, ଆପଣଙ୍କୁ ସ୍ପେଶାଲ ଡେଡିକେଟ୍ ତାର ସାଙ୍ଗେ ଆମର ଆକାଶବାଣୀ ଜୟପୁର ଶୁଣୁଥିବା ସବୁ ଶ୍ରୋତାମାନଙ୍କୁ ନାଁ ଜଣି ଧରୁ ଆଜ୍ଞା, ଟିକେ ଟାଇମ୍ ହେଇଯିବା, ସବୁ ଶ୍ରୋତାମାନଙ୍କୁ ଡେଡିକେଟ୍ କରିଦେବେ ଆଜ୍ଞା।
0: ଧନ୍ୟବାଦ, ଜୁହାର।

0: ହ୍ୟାଲୋ, ଡାଇଲଗ୍ ଆକାଶବାଣୀ।
1: ହ୍ୟାଲୋ ସାର୍, ନମସ୍କାର।
0: ହଁ ନମସ୍କାର
1: ସାର୍, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି।
0: ଆଚ୍ଛା କୁହନ୍ତୁ, ଆପଣଙ୍କର ପସନ୍ଦର ଓଡ଼ିଆ ଗୀତ।
1: ଶରତ ନାୟକ ଗାଇଛନ୍ତି, ବାଟରେ ବର୍ଷା ହେଲା, ହାତରେ ଛତା ନଥିଲା, ବର୍ଷା ଉପରେ ଆଧାରିତ ଗୀତଟା ଏଇଟା ଦେଇଥିବେ।
0: ଆଉ ପଙ୍କଜ ବାବୁ କେମିତି ଅଛନ୍ତି?
1: ସାର୍ ଟିକେ ଦେହ ଖରାପ ଥିଲା, ମତେ ମଝିରେ ଟିକେ ଝାଡା ଜ୍ୱର ଏସବୁ ହେଇଯାଇଥିଲା, ଡକ୍ଟରଙ୍କର ପରାମର୍ଶ ନେଲି, ଏବେ ଟିକେ ଠିକ ଲାଗୁଛି, ଭଲ ଲାଗୁଛି।
0: ଆଚ୍ଛା କେମିତି ଦେହ ଖରାପ ହେଲା ଭାବୁଛନ୍ତି ଆପଣ? ଠିକ ଅଛି, ଆପଣଙ୍କର ପସନ୍ଦର ଗୀତଟି ଆମେ ଶୁଣିଦେଉଛୁ। ଧନ୍ୟବାଦ।
1: ଧନ୍ୟବାଦ ସାର୍, ନମସ୍କାର।
0: ନମସ୍କାର।

0: ହ୍ୟାଲୋ ଡାଇଲ ଆକାଶବାଣୀ।
1: ହଁ ଆଜ୍ଞା ନମସ୍କାର।
0: ହଁ ନମସ୍କାର
1: ଆଜ୍ଞା, ମୁଁ ରୋହିଣୀ ହେର କହୁଛେ, ମଲା କଟାରୁ, ବରଗଡ଼ ଜିଲ୍ଲାରୁ।
0: ଆଚ୍ଛା କୁହନ୍ତୁ, ଆପଣଙ୍କର ପସନ୍ଦର ଓଡ଼ିଆ ଗୀତ?
1: ଆଜ୍ଞା ଆଜି କାଳିଆ ଭଜନରେ ଶୁଣମା, ଆଉ ଆଖି ଦୁଇ ଯଦି ହବୁ ରେ କଜଲ ଗାର ମୁଁ ହେବି।
0: ଆଉ କାଣା ଖବର?
1: ଆଜ୍ଞା ସବୁ ଭଲ,
0: ପୁରା ପୁରି ଭଲ।
1: ହଁ ଆଜ୍ଞା ସବୁ ବଢିଆ ଭଲ।
0: ପିଲାମାନେ
1: କେମିତି?
0: ଆମେ ପୁରା ଭଲରେ ଅଛୁ।
1: ହଁ ଆଜ୍ଞା।
0: ଆଚ୍ଛା ଏ ବର୍ଷା ଦିନ ଆଇଲେ ଆପଣ ଘରର କେମିତି ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି?
1: ଆଜ୍ଞା ସବୁବେଳେ ମୁଇଁ ମାନେ ସଫା ସୁତରା କେମିତି ଆମେ ପୁର ହେବାକେ ଦେବାନି, ମାଟି ମୁଛା ବି ଯେମିତି ବସୁନ୍ ମାଟି ବି ବସିବାକେ ଦେବାନି, ସବୁବେଳେ ଆମେ ବାହାରେ ସବୁ ସଫା ସୁତରା ରଖୁଛୁ, ପାଣି ବି କେମିତି ଜମବାକେ ଦେବାର ନାହିଁ, ଆଉ କପଡ଼ା ଦତା ବି କେମିତି ମାନେ ମାନେ ପରିଷ୍କାର ସବୁ ରଖୁଛେ, ମୋ ଝିଅ ବି ଯେନ ଅଛି ତାକୁ ବି ସଫା ସୁତରା ରଖବାର ଚେଷ୍ଟା କରୁଛେ, ଆଉ କାହାର ଦେହ ପାଇଁ ବି ତ ହେମିତି ନାଇଁ ନଥିବା, ଯଦି ବି ଟିକେ ଥଣ୍ଡା ସାଥି ହେଇଯାଉଛେ ତ ସାର ସାଙ୍ଗ ମୁଇଁ ଆମର ଗୁଆଜି ଅଛି ମାନେ ତୁଳସୀ ସବୁର ମେଡିସିନ, ତାପରେ ଚାହାରେ ଅଦା ତାମାନେ ତୁଳସୀ ପତ୍ର ଏସବୁର ଦୁଇଟା ତାଙ୍କୁ ମାନେ ସୁସ୍ କରି ଦେଉଛୁ, ଆଉ କେମିତି ମେଡିକାଲରେ ହେନ୍ତା ତାର ମାନେ କିଛି ଟାଇମ ଆସେ ଆମର ବି, ଆଉ ସମସ୍ତେ ଭଲ ଅଛୁ ଆମେ।
0: ବିଶେଷ କରି ଏଇ ଯୋଉ ବର୍ଷା ଦିନେ ଯଦି ଆମେ ଘର ଚାରିପାଖ ସଫା ସୁତୁରା ନ ରଖିବା, ବିଭିନ୍ନ ପ୍ରକାର ସରୀସୃପ, ସାପ ହେଲା, କଙ୍କଡା ବିଛା ହେଲା, ଏମିତି ବିଭିନ୍ନ ପ୍ରକାର ବିଷାକ୍ତ ସରୀସୃପ ସବୁ ଦେଖାଯାଆନ୍ତି। ଆପଣମାନେ କେମିତି ରଖୁଛନ୍ ଘର ଚାରିପାଖ?
1: ହଁ ଆଜ୍ଞା, ଆମେ ତ ସବୁବେଳେ ଆମର ମାନେ ବାଉଣ୍ଡ୍ରି ଦିଆହେଇଛି, ଆଉ ବାଉଣ୍ଡ୍ରି ଭିତରେ ଆମର ସବୁ ଜିନିଷ ମାନେ ବାଉଣ୍ଡ୍ରି ବାହାରେ ଜାଳା ହଉଛି, ଆମେ ବାଉଣ୍ଡ୍ରି ବାହାରି ଯାଇବାର ନାହିଁ, ଆଉ ଯେନ୍ଟା ବି ଗଛ ଖୁଣ୍ଟ ଆମର ଯେମିତି ଲଟା କଟା ବି ହଉଛି ଆମେ ସବୁବେଳେ ପରିଷ୍କାର, ଆମ ମଶା ମାନେ ବି ସେନୁ ହେଇଯାଇସନ୍, ଆଉ ପାଣି ବି ଜମା ଜମି ହେଇଯିବା ଖାଲି ଟିପ୍ଥିବା ବୋଲେ ସେନୁ ବି ଜମା ହେଇଗଲେ ମଶା ମାନେ ବି ଅଣ୍ଡା ଦେଇକି ହେଇଯିବା ବୋଲି ଆମେ ସବୁବେଳେ ସଫା ରଖୁଛନ୍, ଆଉ ବାହାରେ ଆମର ସବୁ ମେଡିସିନ ମାନେ ବି ପକଉଛନ୍, ମୋର ହଜବେଣ୍ଡ ଆଣସନ୍ ଯେ, ଆଉ ସବୁଆଡ଼େ ପକାଶି ଗନ୍ଧିରେ କେମିତି ଜିନିଷ ବି ଆସି ନାଇଁ ପାରନ୍, ଆମ ମଶା ବି କମ୍ ହେବେ ବୋଲିକିରି ଆମେ ସେଟା ସବୁବେଳେ ସଫା ସୁତରା ରଖୁଛୁ, ମୁଇଁ ବି ବାହାର ଚାର ସବୁବେଳେ ବନ୍ଧା ଚିଠା କରିକି ଜଗଡ଼ା କରିବା ସବୁ ସଫା ରଖୁଛେ।
0: ଆଚ୍ଛା ମଶାରି ବାନ୍ଧି ଶୋଉଛନ୍ତି କି ନାହିଁ?
1: ହଁ ଆଜ୍ଞା, ମଶାରି ତ ବାନ୍ଧୁଛୁ, ଆଉ ଆମେ ବିଶ୍ୱର କି ଆମ ନାଇଁ ଆସନ୍ ବାହାରେ ଆମ ଘରେ ଯେନ୍ଟା ଅଛନ୍ତି ମୋ ଶ୍ୱଶୁର ଦିନ ପିଉସନ୍, ସେଠାରେ ମଶାରି ଟାଣ୍ଡାଇ ବାଧ୍ୟ ଆସୁନ୍, ଆଉ ଭିତର ମାଙ୍କୁ ଟିକେ ଏତ୍କି ନାଇଁ ଆସନ୍, ଆଉ ଆମେ ଇଏ ସଫା ରଖବାର ଲାଗି ବି ଏତ୍କି ମଶା ବି ଆମ ଭିତରକେ ଏତ୍କି ନାଇଁ ଆସବା।
0: ବର୍ଷା ଦିନ ଆସିଲେ ତ ପଖାଳ ଖାଉନଥିବେ?
1: ଆଜ୍ଞା ପଖାଳ ନାହିଁ ସେଟା ଭାତ।
0: ଠିକ ଅଛି, ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣି ଦଉଛୁ, ଧନ୍ୟବାଦ, ଜୁହାର।
1: ହଁ ଆଜ୍ଞା ନମସ୍କାର।

0: ହ୍ୟାଲୋ, ଡାଇଲକ୍ ଆସୁଣି।
1: ହ୍ୟାଲୋ ଆଜ୍ଞା, ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ମୁଁ ରେଡିଓ ପାର୍ଟନର ଚିତ୍ର ସଂସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
0: ଭଲ ଅଛନ୍ତି ତ?
1: ହଁ ଆଜ୍ଞା, ମୁଇଁ ତ ବଢିଆ ଅଛି ଆଜ୍ଞା, ଆପଣ କେନ୍ତା ଅଛନ୍?
0: ମୁଇଁ ପୁରାପୁରି ଭଲରେ ଅଛି,
1: ଧନ୍ୟବାଦ ଆଜ୍ଞା।
0: ତେବେ ରେଡିଓ ପାର୍ଟନର କେବେ ହେଇଗଲେ?
1: ଏବେ ହେଲା ନା ଆଜ୍ଞା, ରେଡିଓ ପାର୍ଟନର ହେଇଗଲି ଆର୍ କାଁ କର୍ମା ଆଜ୍ଞା, ବୁଝି ନେଇ ପାରୁ ଆଜ୍ଞା। ମଦୁଆ ମାନେ ଯେନ୍ତା ନେଇ କହେସନ୍ କେ, ଆମେ ମତ କେ ଛାଡି ନେଇ ପାରୁ ବୋଲୁଛନ୍। ଜି
0: ଆପଣ ନିଜେ ନିଜେ ନାଁ ଦେଲେ ନା କିଏ ଦେଲେ ଆପଣଙ୍କୁ? ନାଁ
1: କିଏ ଦବ ଆଜ୍ଞା, ନିଜେ ତ ଦେଇ ହେଇଛୁ ନା ଆଜ୍ଞା।
0: ଆଚ୍ଛା, ବଢିଆଟା ଦେଲେ ରେଡିଓ ପାର୍ଟନର।
1: କିଏ ଖରାପ ଲାଗୁଛି ଆଜ୍ଞା?
0: କାହିଁକି
1: ଆଜ୍ଞା, ବାକି ଲୋକ ମାନେ ରେଡିଓ ଲଭର ବୋଲୁଛନ୍।
0: ଓ ଆପଣ ରେଡିଓ ପାର୍ଟନର?
1: ହଏ ଆମେ ହଉଛୁ ରେଡିଓ ପାର୍ଟନର, ଆମର ମୁନା ବୋଲଛେ, ଆମେ ସମ୍ରାଟ ବୋଲୁଛି, ସେଥିଲାଗି ଆମେ ହଉଛୁ ପାର୍ଟନର ହେ। ବୋଇଲେ ରେଡିଓ କେ ଛାଡିକ ତ ଆମେ ନେଇ ବଞ୍ଚି
0: ବଞ୍ଚ,
1: ରେଡିଓ ଚାଲିଲା ବୋଲେ ଆମର କାମ ଚାଲିଲା।
0: ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ସବୁବେଳେ ଏମିତି ଚାଲିଥାଏ। ଆଚ୍ଛା କୁହନ୍ତୁ, ଆଜି କେନ୍ କେତେ ଶୁଣିବେ?
1: ମ୍ୟାଜିକ ପଚା ଛାଡ଼ବି ଆର ମତ କେ ନେଇ ଛାଡେ ବୋଲସି, ସେ ପରେ ଆଜ୍ଞା ଆମେ ରେଡିଓ କେ ନେଇ ଛାଡି ପାରୁ ଆଜ୍ଞା।
0: ମ୍ୟାଜିକ ଛାଡିଦେବେ?
1: ହଏ ଆଜ୍ଞା, ମଧୁଆ ମନେ
0: ନାଇଁ, ଆପଣ ଛାଡିବେ ନାଇଁ ତ?
1: ଛାଡିଦେବେ, ମାତର ମଦ ନେଇ ଛାଡୁ ନାଇଁ,
0: ଆପଣ ଛାଡିବେ ନାଇଁ ତ?
1: ବି ଅଛେ ଆଜ୍ଞା।
0: ଆଚ୍ଛା କୁହନ୍ତୁ, ଆଜି କେନ୍ ଗୀତ ଶୁଣିବେ?
1: ଆଜି ଶୁଣେଇଦେବେ ଆଜ୍ଞା, କାଉ ଧାନ ଖାଇଲା ବୋଲି ମାଇଲୁ ମତେ, ଏ ଗୀତ ଶୁଣେଇଦେବେ ଆଜ୍ଞା।
0: ବାପ ଘର ଯିବୁ ତୁ ଚାଲି ଡରା ନା ମତେ,
1: କେବେ
0: ଏମିତି ହେଇଛି କି
1: ଆଜ୍ଞା?
0: ଆପଣଙ୍କର ପତ୍ନୀ କେବେ ଘର ଛାଡିକି ଚାଲି ଯାଇଛନ୍ତି କି ବାପା ଘର?
1: ନା ଆଜ୍ଞା, ନା ନା।
0: କେତେବେଳେ କେମିତି ରୁଷା ରୁଷି ହଉଛି କି ନାଇଁ?
1: ନା ଆଜ୍ଞା,
0: କେବେ ବି ନାଇଁ।
1: ନାଇଁ ଆଜ୍ଞା।
0: ଆଚ୍ଛା, ଭଲରେ ଚାଲିଛି ଘର ସଂସାର?
1: ହଁ ଆଜ୍ଞା, ଠିକରେ ଚାଲିଛି ଆଜ୍ଞା।
0: ପ୍ରକୃତରେ କିଏ ରାଗିଯାଏ ବେଳେ ବେଳେ? ମାନେ
1: ରାଗି ବୋଲେ ମୁଁ ଏକା ଆଜ୍ଞା,
0: କାହିଁକି ରାଗିଯିବେ?
1: ମାନେ
0: କାମ ଠିକରେ ନହେଲେ ଆପଣ ରାଗି ଯାଆନ୍ତି ନାଇଁ କି?
1: ଆଜ୍ଞା,
0: ମାନେ ସମୟ ଅନୁସାରେ କାମ ହେବା ଦରକାର।
1: ହଁ ଆଜ୍ଞା।
0: ତାପରେ ଆପଣଙ୍କର ରାଗ
1: କଥା ଟିକେ ଯେ ନେଇ ମାରିଲା ବୋଲେ ମୁଁ ଟିକେ ରାଗି ଯାଇଛି ଆଜ୍ଞା।
0: ଆଚ୍ଛା, ଏଇଟା ଗୋଟେ ବଢିଆ ଅଭ୍ୟାସ ଆପଣଙ୍କର ଆଉ। ତାପରେ କେମିତି ଆପଣ ଶାନ୍ତ ହେଇଯିବେ?
1: ତାପରେ ଆଉ ରାଗିଲା ପରେ ଆଜ୍ଞା, ପରେ ଏଇନେ ଆର ଟିକେ ମନ ଟିକେ ଦୁଃଖ ହୁଏ ଆଜ୍ଞା, କହିଦେଲି ଏନ୍ତା ବୋଲିକରି ବୋଲିକରି ଫେର ଆର ଟିକେ ଏଇଟା ଲାଗେ ଆର।
0: ଓହୋ, ନିଜେ ନିଜେ ଅନୁତାପ କରିଦେବେ ନାଇଁ କି?
1: ହଁ ଆଜ୍ଞା, ତାପରେ ଗୀତ ଗୁତା ଟିକେ ଶୁଣିବି ବୋଲେ ସେଟା ଭୁଲି ଭୁଲା ଯିବି ଆର।
0: ତେବେ ଚିତ୍ରସେନ ବାବୁ କେବେ କାଉଡ଼ିଆ ହେଇକି ଯାଇଛନ୍ତି କି ନାଇଁ ବୋଲବମ୍?
1: ନାଇଁ ଆଜ୍ଞା, କେବେ ନେଇ ଯିବାର ଆଜ୍ଞା,
0: ଅଭ୍ୟାସ ନାଇଁ।
1: ନାଇଁ ଆଜ୍ଞା।
0: କେମିତି
1: ନାଇଁ ତ ଯିବାର ଆଜ୍ଞା, ଆମର କାମ ତ ଚାଲିଛି ଆଜ୍ଞା।
0: ଆଚ୍ଛା, ନାଇଁ ଆପଣଙ୍କର ପାଖରେ ସେଠି ଶିବ ମନ୍ଦିର ଅଛି?
1: ହଁ, ଶିବ ମନ୍ଦିର ତ ଅଛି ଆଜ୍ଞା।
0: କୋଉଠି କୋଉଠି ଅଛି?
1: ଆମର ଗାଁରେ ଅଛି, ଆମର ପାଖରେ ଅଷ୍ଟ ଶମ୍ଭୁ ବି ଅଛି ଆଜ୍ଞା।
0: ଶ୍ରାବଣ ମାସର ସୋମବାରରେ ଭିଡ଼ ହଉଛି?
1: ହଁ, ଭିଡ଼ ହଉଛି ଆଜ୍ଞା, ଜବର ଭିଡ଼ ଆଜ୍ଞା।
0: ଠିକ ଅଛି ଚିତ୍ରସେନ ବାବୁ, ଭଲରେ ରୁହନ୍ତୁ, ଧନ୍ୟବାଦ, ଜୁହାର।
1: ଧନ୍ୟବାଦ ଆଜ୍ଞା, ରହିଲି, ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର,
1: ଲକ୍ଷ୍ମୀ ନାରାୟଣ ବାବୁ କହୁଥିଲେ ସୁବର୍ଣ୍ଣପୁରରୁ।
0: ଆଚ୍ଛା କୁହନ୍ତୁ ବାଗ ବାବୁ, କେମିତି ଗୀତ ଶୁଣିବେ
1: ଆଜି? ସନ୍ତନ ଶୀତଳ ଗାଇଛନ୍ତି ଗୋଟେ ଗୀତ, ହଉଛି ସେଟା ବୋଲବମ୍ପୁର ଅଛି ଆଜ୍ଞା। ଏ ଶରାବନ ମାସ ଚାଲ ବୋଲବମ୍ ସୀମା ଉଠାରେ ଉଠା, ଏ ଶରାବନ ଶିବିର ଜମିର ଧରି ଝରକର ବୋଲବମ୍ ସୀମା ଯେଉଁ ହେଲା ଉଚିତ ତାବାଡେ ଉଠାରେ ତୁ ତାବାଡେ ଉଠା, ଏ ଗୀତ ଦେବେ ଆଜ୍ଞା।
0: ଆଚ୍ଛା ଆପଣ ଯାଉଛନ୍ତି କେବେ?
1: ନାଇଁ ଆଜ୍ଞା ବୋଲବମ୍ ଯାଉନି, ଏଇଟା ଜାତ ବାଦର ଲାଗିଛି ତ ଟିକେ ବୋଲେ ବୋଲବମ୍ ଯିବା ଲାଗି ଟାଇମ୍ ମିଳୁନି। ବାବାକୁ ଖାଲି ଯାଇଗଲେ ଆମେ ସୋମବାର ଦିନ ମନ୍ଦିର ଯାଇକି ଦର୍ଶନ କରୁ।
0: ଓହୋ, ସୋମବାର ସୋମବାର ମନ୍ଦିର ଯାଉଛନ୍ତି
1: ଆଜ୍ଞା।
0: ଆପଣଙ୍କର ଗାଁରେ ଅଛି ନା ଗାଁ ବାହାରେ ଅଛି ମନ୍ଦିର?
1: ଗାଁ ବାହାରେ ଅଛି, କିନ୍ତୁ ଗାଁରେ ଗୋଟେ ଛୋଟିଆ ମନ୍ଦିର ଅଛି ସ୍ଥାପନା ମନ୍ଦିର, ବୋଲବମ୍ ପିଲାମାନେ କରିଥିଲେ।
0: ସକାଳୁ ସକାଳୁ ଦର୍ଶନ କରିଦେଉଛନ୍ତି
1: ଆଜ୍ଞା?
0: ମାନେ ଖାଲି ସୋମବାର ନା ଅନ୍ୟ ଦିନ ମାନଙ୍କ ମଧ୍ୟ ଯାଉଛନ୍ତି?
1: ଅନ୍ୟ ଦିନ ବି ଦରକାର ବୋଲେ ଯାଉଛି, ଦରକାର ମାନେ କାମନା ଥିବା ବେଳେ ଯାଉ, ଟିକେ ତାଙ୍କ ଭଗବାନ ଟିକେ ଦର୍ଶନ କରିକି ଆସ, ସୋମବାର ଦିନ ଯାଉ, ଦୂରିଆ ଯାଉ ହେଲେ ତ ଦଶ ବର୍ଷ ଦିନ।
0: ତେବେ ବାଘ ବାବୁ ଦେଖୁଥିବେ ଆପଣ ଏ ଯୋଉ ବୋଲବମ୍ ଯାଉଛନ୍ତି ସବୁ ବେଳେ ବେଳେ ସବୁ ବିଭିନ୍ନ ପ୍ରକାର ଆକ୍ସିଡେଣ୍ଟ ହେଇଯାଉଛି।
1: ହଁ ଆଜ୍ଞା,
0: ଏଟା କଣ ଲାଗି ହଉଛି ଏମିତି?
1: ଏଟା କଣ ଲାଗି ହଉଛି ଆଜ୍ଞା, ଦେଖନ୍ତୁ ଏଇଟା ବି ବୋଲବମ୍ ମାନେ ନାଇଁ, କିଛି ବ୍ୟକ୍ତି କିଛି ବୋଲବମ୍ ମାନେ ଗଞ୍ଜେଇ ମଧ୍ୟ ମାରି ଦଉଛନ୍ତି, ଆଉ ସେ ଡ୍ରାଇଭର ମଧ୍ୟ ମାରି ଦଉଛନ୍ତି, ଗାଡି ନିଜ ସେବନ ଅନ୍ୟ ମନସ୍କ ଥିବେ ସେ ଭିତରେ ହଉଛି ଆଉ।
0: ନାଇଁ ବେଳେ ବେଳେ ନଦୀରେ ବୁଡ଼ି ଯାଉଛନ୍ତି, କୋଉଠି ପାହାଡ ଉପରୁ ପଡି ଯାଉଛନ୍ତି,
1: ପାଣି ବୁଡ଼େଇ ଗଲା ଯେ ପ୍ରଭାବ ସ୍ରୋତ ଆସୁଥିବ ସେଥିରେ ସେମାନେ ଅଜଣା ନଦୀ କିନ୍ତୁ ପାଣି ବୁଡ଼େଇ ଆଣିବା ପାଇଁ ସେମାନେ ଭାବିଯିବା ସମ୍ଭାବନା ଥିବ, କେତେ ପାଣି ଅଛି ସେମାନେ ନ ଜାଣିକି ସଡନ୍ ପାଣିକୁ ପକେଇ ଯାଇଛନ୍ତି, ସେଥିପାଇଁ ସେମାନେ ବୁଡ଼ିଯିବାର ସମ୍ଭାବନା ଅଛି ଆଜ୍ଞା।
0: ଆଉ ବର୍ଷା ଟିକେ କମିଲା ନା ଚାଲିଛି?
1: କମିଛି ଆଜ୍ଞା।
0: ଆଉ ଚାଷବାସ?
1: ଚାଲିଛି।
0: କି ଚାଷବାସ ଚାଲିଛି?
1: ପୋଲାରୁଆ ଆଜ୍ଞା, ଧାନ।
0: ହଁ ପୋଲାରୁଆ। ଆଚ୍ଛା ଆଚ୍ଛା ଆଚ୍ଛା, ମାନେ ଏ ବର୍ଷ ଭଲ ହବ ବୋଲି ଭାବୁଛନ୍ତି ଫସଲ?
1: ହଁ ଭଲ ହବ ବୋଲି ଭାବୁଛି ଆଜ୍ଞା, ବର୍ତ୍ତମାନ ମୁଁ ପ୍ରଥମେ ଚାଷ କରୁଛି ଆଜ୍ଞା, ମୁଁ ଜମିଟା ଯାହାକୁ ମୁଁ ଆଗରୁ ଭାଗ ଚାଷୀ ହିସାବରେ ଦେଇଦେଇଥିଲି, ନିଜେ ଚାଷ କରୁଛି ଏ ବର୍ଷ ଆଜ୍ଞା।
0: ଏ ବର୍ଷ କେମିତି ମନା ହେଲା?
1: ଏ ବର୍ଷ ମନା ହେଲା ମାନେ ଟିକେ ମୁଁ ଭାବିଲି ଆଗକୁ ଯାଉ ଜଣକୁ କର ଦେଇକିରି କାମ ଆମେ ବଦଳା କରୁଥିଲୁ, ସେ ଧାନଟାକୁ ଆମର ତିନି ବଟା ହୁଏ ଆଜ୍ଞା, ତାର ଦୁଇ ବଟା ହେଲା ମୋର ବଟା ସେ ମୋତେ ଦେଖିଲି ଇନକମଟା ମୋତେ ଆସିଲାଣି, ମାନେ ସେଥିପାଇଁ ଭାବିଲି ନିଜେ ଚାଷ କରିବି, ସେଥିରୁ ଅଧା ଗଲେ ଅଧା ରହିବ, ଅଧା ଗଲେ ମାନେ ଧାନ ଅଧା ବିକ୍ରି କଲେ ଅଧା ଖାଇବି ଭାବିଲି, ଯୋଉ ତିନି ବଟା ହେଲା ମୋତେ ସେଟା ଖାଇବା ପାଇଁ ମୋତେ ଅସୁବିଧା ହଉଥିଲା ଆଜ୍ଞା, ପହଞ୍ଚୁ ନଥିଲା।
0: ଠିକ ଅଛି ବାଘ ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତ ଶୁଣେଇ ଦଉଛୁ।
1: ଟିକେ ନାଁ ମାନେ କହିବି ଆଜ୍ଞା, ସହଦେବ ପୁର, ଅମିତ ଭୋଇ, ଆଦିତ୍ୟ ଶର୍ମା, ଦୁର୍ଗାପ୍ର ରଣ, ବିକ୍ରମ ସାହୁ, ସଦାରାମ ମେହର, ବାସୁଦେବ ମେହର, ମୁରଲୀ ମେହର, ସନ୍ତନ ପଣ୍ଡା, ରବୀନ୍ଦ୍ରନାଥ ମେହର, ମୁନା ପଣ୍ଡା, ସ୍ୱର୍ଣ୍ଣ ପ୍ରଭାକର, ଯଶବନ୍ତ ପୈକ, ନରେନ୍ଦ୍ର କୁମାର ସାହୁ, ବିଶ୍ୱମା, ଭରତ ପ୍ରଭା, ପଞ୍ଚାନନ ପଞ୍ଚବିହାର, ଉପେନ୍ଦ୍ର ସୁନା, ସୁବଲ ସାହୁ, ଚୈତନ୍ୟ ପଟେଲ, ଉପେନ୍ଦ୍ର ଦ୍ୱିତୀୟ ଚନ୍ଦ୍ର ସେଠ, କରମ ସନି ସାହୁ, ଲିଙ୍ଗରାଜ ମେହର, ସୁଗତ ଅଭାଗ, ତ୍ରିମୁଖ ଭାଇ।
0: ଠିକ ଅଛି, ଆପଣ ଶୁଣନ୍ତୁ, ସେମାନେ ବି ଶୁଣନ୍ତୁ, ଧନ୍ୟବାଦ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ହ୍ୟାଲୋ ଆଜ୍ଞା, ଜୁହାର।
0: ହଁ ଜୁହାର।
1: ମୁଁ
0: ଆଚ୍ଛା କୁହନ୍ତୁ, ଆଜି କେମିତି ତ ଶୁଣିବେ ଗରିବ ବାବୁ?
1: ଆଜି ଶ୍ରାବଣ ମାସ ଗୀତ ଗୁଡ଼ିକ ଯିବେ
0: ବୋଲବମ।
1: ହଁ
0: ଆଚ୍ଛା, ଆପଣ ଯାଉଛନ୍ତି କି କେବେ ବୋଲବମ?
1: ନାଇଁ।
0: ଆଚ୍ଛା, ମନ୍ଦିର କୋଉଠି ଅଛି ଆପଣଙ୍କର? ଶିବ ମନ୍ଦିର
1: ପାଖେ ଏକ କିଲୋମିଟର ଅଛି।
0: ଏକ କିଲୋମିଟରରେ?
1: ହଁ।
0: ଆସ ଭଲ ତ?
1: ହଁ
0: ଠିକ ଅଛି, ଆପଣଙ୍କର ପସନ୍ଦର ଗୀତ ଶୁଣି ଦଉଛୁ, ବୋଲବମ ଗୀତ ଶ୍ରାବଣ ମାସର।

0: ହ୍ୟାଲୋ, ଡାଇଲକ୍ ଆସବାଣୀ
1: ଶୁଭ ସକାଳ ସାର୍, ନମସ୍କାର।
0: ହଁ ନମସ୍କାର,
1: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ଜିଲ୍ଲାଞ୍ଚଳ ଭୋଇ କହୁଛି, ଗ୍ରାମ ତେଲଗ ଜିଲ୍ଲା ବଲାଙ୍ଗୀର। ବେହେରା ସାର୍ କେନ୍ତା ଅଛନ୍? ମୁଁ ତ ଭଲ ଅଛେ।
0: ପୁରାପୁରି ଭଲ ଅଛି। ତେବେ କୁହନ୍ତୁ, ଆଜି କେନ୍ ଗୀତ ଶୁଣବେ?
1: ଦୟାକର ଦୟାମୟୀ ରଖ ପଣ ତ ଘୋଡ଼ାଇ, ଦୟାକର ଦୟାମୟୀ, ସୁନ୍ଦର ଗୀତଟେ।
0: ବର୍ଷା ଟିକେ କମିଲାଣି ନା ଚାଲିଛି
1: ସାର୍? ଦେଖନ୍ତୁ, ଗତକାଲି ଟିକେ 10:30-11 ବେଳକୁ ଟିକେ ପ୍ରବଳ ବର୍ଷା ବର୍ଷିଲା, ମିନିମମ 1.5 ଘଣ୍ଟା ପାଖାପାଖି ବର୍ଷା ବର୍ଷିଥିବ। ଏବଂ ସକାଳୁ ଟିକେ ତା ସହିତ ସକାଳୁ ଟିକେ ଏନ୍ତା ଝୁର ଝୁର ଝୁର କରି ଏନ୍ତା ଟିକେ ଟିକେ ଟିକେ ଟିକେ ବର୍ଷା ହେଲା। ଏବେ ବର୍ତ୍ତମାନ ତ ଅଗ୍ନି ବର୍ଷା ହଉଛି, କାଲି ବି ତ ଅଗ୍ନି ବର୍ଷା ହେଇଥିଲା। ଆଉ ଡୁଲି ମାନେ ଆଗରୁ କଣ ହଉଥିଲା କି ପ୍ରବଳ ବର୍ଷାରେ ତ ଆରିକିରି ଯାହା ଥିଲା ସବୁ ତ ପ୍ରାୟତଃ ଅଧିକାଂଶ ଡୁଲି ମାନେ ପୁରା ପାଣିରେ ଭର୍ତ୍ତି ହଉଥିଲା। ଏଇଟା ସେ ପାଣି ମାନେ

0: କବୁତର ଉଭା ହେଇଗଲାଣି, ସବୁ ଶୁଖିଗଲାଣି। ଦେଖୁ ଆଗକୁ ତ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ କହୁଛନ୍ତି ଯେ ୟୋଲିନା ଆସୁଛେ, ୟୋଲିନା ଆସୁଛେ ବୋଲୁଛନ୍। ଯଦି ଶ୍ରାବଣ ମାସ ଯଦି ସେଟା ନ ଆସିକିରି ଟିକେ ମୌସୁମୀ ବାୟୁ ଟିକେ ବର୍ଷା ହେବେ ଟିକେ ଖୁସି ଲାଗନ୍ତା। ଆଉ ଗୋଟେ କଥା ବି ଆମ ଗାଁରେ ଅଧିକାଂଶ ଲୋକ ଧାନ ବୁଣି ନାହାନ୍ତି ବି, ଆଉ ଏଥିପାଇଁ ବର୍ଷା ବି କରା ଟିକେ ତାର ବିଭିନ୍ନ ମାସରେ ବର୍ଷା କରିନାହାନ୍ତି, ଲଗାତାର ତ 7 ଦିନ ବର୍ଷା କରିଦେଲା, ତାପରେ ଆମର କଣ ରଜ ପରେ ବି ପ୍ରବଳ ବର୍ଷା କରିଦେଲା, ସେଥିପାଇଁ ଏମିତି ଚାଲିଛି ସାର୍। ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ, କିଏ ଧାନ ବୁଣୁଛି, କିଏ ଧାନ ଯୋଗାଉଛି, କିଏ ଅନେକ ଏନ୍ତା ଚାଲିଛି ଚାଷ କାମ, କଣ କରିବା।
1: ରେଳାଚଳ ବାବୁ, ବର୍ତ୍ତମାନ ଦେଖୁଥିବେ ଆପଣ ଶ୍ରାବଣ ମାସର ସୋମବାରରେ ସବୁ ଶିବ ମନ୍ଦିର ଭିଡ଼ ହୁଏ କାଉଡ଼ିଆଙ୍କର, ଆଚ୍ଛା ଆପଣଙ୍କ ଅଞ୍ଚଳରେ କୋଉଠି କୋଉଠି ହୁଏ?
0: ଆମ ଏପଟରେ ପ୍ରାୟତଃ ଶ୍ରାବଣ ମାସରେ ଆମ ପାଖରେ ମାଝିପାଲି ବର୍ତ୍ତମାନ ଗୋଟେ ଅନେକ ଶିବ ମନ୍ଦିରଟେ ଅଛି, ସେ ଜାଗାରେ ବି ପ୍ରବଳ ଭିଡ଼ ହୁଅନ୍ତି। କିନ୍ତୁ ଗାଁ ମନ୍ଦିର ମୁଁ ଯେତେ ବି ଆପଣ ଲକ୍ଷ୍ୟ କରିଥିବେ, ଅଧିକାଂଶ ସମୟ ଆପଣ ଲକ୍ଷ୍ୟ କରିଥିବେ, ଆପଣଙ୍କ ସେ କୋରାପୁଟ ଡିଷ୍ଟ୍ରିକ୍ଟ ବି ଲକ୍ଷ୍ୟ କରିଥିବେ, ଅଧିକାଂଶ ଲୋକଙ୍କ ପାଖରେ ଯୋଉ ଶିବ ମହାପୁରୁଷ ଅଛନ୍ତି କି ଲୋକଙ୍କ ପାଖରେ ଯୋଉ ଶିବ ମନ୍ଦିର ଅଛି ସେ ପାଖକୁ ଯିବେ ନାହିଁ। ଅଧିକାଂଶ ଲୋକ ଦୂରିଆ ଦୂରିଆ ଯିବେ, ଦୂରିଆ ଦୂରିଆ ପ୍ରଭୁଙ୍କୁ ଦର୍ଶନ କରି ଖାଇବେ, ଦୂରିଆ ଦୂର ଏଟା କରିବେ, କିନ୍ତୁ ସେଟା ହଉଛି ଟିକେ କଣ କଣ ମୋ ମତ ଭଲ ନୁହଁ। ଯେତେ ପାଖରେ ଯେତେ ଭଗବାନ ଅଛନ୍ତି, ଆମେ ପାଖରେ ଦର୍ଶନ ନ କରିକି ଆମେ ଦୂରିଆ କଣ ପାଇଁ ଯିବା? ଦୂରିଆ ଯିବା ତ ଆମେ ଯୋଉ ଟାଇମରେ ବଲବ ନେଇଥିବ ସେ ଟାଇମରେ ଯିବା, ଅଧିକାଂଶ ଲୋକ ତମେ ଦୂରିଆ ଦୂରିଆ ଯାଉଛନ୍ତି, ମୋ ପାଇଁ ଟିକେ ଭଲ ନୁହଁ। ଆର୍ ପାଖରେ ତମେ ପଟେ ସେମିତି ଭିଡ଼ ହଉନାହାନ୍ତି, ଆଉ ଦୂରିଆ ଦୂରିଆ ଯୋଉଟା ବଡ ବଡ ଦର୍ଶନୀୟ ସ୍ଥାନ ମାନେ ଅଛି, ବଡ ବଡ ଜାଗା ମାନେ ଯୋଉଟା ଅଛି, ସେ ଜାଗା ଗୁଡିକ ଅଧିକାଂଶ ସମୟ ଲୋକମାନେ ଗୋଲବମ କରୁଛନ୍ତି। ଆଉ ଏ ବର୍ଷ ମୁଁ ଯେତେ ବି ଅନୁମାନ କରୁଛି, ଯେତେ ବି ମୋର ରାସ୍ତାଘାଟ ଦେଖୁଛି, ଅନ୍ୟ ବର୍ଷ କଣ କି ଅଧିକାଂଶ ବୋଲବମ ଗାଡି ମାନେ ଯାଏ, ଡିଜେ ବସ୍ ମାନେ ବଜେ ବଜେକିରି ବଜେ ବଜେକି ଯାଆନ୍ତି। ଏଇଟା ତ ମୁଁ ଯେତେ ଲକ୍ଷ୍ୟ କରୁଛି ତ ସେତେ ପରିମାଣରେ ହଉନାହାନ୍ତି, ଲୋକଙ୍କ ହିସାବରେ ଲୋକଙ୍କ ଯୁଛନ୍ତି, ଆଉ ସମସ୍ତେ ଯେମିତି ଦର୍ଶନ କରା ସେମିତି ଦର୍ଶନ କରୁଛନ୍ତି, ଆଉ ଯେମିତି ପରମ୍ପରା ସଂସ୍କୃତି ଯେମିତି ତାଙ୍କର ହାତରେ ରଖିଛନ୍ତି, କିନ୍ତୁ ମୋଟାମୋଟି କରିବାକୁ ଗଲେ ବହୁତ ପରିବେଶଟି ଖୁସି ଲାଗୁଛି।
1: ଆଚ୍ଛା, ଏ ଯୋଉ ପରମ୍ପରା ଠିକ ବୋଲି ଭାବୁଛନ୍ତି କି ଆପଣ?
0: ଦେଖନ୍ତୁ, ମୋ ମତରେ ଯୋଉ ଡିଜେ ବକ୍ସ ଟା ଯୋଉ ନଉଛନ୍ତି ଆର ବଜେ ବଜେ ଯୋଉଛନ୍ତି ସେଟା ମୋ ମତରେ ଭଲ ନୁହଁ। ଆମେ ଗୋଟେ କେମିତି ଗୋଟେ ଶାନ୍ତି ଶୃଙ୍ଖଳାର ସହିତ କେମିତି ଆମେ ବନ୍ଧୁ ଶିବ ମହାପୁରଙ୍କ ଲାଗି ପାନଗୁଡ଼ ଧରିବା, ଆମେ ଯଦି ଚାଲିଚାଲି ଯିବା, ଆଉ ଯେମିତି ଆଗରୁ 2001-2 ମସିହାରେ ଯେମିତି ଲୋକମାନେ ଚାଲିଚାଲି ଯାଉଥିଲେ, କାଉଡ଼ିଆକୁ ଦର୍ଶନ କରୁଥିଲେ, ବୋଲବମ୍ ପାର୍କରେ କାବେ ଯେମିତି ଖୋଜିଲେ ଯାଉଥିଲେ, ତାପରେ ଦେଖିବାକୁ କେମିତି ଖୁସି ଲାଗୁଥିଲା। ଏବେ ବର୍ତ୍ତମାନ ଆପଣ ଲକ୍ଷ୍ୟ କରିଥିବେ ବାଇକ୍ ସାଇକେଲ ତ କିଏ ଧରୁନାହାନ୍ତି ମୋ ମତରେ, କିନ୍ତୁ ଇଏ କଣ କହୁଛି କିଏ ବାଇକ୍ ନଉଛି, କିଏ ବୋଲେରୋ ନଉଛି, କିଏ ଅନେକ ଜିନିଷ ନଉଛନ୍ତି, କିନ୍ତୁ ସେଇଟାକୁ ଛାଡିକି ଆମେ ଯଦି ପୁରୁଣା ଯୁଗ କଥା ଟିକେ ମନେ ପକେଇବା, ଆଉ ପୁରୁଣା ଯୁଗକୁ ଧରିକି ଆମେ ଯଦି ଯାନବାହନ କିଛି ବ୍ୟବହାର ନ କରିକି ଆମେ ଯେତେ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବା ସେତେ କିଲୋମିଟର ଭଲ ଲାଗିବ। ତାପରେ ଆପଣ ଆଗର କଥା ଟିକେ ଲକ୍ଷ୍ୟ କରିଥିବେ, ଯେମିତି ଆଗ ଶ୍ରାବଣ ମାସରେ ଭାଦ୍ର ମାସରେ ଯେମିତି ଟୁପୁ ଟୁପୁ ଟୁପୁ ଟୁପୁ ପାଣି ହଉଥିବ, ବେଶୀ ବର୍ଷା ହଉନଥିବ, ବେଶୀ ପବନ ହଉନଥିବ, କି ବେଶୀ କିଛି ହଉଥିବ, ମିଡିୟମ ବର୍ଷା ହଉଥିବ, ଆଉ ସେ ବର୍ଷାରେ ଆପଣ ଭିଜି ଭିଜି ଭିଜି ବୋଲବମ୍ ସାର୍ଟ ପ୍ୟାଣ୍ଟ ଡ୍ରେସ୍ ପଟା ପିନ୍ଧିକି ଯିବେ, କେମିତି ଖୁସି ଲାଗୁଥିବ। ଏବେ ତ ସେଇଟା ଆଉ ଦେଖିବାକୁ ମିଳୁନି, ଦେଖୁ ଯେମିତି ଡିଜିଟାଲ ଯେମିତି ଆଗକୁ ବଢିତେ ଯାଉଛି, ମଣିଷ ବି ସେମିତି ବଢିତେ ଯାଉଛି, କଣ କରିବା ସାର୍?
1: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟା ଆମେ ଶୁଣି ଦଉଛୁ।

0: ହ୍ୟାଲୋ, ଡାଇଲଗ୍ ଆକାଶବାଣୀ।
1: ନମସ୍କାର ସାର, ମୁଁ କରୁଣାକର ସେଠୀ ଇଲେକ୍ସନ ଦେବସିଂ କହୁଥିଲି।
0: କୁହନ୍ତୁ କରୁଣାକର ବାବୁ, କେମିତି ଅଛନ୍ତି?
1: ହଁ ସାର, ଭଲ ଅଛି। ଆଉ ଆପଣ କେମିତି ଅଛନ୍ତି?
0: ପୁରାପୁରି ଭଲରେ ଅଛି।
1: ଆଉ ସାର, ବନ୍ୟା ପାଣିରେ ଆପଣଙ୍କ କୋରାପୁଟ ଜୟପୁର ଏରିଆରେ କଣ କିଛି କ୍ଷୟକ୍ଷତି ହେଇଛି ନା ନାହିଁ? ସାର
0: କିଛି ହେଇନି, ମାନେ ରାସ୍ତାଘାଟ ଟିକେ ଅସୁବିଧା ହେଇଛି।
1: ଆଜ୍ଞା,
0: ପ୍ରଥମେ ଆପଣଙ୍କର ପସନ୍ଦର ଗୀତ କୁହନ୍ତୁ, ତାପରେ କଥା ହେବା।
1: ପସନ୍ଦର ଗୀତ ତ ଯୋଉ ଆମର ଅଛି, ଯୋଉ କନ୍ୟାଦାନ ଫିଲ୍ମର ସିନ୍ଦୁର ମଥାରେ ପୁର ମୋ ପାଇଁ କେବେ ସାଜିବ ନାହିଁ।
0: ବଢିଆ ଗୀତ ଟିକେ ପସନ୍ଦ କରୁଛନ୍ତି ଆଉ।
1: ହଁ, ମାନେ ସେଇଟା ବହୁତ ମାନେ ପୁରୁଣା ଫିଲ୍ମଟା ହେଲେ ମଧ୍ୟ ଗୀତଟା ମଧ୍ୟ ସବୁବେଳେ ପାଇଁ ଯୋଉଟା ସୁରେଶ ଗଡକର ଗାଇଛନ୍ତି ସେ ଗୀତଟା ଏବେ ବି ମଧ୍ୟ ସମସ୍ତଙ୍କୁ ବହୁତ ଭଲ ଲାଗେ ଏବଂ ଗୀତଟା ମଧ୍ୟ ଘରେ ଘରେ ପଡ଼େ।
0: ଆଚ୍ଛା, ଏଇ ଯୋଉ ବର୍ତ୍ତମାନ ବର୍ଷା ଚାଲିଥିଲା, ଆପଣଙ୍କ ଅଞ୍ଚଳରେ ବନ୍ୟାର ପ୍ରଭାବ ପଡିଛି କି?
1: ନାଇଁ ସାର, କିନ୍ତୁ ଗୋଟେ କଥା କଣ କି, ଆମର ଜଗତସିଂହପୁର ଡିଷ୍ଟ୍ରିକ୍ଟରେ ତ ଆମର ଗୋଟେ ବାଲିକୁଦା ଗୋଟେ ବ୍ଲକ ଅଛି, କୁଞ୍ଜୁଡ଼ା ମେର ପାରାଦୀପ ପାଖାପାଖି କୁଜଙ୍ଗ ଗୋଟେ ବ୍ଲକ ଅଛି, ସେପଟେ ବହୁତ କ୍ଷୟକ୍ଷତି ହେଇଛି। କିନ୍ତୁ ଆମର ଯୋଉ ଆମର ଏରସମା ବ୍ଲକଟା ଆକ୍ଚୁଆଲି କିଛି ବି ହେଇନି, କିନ୍ତୁ ଆମ ଘରଟା ଯେହେତୁ ଗୋଟେ ସମୁଦ୍ର ପାଖରେ ଏବଂ ନଦୀ ପାଖରେ, କିନ୍ତୁ ବର୍ଷାର ପ୍ରଭାବଟା କି ବଢି ପାଣିରେ ଏତେଟା କ୍ଷୟକ୍ଷତି କିଛି ବି ହେଇନି, କିନ୍ତୁ ବର୍ଷାର ପ୍ରଭାବରେ ଟିକେ ଚାଷର ବହୁତ ପ୍ରୋବ୍ଲେମ ହେଇଛି, ଯେହେତୁ ଲୋକ ଟିକେ ତଳି ଶୈଳୀ ଟିକେ ପକେଇବାରେ ଟିକେ ଅସୁବିଧା, ମୁଁ ନିଜେ ବି ମଧ୍ୟ ସେ ଅସୁବିଧାର ସମ୍ମୁଖୀନ ହେଇଛି, କିନ୍ତୁ ଆଉ ବାକି କିଛି ସେମିତି କ୍ଷୟକ୍ଷତି ହେଇନି।
0: ତାମାନେ ଏଇ ଯୋଉ ଏରସମା ଅଞ୍ଚଳଟା ଆପଣଙ୍କର ଯେତେ ବର୍ଷା ହେଲେ ମଧ୍ୟ ବନ୍ୟାର ଡର ନାହିଁ?
1: ନାଇଁ ସାର, ଏଇଟା ମାନେ ବନ୍ୟାର ଡର ନାହିଁ, କିନ୍ତୁ ଯେହେତୁ ଟିକେ ସମୁଦ୍ର ଉପକୂଳବର୍ତ୍ତୀ ଏରିଆ, ତେଣୁ ଟିକେ ଲଘୁଚାପ ଫଗୁଚାପ ହେଲେ ସମୁଦ୍ର ପାଣିକୁ ଟିକେ ବହୁତ ଡର ଥାଏ, ତେଣୁ ସେଇଟା ଯୋଉ 99 ସାଇକ୍ଲୋନ ପରେ ଏବେ ବହୁତ ରାସ୍ତାଘାଟ ସବୁ ମାନେ ଡେଭଲପମେଣ୍ଟ କରିଗଲାଣି, ତ ତେଣୁ ସେଇଟା ଆଉ ଭୟ ନାହିଁ ସାର।
0: ଆଚ୍ଛା, ତଥାପି ଏଇ ଯୋଉ ଆପଣଙ୍କର ଲଘୁଚାପ ମାନେ ପୂର୍ବରୁ ଆପଣଙ୍କର ପାଣିପାଗର ସୂଚନା ସବୁ ମିଳେ, ସତର୍କତା ଜାରି କରାଯାଏ, ସେତେବେଳେ ଆପଣମାନେ ଭୟ କରନ୍ତି କି?
1: ନା ସାର, କିଛି ବି ଭୟ ଲାଗେନି।
0: ଆଚ୍ଛା, ଆପଣମାନଙ୍କର ଅଭ୍ୟାସ ହେଇଗଲାଣି?
1: ଆଜ୍ଞା ସାର।
0: ସେତେବେଳେ ଆପଣଙ୍କର ସମୁଦ୍ରର ରୂପ କେମିତି ଦେଖାଯାଏ?
1: ସାର, ସେତେବେଳେ ସମୁଦ୍ର ରୂପଟା ମାନେ ମାନେ ପୁରା ମାନେ ଗୋଟେ ସେ ରୂପ ତ ସାର ଅତୁଳନୀୟ, ତାର ବର୍ଣ୍ଣନା କରିହବନି, ତେଣୁ ଯୋଉଟା କି ଲଘୁଚାପ ଟାଇମ୍ରେ ଯୋଉଟା ସମୁଦ୍ର ଯୋଉ କୁହନ୍ତିନି ସାର, ଯୋଉ ଅଶାନ୍ତ ରହେ, ସେତେବେଳେ ସମୁଦ୍ରର ଲହଡି ମାନେ ମାନେ ତିନି ଗୁଣା ସାର ବଢିଯାଏ ସେତେବେଳେ।
0: ଆଚ୍ଛା ଆଚ୍ଛା, ହଁ, ଯେହେତୁ ଆପଣ ସେ ଅଞ୍ଚଳରେ ରହିଛନ୍ତି, ପୁରା ଜାଣିଛନ୍ତି, ଦେଖିଛନ୍ତି।
1: ଆଜ୍ଞା ସାର, ସାର ପ୍ରାୟତଃ ଆମେ ସବୁବେଳେ ପାଇଁ ସମୁଦ୍ରକୁ ବୁଲିବାକୁ ବେଳେବେଳେ ବି ଯାଉ, ଆମର ଏଇଠି ପାଖରେ ଗୋଟେ ଅଛି 46 ବିଚ୍ ଗୋଟେ ଅଛି, ଆମେ ସେଠିକୁ ବି ବୁଲିବାକୁ ଯାଉ, ଏବଂ ଆମ ଘର ପାଖରୁ ପୁରା ପୂର୍ବକୁ ଗଲେ ସାର 4-5 କିଲୋମିଟର ହାଇଟ୍ରେ ଗଲେ ବଙ୍ଗୋପସାଗର ଅଛି ସାର।
0: ଆରେ ଆରେ, ତାମାନେ ଆମ ଭଳିଆ ଲୋକ ଯଦି ଯାଇକି ଦେଖିବ ମାନେ ଡରିଯିବ ନାଇଁ କି?
1: ହଁ, ଯେହେତୁ ସାର, ଯେହେତୁ ଫାଷ୍ଟ ଫାଷ୍ଟ ଦେଖିଲେ ଟିକେ ଡର ଲାଗିବ, କିନ୍ତୁ ସେମିତି ବି କିଛି ନାହିଁ, ଯାହା ହେଲେ ତ ପାଣିକୁ ତ ସମସ୍ତଙ୍କର ତାର ଡର ଥାଏ ନା।
0: ତେବେ କରୁଣାକର ବାବୁ, ବର୍ତ୍ତମାନ ଆପଣ ଦେଖୁଥିବେ ଯେ ଶ୍ରାବଣ ମାସର ସୋମବାରରେ ସବୁ କାଉଡ଼ିଆଙ୍କର ଭିଡ଼।
1: ଆଜ୍ଞା ସାର,
0: ଆପଣ କେବେ ଯାଇନାହାନ୍ତି?
1: ସାର, ମୁଁ ଅବଶ୍ୟ କେବେ କାଉଡ଼ିଆ ମୁଁ ପାଣି ନେଇକି ଯାଏନି, କିନ୍ତୁ ତଥାପି ଶ୍ରାବଣ ମାସଟା ବହୁତ ଆମ ଘରେ ଏବଂ ମୁଁ ମଧ୍ୟ ଆମେ ବହୁତ ନିୟମ ନିଷ୍ଠାରେ ପାଇଥାଉ ଏବଂ ମାସ ସାରାଟା ହିଁ ସାର ମାନେ ନିରାମିଷରେ ଆଇଥାଉ, କିନ୍ତୁ କେବେ ମୁଁ ଯାଇନି, ଯେହେତୁ ଯିବାକୁ ବି ଯଦି ବି ଇଚ୍ଛା ଥାଏ, କିନ୍ତୁ ବହୁତ ଆମ ଗାଁରୁ ବି ପ୍ରାୟ ସମସ୍ତେ ଯାଆନ୍ତି, ଆମ ସାହି ପଡ଼ିଶାରୁ ବହୁତ ଯାଆନ୍ତି, ତେଣୁ ଯେହେତୁ ସାର ମୋର ବହୁତ ପ୍ରକାର ବିଜନେସ ସାଇଡ୍ ରହୁଛି, ତ ତେଣୁ ସାର ଛାଡ଼ିକିରି ଯିବାଟା ସମ୍ଭବପର ହଉନି।
0: ଆଚ୍ଛା, ଖାଇବାରେ ଯୋଉଭଳି ଆପଣ ମାନେ ନିରାମିଷ ଖାଆନ୍ତି, ମାନେ ବିନା ପିଆଜ ରସୁଣ ନା ପିଆଜ ରସୁଣ?
1: ନାଇଁ ସାର, ସେଇଟା ସାର ବିନା ପିଆଜ ରସୁଣ, ତା ମାନେ ସାର ଆମେ ଯଦି କହିବା ଯେ ନାଇଁ ଆମେ ମାନେ ସାଧା ଖାଉଛୁ, କିନ୍ତୁ ସେଥିରେ ସାର ପିଆଜ ରସୁଣ ପଡିଛ, ସେ ସାଧା ଖାଇବାର କିଛି ମୂଲ୍ୟ ଥାଏନି ସାର।
0: ତଥାପି ଆପଣଙ୍କର ସେପଟେ ଶିବ ମନ୍ଦିର କୋଉଠି ଅଛି?
1: ସାର, ଶିବ ମନ୍ଦିର ତ ଆମର ଏଠି ପାଖାପାଖି ଏରିଆରେ ବହୁତ ସାରା ଅଛି ଏବଂ ଆଖପାଖ ଏରିଆରେ ଅଛି, ତାପରେ ବିଡ଼ି ଆମର ଜଗତସିଂହପୁର ଯୋଉ ଶିବ ମନ୍ଦିରଟା ଫେମସ ଯୋଉଟା, ସେଇଟା ସାର ଆମର ଯୋଉ ଗୋରେଖନାଥ ସାର।
0: ଆଚ୍ଛା, ଯୋଉଟା ବାବା ଗୋରେଖନାଥ କୁହାଯାଏ ନାଇଁ କି?
1: ଆଜ୍ଞା ସାର, ଯୋଉଟା ବାବା ଗୋରେଖନାଥ କୁହନ୍ତି। ଆଉ ଏମିତି ତ ସାର ଆଖପାଖରେ ଟିକେ ମାନେ ଶିବ ମନ୍ଦିର ଅଛି, ଆଉ ଗୋଟେ ଅଛି ଆମର ଗ୍ରାମେଶ୍ୱର, ଗୋଟେ ପଞ୍ଚପଲ୍ଲୀରେ ଗୋଟେ ଗ୍ରାମେଶ୍ୱର ମନ୍ଦିର ଅଛି, ଆମର ଶିବ ମନ୍ଦିର ତ ବହୁତ ସାରା ଅଛି, ତା ଭିତରୁ ଆମର ଆମ ଏରିଆର ଆମ ଡିଷ୍ଟ୍ରିକ୍ଟର ଯୋଉଟା ଫେମସ ଯୋଉଟା କି ବାବା ଗୋରେଖନାଥ ଯୋଉଟା, କେବେ ଆସନ୍ତୁ ସାର ଆମ ଆଡ଼େ ଟିକେ ବୁଲିବା ପାଇଁ।

0: ସାଇଡ୍ ପିଲାମାନେ ଯିବେ ତାଙ୍କ ସହିତ ଖାଲି ଚାଲି ଚାଲିକି ତାଙ୍କ ସହିତ ସାଙ୍ଗ ହେଇକି ପଳଉଥିଲେ, ଖାଲି ବୁଲି ବୁଲିକି ଆସୁଥିଲେ, କାଉଡ଼ି ଭୁଁ ନଥିଲେ, ମାତ୍ର ଚାଲିକିରି ପହଞ୍ଚୁଥିଲେ ସେଠି, ଆଉ ରାତିଲୁ ସକାଳେ ଆଉ ଥରେ ଆସୁଥିଲୁ।
1: ତାମାନେ ଚାଲି ପାରୁଥିଲେ ଆପଣ ନାଇଁ କି?
0: ହଁ ଆଜ୍ଞା ଚାଲୁଥିଲେ।
1: ଆଉ
0: ଖାଇବି ଆଜ୍ଞା, ଏବେ ମଧ୍ୟ ଚାଲି ପାରିବି, ମତେ ଗୋଟେ ସାଙ୍ଗ ହେଲା, ଯାହା ହେଲେ ବି ଏଠୁ ଆମର ପାତରପୁର ଛକ, ଏ ଯୋଉ ଆମର ବ୍ରିଜ ଠୁ ପାତରପୁର ବ୍ରିଜ ରୁ ଯାହା ହେଲେ ମଧ୍ୟ ଗୋଟେ କେତେ 50 କିଲୋମିଟର ଖଣ୍ଡେ ହବ ଆଜ୍ଞା।
1: ଆଚ୍ଛା, ସେତେ ଦୂର ଚାଲିବାକୁ ପଡୁଛି ନାଇଁ କି?
0: ହଁ ଆଜ୍ଞା।
1: ହେଲେ ସେ ଚାଲିଲା ବେଳେ କଷ୍ଟ ଲାଗୁନି କି?
0: ଲାଗୁଛି ଆଜ୍ଞା, ଯେ ମୁଁ ଜୋତା ପିନ୍ଧିକି ଯାଉଥିଲି ଆଜ୍ଞା, ଚପଲ

0: ତାହେଲେ ସେମାନେ ଜୋତା ପିନ୍ଧିବେ ନାହିଁ,
1: ଜୋତା ପିନ୍ଧିବେ ନାହିଁ ଆଜ୍ଞା, ତାଙ୍କ ତାଙ୍କ ଡ୍ରେସ୍ ପିନ୍ଧିବେ ଆଉ ଜୋତା ପିନ୍ଧିବେ ନାହିଁ, ପାଣି ବାର ବୁଞ୍ଚିବେ ଆଉ ତାଙ୍କେ ଟିକେ ନିୟମ ନୀତିରେ ଯିବେ, ଆଉ ମୁଁ ତାଙ୍କ ସହିତ ଖାଲି ଏମିତି ବୁଲିବା ପାଇଁ ଚାଲି ଚାଲିକିରି ପଳାଇବି, ଆଉ ପହଞ୍ଚିବୁ ରାତି ରହିବୁ ସେଠି, ରାତି ବାରଟା ରାତିରେ ବାରଟା ପରେ ପାଣି ଧଳା ହବ, ଲାଇନ ଲାଗିକିରି ପଞ୍ଚାଇବାକୁ ପଡ଼ିବ, ତ ତାପରେ ସକାଳେ ଆଉ ଥରେ ଆମେ ଗାଡି ଧରିକି ତୁ ଯାଇଥିବୁ, ଆଇଲା ବେଳକୁ ଗାଡିରେ ବସିକି ସମସ୍ତେ ପଳାଇବୁ।
0: ଆଚ୍ଛା, ବର୍ଷା ହେଲେ?
1: ବର୍ଷା ହେଲେ ସେଠି ରହିବା ବ୍ୟବସ୍ଥା ଅଛି ଆଜ୍ଞା, ରହିଯାଉଥିଲୁ ସେଠି, ଘର ଅଛି।
0: ନାଇଁ, ରାସ୍ତାରେ ବର୍ଷା ହେଲେ ଛତା ଧରି ଯାଉଥିଲେ ନା କେମିତି?
1: ନାଇଁ ନାଇଁ, ପିଞ୍ଚିବା କଥା ଆଜ୍ଞା, ଛତା ଫତା ନାହିଁ, ଗଲା ବେଳକୁ ବର୍ଷା ଯାହା ହେଲେ ପିଞ୍ଚି ପିଞ୍ଚିକି ପଳେଇବା କଥା, ଆଉ ବର୍ଷା ହେଲେ ଏକା ଭଲ ଲାଗିବ ଆଜ୍ଞା, ବର୍ଷା ନହେଲେ ତ ଖରାକୁ ଗରମ ଲାଗିବ,
0: ହଁ ଏଇଟା ଗୋଟେ ବଢିଆ କଥା,
1: ଚାଲି ହବ ନାହିଁ, ହାଲିଆ ଲାଗିବ, ତାପରେ ଖାଲି ପାଦରେ ଯୋଉମାନେ ଚାଲିଲେ ନାହିଁ ସେମାନଙ୍କର ପାଦ ଫଟକା ହେଇଯିବ ଆଜ୍ଞା, ବର୍ଷା ହଉଥିଲେ କିଛି ହବ ନାହିଁ, ଯେତେ ବର୍ଷା ହେଲେ ସେତିକି ଭଲ।
0: ଠିକ ଅଛି ନବୀନ ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଭୋଜନଟି ଶୁଣି ଦଉଛୁ।
1: ହଉ ନମସ୍କାର ଆଜ୍ଞା, ରହିଲେ।
0: ନମସ୍କାର।

0: ହ୍ୟାଲୋ, ଡାଇଲଗ୍ ଆକାଶବାଣୀ।
1: ହ୍ୟାଲୋ ଆଜ୍ଞା, ନମସ୍କାର।
0: ନମସ୍କାର
1: ଆଜ୍ଞା, ବରଗଡ଼ କଟାପାଲୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: କୁହନ୍ତୁ, ଆଜି କେମିତି ତ ଶୁଣବେ
1: ଆଜ୍ଞା। ଆଜି ତ ଜଲ୍ଦି ଲାଗିଗଲା, ଏବେ ଲଗଉଥିଲା ଲାଗିଗଲା ଆଜ୍ଞା, କାମ କରୁଥିଲି ଆଉ ଆଗରୁ ଆଜି ନାଇଁ ଲଗା ବୋଲିଥିଲି ଆଜ୍ଞା, ଲାଗିଗଲା। ତ ନିଶ୍ଚିତ ଏଇଟା ଶ୍ରାବଣ ମାସ ଆଜ୍ଞା, ଶିବଙ୍କର ଗୀତ ଥିବା ମହାଦେବଙ୍କର ତ ଶ୍ରାବଣ ମାସ ସବୁଆଡେ ସୋମବାର ସୋମବାର ମାନେ ସବୁ ମନ୍ଦିର ଭିଡ଼, ସବୁଆଡେ ପୁରା ଆଧ୍ୟାତ୍ମିକ ପରିବେଶ ବର୍ତ୍ତମାନ। ତ ତାଙ୍କର ଗୀତ ଶୁଣିବା ଆଜ୍ଞା, ଆଉ ଏଇଟା ଓଡ଼ିଆ ଆଲବମ୍ର ଗୀତ ଆଜ୍ଞା, ନମିତା ଅଗ୍ରୱାଲଙ୍କ କଣ୍ଠରେ। ଆଉ ଆଜ୍ଞା ଗୀତଟା ହେଲା

0: ଅନ୍ୟ ପ୍ରସାଦ ଖାଇଲୁ ଆଉ ତାପରେ ସବୁ ସୋମବାର ସେମିତି ମନ୍ଦିର ଯାଉଛି ଆଜ୍ଞା ଉପାସ ନିଶ୍ଚିତ ରହୁ ନାହିଁ।
1: ଆଚ୍ଛା ଏଇ ଯୋଉ ରୁଦ୍ରାଭିଷେକ କାଇଁ କରନ୍ତି?
0: ରୁଦ୍ରାଭିଷେକ ତ ଯାହା ଯେମିତି ମନସ୍କାମନା ଥାଏ କି କୋଉଥି ପାଇଁ କି କାହାର ପାଇଁ ପୁଅ ଝିଅ ପାଇଁ କି କାହାର ରୋଗ ଦୁଃଖ ପାଇଁ ଯଦି କରି ମନ ଆସିଥାଏ ତ କରନ୍ତି ଆଉ ସେଇଠି ରୁଦ୍ରାଭିଷେକ ରୁଦ୍ରଙ୍କୁ ତାପରେ ଅଭିଷେକ ଯୋଉ କରନ୍ତି କ୍ଷୀରରେ ତ ସେ ମହାଦେବ ଶାନ୍ତି ହୁଅନ୍ତି କି ସେ ବର ଦିଅନ୍ତି ବୋଲି ସେମିତି ଆଶା ଥାଏ ଲୋକଙ୍କ ମନରେ। ତ ନିଶ୍ଚିତ ସେ ଶିବ କଲ୍ୟାଣମୟ ତ ନିଶ୍ଚିତ ସେ କଲ୍ୟାଣ କରିବେ କିଛି ଆଶୀର୍ବାଦ ଦେବେ ଏମିତି ରୁଦ୍ରାଭିଷେକ ତ କରନ୍ତି ଆଜ୍ଞା। ତ ସେମିତି ହଉଛି ଆଉ ଆମ ଗାଁ ମନ୍ଦିରରେ ପୁରା ଶ୍ରାବଣ ଉତ୍ସବ ଶ୍ରାବଣୀ ଉତ୍ସବ କରୁଛନ୍ତି କି ମାସ ଯାକ ପ୍ରତିଦିନ ପ୍ରତିଦିନ ରୁଦ୍ରାଭିଷେକ ହଉଛି ମନ୍ଦିରରେ ଆଉ ମାସ ଯାକ 30 କର୍ତ୍ତା ସେମିତି ବାହାରିଛନ୍ତି ଆଉ ପୂର୍ଣ୍ଣିମା ଦିନ ସମସ୍ତ କର୍ତ୍ତା ମିଶିକି ପୂର୍ଣ୍ଣାହୁତି କରିବେ ଆଜ୍ଞା। ବହୁତ ବଢିଆ ହଉଛି ଭଜନ କୀର୍ତ୍ତନ ସବୁ ହଉଛି ଆଜ୍ଞା।
1: ଠିକ ଅଛି, ଆପଣଙ୍କର ପସନ୍ଦର ଭଜନଟି ଆମେ ଶୁଣି ଦଉଛୁ। ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା। ଜୁହାର
1: ଜୁହାର ଜୁହାର।

0: ଆଚ୍ଛା, ଆପଣ ଏ ଯୋଉ ଶ୍ରାବଣ ମାସର ସୋମବାର ପାଳନ କରୁଛନ୍ତି କି?
1: ନାଇଁ ଆଜ୍ଞା, ମୁଁ ସବୁ ସୋମବାର ତ ପାଳନ କରୁନାହିଁ। ମାସ ଯାକ ସେମିତି ମନ୍ଦିର ଯାଉଛୁ। ଗଲା ସୋମବାର ଦିନ ଆମର ହେଇଥିଲା ରୁଦ୍ରାଭିଷେକ ମନ୍ଦିରରେ।
0: ଆଚ୍ଛା,
1: ତ ସେଇଟା ମୁଁ ଯାଇଥିଲି। ସେଇଟା ଉପାସ ଭଳିଆ କିଛି ଖାଇନଥିଲି।

ଏହି ଗୀତଟି ସହିତ ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:40 ଭିତରେ। ଆମ ନମ୍ବର କହି ରଖୁଛୁ 0685423690। ତେବେ ଆଜିର ଡାଏଲ୍ ଆକାଶବାଣୀରୁ ବିଦାୟ ନେଉଛି ମୁଁ ରଞ୍ଜନ କୁମାର ବେହେରା। ନମସ୍କାର।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଶିକାରୀ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀ ଥିଲେ କୁମାର ସାନୁ, ସଙ୍ଗୀତ ପରିଚାଳନା କରିଥିଲେ ଆଦେଶ ଶ୍ରୀବାସ୍ତବ। ଏଥର ସମୀରଙ୍କ ଅନ୍ୟ ଏକ ରଚନାରେ ଶିଳ୍ପୀ ହେଲେ ସୁନିଧି ଚୌହାନ, ସଙ୍ଗୀତ ପରିଚାଳନା ପ୍ରୀତମ, ଚଳଚ୍ଚିତ୍ର ଧୂମ୍।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

କଭି ଖୁସି କଭି ଗମ୍ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ କବିତା ସୁବ୍ରମଣ୍ୟମ, ଅଲକା ୟାଗ୍ନିକ, ଅମିତ କୁମାର, ଉଦିତ ନାରାୟଣ ଏବଂ ସୋନୁ ନିଗମ। ଗୀତଟି ଥିଲା ସମୀରଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଯତିନ ଲଲିତ। କାର୍ଯ୍ୟକ୍ରମର ଶେଷ ଗୀତଟି ଦୁଲ୍ହେ ରାଜା ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଜସ୍ପିନ୍ଦର ନରୁଲା। ସଙ୍ଗୀତ ପରିଚାଳନା ଆନନ୍ଦ ମିଲିନ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ବାବା ସୋମନାଥଙ୍କ ଜ୍ୟୋତିର୍ଲିଙ୍ଗକୁ ଭାଙ୍ଗି ନଷ୍ଟ କରିବ।
1: ସେ ଆସୁଛି ଆସୁଛି ବୋଲି ତ କେତେ ଥର ଶୁଣିଲିଣି, କିନ୍ତୁ ଏ ଯାବତ୍ ଆସିନାହିଁ ତ।
0: କିନ୍ତୁ ଏଥର ସୂଚନା ସମ୍ପୂର୍ଣ୍ଣ ସତ୍ୟ ମହାରାଜ।
1: ତ ଆସୁ, ହେଲେ ସେ ଆସିବ କେମିତି? ଗୁଜରାଟ କ'ଣ ଗୋଟେ ଲଡ଼ୁ ହେଇଛି ଯେ କେହି ଜଣେ ଆସିବ ଆଉ ତାକୁ ଗିଳିଦେବ। ଆରେ ଲୌହ କବାଟରେ ଭୀମପାଳ ପରି ମହାବୀର ପ୍ରବଳ ପ୍ରତାପୀ ରାଜା ଅଛନ୍ତି, ମୁଲତାନରେ ରାଜା ଅଜୟପାଳ ବସିଛନ୍ତି, ସୁପାଳ ଦକ୍ଷରେ ରାଜା ଧର୍ମଗଜଦେବ ଅଛନ୍ତି, ଆଉ ଏଇଠି ଏଇଠି ଏ ସୁବିସ୍ତୃତ ମରୁଭୂମିକୁ ଜଗି ବସିଛି ମୁଁ ଘୋଗାରଣ। ମାମୁଦ ପାଇଁ ଗୁଜରାଟରେ ପ୍ରବେଶ କରିବା ଏତେ ସହଜ ସାପେକ୍ଷ ହେବ ନାହିଁ କୁଳଗୁରୁ ନନ୍ଦିଦତ୍ତ।
0: କିନ୍ତୁ ମାମୁଦ ମୁଲତାନ ଓ ଲୌହ କବାଟ ଅତିକ୍ରମ କରି ଘୋଗାଗଢ଼ିର ସୀମାରେ ପ୍ରବେଶ କରିସାରିଛି ମହାରାଜ।
1: ଏ କେମିତି ସମ୍ଭବ ହେଲା?
0: ଅଜୟପାଳ ଆଉ ଭୀମପାଳ ଦୁଇ ଜଣ ମୁହଁରେ କାଳିମା ଲଗେଇ ଦେଇଛନ୍ତି ରାଜା। ସେମାନେ ମାମୁଦର ସୈନ୍ୟଙ୍କୁ ସମ୍ମୁଖୀନ ନ ହୋଇ ବିନା ସଂଗ୍ରାମରେ ସେ ହୀନ ବର୍ବର ସେନାଙ୍କର ପଥ ପରିଷ୍କାର କରିଦେଇଛି।
1: ଅସମ୍ଭବ, ଅସମ୍ଭବ,
0: ଏହା ହିଁ ସତ୍ୟ ମହାରାଜ। ବିପତ୍ତି ଆମ ଦ୍ୱାରରେ ପହଞ୍ଚିବାକୁ ଆଉ ବେଶି ସମୟ ନାହିଁ।
1: ସଜ୍ଜନ ସିଂ।
2: ଆଜ୍ଞା ପିତାଶ୍ରୀ।
1: ତୁମେ ଆଜି ହିଁ ନିଜ ପୁତ୍ର ସାମନ୍ତ ସିଂଙ୍କୁ ସାଥିରେ ଧରି ସୋମନାଥ ଅଭିମୁଖେ ଯାତ୍ରା ଆରମ୍ଭ କର। ସେଠାକୁ ଯାଇ ବାବା ସୋମନାଥଙ୍କର ମୁଖ୍ୟ ପୂଜକ ଶ୍ରୀଗଙ୍ଗ ସର୍ବଜ୍ଞଙ୍କ ସହ ସାକ୍ଷାତ କର। ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି, ସେ ଚାହିଁଲେ ଆଖପାଖର ରାଜାମାନଙ୍କୁ ଏକତ୍ର କରିପାରିବେ ଲୁଟେରା ମାମୁଦ ସହ ସମ୍ମୁଖ ଲଢ଼େଇ ପାଇଁ। ଆମର ପ୍ରାଣ ଥିବା ଯାଏ ଆମର ଇଷ୍ଟଦେବ ବାବା ସୋମନାଥଙ୍କୁ ସ୍ପର୍ଶ କରିପାରିବ ନାହିଁ ସେଇ ଲୁଣ୍ଠନକାରୀ ମାମୁଦ।
2: କିନ୍ତୁ ପିତାଶ୍ରୀ, ଏଇଠି ବି ତ ଜଣେ କେହି,
1: ଏଠାରେ ତମର ପିତା ରାଜା ଘୋଘାରଣା ଏବେ ବି ବଞ୍ଚିଛି, ନା ତାର ତରବାରୀର ଧାର କମିଛି, ନା ସେ ଆକ୍ରମଣକାରୀର ସମ୍ମୁଖରେ ମଥା ନୁଇଁବାର ପ୍ରଥାରେ ବିଶ୍ୱାସ କରେ। ଯାଅ, ତୁମେ ଯାଅ, ଏହା ମୋର ଆଦେଶ।
2: ଆପଣଙ୍କ ଆଜ୍ଞା ଶିରଧାର୍ଯ୍ୟ ପିତାଶ୍ରୀ। ପ୍ରଣାମ।
3: ଜୟ ସୋମନାଥ, ଜୟ ସୋମନାଥ, ଜୟ ସୋମନାଥ।
4: ମହାରାଜାଙ୍କର ଜୟ ହେଉ। ମାମୁଦ୍ର ଦୂତ ଆପଣଙ୍କ ଦର୍ଶନ ପାଇଁ ବାହାରେ ଅପେକ୍ଷା କରିଛନ୍ତି ମହାରାଜ।
3: ମାମୁଦ୍ର ଦୂତ
0: କେତେ ଜଣ ଆସିଛନ୍ତି?
4: ଦୁଇ ଜଣ ଆସିଛନ୍ତି, ଜଣେ ତୁର୍କୀ ସେନାପତି ଆଉ ଜଣେ ହିନ୍ଦୁସ୍ତାନୀ।
3: ସେମାନଙ୍କୁ ଦରବାରରେ ପ୍ରସ୍ତୁତ କର।
4: ଆଜ୍ଞା ମହାରାଜ।
5: ମହାରାଜ ଖଗାରାଣାଙ୍କୁ ସେବକ ମସୁଦ୍ର ଆଦାବ। ମହାରାଜ, ସାରା ହିନ୍ଦୁସ୍ତାନରେ ଆପଣଙ୍କର ବୀରତା ଓ ମହାନତାର ଖ୍ୟାତି ଶୁଣି ଗଜନୀର ରାଜା ମାମୁଦ ଖୁସି ହୋଇ ଆପଣଙ୍କ ସହ ଦୋସ୍ତିର ସନ୍ଦେଶ ପଠାଇଛନ୍ତି। ଏଇ ଦେଖନ୍ତୁ, ଆପଣଙ୍କ ସମ୍ମାନରେ ଏଇ ଛୋଟ ଉପହାର ମଧ୍ୟ ପଠାଇଛନ୍ତି, ଏହାକୁ ଗ୍ରହଣ କରି ଆମକୁ କୃତାର୍ଥ କରନ୍ତୁ।
3: ତ ହୀରାମତୀ ମାଣିକ୍ୟରେ ଭରା ଏଇ ଥାଳି ଗଜନୀର ଅମୀର ମାମୁଦ ପଠାଇଛନ୍ତି।
5: ଜି ମହାରାଜ।
0: ତୁମ ଅମୀର କ'ଣ ଚାହୁଁଛନ୍ତି ମାସୁଦ?
5: ମହାରାଜ, ଆପଣ ଏ ମରୁଭୂମିର ଦ୍ୱାରପାଳ, ଆମ ସୁଲତାନ ଆପଣଙ୍କର ଏଇ ଘୋଗାଘୋଡ଼ି ରାଜ୍ୟ ଦେଇ ପ୍ରଭାସ ପଟନ ଯାତ୍ରା କରିବା ପାଇଁ ଅନୁମତି
3: ଚାହୁଁଛନ୍ତି।
0: ମହାରାଜ ଶାନ୍ତ ରୁହନ୍ତୁ, ଦୂତ ଅବଧ୍ୟ, ଦୂତକୁ ହତ୍ୟା କରାଯାଏ ନାହିଁ।
3: ମିତ୍ରତା ପାଇଁ ପ୍ରତ୍ୟେକ ହିନ୍ଦୁସ୍ତାନୀ ସବୁ ପ୍ରକାର ପ୍ରସ୍ତାବ ସ୍ୱୀକାର କରିବାକୁ ପ୍ରସ୍ତୁତ ଥାଏ ମସୁଦ,
1: କିନ୍ତୁ ମିତ୍ରତା ଆଢୁଆଳରେ ବ୍ୟାପାର କରିବା
6: ସେ କେବେ ସ୍ୱୀକାର କରେନି।
5: ଜି ମହାରାଜ, ମୁଁ ଆପଣଙ୍କ କଥାର ମତଲବ ବୁଝିପାରିଲିନି।
3: ମତଲବ ତ ସ୍ପଷ୍ଟ ମସୁଦ, ଆମେ ତମର ବନ୍ଧୁତାର ପ୍ରସ୍ତାବ ସ୍ୱୀକାର କରିପାରୁ, କିନ୍ତୁ ତା ବଦଳରେ ନିଜ ଦେଶରେ ତୁମର ଅନୁପ୍ରବେଶ ଆଉ ଆକ୍ରମଣକୁ କଦାପି ସହ୍ୟ କରିବୁ ନାହିଁ।
5: ଆମେ ଆପଣଙ୍କର ଘୋଗାଘୋଡ଼ି ଆକ୍ରମଣ କରୁନାହୁଁ ମହାରାଜ, ଆମର ଲକ୍ଷ୍ୟ ତ ପ୍ରଭାସ ପଟନ।
3: ପ୍ରଭାସ ପଟନ ହିନ୍ଦୁସ୍ତାନରୁ ଅଲଗା ନୁହେଁ ମସୁଦ, ଆଉ ଏ ସମଗ୍ର ହିନ୍ଦୁସ୍ତାନ ମୋର ଦେଶ। ଶାସନ ବ୍ୟବସ୍ଥା ପାଇଁ କିଏ କେଉଁ ଅଞ୍ଚଳର ଶାସକ ହେଇଯାଇପାରେ, କିନ୍ତୁ ଦେଶ ଗୋଟିଏ ହିନ୍ଦୁସ୍ତାନ।
5: କିନ୍ତୁ ପ୍ରଭାସ ପଟନ ଯିବା ସୁଲତାନଙ୍କ ପାଇଁ ଖୁବ୍ ଜରୁରୀ ମହାରାଜ।
3: ତାହେଲେ ତମ ସୁଲତାନଙ୍କୁ ସର୍ବପ୍ରଥମେ

0: ମରୁଭୂମିର ଏଇ ରକ୍ଷକ ଘୋଗା ରାଣାର ତଲୱାରକୁ ସାମ୍ନା କରିବାକୁ ପଡିବ ମସୁଦ।
1: ମତଲବ ଆପଣ ଆମକୁ ଘୋଗା ଘୋଡ଼ି ଦେଇ ଏଇ ମରୁଭୂମି ପାର କରିବାକୁ ଅନୁମତି ଦେବେ ନାହିଁ।
0: ହଁ ଠିକ ଠିକ ବୁଝିଛ ତମେ।
1: ଲେକିନ ମହାରାଣା, ମୋର ପରାମର୍ଶ ହେଲା ଆପଣ ଏ ବିଷୟରେ ଅଧିକ ବିଚାର କରନ୍ତୁ। ଲୌହକଟର ମହାରାଜ ଭୀମପାଳ ଏବଂ ମୁଲତାନର ମହାରାଜ ଅଜୟ ପାଲ ଯେମିତି ଆମର ଦୋସ୍ତୀ ସ୍ୱୀକାର କରି ସୁଲତାନକୁ ମଦତ କରିଛନ୍ତି, ସେମିତି ଆପଣ ବି
0: ମନେ ରଖ। ମନେ ରଖ, ତମେ କେବଳ ଜଣେ ଦୂତ, ଆମର ପରାମର୍ଶଦାତା ନୁହ। ଏ ଦରବାରରେ ସେ ଦେଶଦ୍ରୋହୀମାନଙ୍କର ନାମ ନିଅ ନାହିଁ ଯେଉଁମାନେ ନିଜର ପ୍ରାଣ ଭିକ୍ଷା ବଦଳରେ ଲୁଟେରାମାନଙ୍କ ସହ ଦେଶର ଗୌରବକୁ ନେଇ ବ୍ୟାପାର କରିଛନ୍ତି।
1: ମହାରାଣା, ଗଜନୀର ମହାନ ବିଜେତା ମାମୁଦକୁ ଆକ୍ରମଣକାରୀ ଲୁଟେରା କହି ଆପଣ ତାଙ୍କର ଅପମାନ କରୁଛନ୍ତି।
0: ଅନ୍ୟର ଭୂମିରେ ଅନଧିକାର ପ୍ରବେଶ କରି ଲୁଟତରାଜ କରିବା, ଲୁଣ୍ଠନ କରିବା ଡକାୟତି ନୁହେଁ, ତା କଣ ହେଇପାରେ।
1: ମହାରାଜ, ଆପଣଙ୍କୁ ମାମୁଦ ଓ ତାଙ୍କ ସୈନ୍ୟ କ୍ଷମତାର ଜ୍ଞାନ ନାହିଁ ବୋଧ ହୁଏ।
0: ଏମିତି କୁକୁର ଦଳକୁ ଭୁକିବା ମୁଁ କେତେ ଦେଖିଛି ମାସୁଦ।
2: ମହାରାଣା,
0: ମାସୁଦ ତମେ ଭୁଲ ନାହିଁ ଯେ ତୁମେ ଘୋଗା ରାଣାର ଦରବାରରେ ଠିଆ ହେଇଛ। ଏଇ 90 ବର୍ଷ ବୟସରେ ବି ଜଣେ ଅପ୍ରତିହତ ଯୋଦ୍ଧା, ଏଇ ସମଗ୍ର ଦେଶର ଅପ୍ରତିଦ୍ୱନ୍ଦ୍ୱୀ ପ୍ରହରୀ।
1: ଏମିତି କେତେ ବାହାଦୁରୀ, କେତେ ଗର୍ବ ଗୌରବକୁ ଭୂଲୁଣ୍ଠିତ କରିଛନ୍ତି ସୁଲତାନ ମାମୁଦ। କେତେ ବଡ ବଡ ରାଜାଙ୍କର ଗୌରବ ନଷ୍ଟ ହେବା ମୁଁ ନିଜ ଆଖିରେ ଦେଖିଛି।
0: ମାସୁଦ, ନିଜ ସୀମା ଲଙ୍ଘନ କର ନାହିଁ, ଦୂତ ଅବଧ୍ୟ, ତେଣୁ ଏଠି ସମସ୍ତେ ନୀରବ ଅଛନ୍ତି। ଅନ୍ୟଥା ଏଇ ଦରବାରରେ ବସିଥିବା କେହି ଜଣଙ୍କର ତଲୱାର ତୁମର ଅନର୍ଗଳ ଉଦଣ୍ଡ ଭାଷାର ଉତ୍ତର ଦେବାକୁ ଯଥେଷ୍ଟ। ତୁମେ ଯାଅ, ତୁମ ସୁଲତାନକୁ କହିଦିଅ ନିଜର କୁଶଳ ଚାହୁଁଛନ୍ତି ଯଦି ଗଜନୀ ଫେରିଯାଆନ୍ତି।
1: ଆଚ୍ଛା, ଏଇ ଯୋଉ ଉପହାରର ଉତ୍ତର କଣ ତେବେ?
0: ତୁମ ଉପହାରକୁ ମୁଁ ପଦାଘାତ କରୁଛି।
1: ଆପଣଙ୍କ ଏ ବ୍ୟବହାରର ଜବାବ ସୁଲତାନଙ୍କ ତଲୱାର ଯୁଦ୍ଧ କ୍ଷେତ୍ରରେ ଦେବ ମହାରାଣା।
0: କ୍ଷତ୍ରିୟକୁ ତରବରୀ ଖେଳ ବହୁତ ପସନ୍ଦ ମାସୁ।
3: ବର୍ତ୍ତମାନ ତମେ ଯାଇପାର ଦୂତ।
0: ରାଘବ।
4: ଆଜ୍ଞା ମହାରାଜ।
0: ତୁମର ପିତା ଆମର ଗଡ଼ ରକ୍ଷକ, ତେଣୁ ଗଡ଼ର ସୁରକ୍ଷା ଦାୟିତ୍ୱ ବର୍ତ୍ତମାନ ତୁମର। ଗଡ଼ ଦ୍ୱାର ଆଜି ହିଁ ବନ୍ଦ କରି ଦିଆଯାଉ ଏବଂ ଗଡ଼ରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉ।
4: ତାହା ହିଁ ହେବ ମହାରାଜ। କିନ୍ତୁ ମୋର ଗୋଟେ ନିବେଦନ ମହାରାଜ।
0: ହଁ, ନିସଙ୍କୋଚରେ ପ୍ରକାଶ କର।
4: ମହାରାଜ, ଶୁଣିଛି ସୁଲତାନର ସୈନ୍ୟବାହିନୀରେ 50,000 କୁଶଳୀ ଅଶ୍ୱାରୋହୀ, 2,000 ଘୋଡ଼ା, 500 ହାତୀ ଆଉ 20,000 ପ୍ରବୀଣ ଧନୁର୍ଧାରୀ ଅଛନ୍ତି। ସେ ସୈନ୍ୟବାହିନୀ ସମ୍ମୁଖରେ ଆମ ସୈନ୍ୟ ସଂଖ୍ୟା ତ ସମୁଦ୍ରକୁ ସଂଖ୍ୟେ ପରି।
0: ଆରେ, ଏ ବୟସରେ ଘୋଗା ରାଣା କଣ ଶତ୍ରୁ ସୈନ୍ୟଙ୍କର ସଂଖ୍ୟା ଗଣେ ଯୁଦ୍ଧ କରିବ?
4: ତଥାପି ଅର୍ଣ୍ଣଦାତା, ଯୁଦ୍ଧର ନିଷ୍ପତ୍ତି ନେବା ପୂର୍ବରୁ ଏ ବିଷୟରେ ବିଚାର କରିବା ଉଚିତ।
0: ଯୁଦ୍ଧର ନିଷ୍ପତ୍ତି କଣ ତମେ କହୁଛ? ଆରେ, ଯୁଦ୍ଧର ନିଷ୍ପତ୍ତି ମୁଁ ସେବେଠୁ ନେଇ ସାରିଛି ରାଘବ। ଯେବେଠାରୁ ମୁଁ ଏ ବିସ୍ତୀର୍ଣ୍ଣ ମରୁ ରାଜ୍ୟର ସୁରକ୍ଷା ପାଇଁ ଶପଥ ନେଇଛି ଆଉ ଏ ଦେଶ ପାଇଁ ଶତ୍ରୁର ଆହ୍ୱାନକୁ ସ୍ୱୀକାର କରିଛି, ତମେ କଣ ଚାହୁଁଛ ମୁଁ ଏଇ ଲୁଣ୍ଠନକାରୀର ଇଚ୍ଛାକୁ ପୂରଣ ହେବାକୁ ଦେବି? ନିଜ ହାତରେ ଶତ୍ରୁକୁ ମୋ ଜନ୍ମଭୂମିର ଇଜ୍ଜତ ମହୋତ୍ସାହ ଖେଳିବାକୁ ଦେବି?
4: ନା ନା ମହାରାଜ, ମୋ କଥାର ତାତ୍ପର୍ଯ୍ୟ ତାହା ନଥିଲା।
0: ତେବେ ତମେ ଏପରି କହିବାର ଅର୍ଥ? ନିଜର ବୀର ଗଡ଼ ରକ୍ଷକର ଏକମାତ୍ର ସନ୍ତାନର ଏପରି କାପୁରୁଷପୂର୍ଣ୍ଣ ବିଚାର ଶୁଣେ ମୋତେ ଦୁଃଖ ଲାଗୁଛି ରାଘବ।
4: ମୋତେ କ୍ଷମା କରନ୍ତୁ ମହାରାଣା।
0: ଯଦି ତମର ସାହସ ନାହିଁ, ଅବମୃତ୍ୟୁର ଭୟ ତମକୁ ବିଚଳିତ କରୁଛି, ତେବେ ନିସଙ୍କୋଚରେ ତୁମେ ଗଡ଼ ଛାଡ଼ି ଚାଲି ଯାଇପାର।
4: ନା ନା ନା ନା ମହାରାଜ, ମୋତେ କ୍ଷମା କରନ୍ତୁ।
0: ତେବେ ଯାଅ, ସେନାପତିଙ୍କ ସହ ମିଶି ଆଗତ ଯୁଦ୍ଧର ରଣନୀତି ପ୍ରସ୍ତୁତ କର।
4: ଯଥା ଆଜ୍ଞା ମହାରାଜ।

0: ରାଜକୁମାରୀ, ଶୁଣିଛି ଏ ମାମୁଦ କୁଆଡ଼େ ଆମ ଦେଶକୁ 4-5 ଥର ଆକ୍ରମଣ କରିଛି।
1: 4-5 ଥର ନୁହେଁ ଚମ୍ପା, 15 ଥର ମାମୁଦ ଏ ଦେଶକୁ ଆକ୍ରମଣ କରି ହିନ୍ଦୁସ୍ତାନର ନିରପରାଧ ଜନତାକୁ ନିଜ ଘୋଡ଼ାଟାପୁ ତଳେ ଦଳି ଚକଟି ଲହୁଲୁହାଣ କରିଛି।
0: 15 ଥର?
1: ହଁ ଚମ୍ପା, କିନ୍ତୁ ଦାଦାଶ୍ରୀ ମହାରାଜ ଘୋଗାରଣା କହୁଥିଲେ ଏହା ପୂର୍ବରୁ ମାମୁଦ କୁଆଡ଼େ ଦେଶର ବିଭିନ୍ନ ସୀମା ଦେଇ ପ୍ରବେଶ କରୁଥିଲା, ତେଣୁ ଘୋଗାଗାଡ଼ି କେବେ ବି ତା ରାସ୍ତାରେ ଆସି ନଥିଲା।
0: ତେବେ ଆପଣ ନିଶ୍ଚିନ୍ତ ରୁହନ୍ତୁ ରାଜକୁମାରୀ, ଏଥର ତାର ସାମ୍ନା ହବ ଘୋଗାଗଡ଼ି ସହ। ଆପଣଙ୍କ ଦାଦାଶ୍ରୀ ଘୋଗାରାଣା ଆଉ ପିତାଶ୍ରୀ ସଜ୍ଜନ ସିଂ ମିଶିକି ଏଥର ତାର ସବୁ ଆକ୍ରମଣର ଉଚିତ ଜବାବ ଦେବେ।
1: ଈଶ୍ୱର କରନ୍ତୁ ସେଇଆ ହଉ, କିନ୍ତୁ କାହିଁକି କେଜାଣି ଚମ୍ପା ମନ ବଡ଼ ବ୍ୟସ୍ତ ବିବ୍ରତ ହେଉଛି, କେତେ କଣ ଆଶଙ୍କାରେ ହୃଦୟଟା ବ୍ୟଥିତ ହେଉଛି।
0: ମହାରାଜା ଘୋଗାରାଣାଙ୍କ ନାତୁଣୀ ରାଜକୁମାରୀ ମିନଲ ପୁଣି ବ୍ୟଥିତ କାହିଁକି ଯେ?
1: କାରଣ ତ ଜାଣିନି ଚମ୍ପା। ଆଚ୍ଛା ଚମ୍ପା, ଦେଖିଲୁ ଦାଦାଶ୍ରୀ କୋଉଠି ଅଛନ୍ତି? ତାଙ୍କ ସହ କିଛି ସମୟ କଥାବାର୍ତ୍ତା ହେବି।
0: ହଁ ରାଜକୁମାରୀ, ଠିକ୍ ଅଛି, ମୁଁ ଏବେ ଦେଖିକି ଆସୁଛି।

0: ଚାରିଆଡ଼େ ଯୁଦ୍ଧ ପାଇଁ ପ୍ରସ୍ତୁତିର ଉତ୍ସାହ ଆଉ କୋଳାହଳ। ଶତ୍ରୁ, ମୁଁ ଦେଶ ଆକ୍ରମଣ କରିବାକୁ ବସିଛି, ଆଉ ମୁଁ ଏଇ ମାଟିର ସନ୍ତାନ ହୋଇ ନିଶ୍ଚିନ୍ତରେ ବସିଛି। ଯେମିତି ଏସବୁ ଘଟଣା ପ୍ରବାହ ସହ ମୋର କିଛି ସମ୍ପର୍କ ହିଁ ନାହିଁ। ଇଚ୍ଛା ହେଉଛି ମୁଁ ବି ତରବାରୀ ଧରି ରଣକ୍ଷେତ୍ରରେ ଶତ୍ରୁର ସାମ୍ନା କରନ୍ତି। କିନ୍ତୁ ଦାଦାଶ୍ରୀ କ'ଣ ଏଥିପାଇଁ ମୋତେ ଅନୁମତି ଦେବେ? ନା, କଦାପି ଦେବେ ନାହିଁ, ଯେହେତୁ ମୁଁ ଗୋଟେ ନାରୀ। ଓଃ, ଝିଅ ଜନ୍ମ ପାଇଛି ବୋଲି ସତରେ ଆଜି ମୁଁ କେତେ
1: ମିନଲ।
0: ଆରେ ରାଘବ, ଆସ ଆସ, ଭଲ ହେଲା ତୁମେ ଆସିଗଲ। ଏକା ଏକା ବସି ମନୋବଳ ଉଦାସ ହେଉଥିଲା।
1: ମୁଁ ବି ମୋ କକ୍ଷରେ ଏକା ହିଁ ବସିଥିଲି, ଉଦାସ, ନିଷ୍କ୍ରିୟ। ପୁଣି ଭାବିଲି, ଯାଏ କିଛି ସମୟ ରାଜକୁମାରୀ ମିନଲଙ୍କ ସହ କଥା ହୁଏ।
0: ପୁରୁଷ ପୁଣି ଏଇ ଯୁଦ୍ଧ କାଳରେ ନିଷ୍କ୍ରିୟ, ଆଶ୍ଚର୍ଯ୍ୟ ଲାଗୁଛି ରାଘବ।
1: କଣ କହିବି ମିନଲ, ମୋ ମନ କହୁଛି ମୁଁ ହୃଦୟ ଖୋଲି ଉଚ୍ଚ ସ୍ୱରରେ ଚିତ୍କାର କରି ଏ ଯୁଦ୍ଧର ବିରୋଧ କରିବି।
0: ଯୁଦ୍ଧର ବିରୋଧ, କିନ୍ତୁ କାହିଁକି?
1: ମିନଲ, ମୁଁ ଯୁଦ୍ଧ ଚାହେଁ ନାହିଁ, ମୁଁ ଚାହେଁ ଶାନ୍ତି।
0: ଶାନ୍ତି ତ ମୁଁ ବି ଚାହେଁ ରାଘବ, କିନ୍ତୁ ଆତତାୟୀ ଆକ୍ରମଣକାରୀଙ୍କ ବିରୋଧ କରିବା ହିଁ ଶାନ୍ତି ସ୍ଥାପନାର ପ୍ରଥମ ସର୍ତ୍ତ। ରଣନୀତି ଓ ରାଜନୀତି ମଧ୍ୟ ଠିକ ଏହି କଥା କହେ।
1: କିନ୍ତୁ ମିନଲ, ଏ ଯୁଦ୍ଧ ପୂର୍ବରୁ କିଛି ବ୍ୟବହାରିକତା ଆଉ ବାସ୍ତବିକତାକୁ ବୁଝିବା ଦରକାର।
0: ବାସ୍ତବିକତା କ'ଣ ତୁମେ କହିବାକୁ ଚାହୁଁଛ?
1: ମାମୁଦ ପାଖରେ ପାଖାପାଖି 1.5 ଲକ୍ଷ ସୈନ୍ୟ ଅଛନ୍ତି, ଆଉ ଆମ ପାଖରେ 1.5 ହଜାର ବି ନାହାନ୍ତି। ଏପରି ସ୍ଥିତିରେ ମାମୁଦ ସହ ଯୁଦ୍ଧ କରିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ। ଏପରି ମୃତ୍ୟୁକୁ କୋଳେଇ ନେବା କ'ଣ ବୁଦ୍ଧିମାନର କଥା? ବରଂ ମାମୁଦକୁ ଯିବା ପାଇଁ ଅନୁମତି ଦିଆଯାଉ, ଆମେ ଆମର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ସହ ଆନନ୍ଦରେ ରହିପାରିବା।
0: ଏବେ ତୁମେ ତୁମର ଅସଲ ରୂପ ଦେଖାଉଛ ରାଘବ। ଶାନ୍ତିର ଚାଦର ତଳେ ପ୍ରାଣ ଭୟରେ ଆତୁର ତୁମର ଭୀରୁ ବ୍ୟକ୍ତିତ୍ୱକୁ ଲୁଚେଇ ରଖିବାକୁ ଚାହୁଁଛ। ତୁମର ଏ ଶାନ୍ତି ଉପାସନା ବାହାଦୁରୀ ନୁହେଁ ରାଘବ, କାପୁରୁଷ ପଣିଆ ଓ ସୁଯୋଗବାଦୀର ପରିଚୟ ଦେଉଛି। ଜଣେ କ୍ଷତ୍ରିୟ ଯୁବକ ମୁହଁରେ ଏପରି ଭାଷା ଶୋଭା ପାଏନି ରାଘବ।
1: ତୁମେ ମୋତେ ଯାହା କୁହ ମିନଲ, କିନ୍ତୁ ଏ କଥା ନିରାଟ ସତ୍ୟ, ମୁଁ ଏବେ ମୃତ୍ୟୁ ଚାହେଁ ନା, ମୁଁ ବଞ୍ଚିବାକୁ ଚାହେଁ ଏବଂ ଚାହେଁ।
0: ଆଉ କ'ଣ ଚାହୁଁଛ? କ୍ଷତ୍ରିୟ କୂଳକୁ କଳଙ୍କିତ କରିବାକୁ?
1: ମିନଲ, ଏମିତି ତୁମେ ମୋ ମନର ଅବସ୍ଥାକୁ ବ୍ୟଙ୍ଗ କର ନାହିଁ। ମୁଁ ଯେମିତି ବି ଅଛି, ଯାହା ବି ଚାହୁଁଛି ସେସବୁ
0: ସ୍ପଷ୍ଟ ଭାବରେ କୁହ। ତେବେ କ'ଣ କରିବାକୁ ଚାହୁଁଛ?
1: ଏପରି କ୍ରୋଧିତ ଦୃଷ୍ଟିରେ ମୋତେ ଦେଖ ନାହିଁ ମିନଲ, ଯଦି ତୁମେ ବି ମୋ ଉପରେ ରାଗିବ ହୁଏତ ମୁଁ ବଞ୍ଚିପାରିବିନି। କିନ୍ତୁ ମୁଁ ବଞ୍ଚିବାକୁ ଚାହେଁ, ବଞ୍ଚିବାକୁ ଚାହେଁ ତୁମ ସହ।

0: ମୁଁ ଚାହେଁ ତୁମେ ମୋର ଜୀବନ ସହଚରୀ ହୁଅ।
1: ରାଘବ, ତୁମକୁ ଏପରି ପ୍ରସ୍ତାବ ରଖିବାକୁ ସାମାନ୍ୟ ଲଜ୍ଜା ଲାଗିଲା ନାହିଁ? ଏବେ ଏବେ ମୁଁ ବୁଝୁଛି ତମେ କାହିଁକି ମୋ ପାଖକୁ ବାରବାର ଆସ ଆଉ ମିଠା ମିଠା ଆଳପ କରିବାକୁ ଚେଷ୍ଟା କର। ଏପରି ଭାବିବା ପୂର୍ବରୁ ତୁମ ସ୍ଥିତି ସମ୍ପର୍କରେ ବିଚାର କଲ ନାହିଁ? ଜଣେ ସାଧାରଣ ଗଡ଼ରକ୍ଷକର ପୁତ୍ର ପୁଣି ଏପରି ଭୀରୁତାପୂର୍ଣ୍ଣ ବିଚାର ସହ ବୀରରତ୍ନ ଘୋଘାରଣାଙ୍କ ନାତୁଣୀ ଯଶସ୍ୱୀ ସଜ୍ଜନ ସିଂଙ୍କ କନ୍ୟାକୁ ନିଜର ଜୀବନ ସହଚାରୀ ଭାବେ ପାଇବାକୁ ଚିନ୍ତା କରୁଛି। ଆଶ୍ଚର୍ଯ୍ୟ,
0: ପ୍ରେମ ଏସବୁ ଦେଖେ ନା ମିନଲ। ମୁଁ ସାଧାରଣ ଗଡ଼ରକ୍ଷକର ପୁତ୍ର ହୋଇପାରେ, କିନ୍ତୁ ବିଶ୍ୱାସ କର, ତୁମ ପ୍ରତି ମୋ ହୃଦୟରେ ପ୍ରେମ ଆଉ ସମ୍ମାନ ଯଥେଷ୍ଟ ରହିଛି।
1: ତୁମ ପରି ଜଣେ କାପୁରୁଷ, ଭୟାଳୁ ଏବଂ ତୁଚ୍ଛ ବ୍ୟକ୍ତିର ମୁହଁରେ ପ୍ରେମ ପରି ଗୋଟେ ପବିତ୍ର ଶବ୍ଦ ଶୋଭା ପାଇ ନାହିଁ। ରାଘବ, ଯାଅ, ଏଠାରୁ ଚାଲିଯାଅ, ନହେଲେ ମୁଁ ଦାଦାଶ୍ରୀଙ୍କ ପାଖରେ ସବୁ କଥା ପ୍ରକାଶ କରିଦେବି।
0: ଏତେ ନିଷ୍ଠୁର ହୁଅ ନାହିଁ ମିନଲ। ଯଦି ତୁମେ ଉଚ୍ଚ ମର୍ଯ୍ୟାଦା ଏବଂ ଉଚ୍ଚ ସ୍ଥାନ ପ୍ରାପ୍ତ ବ୍ୟକ୍ତି ଚାହୁଁଛ, ବିଶ୍ୱାସ ରଖ, ମୁଁ ତୁମକୁ ମୋର ବୀରତା ଏବଂ ଶୌର୍ଯ୍ୟ ଦେଖାଇବି ଏବଂ ଘୋଗାଗୋଡ଼ିଠାରୁ ଗୋଟାଏ ବଡ଼ ରାଜ୍ୟର ରାଜା ହୋଇ ଦେଖାଇବି।
1: କଳ୍ପନା ତ ତୁମର ବହୁତ ସୁନ୍ଦର, କିନ୍ତୁ ଏତେ ଉଚ୍ଚ ଉଡ଼ାଣର ଚିନ୍ତା କରୁଥିବା ବ୍ୟକ୍ତି କେତେବେଳେ ବି ବହୁତ ତଳକୁ ଖସି ଯାଇପାରେ। ରାଘବ, ଏକଥା ନିଶ୍ଚୟ ଧ୍ୟାନରେ ରଖିବ।
0: ତାର ଜବାବ ତ ସମୟ ହିଁ ଦେବ ମିନଲ, ମୁଁ ନୁହେଁ। ଠିକ ଅଛି, ମୁଁ ଯାଉଛି।
2: ରାଜକୁମାରୀ ମିନଲ, ମିନଲ ଦେବୀ, ରାଜକୁମାରୀ ମିନଲ।
1: ଆରେ ଚମ୍ପା, କଣ କରୁଛନ୍ତି ଦାଦାଶ୍ରୀ?
2: ସେ ଗଡ଼ର ମୁଖ୍ୟ ଦ୍ୱାର ଆଡ଼କୁ ଯାଇଛନ୍ତି ଦେବୀ। ମାମୁଦ୍ର ସେନା ଘୋଗାଗୁଡ଼ିକୁ ଘେରି ଯାଇଛନ୍ତି।
1: ଆରେ, ମାମୁଦ୍ର ସେନା ପହଞ୍ଚିଗଲେ?
2: ହଁ ଦେବୀ, ଚାଲ ଆମେ ମହଲାର ଉପରକୁ ଯାଇ ଛାତ ଉପରୁ ଦେଖିବା।
1: ଚାଲ ଚାଲ ଚମ୍ପା।
3: ସିପେ ସଲାର ମସୁଦ
4: ଜହାପନା,
3: ମୁଁ ଏବେ ଅଜବ ଦ୍ୱନ୍ଦ୍ୱରେ, କଣ କରାଯାଇପାରେ? କୋଠେ ପଖୁଆଡ଼ା ବିତିଗଲା, ଆମେ ସବୁ ଏଠି ହାତ ବାନ୍ଧି ବସିଛେ। ଏ ଛୋଟିଆ ଗଡ଼କୁ ପାର କରିବା ପାଇଁ ଆମକୁ ଏତେ ସମୟ ଲାଗିଯିବ, ଏକଥା ମୁଁ ଭାବି ନଥିଲି।
4: ଜହାପନା, ଏ ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ ଦୁଇଟି ଉପାୟ କରାଯାଇପାରେ। ପ୍ରଥମତଃ ଗଡ଼ ପାଖ ଦେଇ ଯାଇଥିବା ଅଲଗା ରାସ୍ତାରେ ବାହାରିଯିବା।
3: ତମ କଥାକୁ ବିଚାର କରାଯାଇପାରେ, କିନ୍ତୁ ଶତ୍ରୁଠୁ ମୁହଁ ଫେରି ଅଲଗା ଗଳି ଦେଇ ଚାଲିଯିବା କୌଣସି ଯୁଦ୍ଧଯାତ୍ରା ପାଇଁ ଉଚିତ କାର୍ଯ୍ୟ ନୁହେଁ। ତେଣୁ ଏହି ଉପାୟକୁ ଆମେ ଆମର ଅନ୍ତିମ ଉପାୟ ଭାବି ଛାଡ଼ିଦେବା। ବର୍ତ୍ତମାନ କୁହ, ତମର ଦ୍ୱିତୀୟ ଉପାୟଟି କ'ଣ?
4: ଦ୍ୱିତୀୟ ଉପାୟଟି ବିଷୟରେ କାଲି ମୁଁ ଆପଣଙ୍କୁ ସୂଚନା ଦେଇଥିଲି ସୁଲତାନ। ଶତ୍ରୁପକ୍ଷର ଜଣେ ଆଦମୀକୁ ମୁଁ ନିଜ ତରଫ କରିବା ପାଇଁ ଚେଷ୍ଟା କରିଛି। ସିଏ ଘୋଗାଗୋଡ଼ି ରକ୍ଷକର ଦାୟିତ୍ୱରେ ଅଛି, ତେଣୁ ଗଡ଼ ଭିତରକୁ ପ୍ରବେଶ କରିବାର ଗୁପ୍ତ ଦ୍ୱାର ସମ୍ପର୍କରେ ସେ ଭଲ ଭାବରେ ଜାଣେ। ତାରି ସାହାଯ୍ୟରେ ଆମେ ଗଡ଼ ଭିତରକୁ ପଶିଯିବା, ତେବେ ବିଜୟ ସୁନିଶ୍ଚିତ।
3: ଏ ଗୋଟାଏ ଭଲ ଉପାୟ କହିଲ, ସେ ଆଦମୀକୁ ଏଠିକି ଡାକିବାକୁ ଚେଷ୍ଟା କର।
4: ଜହାପନା, ମୁଁ ସେ କାମ କରିସାରିଛି, ତା ସହ ଦୋସ୍ତି କରି ଏଠିକି ଆସିବାକୁ ବି କହିଛି, ବୋଧହୁଏ ଏ ଭିତରେ ସେ ଆସିଯାଇପାରେ।
5: ଜହାପନା, ରାଘବ ନାମକ ଜଣେ ବ୍ୟକ୍ତି ଆପଣଙ୍କ ସାକ୍ଷାତ ପାଇଁ ଅନୁମତି ଚାହୁଁଛି।
4: ତାଙ୍କୁ ବାଇ ଇଜ୍ଜତ ଭିତରକୁ ନେଇ ଆସ।
5: ଯାହା ଆଦେଶ ହୁକୁମ।
4: ଜହାପନା, ଇଏ ସେଇ ଲୋକ ଯାହା ସମ୍ପର୍କରେ ଏ ଟିକିଏ ପୂର୍ବରୁ କହୁଥିଲେ।
0: ସୁଲତାନ ପ୍ରଣାମ।
3: ଆଚ୍ଛା, ତୁମର ନାମ କଣ?
0: ମୁଁ ରାଘବ ସୁଲତାନ।
3: ଘୋଗାଗଡ଼ିରେ କଣ କାମ କରୁଛ?
0: ମୁଁ ଘୋଗାଗଡ଼ିର ଗଡ଼ରକ୍ଷକର ପୁତ୍ର। ପରିସ୍ଥିତି ଦୃଷ୍ଟିରୁ ମୋ ପିତା ରାଜ୍ୟ ବାହାରକୁ ଯାଇଛନ୍ତି, ତେଣୁ ଆଜିକାଲି ମୁଁ ହିଁ ଗଡ଼ରକ୍ଷକ କାମ କରୁଛି।
3: ଆମକୁ ଛୋଟ ସୈନ୍ୟ ଟୁକୁଡ଼ି ସହ ଗଡ଼ ଭିତରକୁ ପ୍ରବେଶ କରାଇ ପାରିବ?
0: ନିଶ୍ଚୟ ଜାଁପନା।
3: କେମିତି?
0: ଗଡ଼ର ପଛପଟେ ଗୋଟିଏ ଗୁପ୍ତ ଦ୍ୱାର ଅଛି, ମୁଁ ସେଇ ବାଟ ଦେଇ ଆପଣମାନଙ୍କୁ ଗଡ଼ ଭିତରକୁ ନେଇଯିବି।
3: ଆଚ୍ଛା, ସେଇ ଦ୍ୱାର ପାଖରେ କଣ ପ୍ରହରୀ ନାହାନ୍ତି?
0: ନା ଜାହାପନା, ଅସଲ କଥା ହେଲା ଘୋଗାରାଣା ସେଇ ଦ୍ୱାର ସମ୍ପୂର୍ଣ୍ଣ ଗୁପ୍ତ ବୋଲି ଜାଣି ନିଶ୍ଚିନ୍ତ ଅଛନ୍ତି।
3: ତମେ ଆମକୁ ଯେଉଁ ସାହାଯ୍ୟ କରିବ ତା ବଦଳରେ ତୁମେ କଣ ଚାହ, ନିର୍ଦ୍ୱନ୍ଦ୍ୱରେ ପ୍ରକାଶ କର।
0: ଜଣେ ସୁନ୍ଦରୀ ଝିଅ।
3: ଓ କିଏ ସେ?
0: ଘୋଗାରାଣାଙ୍କ ବଡ଼ ପୁଅ

0: ସଜ୍ଜନ ସିଂଙ୍କ ଝିଅ ମିନଲ, ମୁଁ ତାକୁ ଖୁବ୍ ଭଲ ପାଏ।
1: ଏ କ୍ଷେତ୍ରରେ ମୁଁ ତୁମକୁ କି ପ୍ରକାର ମଦତ କରିପାରିବି?
0: ଗୋଟିଏ ରାସ୍ତା ଅଛି ଜାଣିବ ନା?
1: ସେଇଟା କଣ?
0: ଘୋଗାଗଡ଼ି ଜିତିବା ପରେ ଆପଣ ମୋତେ ସେଠାର ରାଜା ଘୋଷଣା କରିଦିଅନ୍ତୁ।
1: କିନ୍ତୁ ରାଜା ହେବା ପରେ ତୁମକୁ କଣ ସେ ସୁନ୍ଦରୀ ମିଳିଯିବ?
0: ସୁଲତାନ, ଯେତେବେଳେ ମୁଁ ରାଜା ହୋଇଯିବି ସେ ମୋତେ ପ୍ରେମ କରିବାକୁ ବାଧ୍ୟ ହେବ।
1: ଯଦି ନ କରେ
0: ତେବେ ମୁଁ ମୋ ବଳ ପ୍ରୟୋଗ କରି ତାକୁ ମୋର ପତ୍ନୀ କରିବି।
1: ଠିକ ଅଛି, କଥା ଦେଲୁ ଆମେ, ଘୋଗାଗଡ଼ି ଜିତି ତୁମକୁ ସେଠାରେ ରାଜା କରିବୁ। ତା ସହିତ ତା ପାଖାପାଖି କିଛି ଅଞ୍ଚଳ ଆମ ତରଫରୁ ତୁମକୁ ଉପହାର ସ୍ୱରୂପ ପ୍ରଦାନ କରିବୁ।
0: ଈଶ୍ୱର ସୁଲତାନଙ୍କୁ ବିଜୟୀ କରନ୍ତୁ,
1: ତେବେ ଆମ ସୈନ୍ୟ ବାହିନୀକୁ ଗଡ଼ ମଧ୍ୟକୁ ପ୍ରବେଶ କରାଇବାର ଦିନ କେବେ ଧାର୍ଯ୍ୟ ହେବ?
0: ମୁଁ ଏ କାର୍ଯ୍ୟ ଏଇ ମୁହୂର୍ତ୍ତରେ କରିବାକୁ ପ୍ରସ୍ତୁତ ଯାହାପନା।
1: ଠିକ ଅଛି, ପ୍ରଥମେ ତୁମେ ମସୁଦ ଓ ତିନି ଚାରି ଜଣ କୁଶଳୀ ସୈନ୍ୟକୁ ନେଇ ସେ ରାସ୍ତା ଦେଖାଅ, ତାପରେ ସୈନ୍ୟ ବାହିନୀ ନେଇ ମୁଁ ନିଜେ ତା ଭିତରକୁ ଯିବି।
0: ଜି ହଜୁର।
1: ମସୁଦ।
2: ଜି ଜାହାପନା।
1: ବର୍ତ୍ତମାନ ତମେ କିଛି କୁଶଳୀ ସାଥୀଙ୍କୁ ନେଇ ରାଘବ ସାଥିରେ ବାହାରି ଯାଅ।
2: ଜି ଜାହାପନା।
3: ଆଚ୍ଛା ଚମ୍ପା, ତୋ କହିବା ଅନୁସାରେ ଯୁଦ୍ଧ ସରିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ ବୋଧହୁଏ?
4: ହଁ ମିନଲ ଦେବୀ, ମାମୁଦ ପାଖରେ ଗଚ୍ଛିତ ଖାଦ୍ୟପେୟ ଏବଂ ଗୁଳିଗୁଳାକୁ ଦେଖି ମନେ ହୁଏ ଅତି ଶୀଘ୍ର ସୈନ୍ୟବାହିନୀ ସହ ସେ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବ।
3: ବହୁତ ଭଲ ହେବ ଚମ୍ପା, ଆମ ଦେଶ ଶତ୍ରୁର ପଦଦଳନରୁ ବଞ୍ଚିତ ହୋଇଯିବ ଆଉ ତାର ଶ୍ରେୟ ମିଳିବ ଆମ ଏଇ ଘୋଗାଗଡ଼ିକୁ। ତଥାପି ଚମ୍ପା, କିଜାଣି କାହିଁକି ମନ ଭିତରେ ଭୟ ଆସୁଛି?
4: ମୁଁ ଜାଣିପାରୁନି ରାଜକୁମାରୀ, ଆଜିକାଲି ଆପଣ ଏମିତି ନିରାଶାପୂର୍ଣ୍ଣ କଥାବାର୍ତ୍ତା କାହିଁକି କରୁଛନ୍ତି?
3: କ'ଣ କହିବି ଚମ୍ପା, ଏଇ କିଛି ଦିନ ହେଲା ଏମିତି କିଛି ଆଶଙ୍କା ଆଉ ଚିନ୍ତାରେ ପଡ଼ିଛି ମୁଁ।
4: ରାଜକୁମାରୀ, ଯଦି କିଛି ଅନିଷ୍ଟ ହେବାକୁ ଥିବ ତ ହେବ, ସେଥିପାଇଁ ବ୍ୟର୍ଥ ଚିନ୍ତା କରି ଲାଭ କ'ଣ କହିଲେ?
3: ମୁଁ ମୋ ପାଇଁ ଚିନ୍ତା କରୁନି ଚମ୍ପା, ବିପଦ ମୋ ଉପରକୁ ଯେତେ ଆସିବ ଆସୁ ମୁଁ ତାକୁ ଗ୍ରହଣ କରିନେବି। କିନ୍ତୁ ଈଶ୍ୱରଙ୍କ ନିକଟରେ ଏତିକି ମୋର ପ୍ରାର୍ଥନା, ଯେମିତି ମୋର ଦାଦାଶ୍ରୀ ଏବଂ ପିତାଶ୍ରୀଙ୍କୁ ସୁସ୍ଥ ରଖନ୍ତୁ।
4: ଈଶ୍ୱର ଯାହା ବି କରିବେ ଠିକ ହିଁ କରିବେ ରାଜକୁମାରୀ। ଚାଲ, ଅନ୍ଧାର ହି ଆସିଲାଣି, ପ୍ରାସାଦକୁ ଫେରିଯିବା।
3: ଚାଲ ଚାଲ ଚମ୍ପା। ଆଚ୍ଛା ଚମ୍ପା, ଏ ଚାପାକଣ୍ଠର ଶବ୍ଦ ମୋତେ ଲାଗୁଛି କେହି ଏପଟକୁ ଆସୁଛି। ଆ ଆ, ଏ ବୁଦା ପଛ ପଟେ ଲୁଚି ଯିବା।
4: ଚାଲ।
5: କଣ ରାଘବ, ଆମେ ରାଜମହଲର ପାଖାପାଖି ଅଛୁ ତ?
0: ହଁ ମସୁ, ଏଇ ଡାହାଣ ପଟେ ଥିବା ରାସ୍ତାଟା ସିଧା ଗଡ଼ିର ମୁଖ୍ୟ ଦ୍ୱାରକୁ ଯାଉଛି।
5: ଏଇ ରାସ୍ତାର କିଛି ଆଗକୁ ଗଲେ କ'ଣ କିଛି କ୍ଷତି ହେବ କି?
0: ନା, କ୍ଷତି କ'ଣ ହେବ, ଏଠି ତ କେହି ପ୍ରହରୀ ବି ରହନ୍ତି ନାହିଁ। କିନ୍ତୁ ଟିକିଏ ସତର୍କତା ପାଇଁ ମୁଁ ପ୍ରଥମେ ଟିକିଏ ଆଗକୁ ଯାଇ ଦେଖେ, ତାପରେ ମୁଁ ଆପଣମାନଙ୍କୁ ନେଇଯିବି।
5: ହଁ ହଁ, ଠିକ ଅଛି, ଆମେ ଏଇଠି ରହି ତୁମର ଅପେକ୍ଷା କରୁଛୁ।
3: ଚମ୍ପା, ଏଇ ତ ରାଘବର ସ୍ୱର ପରି ଲାଗୁଛି, ତୁ ଜଲ୍ଦି ଯା, ଦାଦାଶ୍ରୀଙ୍କୁ ସୂଚନା ଦେଇଦେ, ସେ କିଛି ସୈନ୍ୟଙ୍କ ସହ ଏଠାକୁ ଆସନ୍ତୁ, ମୁଁ ସେ ପର୍ଯ୍ୟନ୍ତ ଦେଶଦ୍ରୋହୀ ରାଘବକୁ ଦେଖୁଛି। କିନ୍ତୁ କିନ୍ତୁ ତମେ ଏଇଠି ଏକା? ତୁ ଚିନ୍ତା କରନା ଚମ୍ପା, ମୁଁ ଏକା ହିଁ ତା ପାଇଁ ଯଥେଷ୍ଟ। ମୁଁ ଅବଶ୍ୟ ନାରୀ କିନ୍ତୁ ଦୁର୍ବଳା ନୁହେଁ।
4: କିନ୍ତୁ ରାଜକୁମାରୀ,
3: ତୁ ଯା, ଶୀଘ୍ର ଯାଇ ଖବର ଦେ।
4: ଠିକ ଅଛି ରାଜକୁମାରୀ।
3: କିଏ କିଏ ସେଠି?
0: ଆରେ ରାଜକୁମାରୀ ମିନ, ମୁଁ ରାଘବ।
3: ରାଘବ, ତୁମେ ଏଇଠି ଆଉ ଏତେବେଳେ?
0: ନା ନା ନା ନା, କିଛି ନୁହେଁ, ଏଇ ମୁଁ ବୁଲାବୁଲି କରିବାକୁ ବାହାରିଥିଲି।
3: ବୁଲିବାକୁ ବାହାରିଥିଲ ସାଙ୍ଗସାଥୀଙ୍କ ସହ?
0: ସାଙ୍ଗସାଥୀ ମାନେ?
3: କିଛି ନାହିଁ, ତୁମେ ଏକା ତ ନୁହଁ।
0: ନା ନା, ମୁଁ ବିଲକୁଲ ଏକା ଅଛି।
3: ସତ କହୁଛ?

0: ବିଲକୁଲ ଏକା, ତେବେ ତ ଭଲ ହେଲା। ଆସ ଆସ, କିଛି ସମୟ ଗପିବା। ଏଇପଟେ ଆସ, ଏଇ ଗଛ ତଳେ ବସିବା।
1: ହଁ ହଁ ନିଶ୍ଚୟ, କିନ୍ତୁ ଏ ସମୟରେ
0: କାହିଁକି, କ'ଣ କିଛି ଜରୁରୀ କାମ ମନେ ପଡ଼ିଲା କି?
1: ନା ନା ନା, କାର୍ଯ୍ୟ ତ, ଆରେ ହଁ ମନେ ପଡ଼ିଲା, ଗୋଟେ କାମ ଥିଲା।
0: କାମ ଥିଲା ମାନେ ଏବେ ନାହିଁ, ହଉ ଛାଡ଼, ଯେଉଁ ସମୟ ଚାଲିଗଲା ତା ବିଷୟରେ ଆଉ କାହିଁକି ଚିନ୍ତା କରିବା ଯେ। ଆସ ଏଇଠି ବସ। ଆରେ ସେ ଖଣ୍ଡର ବୋଝକୁ କାହିଁକି ବୋହିଛ ଯେ, ଆଣ ଏଇଠି ରଖିଦିଅ।
1: ତୁମେ ଆଜି ମୋ ଉପରେ ଏତେ କାହିଁକି ଦୟାଶୀଳ, କଥା କ'ଣ?
0: ଏ ଖଣ୍ଡାଟା ବହୁତ ଭଲ ହେଇଛି, ଆମର ଏଇ ଗଡ଼ରେ ତିଆରି କରିଥିଲ?
1: ନା ନା, ମୁଁ ଗତ ବର୍ଷ ବିଶେଷ ଭାବରେ ପାଟଣରେ କହିକି ତିଆରି କରିଥିଲି।
0: ଆଚ୍ଛା, ସେଥିପାଇଁ ଏତେ ସୁନ୍ଦର ହେଇଛି, ଦେଖୁନ ଏହାର ଧାର ବି ବହୁତ ତେଜ ଅଛି।
1: ହଁ ହଁ ତା ତ ଠିକ, କିନ୍ତୁ ତୁମେ ତାକୁ ମୋ ଛାତିରେ କାହିଁକି ଲଗାଉଛ?
0: ଦେଖୁଥିଲି ପାଟଣର ଏହି କୃପାଣରେ ଦେଶଦ୍ରୋହୀର ରକ୍ତ ବୁହାଇବାର ଶକ୍ତି ଅଛି କି ନାହିଁ।
1: ଦେଶଦ୍ରୋହୀର ରକ୍ତ କ'ଣ କହୁଛ?
0: ହଁ କହୁଛି, ତୁମେ ଦେଶଦ୍ରୋହୀ।
1: ଦେଶଦ୍ରୋହୀ? ମୁଁ ପୁଣି ଦେଶଦ୍ରୋହୀ? ଏ ତୁମେ କ'ଣ କହୁଛ ମିନ?
0: ଯାହା ବାସ୍ତବ ଓ ସତ୍ୟ।
1: ନା, ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅସତ୍ୟ।
0: ଆଉ ମାମୁଦ୍ର ସିପାହୀକୁ ତମେ ଗଡ଼ ଭିତରକୁ ଯୋଉ ନେଇ ଆସିଛ?
1: ମିନଲ କଥା କ'ଣ କି, ମୁଁ ତୁମକୁ କହୁଥିଲି ନା ଅତିଶୀଘ୍ର ରାଜା ହେଇ ଦେଖେଇବି ବୋଲି, ସେଇଥିପାଇଁ।
0: ଆଚ୍ଛା, ସେଥିପାଇଁ ତମେ ଗଜନୀର ଲୁଣ୍ଠନକାରୀ ସହ ବନ୍ଧୁତା କଲ, ଏ ସୈନିକ ମାନଙ୍କୁ ତୁମେ ତୁମ ମାତୃଭୂମିକୁ ଲୁଣ୍ଠନ କରିବା ପାଇଁ ସାଙ୍ଗରେ ନେଇ ଆସିଛ? ଧିକ୍କାର, ସତ ଧିକ୍କାର ତୁମକୁ, ନିଜ ମାଟିମାର ସମ୍ମାନକୁ ବ୍ୟାପାର କରିବାକୁ ଲଜ୍ଜା ଟିକେ ଲାଗିଲାନି? ତୁମେ ଦେଶଦ୍ରୋହୀ, ନୀଚ, ପାପି।
1: ହଁ ହଁ, ମୁଁ ସବୁ କିଛି, ସବୁ ଦୁର୍ଗୁଣ ମୋଠାରେ ଅଛି, କିନ୍ତୁ ଏ କଥା ଭୁଲି ଯାଉ ନାହିଁ ଯେ ମୁଁ ଏବେ ଅମର ବିଜେତା ସୁଲତାନ ମାମୁଦ୍ର ବନ୍ଧୁ, ଯାହାଙ୍କ ପାଦ ତଳେ ବଡ଼ ବଡ଼ ରାଜା ମହାରାଜାଙ୍କ ମଥାନତ ହେଉଛି।
0: କିନ୍ତୁ ତୁମକୁ ବଞ୍ଚାଇବା ପାଇଁ କେହି ଏଠିକି ଆସିବେ ନାହିଁ ରାଘବ।
1: ମିନଲ, ତୁମର କୋମଳ ହାତ ପାପୁଲିରେ ଏତେ ଶକ୍ତି ନାହିଁ ଯେ ତୁମେ କୃପାଣର ବୋଝ ସମ୍ଭାଳି ପାରିବ। ଛାଡ଼ ସେ ଖଣ୍ଡା।
0: ମୋ ହାତରୁ ଅସ୍ତ୍ର ଛଡ଼ାଇବା ଅସମ୍ଭବ ରାଘବ, ମହାରାଜା ଘୁଘାରାଣାଙ୍କ ସନ୍ତାନ ଏତେ ସୁକୁମାର ନୁହେଁ ଯେତିକି ତୁମେ ଭାବୁଛ।
1: ଆଉ ରାଘବ ବି ଏତେ ଶକ୍ତିହୀନ ନୁହେଁ ମିନଲ, କିଏ ଏକ ଅବଳା ପାଖରେ ହାରିଯିବ। ଛାଡ଼ ସେ ଖଣ୍ଡା।
0: ପାପି, ଉଳଙ୍ଗା, ଦେଶଦ୍ରୋହୀ, ଛି।
1: ମିନଲ, ମୋ ପ୍ରେମ ବଦଳରେ ମୋତେ ତୁମେ ଏଇଆ ଦେଲ?
0: ଯିଏ ପ୍ରେମର ବ୍ୟାପାର କରେ ତାକୁ ପ୍ରତିବଦଳରେ ଏହା ହିଁ ଶାସ୍ତି ମିଳେ, ନିଚ ପାପିଷ୍ଟ।
2: ସେନାପତି, ଷଡ଼ଯନ୍ତ୍ର ବିଫଳ ହେବା ପରେ ମନେ ହୁଏ ଶତ୍ରୁ ନିଜର ପରାଜୟ ସ୍ୱୀକାର କରିଛି। ଦେଖ, ସମସ୍ତେ ଯିବାକୁ ବାହାରିଲେଣି।
3: ହଁ ମହାରାଜ, ଜଣାପଡ଼ୁଛି ସେନାର କେତୋଟି ଦଳ ତାଙ୍କର ଯାତ୍ରା ଆରମ୍ଭ କରିଦେଲେଣି।
2: ହଁ, ତମେ ଯାଇ ସେପଟ ପାଚେରୀ ଉପରୁ ଦେଖ ତ, ମାମୁଦ୍ର ସୈନିକ ଗଜନୀ ଫେରୁଛନ୍ତି କି ନାହିଁ।
3: ଆଜ୍ଞା ମହାରାଜ, ମୁଁ ଏଇ ସାଙ୍ଗେ ସାଙ୍ଗେ ଦେଖିକି କହୁଛି।
4: ମହାରାଜ, ମହାରାଜ, ମାମୁଦ୍ର ସୈନ୍ୟ ଗଜନୀ ପଟକୁ ଫେରୁନାହାନ୍ତି ମହାରାଜ।
2: କଣ ହେଲା, ଗଜନୀକୁ ଫେରୁନାହାନ୍ତି? ତେବେ କୁଆଡେ ଯାଉଛନ୍ତି?
4: ସେମାନେ ଆମର ଗୋଡ ପଛପଟ ବାଟ ଦେଇ ଗୋଡର କଡେ କଡେ ମରୁଭୂମିରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି।
2: କଣ ହେଲା, ମାମୁଦ୍ ମୋର ଏଇ ବାଲିସଜ୍ୟର ରାଜ୍ୟରେ ପ୍ରବେଶ କରୁଛି। 70 ବର୍ଷ ଧରି ମୁଁ ଏ ମରୁସ୍ଥଳୀର ରାଜା, ପ୍ରହରୀ ହେଇ ଅହରହ ମୁଁ ଏହାର ରକ୍ଷା କରିଛି। ମୋର ଆଦେଶ ବିନା ମଣିଷ କଣ, ପକ୍ଷୀଟିଏ ମଧ୍ୟ ଏ ଅଞ୍ଚଳର ଆକାଶରେ ଉଡ଼ିବାରେ ସାହସ କରିବନି। ବିଦେଶୀ ଲୁଣ୍ଠନ କରି ହତ୍ୟା କରି ମ୍ଲେଚ୍ଛ ମାମୁଦ୍ ମୋତେ ଅବମାନନା କରି ମୋରି ଆଖ୍ୟା କରି ମୋରି ରାଜ୍ୟରେ ପ୍ରବେଶ କରୁଛି। ନା, ମୁଁ ବଞ୍ଚିଥିବା ଯାଏ ଏହା କେବେ ବି ସମ୍ଭବ ହେଇପାରେ ନା। ସେନାପତି
4: ମହାରାଜ,
2: ମନେ ରଖ ସେନାପତି, ମୁଁ ଏବଂ ମୋର ବଂଶର କେହି ବି ଜୀବିତ ଥିଲା ପର୍ଯ୍ୟନ୍ତ ମାମୁଦ୍ ଆମ ରାଜ୍ୟରେ ପ୍ରବେଶ କରିବନି ଯେମିତି।
4: କିନ୍ତୁ ମହାରାଜ, ଆମେ ଏବେ କଣ କରିପାରିବା?
2: ଘୋଘାରାଣାର ପୁଅ ହେଇ ତୁ ମତେ ପଚାରୁଛୁ କଣ କରିପାରିବା ବୋଲି? ଆମେ ଯଦି ଶତ୍ରୁକୁ ମାରି ନ ପାରିବା,

0: ତାହେଲେ ନିଜେ ତ ମରିପାରିବା? ନିଜ ଆଖିରେ ନିଜ ଦେଶର ଦୁର୍ଦ୍ଦଶା ତ ଦେଖିବା ନାହିଁ। ଯା, ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କର। ମାରିବା ନହେଲେ ମରିବା। ରଣକ୍ଷେତ୍ରରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁମାନେ, ସେମାନଙ୍କ ପାଇଁ କେଶରୀ ରଙ୍ଗର ବସ୍ତ୍ର ଆଉ ଅସ୍ତ୍ରଶସ୍ତ୍ରର ବ୍ୟବସ୍ଥା କର।
1: ଆଜ୍ଞା ମହାରାଜ।
0: କେତେ ସୈନିକ ଆମର ଅଛନ୍ତି?
1: ମୋଟାମୋଟି ଭାବେ 800 ହେବେ ପିତା। ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ।
0: ତେବେ ସମସ୍ତଙ୍କୁ ନେଇ ଚାଲ ପୁତ୍ର। ମାତୃଭୂମି ପାଇଁ ବଳିଦାନର ସୌଭାଗ୍ୟ ପ୍ରାପ୍ତିର ଏ ପବିତ୍ର ସୁଯୋଗ ସମସ୍ତଙ୍କୁ ମିଳୁ।
2: ଏଇ ଛୋଟିଆ ଗଣରାଜ୍ୟ ସହ ହାରି ଏମିତି ଆଗକୁ ବଢ଼ିବାକୁ ଭଲ ଲାଗୁନି,
3: କିନ୍ତୁ ଏହା ଛଡ଼ା ଆଉ କିଛି ଉପାୟ ନଥିଲା ଚାହାପନା।
2: ହଁ, ତମେ ଠିକ୍ କହିଛ ମସୁଦ, ପରିସ୍ଥିତି ଆମକୁ ବାଧ୍ୟ କଲା।
3: ଆରେ, ଏ କୋଳାହଳ କୋଉଠୁ ଆସୁଛି? ଆରେ, ଏ ଦେଖନ୍ତୁ ସୁଲତାନ, ଗୋଗାଗଡ଼ିରୁ କିଛି ଲୋକ ତଳକୁ ଓହ୍ଲାଉଛନ୍ତି।
2: ଆଶ୍ଚର୍ଯ୍ୟ, ଏମିତି ହାତ ଗଣତି ଲୋକ କାହିଁକି ଏମିତି ନିଜ ଜୀବନକୁ ବିପଦରେ ପକାଇବାକୁ ମାଡ଼ି ଆସୁଛନ୍ତି?
3: ଏ ରାଜପୁତ ମାନଙ୍କର ସବୁ କାମ ଆଶ୍ଚର୍ଯ୍ୟ କରୁଛି ସୁଲତାନ, ମୋତେ ତ ଲାଗୁଛି ଏମାନେ ପାଗଳ।
0: ରହିଯାଅ ଗଜନୀର ସୁଲତାନ, ଚୋରଙ୍କ ପରି ଏମିତି ମରୁଭୂମିରେ ପ୍ରବେଶ କରିବା ତୁମକୁ ଶୋଭା ପାଏ ନାହିଁ, ଏହା ବୀରର କାର୍ଯ୍ୟ ନୁହେଁ।
2: ଆମେ ବାଧ୍ୟ ହେଇଛୁ ଏ ପରିସ୍ଥିତିରେ। ଆପଣ ଆପଣ ଘୋଘା ରାଣା?
0: ହଁ ହଁ, ମୁଁ ଘୋଘା ରାଣା, ଏ ମରୁଭୂମିର ପ୍ରହରୀ, ରକ୍ଷକ। ରକ୍ଷକ ଉପରେ ବିଜୟ ପ୍ରାପ୍ତ ନ କରି ତୁମ ଲକ୍ଷ୍ୟ ଦିଗରେ ଯାଇପାରିବ ନାହିଁ।
2: ଆପଣଙ୍କ ସହ ଯୁଦ୍ଧ କରିବାକୁ ମୁଁ ପ୍ରସ୍ତୁତ ଅଛି, କିନ୍ତୁ ମୋର ପରାମର୍ଶ, ଆପଣ ଏତେ ଅଳ୍ପ ସୈନ୍ୟ ସହ ଯୁଦ୍ଧ ଡାକରା ଦେଇ ଏଇ ସୈନ୍ୟମାନଙ୍କୁ ଜବରଦସ୍ତି ଯୁଦ୍ଧାଗ୍ନିକୁ ଠେଲି ଦିଅନ୍ତୁନି।
0: ଦେଶ ପାଇଁ ବଳିଦାନ ଦେବା ଆଉ ନିଆଁରେ ଝାସ ଦେବା ଏକା କଥା ନୁହେଁ ମହମ୍ମଦ।
2: ମୁଁ ଆପଣଙ୍କ ଦେଶପ୍ରେମ ଓ ସାହସିକତାକୁ ସମ୍ମାନ ଜଣାଉଛି ରାଜା, କିନ୍ତୁ
0: କଥାରେ ସମୟ ନଷ୍ଟ କର ନାହିଁ ମହମ୍ମଦ। ଉଠ ଉଠ, ତମର ତରବାରି ଆଉ ପ୍ରହାର କର। ପଛରେ କହିବ ନାହିଁ ଯେ ଭୋଗାରଣା ତମକୁ ସୁଯୋଗ ଦେଲା ନାହିଁ ବୋଲି। ଉଠ ଉଠ, ତୁମର ତରବାରି।
2: ଠିକ୍ ଅଛି, ଏଇ ସମ୍ଭାଳ।

0: ଆପଣ ବହୁତ କ୍ଷତ ବିକ୍ଷତ ହେଲେଣି ମହାରାଜ, ଆମେ ଆମେ ଯୁଦ୍ଧ
1: ନା ନା ନା ସେନାପତୀ, ଯୁଦ୍ଧ ସମାପ୍ତ ହବ ନାହିଁ,
2: ଆତ୍ମସମର୍ପଣ କରନ୍ତୁ।
1: ପରାଜୟ ନୁହେଁ, ମୃତ୍ୟୁକୁ ମୃତ୍ୟୁକୁ ସ୍ୱୀକାର କରିବାକୁ ଚାହେଁ ମୁଁ। ତମେ ତମେ ମୋର କ୍ଷତ ଆଡ଼େ ଦେଖ ନାହିଁ ସେନାପତି, ନା ତମେ ମୋର କ୍ଷତ।
2: ମୁଁ ପ୍ରଥମରୁ କହୁଥିଲି ନା ଆତ୍ମସମର୍ପଣ କର ବୋଲି।
1: ନିଜ ପ୍ରହାର ବନ୍ଦ କର ନାହିଁ ବାବୁ, ମୁଁ ତଳେ ପଡ଼ିଯାଇଛି, କିନ୍ତୁ କିନ୍ତୁ ମୋ ହାତରେ ଏବେ ବି ଏବେ ବି ତରବାରି ଅଛି।
2: ମୂଳରୁ କହୁଥିଲି ନା
1: ମୋ ବାହୁରେ ବଳ ଅଛି ତମ ପ୍ରହାରର ଉତ୍ତର ଦେବା ପାଇଁ।
3: ସୁଲତାନ, ସେପଟେ ଦେଖନ୍ତୁ, ଘୋଗାଗଡ଼ି ଘୋଡ଼ ଭିତରୁ କେମିତି ଅଗ୍ନିଶିଖା ଦେଖାଯାଉଛି,
2: ଏତେ ନିଆଁ।
1: ପାଗଳ ବାବୁ, ସେ ଜହରର ନିଆଁ, ଗଡ଼ର ବହୁ କନ୍ୟା ଆମଠୁ ଆଗରେ ସ୍ୱର୍ଗରେ ଯାଇ ପହଞ୍ଚିଲେ। ମୋ ଗେଲି ନାତୁଣୀ ମିନଲ ବି ସେମାନଙ୍କ ଭିତରେ ଥିବ, ସେ ମୋତେ ସ୍ୱର୍ଗ ଦ୍ୱାରରେ ଅପେକ୍ଷା କରିଥିବ। ମୁଁ ଆଉ ଏଠି ରହିପାରିବି ନାହିଁ।

0: ମୋତେ ମୋତେ ପାଖକୁ ଯିବାକୁ ହବ। ଉଠା ଉଠା ମାମୁଦ, ତଲୱାର ଉଠା, ତଲୱାର ଉଠା ମାମୁଦ। ଏବେ ବି ମୋ ଶକ୍ତି ଶରୀରରେ କିଛି ପ୍ରାଣ ଶକ୍ତି ଅଛି, ମୁଁ ଯୁଦ୍ଧ କରିପାରିବି। ମାମୁଦ ପ୍ରହାର କର, ମୁଁ ଏବେ ବି
1: ଏ ହିନ୍ଦୁସ୍ତାନ, ତତେ ଗଜନୀର ସୁଲତାନ ମାମୁଦ ସଲାମ କରୁଛି। ତୋ ମାଟି ଗୋଘା ରାଣାଙ୍କ ପରି ବୀର ସନ୍ତାନକୁ ଜନ୍ମ ଦେଇଛି। ବିଜୟୀ ସୁଲତାନ ମାମୁଦ ଆଜି ଯୁଦ୍ଧ ଜିତିକି ବି ହାରିଯିବା ପରି ମନେ କରୁଛି। ଅଲବିଦା ମହାନ ବୀର ଗୋଘା ରାଣା, ତମ ବୀରତ୍ୱ ଓ ସାହସକୁ ମୁଁ ସଲାମ କରୁଛି। ମସୁଦ, ଚାଲ ସୋମନାଥ ଆଡ଼କୁ ଆମର ଯାତ୍ରା ଜାରି ରହୁ।
2: ଜି ଜାହାପାଲ।
3: ପ୍ରଣାମ ପ୍ରଣାମ ଗୁରୁ ଗଙ୍ଗ ସର୍ବଜ୍ଞ ମହାରାଜ।
4: ଜୟ ସୋମନାଥ, କେମିତି ଅଛ ସଜ୍ଜନ ସିଂହ?
3: ଆପଣଙ୍କ ଆଶୀର୍ବାଦ ଗୁରୁଜୀ। ମୋ ସହିତ ଏ ହେଉଛି ମୋ ପୁତ୍ର ସାମନ୍ତ ସିଂ।
5: ପ୍ରଣାମ ଗୁରୁଜୀ।
4: ଯଶସ୍ୱୀ ଭବ।
3: ଗୁରୁଦେବ, ଗଜନୀର ସୁଲତାନ ମାମୁଦ ନିଜ ବର୍ବର ସେନାଙ୍କ ସହ ସୋମନାଥ ମନ୍ଦିର ଆଡ଼କୁ ବକ୍ରଦୃଷ୍ଟି ପକାଇଛି। ଏ ମନ୍ଦିର ଲୁଣ୍ଠନ କରିବା ଲକ୍ଷ୍ୟ ନେଇ ମାଡ଼ି ଆସୁଛି।
4: ଏ ମନ୍ଦିରର ସମୃଦ୍ଧି ଓ ଆଭିଜାତ୍ୟ ତା ଲୋଭ ଓ ଲୋଲୁପ ଦୃଷ୍ଟିକୁ ଟାଣି ଆଣିଛି। ସୂଚନା ମିଳିଛି ମୋତେ ସଜ୍ଜନ, ସୂଚନା ମିଳିଛି
3: ମୋତେ। ପିତା ମହାରାଜ ଘୋଘା ରାଣା ଆପଣଙ୍କ ପାଖକୁ ସେହି ଅର୍ଥରେ ପ୍ରେରଣ କରିଛନ୍ତି ଗୁରୁଜୀ।
4: ତାଙ୍କର ଚିନ୍ତା ଅନର୍ଥକ ନୁହେଁ ପୁତ୍ର, ଦେଶର ବାତାବରଣ ଠିକ୍ ନାହିଁ। ଭାରତର ଅଧିକାଂଶ ରାଜ୍ୟ ନିଜର ଅହଙ୍କାର ଓ ଈର୍ଷା ଭାବ ନେଇ ପରସ୍ପର ବିରୁଦ୍ଧରେ ସଂଗ୍ରାମରେ ବ୍ୟସ୍ତ। ବୀରତା ଓ ଅହଙ୍କାର ଶବ୍ଦର ବାସ୍ତବିକ ଅର୍ଥ ବିସ୍ମୃତ ହେଲାଣି। ଧମନୀରେ ବହୁଥିବା ରକ୍ତ ତାର ପରମ୍ପରା, ଶୌର୍ଯ୍ୟ ଓ ସାମର୍ଥ୍ୟକୁ ଭୁଲିଲାଣି। ଏଭଳି ବିକଟ ପରିସ୍ଥିତିରେ ମହାରାଜା ଘୋଘା ରାଣାଙ୍କ ଚିନ୍ତା ଓ ଆଶଙ୍କା ଅମୂଳକ ନୁହେଁ ବତ୍ସ।
3: ଗୁରୁଜୀ, ମାମୁଦର ରାସ୍ତାରେ ପଡ଼ିଥିବା ଅଧିକାଂଶ ରାଜ୍ୟର ରାଜା ଭୟରେ ତା ସହ ସନ୍ଧି କରିଛନ୍ତି। କୌଣସି ରାଜା ନିଜର ମୁଷ୍ଟିମେୟ ସେନାଙ୍କ ସହ ଯଦି ମାମୁଦର ସାମ୍ନା କରୁଛନ୍ତି, ତେବେ ସେମାନଙ୍କୁ ସେ ଏତେ ନିର୍ଦ୍ଦୟ ଭାବରେ ଦମନ କରୁଛି ଯେ ତାର ବର୍ଣ୍ଣନା କରିବା କଷ୍ଟକର। ସେ ରାଜାମାନଙ୍କର ଦୁର୍ଦ୍ଦଶା କଥା ଶୁଣି ଭୟରେ ଅନ୍ୟ ରାଜାମାନେ ଆତ୍ମସମର୍ପଣ କରିବା ଶ୍ରେୟ ମଣୁଛନ୍ତି।
6: ବାବା, ପରାଜୟ ସ୍ୱୀକାର କରି ସମର୍ପଣ କରୁଥିବା ରାଜାମାନଙ୍କୁ ତାଙ୍କର ପ୍ରଜାଙ୍କ ସମ୍ମୁଖରେ ହତ୍ୟା କରୁଛି ମାମୁଦ। ତାର ସୈନ୍ୟ ମଧ୍ୟ ତାହାରି ପରି ହୀନ, ବର୍ବର, ଅତ୍ୟାଚାରୀ। ଜିତିବା ରାଜ୍ୟରେ ବୟସ ନିର୍ବିଶେଷରେ ମହିଳାଙ୍କୁ ପାଶବିକ ଅତ୍ୟାଚାରର ଶିକାର ହେବାକୁ ପଡୁଛି, ନଚେତ ସେମାନଙ୍କୁ ହତ୍ୟା କରାଯାଉଛି।
4: ପୁତ୍ର ସାମନ୍ତ, ଶାନ୍ତ ହୁଅ। ମାମୁଦ ଜଣେ ଲୁଣ୍ଠନକାରୀ ଆତତାଏ, ଏପରି ଆଚରଣ ତାର ରଣନୀତିର ଏକ ଅଂଶ ବିଶେଷ। ଏପରି ରାଜ୍ୟ, ଧନ ସମ୍ପଦ ଓ ମାନବ ସମ୍ବଳକୁ ଲୁଟ୍ ତରାଜ କରିଦେଲେ ତାକୁ ବିରୋଧ କରିବାକୁ କେହି ରହିବେ ନାହିଁ, ଏବଂ ସେ ତାର ଲୁଣ୍ଠନ କରିଥିବା ସମ୍ପତ୍ତି ସବୁ ବିନା ପ୍ରତିରୋଧରେ ଧରି ନିଜ ସ୍ଥାନକୁ ଫେରିଯିବ। ଏହା ହିଁ ତାର ଲକ୍ଷ୍ୟ। 15 ଥର ଧରି ଏହିପରି ଭାବେ ସେ ଭାରତକୁ ଲୁଣ୍ଠନ କରିଛି। ସେ ଏଥର ଆସିଛି, ବାରବାର ଆସିବ, ଏଇ ଲକ୍ଷ୍ୟ ରଖି।
3: ସେତିକି ନୁହେଁ ଗୁରୁଦେବ, ଶୁଣିଛି ସେ ଭାରତୀୟ ସୈନ୍ୟମାନଙ୍କୁ ତା ସହିତ ନେଇଯାଉଛି, ସେମାନଙ୍କୁ ମଧ୍ୟ ଅତ୍ୟନ୍ତ କ୍ରୁର ଆଚରଣ ପ୍ରଦର୍ଶନ କରୁଛି। ଖାଦ୍ୟ ରାନ୍ଧିବା, ପଶୁଙ୍କ ଯତ୍ନ ଇତ୍ୟାଦି କାମରେ ଲଗାଇ ସେମାନଙ୍କୁ ମାନସିକ ଓ ଶାରୀରିକ ଯାତନା ଦେଉଛି।
4: ବିକଟ ପରିସ୍ଥିତି ପୁତ୍ର, ଅତି ବିକଟ ପରିସ୍ଥିତି।
3: ଗୁରୁଦେବ, ଆପଣ ଏ

0: ଭିତ୍ତିରେ କ'ଣ ଆଦେଶ ଦେବେ? ସୋମନାଥଙ୍କୁ ତ ବଞ୍ଚାଇବାକୁ ହେବ।
1: ପାଟଣାର ମହାରାଜ ଭୀମଦେବ ଶପଥ ନେଇଛନ୍ତି, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ମାମୁଦର ପ୍ରତିରୋଧ କରିବେ। ତେଣିକି ଜୟ ହେଉ ଅବା ପରାଜୟ, କିନ୍ତୁ ସଜ୍ଜନ ସିଂ।
0: ଆଜ୍ଞା ଗୁରୁଦେବ।
1: ତୁମେ ଯଥାଶୀଘ୍ର ଏଠାରୁ ପ୍ରସ୍ଥାନ କର, ହାତରେ ସମୟ ବହୁତ କମ। ତୁମେ ଚେଷ୍ଟା କର ଯେପରି ମାମୁଦର ଯାତ୍ରା ପଥରେ ଆସୁଥିବା ରାଜ୍ୟର ରାଜାମାନେ ସାହସର ସହ ତାର ଗତିରୋଧ କରନ୍ତୁ। ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରିବା ଦାୟିତ୍ୱ ତୁମର। ସୋମନାଥର ପବିତ୍ର ପୀଠକୁ ଜବରମାନଙ୍କ ଲୁଣ୍ଠନରୁ ରକ୍ଷା କରିବା ଦାୟିତ୍ୱ ବର୍ତ୍ତମାନ ତମ ହାତରେ ପୁତ୍ର। ମୁଲତାନକୁ ଧୂଳିସାତ କରି ମାମୁଦ ମାଡ଼ି ଚାଲିଛି, ଘୋଗାଗଡ଼ିର ମରୁଭୂମି ଦେଇ ସେ ଯାତ୍ରା କରିବ। ଘୋଗାଗଡ଼ି କ'ଣ
0: ବାବା? ଘୋଗାଗଡ଼ିର ରାଜା ପ୍ରଜା ଆଉ ସୈନିକ ତାଙ୍କର ଶେଷ ରକ୍ତବିନ୍ଦୁ ଥିବା ଯାଏ ମାମୁଦର ପ୍ରତିରୋଧ କରିବେ। ମୋର ପିତା ମହାରାଜ ଘୋଗାରଣାଙ୍କ 90 ବର୍ଷର ଶରୀରରେ ଏବେ ବି ସେ ଶକ୍ତି ଅଛି ଯେ ସେ ମାମୁଦର ପଥରୋଧ କରିପାରିବେ। ଘୋଗାଗଡ଼ି ସମ୍ପର୍କରେ ଆପଣ ନିଶ୍ଚିନ୍ତ ରୁହନ୍ତୁ ଗୁରୁଦେବ।
2: ବାବା ଗୋରଖନାଥଙ୍କ ଆଶୀର୍ବାଦ ନେଇ ଜନ୍ମ ହୋଇଛନ୍ତି ମୋର ଜେଜେ ମହାରାଜ ଘୋଗାରଣା। ସେ କଦାପି ତାଙ୍କ ଇଷ୍ଟଦେବ ସୋମନାଥଙ୍କ ପବିତ୍ର ସ୍ଥାନକୁ କଳଙ୍କିତ ହେବାକୁ ଦେବେ ନାହିଁ ଗୁରୁଜୀ, କଦାପି ନୁହେଁ।
0: ଆମେ ତେବେ ବିଦାୟ ନେଉଛୁ। ରାସ୍ତାରେ ପଡ଼ୁଥିବା ରାଜ୍ୟମାନଙ୍କୁ ସମ୍ଭାବ୍ୟ ବିପତ୍ତି ସମ୍ପର୍କରେ ଖବର ଦେଇ ସେମାନଙ୍କୁ ପ୍ରସ୍ତୁତ କରାଇ ଆମକୁ ଯଥାଶୀଘ୍ର ପିତାଙ୍କୁ ସାହାଯ୍ୟ କରିବା ପାଇଁ ଘୋଗାଗଡ଼ିରେ ପହଞ୍ଚିବାକୁ ହେବ।
1: ବତ୍ସ, ମୁଁ ଦେଖିପାରୁଛି ଏ ଯୁଦ୍ଧର ପରିଣତି ଯାହା ବି ହେଉ ନା କାହିଁକି, ଘୋଗାଗଡ଼ିର ଯଶଗାଥା ଇତିହାସରେ ଲିପିବଦ୍ଧ ହେବ, ଏକଥା ନିଶ୍ଚିତ।
3: ଜୟ ସୋମନାଥ।
1: ଯାଅ, ବାବା ସୋମନାଥ ତୁମର ରକ୍ଷା କରନ୍ତୁ।
0: ପୁତ୍ର ସାମନ୍ତ, ଘୋଗାଗଡ଼ିକୁ ଯିବା ପାଇଁ ଦୁଇଟି ରାସ୍ତା ଅଛି, ସୌରାଷ୍ଟ୍ର ରାଜ୍ୟ ମଧ୍ୟ ଦେଇ ଗୋଟିଏ, ଏପଟେ ମରୁଭୂମି ଅଞ୍ଚଳ ନାହିଁ କିନ୍ତୁ ଏପଟେ ଗଲେ ରାସ୍ତା ଦୀର୍ଘ ହେବ, ଅନ୍ୟଟି ମରୁଭୂମି ଦେଇ ଯାଉଛି, ବହୁତ ଛୋଟ ରାସ୍ତା, ଶୀଘ୍ର ପହଞ୍ଚି ହେବ ଘୋଗାଗଡ଼ିରେ। କିନ୍ତୁ ପ୍ରଚଣ୍ଡ ଗରମ ପବନ ଲହର ସହ ଭୀଷଣ ବାଲିଝଡ଼ ଦେଇ ଯାତ୍ରା କରିବାକୁ ହେବ। ପୁତ୍ର ସାମନ୍ତ, ଏପଟେ ମୁଁ ଯାଉଛି, ତୁମେ ସୌରାଷ୍ଟ୍ର ଦେଇ ଯାଅ।
2: କାହିଁକି ପିତା, ଆପଣ କଠିନ ପଥ ନିଜ ପାଇଁ ବାଛି ମୋ ପାଇଁ ସହଜ ବାଟ?
0: ନା ପୁତ୍ର, କେବଳ ଦୁଃସାହସ ଓ ଶକ୍ତି ଦ୍ୱାରା ମରୁଭୂମିର ଏହି ବିରାଟ ପଥକୁ ଲଙ୍ଘି ହେବ ନାହିଁ, ଏଥିପାଇଁ ଅନୁଭବ ଦରକାର। ମୁଁ ଜାଣେ ମହାରାଜ ଘୋଗାରଣାଙ୍କ ବଂଶଜ ଯମକୁ ବି ଡରନ୍ତି ନାହିଁ, ଏ ମରୁଭୂମି କ'ଣ? ତୁମେ ସୌରାଷ୍ଟ୍ର ଦେଇ ଯାଅ, ପଥରେ ଆସୁଥିବା ସମସ୍ତ ରାଜ୍ୟର ରାଜାମାନଙ୍କୁ ମାମୁଦ ସହ ଯୁଦ୍ଧରେ ଯୋଗ ଦେବାକୁ ଆହ୍ୱାନ ଦିଅ।
2: ଏ କ'ଣ ପିତା, ମୋର ବୀର ସାହସୀ ପିତାଙ୍କ ଆଖିରେ ଲୁହ
0: ଲୁହ କାହିଁ ନାହିଁ ତ? ଏହି ମରୁଭୂମିର ଗରମ ପବନର ପ୍ରଭାବରେ ଆଖିରେ ପାଣି ଆସିଯାଇଛି ପୁତ୍ର। ଚାଲ ନିଜ ନିଜ ରାସ୍ତାରେ ବାହାରିବା।
2: ପ୍ରଣାମ ପିତା, ମୁଁ ବାହାରୁଛି।
0: ଯାଅ ପୁତ୍ର, ବିଜୟୀ ହୁଅ, ଦୀର୍ଘଜୀବୀ ହୁଅ। ଭଗବାନ ସୋମନାଥ ତୁମର ରକ୍ଷା କରନ୍ତୁ ପୁତ୍ର। ଚାଲ ଉଠ, ଉଠ ମୋର ପ୍ରିୟ ଓଟ ପଦମଡ଼ି ବୋହୁ, ଚାଲ ଚାଲ ଯିବା, ଏ ମାଟିର କରଜ ସିଝିବାର ସମୟ ଆସିଗଲା। ରହିଯା ପଦମଡ଼ି, 10 ଦିନ ହେଲା ଅନବରତ ଦୌଡ଼ୁଛୁ, ଟିକେ ରହିଯା। ଓହ, ଏ କି ଦୁର୍ଗନ୍ଧ, ନଷ୍ଟ ବିନଷ୍ଟ ଗ୍ରାମ, ଦେଖୁଛୁ ତ ପଦମଡ଼ି, ଏଇ ଦୁଷ୍କର୍ମ ନିଶ୍ଚିତ ଭାବରେ ସେ ବର୍ବରମାନଙ୍କର। ବର୍ତ୍ତମାନ ଆଉ ଘୋଗାଗଡ଼ି ଯିବାରେ କିଛି ଲାଭ ନାହିଁ, ହୁଏତ ମାମୁଦ ଘୋଗାଗଡ଼ି ଜିତି ମରୁଭୂମି ଦେଇ ଆଗକୁ ବଢ଼ିଯାଇଛି, ନଚେତ୍ ଗଡ଼ ବୁଲି ପଛପଟ ଦେଇ ଯାଇଛି। ମୋର ଲକ୍ଷ୍ୟ

0: ଆମୋଦର ପଥରୋଧ କରିବା। ଏବେ ଗୋଗାଗଡ଼ି ଯାଇ ସୈନ୍ୟ ସାହାଯ୍ୟ ନେଇ ଏଠାକୁ ଫେରିବା ଭିତରେ ମାମୁଦ ତାର ସୈନ୍ୟ ସହ ସୋମନାଥରେ ପହଞ୍ଚିଯିବ। ପୁଣି ଘୋଗାଗଡ଼ିରେ କିଏ ଜୀବିତ ଅଛନ୍ତି କି ନା ସେ କଥା କେମିତି ଜାଣିବି? ବରଂ ମାମୁଦ ଯାଉଥିବା ରାସ୍ତାରେ ଆଗେଇ କିଛି କରିବାକୁ ହେବ। ଠିକ୍, ଚାଲ ପଦମୁଡ଼ି ବୋହୁ, ଚାଲ। ଏମାନେ କିଏ? ସୁଲତାନର ସିପାହୀ ପରି ଲାଗୁଛନ୍ତି। ତାଙ୍କ ସାଥିରେ ଜଣେ ହିନ୍ଦୁସ୍ତାନୀ ବି ଅଛି। କିଛି ମୁଦ୍ରା ବଦଳରେ ମୋ ଦେଶର ଲୋକ ଶତ୍ରୁକୁ ପଥ ଦେଖାଇବାକୁ ପଛଉ ନାହାନ୍ତି। ଦେଶଦ୍ରୋହୀ! ହଁ, ମୋତେ ଏଠି ମୋ ପରିଚୟ ଗୋପନ ରଖି କାମ କରିବାକୁ ପଡ଼ିବ। କୁହ,
1: ତୁମ ଏ ମରୁଭୂମିର ରାସ୍ତା ବିଷୟରେ କିଛି ଜାଣିଛି?
0: ହଁ, କୁଆଡ଼େ ଯିବ?
1: ଗୁଜରାତର ସୋମନାଥ ମନ୍ଦିର ତରଫ ଯିବା ପାଇଁ କୌଣ ସା ରାସ୍ତା?
0: ମୋର ଅନୁମାନ ସତ ହେଲା। ହେ ବାବା ସୋମନାଥ, ଆପଣ ପରୋକ୍ଷରେ ମୋତେ ଏ ରାସ୍ତାରେ ପ୍ରେରଣ କରାଇଲେ। ଆଜି ଇମ୍ଲେଚ୍ଛମାନଙ୍କୁ ମରୁଭୂମିର ରାଶି ରାଶି ରେଣୁ ଭିତରେ ଜୀବନ୍ତ ପୋତିଦେଲେ ମୋ ଜୀବନ ସଫଳ ହେବ ପ୍ରଭୁ।
1: ଆରେ ଶୁଣୁଛୁ କି ନାହିଁ, ସୋମନାଥ ତରଫ ଯିବା ପାଇଁ ରାସ୍ତା କୌଣ ସା?
0: ହଁ, ଗୁଜରାଟ। ହଁ ଚାଲ, ମୁଁ ନେଇଯିବି। କେତେ ମୁଦ୍ରା ଦେବ?
1: ଆରେ ତୁ ସଠିକ୍ ଜାଣିଛୁ କି ନାହିଁ, କେତେ ଦିନ ଲାଗିବ?
0: ମୁଁ ସେପଟରୁ ହିଁ ତ ଆସୁଛି, ଆଖି ବନ୍ଦ କରି ମୁଁ ରାସ୍ତା ଦେଖାଇ ପାରିବି। ଏଇ 10-12 ଦିନ ସମୟ ଲାଗିବ। ତୁମେ ସବୁ ମହାନ ବିଶ୍ୱ ବିଜୟୀ ବୀର ମାମୁଦଙ୍କ ସିପାହୀ ବୋଧ ହୁଏ।
1: ଚାଲ ଆମର ସାଥ, ଚାଲ ଆମର ବାଦଶାହଙ୍କ ପାଖକୁ
0: ଚାଲ। ଆଚ୍ଛା ଶୁଣ, ମତେ ଭଲ ପୁରସ୍କାର ମିଳିବ ତ?
1: ଆରେ ମୁଁ ବନ୍ଦ ରଖ, ଚୁପଚାପ ଚାଲ।
0: ଏ ତ ବିଶାଳ ସୈନ୍ୟବାହିନୀ। ଏବେ ମୁଁ ବୁଝୁଛି କିପରି ମାମୁଦ ଯୁଦ୍ଧ ପରେ ଯୁଦ୍ଧ ଜିତି ଚାଲିଛି। ମୁଲତାନ ନାନ୍ଦୁଡ଼ ପରି ଶକ୍ତିଶାଳୀ ରାଜ୍ୟକୁ ଭୁଲୁଣ୍ଠିତ କରିପାରିଛି। ତେବେ ମୋ ରାଜ୍ୟ ଘୋଗାଗଡ଼ି, ଏମାନେ କ'ଣ ଘୋଗାଗଡ଼ି ଦେଇ ଆସିଛନ୍ତି? ବର୍ତ୍ତମାନ ଘୋଗାଗଡ଼ିର ସ୍ଥିତି କ'ଣ, କେମିତି ଜାଣିହେବ? ହଉ, ଯାହା ବାବା ସୋମନାଥଙ୍କ ଇଚ୍ଛା।
1: ଆରେ ଇଧେର ଆ, ଇଧେର, ଆମର ସୁଲତାନଙ୍କ ମୁଣ୍ଡ ନୁହାଇ ସଲାମ କରିବୁ, ଚୁପଚାପ ଠିଆ ରହିବୁ, ସେ ଯାହା ଫୈସଲା କରିବେ ସେମିତି ହିଁ ହେବ। ସଲାମ ସୁଲତାନ।
0: ତାହେଲେ ଏ ହେଉଛି ଗଜନୀର ସୁଲତାନ ମାମୁଦ। ଆରେ ବାପରେ, ଲମ୍ବା ଚଉଡ଼ା ଭୟାନକ ଚେହେରା, ବିଚିତ୍ର ପ୍ରକାର ବସ୍ତ୍ର ଆଭୂଷଣ, ନାଲି ନାଲି ନିଷ୍ଠୁର ଆଖିରେ ସୁରମା ଲଗାଇ ଭୟଙ୍କର ଦେଖାଯାଉଛି। ଆଉ ତା ଚାରିପାଖରେ ଉନ୍ମୁକ୍ତ ଖଡ଼ଗ ଧରି ତାର ସୈନ୍ୟମାନେ ତାଠାରୁ ବି ଅଧିକ ଭୟ ସୃଷ୍ଟି କରୁଛନ୍ତି।
2: ଆଚ୍ଛା, ତୋ ଚେହେରା ମୋତେ କାହିଁକି ଚିହ୍ନିଲା ଚିହ୍ନିଲା ପରି ଲାଗୁଛି, କିଏ ତୁ?
0: ମୁଁ ଗୋଟେ ସାଧାରଣ ପଶୁପାଳକ ହଜୁର। ମୁଁ କିନ୍ତୁ ତୋତେ ଭଲ ଭାବରେ ଚିହ୍ନିଛି ସମ୍ବେଦ ରାୟ, ଯବାନର ପଦଲହନକାରୀ ଦେଶଦ୍ରୋହୀ। ତୋ ମୃତ୍ୟୁ ମୋ ହାତରେ ହିଁ ଲେଖା ଅଛି, ତୁ ସେତେବେଳେ ମୋତେ ଠିକ୍ ଚିହ୍ନିବୁ।
2: ପଶୁପାଳକ? କିନ୍ତୁ ମୋତେ ଲାଗୁଛି
1: କାଲି ହିଁ ବାହାରିବାର ଅଛି, କୌଣ ସା ରାସ୍ତା ଠିକ୍ ରହିବ ବତା?
0: ମରୁଭୂମିର ମଧ୍ୟ ଦେଇ ଯାଇଥିବା ରାସ୍ତା ଛୋଟ ଆଉ ସୁରକ୍ଷିତ, ଅନ୍ୟ ରାସ୍ତାରେ ଗଲେ ବହୁତ ନଗର ଆଉ ରାଜ୍ୟ ପଡ଼ିବ, ତମକୁ ଅଧିକ ଯୁଦ୍ଧ କରିବାକୁ ପଡ଼ିବ, ଆଉ ରାସ୍ତା ବି ଦୀର୍ଘ, 2 ମାସ ଲାଗିବ ସୋମନାଥରେ ପହଞ୍ଚିବାକୁ। ଏତିକି ଭିତରେ ରାଜାମାନେ ପ୍ରସ୍ତୁତ ହେବାକୁ ସମୟ ପାଇଯିବେ ତୁମ ସହ ଲଢ଼େଇ କରିବାକୁ, ତେଣୁ ସୁଲତାନଙ୍କୁ ଅଧିକ ଯୁଦ୍ଧ କରିବାକୁ ପଡ଼ିବ। ଦେଖ,

0: ତୁମର ଇଚ୍ଛା, ତୁମେ ଯେଉଁପଟେ କହିବ ସେପଟେ ନେଇଯିବି।
1: ଠିକ୍ ଅଛି ଠିକ୍ ଅଛି, କାଲି ହିଁ କାଫିଲା ବାହାରିବ।
0: ଯଥା ଆଜ୍ଞା ହୁକୁମ। ବୁଝିଲୁ ପଦମଣି ବହୁ, ସମୟ ଆସିଗଲା। ଏଇ ମରୁଭୂମିରେ ଲୁଣ୍ଠନକାରୀ ଆତତାଇ ମାମୁଦ୍ର ସୈନ୍ୟମାନଙ୍କୁ ସମାପ୍ତ କରିବା। ବାସ୍, ତୁ ଏତିକି କରିବୁ, ଯେତେ ବାଲିଝଡ଼ ଆସୁ ତୁ ଅଟକି ନ ଯାଇ ଚାଲିବୁ। ଚାଲ, ଦେଶ ମାଟି ପାଇଁ ଆମ ବଳିଦାନର ଶେଷ ଯାତ୍ରା ଆରମ୍ଭ କରିବା।

0: 6 ଦିନ ହେଇଗଲାଣି। ତାତିଲା ପବନ ଅନବରତ ଉଡୁଥିବା ଗରମ ବାଲି ମାଡ଼ରେ ଆମ ସୈନିକମାନେ ବହୁତ କଷ୍ଟ ପାଇଲେଣି। ତୁ ଆମକୁ ଠିକ୍ ରାସ୍ତାରେ ନଉଛୁ ତ?
1: ହଜୁର, ଏଇ ରାସ୍ତା ହିଁ ଠିକ୍।
2: ବାହ, କେତେ ଗରମ, ଅସହ୍ୟ ଗରମ।
1: ଶୁଣିଛି ତମ ସୈନିକମାନେ ବଡ଼ ସାହସୀ ଆଉ ଶକ୍ତିଶାଳୀ, ଏଇ ସାହସ ନେଇ ମରୁଭୂମିକୁ ଆସିଥିଲ? ମରୁଭୂମି କେମିତି ଥାଏ ତା ବିଷୟରେ କ'ଣ କିଛି ଜ୍ଞାନ ନଥିଲା?
0: ସେନାକୁ ତିନି ଭାଗ କର। ସବୁଠୁ ଆଗରେ ରହିବା ପାଇଁ ସେନାର ଗୋଟିଏ ଭାଗ ଗୋଟିଏ ଦିନ ଆଗରୁ ଯାତ୍ରା କରିବେ। ସେନାପତି ମସୁଦ ସେ ଭାଗର ନେତୃତ୍ୱ ନେବେ। ଦ୍ୱିତୀୟ ଭାଗ ସେନାଙ୍କ ସହ ମୁଁ ନିଜେ ରହିବି, ଆଉ ତୃତୀୟ ଭାଗ ସେନା ଶେଷରେ ଯାତ୍ରା ଆରମ୍ଭ କରିବେ। ସେଥିରେ ମରୁଭୂମିର ଗରମ ପବନ, ବାଲି ଝଡ଼ରେ ଥକି ପଡ଼ିଥିବା ଏବଂ ଆହତ ହୋଇଥିବା ଘୋଡ଼ା, ହାତୀ ଏବଂ ସୈନିକ ରହିବେ। ଚାଲ, ଯାତ୍ରା ଆରମ୍ଭ କର।
3: ହୁକୁମ ସୁଲତାନ।
2: ଏତେ ପ୍ରବଳ ବାଲି ଝଡ଼ରେ ଆମେ ଆଗକୁ ବଢ଼ିବା କ'ଣ ଠିକ୍ ହେବ?
1: ଏହି ପବନକୁ ଝଡ଼ ତୋଫାନ କହୁଛ? ଝଡ଼ ହେଇଥାନ୍ତା ଯଦି ମୋ ଅଟୋ ନିଜେ ଅଟକି ଯାଇଥାନ୍ତା, କିନ୍ତୁ ସେ ତ ଆରାମରେ ଚାଲିଛି। ତୁମ ଅଟୋ ସବୁ କ'ଣ ଗଜନୀରୁ ଆସିଛନ୍ତି? ଅଟୋ ମାନଙ୍କର ଅସୁବିଧା ନାହିଁ, ତୁମ ସୈନିକମାନେ ହିଁ ଠକି ପଡ଼ୁଛନ୍ତି, ସେଇମାନେ ହିଁ ଡରି ଯାଉଛନ୍ତି। ମସୁଦ, ଏବେ ଉଠିଲା ବାଲିର ତୋଫାନ, ଏବେ ଶୁଣାଯିବ ଚିତ୍କାର। ମସୁଦ, ତୁମ ସୈନିକ ତୁଲାଠୁ ବି ନରମ। ଦେଖ, ଝଡ଼ ତ ଏ ଆସିଲା ଚାଲିଯିବ, କିନ୍ତୁ ଏମାନେ ଏମିତି ଚିତ୍କାର କରୁଛନ୍ତି ଯେମିତି ସାଙ୍ଗେ ସାଙ୍ଗେ ମରିଯିବେ।
2: ମୋ ସୈନିକ ସତରେ ପ୍ରାଣ ହରାଉଛନ୍ତି। ଦେଖ ସେପଟେ କେମିତି ଠିଆ ଠିଆ ତଳେ ପଡ଼ୁଛନ୍ତି, ବାଲୁକା ଝଡ଼ର ପ୍ରଭାବରେ ଏମିତି ଉଭାନ ହେଉଛନ୍ତି ଯେପରି ଗରମ ତାୱାରେ ଛିଟା ଯାଉଥିବା ଜଳବିନ୍ଦୁ। ଆଉ ତୁ ତୁ ଆରାମରେ ଯାଉଛୁ ଆଉ ଆମ ଉପରେ ହସୁଛୁ, ତୁ କିଏ? ସତ କହ, ତୁ କିଏ?
1: ମୁଁ କିଏ ଜାଣିବାକୁ ଚାହୁଁଛୁ? ରହ, ମୁଁ ମୋର ଚାଦର ହଟେଇ ଦେଉଛି।
2: ଏ ତୋର ପୋଷାକରୁ ଜଣାପଡ଼ୁଛି ତୁ ତ କୌଣସି ରାଜା କିମ୍ବା ରାଜ ପରିବାରର, କିଏ ତୁ?
1: ମନ ଦେଇ ଶୁଣ ବର୍ବର, ମୁଁ ହେଉଛି ଏଇ ମରୁଭୂମିର ରକ୍ଷକ, ସ୍ୱାମୀ ମହାରାଜ ଘୋଗାରାଣାଙ୍କ ପୁତ୍ର ସଜ୍ଜନ ସିଂ। ଆଉ ଏବେ ଖୋଲିବ ବାବା ସୋମନାଥଙ୍କ ତୃତୀୟ ନେତ୍ର। ହର ହର ମହାଦେବ, ହର ହର ମହାଦେବ। ମୋର ଦାୟିତ୍ୱ ମୁଁ ଯଥାସମ୍ଭବ ତୁଲାଇବାକୁ ଚେଷ୍ଟା କଲି ପିତା। ବାବା, ମୁଁ ପ୍ରତିଜ୍ଞା କରିଥିଲି ମୋ ଶରୀରର ଶେଷ ରକ୍ତବିନ୍ଦୁ ଥିବା ଯାଏ ମହାଦେବ ସୋମନାଥଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଲୁଣ୍ଠନକାରୀଙ୍କୁ ଜୀବିତ ଛାଡ଼ିବି ନାହିଁ। ତଥାପି ଦୁଃଖ ରହିଗଲା ପିତା, ମାମୁଦ୍ର ଗୋଟିଏ ଭାଗ ସେନାଙ୍କୁ ହିଁ ମୁଁ ସମାପ୍ତ କରିପାରିଲି। ଜୟ ସୋମନାଥ, ଜୟ ସୋମନାଥ, ଜୟ ସୋମନାଥ।

0: ସୁଲତାନ ସଜ୍ଜନ ସିଂ ମଧ୍ୟ ତା ବାପା ପରି ବୀର ସାହସୀ ଥିଲା। କେମିତି କେଜାଣି ଅଳ୍ପକେ ମୁଁ ବଞ୍ଚିଗଲି। ସେ ଦୁଇଟା ହାତରେ ଏକା ସାଙ୍ଗେ ଦୁଇଟା ତଲୱାର ଚଲେଇ ଆମ ସୈନିକମାନଙ୍କୁ କାଟି ପକାଇଲା। ସୁଲତାନ, ଗୋଟାଏ ସୈନିକର ବେକ କାଟି ମାଟିରେ ପଡ଼ିଛି କି ନାହିଁ, ଆଉ ଦଶଟା ମୁଣ୍ଡ କଟି ଯାଉଥିଲା। ତା ଶରୀରରେ ଏତିକି ଶକ୍ତି, ଏତିକି ଫୁର୍ତ୍ତି, ଚାରିଆଡ଼େ ଏମିତି ଧ୍ୱଂସଲୀଳା ସୃଷ୍ଟି କରିଦେଲା ଯେ ଆମ ସୈନ୍ୟ ଦଳ ଧରାଶାୟୀ ହେଲେ।
1: ୟାଲ୍ଲା, ତୁ ବଡ଼ ଦୟାଳୁ, ମୋର ଦୁଇ ତୃତୀୟାଂଶ ସୈନ୍ୟକୁ ତଥାପି ବଞ୍ଚେଇ ଦେଲୁ। ଏତିକି ପ୍ରାର୍ଥନା କରୁଛି, ଆଗକୁ ରାସ୍ତାରେ ଆଉ କୋଉ ଘୋଗାରାଣାକୁ ଠିଆ କରିଦେ ନା।
2: ରାଜଗୁରୁ।
3: ହଁ ପୁତ୍ର, ବର୍ତ୍ତମାନ ଏଇ ଘୋଗା ଗଡ଼ିରେ କେବଳ ମୁଁ ଆଉ ତମେ, ଆମେ ଦୁଇ ଜଣ ହିଁ ଜୀବିତ ପୁତ୍ର। ଦେଶକୁ ଆକ୍ରମଣ କରୁଥିବା ଶତ୍ରୁକୁ ପରାଜିତ କରିବା ପାଇଁ ହୁଏତ ସମସ୍ତ ରାଜା ଏକତ୍ର ହେଇଥିଲେ ଜିତିବା ବି ସମ୍ଭବ ହୁଅନ୍ତା। ଏକଥାର ଅଭାବ ଏ ଦେଶର ଇତିହାସକୁ କଳଙ୍କିତ କରିଛି ପୁତ୍ର। ଆପୋଷ ବୁଝାମଣାର ଅଭାବ, ଛୋଟ ଛୋଟ ମନାନ୍ତର ମତାନ୍ତର ଶତ୍ରୁ ସାମ୍ନାରେ ଆମର ପରାଜୟର କାରଣ ସାଜୁଛି। ସମୟ ଆସିପାରେ ଏ ଦେଶ ଘୋଗାରାଣାର ବୀରତ୍ୱ, ତ୍ୟାଗ ଆଉ ବଳିଦାନର କାହାଣୀକୁ ଭୁଲି ଯାଇପାରେ, କିନ୍ତୁ ଏ ମରୁ ପ୍ରାନ୍ତର ଏ ବାଲୁକା ସ୍ତୂପ, ଏ ମରୁଭୂମିର ରେଣୁ ତା ରକ୍ଷକକୁ ଭୁଲିବ ନାହିଁ। ତାକୁ ଅନନ୍ତ କାଳ ଯାଇ ମନେ ରଖିବ। ଜୟ ସୋମନାଥ, ଜୟ ଘୋଗାରାଣା, ଜୟ ଘୋଗାଗଢ଼ି।

0: ପ୍ରଚାର କଲୁ ବେତାର ନାଟକ ମରୁଭୂମିର ପ୍ରହରୀ। ପ୍ରଯୋଜନା କରିଥିଲେ ଗୌରଚନ୍ଦ୍ର ତ୍ରିପାଠୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
0: ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି। ମିଡିୟମ

ତେବେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ 12:02 PM। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ପଦ୍ମାବତ ଚଳଚ୍ଚିତ୍ରରୁ। ଏଏମ୍ ତୁରାଜଙ୍କ ରଚନାରେ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅରିଜିତ ସିଂ। ସଙ୍ଗୀତରେ ସଜେଇଛନ୍ତି ସଞ୍ଜୟ ଲୀଲା ବଂଶାଲୀ।

ଏଥର କଣ୍ଠଶିଳ୍ପୀ ରାହତ ଫତେ ଅଲି ଖାନ, ଗୀତିକାର ସାଇଦ କ୍ୱାଦ୍ରି, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ, ଚଳଚ୍ଚିତ୍ର କଲିୟୁଗ।

0: ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀ ମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: କ୍ରିଏଚର ଏ ଚଳଚ୍ଚିତ୍ରଟିରେ ଶିଳ୍ପୀ ହେଲେ ଫରାନ୍ସ ସୈଦ ଏବଂ ତୁଲସୀ କୁମାର। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ମିଥୁନ।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଚଳଚ୍ଚିତ୍ର ସ୍ତ୍ରୀ, କଣ୍ଠଶିଳ୍ପୀ ହେଲେ ଆସ୍କିଂ, ସଚିନ ଏବଂ ଜିଗର। ଗୀତିକାର ବାୟୁ, ସଙ୍ଗୀତରେ ସଜେଇଛନ୍ତି ସଚିନ ଏବଂ ଜିଗର।

ପରବର୍ତ୍ତୀ ଗୀତଟି ନେଇଛୁ ବାଟଲା ହାଉସ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ନେହା କକ୍କର, ତୁଳସୀ କୁମାର ଏବଂ ବି ପ୍ରାକ। ଗୀତ ରଚନା କରିଛନ୍ତି ତନିଷ୍କ ବାଗ୍ଚି ଏବଂ ଦେବ କୋହଲି। ସଙ୍ଗୀତରେ ସଜେଇଛନ୍ତି ତନିଷ୍କ ବାଗ୍ଚି ଏବଂ ବିଶାଲ ଶେଖର।

କୁମାରଙ୍କ ରଚନାରେ କଣ୍ଠଶିଳ୍ପୀ ହେଲେ ମିଟ୍ ବ୍ରଦର୍ସ ଏବଂ ଅମିତ ଗୁପ୍ତା। ସଙ୍ଗୀତ ପରିଚାଳନା ମିଟ୍ ବ୍ରଦର୍ସ।

ଡ୍ରିମ୍ ଗର୍ଲ ଚଳଚ୍ଚିତ୍ରର ଗୀତଟି ସହ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୌରାଭାଷାର କାର୍ଯ୍ୟକ୍ରମ ତାରଭା।

ଶୁଣିଲେ ସୌରାଭାଷର କାର୍ଯ୍ୟକ୍ରମ ତାରଭା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ସୁକଦେବ ସ୍ୱାଇଁ, ଗୀତିକାର ସୁଦର୍ଶନ ଦାସ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ରଘୁନାଥ ରାଉତଙ୍କ ରଚନାରେ କଣ୍ଠଶିଳ୍ପୀ ଗୀତା ପଣ୍ଡା।

0: ଖୁସି ଖବର ଖୁସି ଖବର ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ଏଥର ଶିଳ୍ପୀ ଲତା ମଙ୍ଗେସ୍କର, ଗୀତିକାର କତିଲ ସିଫାଇ, ସଙ୍ଗୀତ ପରିଚାଳନା।

0: ଶୁଣିଲେ କେତୋଟି ଗଜଲ। ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ବାଇଗଣ ଫସଲରେ ଦେଖାଯାଉଥିବା ପୋକ ଓ ରୋଗ ସମ୍ପର୍କରେ କିଛି ଜାଣିବା। ଆମ ଓଡ଼ିଶାରେ ବାଇଗଣ ହେଉଛି ଗୋଟିଏ ପ୍ରଧାନ ପରିବା। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବର୍ଷ ତମାମ ବିଭିନ୍ନ ପ୍ରକାର ଜମିରେ ବିଭିନ୍ନ ପ୍ରକାର କିସମର ବାଇଗଣ ଫସଲ କରାଯାଉଛି। ତେବେ ବର୍ଷା ଦିନକୁ ଆଖି ଆଗରେ ରଖି ବାଇଗଣ ଫସଲରେ କ'ଣ ସବୁ ପୋକ ରୋଗ ଲାଗନ୍ତି ସେ ସମ୍ପର୍କରେ ଚାଷୀ ଭାଇମାନେ କିଛି ଜାଣିବା ଦରକାର। ସେମାନଙ୍କୁ କିପରି ପ୍ରତିକାର କରିବେ, କ'ଣ ସବୁ ବ୍ୟବସ୍ଥା କରିବେ ସେ ସମ୍ପର୍କରେ ଆସନ୍ତୁ କିଛି ଆଜିର ଚାଷବାସ କଥାରେ ଜାଣିବା। ବାଇଗଣ ଫସଲରେ ସାଧାରଣତଃ ଫଳବିନ୍ଧା ପୋକ ଦେଖାଦେଇଥାଏ। ଏହି ପୋକ ବାଇଗଣ ଫସଲର ସବୁଠାରୁ ବେଶି କ୍ଷତି କରିଥାଏ। ଏହି କୀଟର ଶରୀର ମଧ୍ୟମ ଆକାରର ଏବଂ ଏହାର ଲମ୍ବ ପ୍ରାୟତଃ 16 ମିଲିମିଟର। ଏହାର ଡେଣା ଦେଖିବାକୁ ଧଳା ଏବଂ ଧାରରେ ବାଇଗଣୀ ରଙ୍ଗର ଝାଲର ଥାଏ। ଶରୀର ଉପରେ ବାଦାମୀ ବା କଳା ରଙ୍ଗର ବଡ଼ ବଡ଼ ଚିହ୍ନ ଥାଏ। ଶୁକମାନେ

0: ଗଛର କଅଁଳିଆ ଅଗ୍ର ଡାଳକୁ କଣା କରି ପଶନ୍ତି ଏବଂ ଭିତରେ ସୁଡ଼ୁଙ୍ଗ କରି ଖାଇବା ଯୋଗୁଁ ଅଗ୍ର ଡାଳଟି ଝାଉଁଳି ପଡ଼େ ଏବଂ ପରେ ଏହି ଝାଉଁଳିଥିବା ଡାଳଟି ଶୁଖିଯାଏ। ଫଳ ଅବସ୍ଥାରେ ଶୁକମାନେ ଡାଳ ଅପେକ୍ଷା ଫଳଗୁଡ଼ିକୁ ବେଶି ଆକ୍ରମଣ କରିଥାନ୍ତି। ଏହାକୁ କିପରି ପରିଚାଳନା କରିବେ ସେ ସମ୍ପର୍କରେ ମଧ୍ୟ ଜାଣି ରଖନ୍ତୁ। ଚାଷୀ ଭାଇମାନେ କ୍ଷେତରେ ପଡ଼ିଥିବା ଆକ୍ରାନ୍ତ ପତ୍ର ଫଳ ଇତ୍ୟାଦିକୁ ସଂଗ୍ରହ କରିବେ ଏବଂ ତୁରନ୍ତ ନଷ୍ଟ କରିଦେବେ କିମ୍ବା ପୋଡ଼ି ଦେଇ ତାକୁ ନଷ୍ଟ କରିଦେବେ। ଫସଲ ଅମଳ ପରେ ପରେ କ୍ଷେତ ମଧ୍ୟରୁ ଫସଲର ସମସ୍ତ ଅବଶିଷ୍ଟାଂଶକୁ ସଂଗ୍ରହ କରି ପୋଡ଼ିଦେବାର ବ୍ୟବସ୍ଥା କରନ୍ତୁ। ରାତିରେ କ୍ଷେତ ନିକଟରେ ନିଆଁଳା ଜାଳନ୍ତୁ କିମ୍ବା ଆଲୋକଚନ୍ତା ବସାଇ ପୂର୍ଣ୍ଣାଙ୍ଗ ଶୁକମାନଙ୍କୁ ସେଠାରୁ ସଂଗ୍ରହ କରି ମାରିବାର ବ୍ୟବସ୍ଥା କରନ୍ତୁ। ଏହି ପ୍ରକାର ସହନଶୀଳ କିସମ ଯେପରିକି BB44, BB45, ପଞ୍ଜାବ ବର୍ଷାତ, ପୁଷା ପର୍ପଲ, କ୍ଲଷ୍ଟର ନୀଲମ, ସମ୍ବଲପୁର ଲୋକାଲ, ପିତ୍ତଳ ଲୋକାଲ, ଏହି ବିହନଗୁଡ଼ିକ ବ୍ୟବହାର କରିବା ଦରକାର। ଏହାଛଡ଼ା ଆପଣମାନେ ଶଙ୍କର କିସମ ଯେପରିକି ମହାକ୍ରାନ୍ତି, ପ୍ରଗତି, ନବକିରଣ କିସମ ମଧ୍ୟ ଆପଣମାନେ ବ୍ୟବହାର କରିପାରିବେ। ସେହିପରି କାଣ୍ଡବିନ୍ଧା ପୋକ ମଧ୍ୟ ବାଇଗଣ ଫସଲରେ ଅଧିକ କ୍ଷତି କରିଥାନ୍ତି। ଏହି ପୋକ ବାଇଗଣ ଗଛର କେବଳ ମୁଖ୍ୟ କାଣ୍ଡକୁ ଆକ୍ରମଣ କରିଥାଏ କିନ୍ତୁ ଫଳକୁ ଆକ୍ରମଣ କରିନଥାଏ। ଏହାର ପୂର୍ଣ୍ଣାଙ୍ଗ ସଲଭ ଦେଖିବାକୁ ପାଉଁଶିଆ ମାଟିଆ ରଙ୍ଗର ଏବଂ ଏହାର ଉଦର ଇସତ ହଳଦିଆ। ଶୁକମାନେ ଇସତ ଧଳା ରଙ୍ଗ ବିଶିଷ୍ଟ ହୋଇଥାନ୍ତି। ଶୁକଗୁଡ଼ିକ ବାଇଗଣ ଗଛର କେବଳ କାଣ୍ଡକୁ ଆକ୍ରମଣ କରୁଥିବାରୁ ଆକ୍ରାନ୍ତ ଡାଳଗୁଡ଼ିକ ଝାଉଁଳି ନଈ ପୋଡ଼ି ଶୁଖି ମରିଯାଏ। ଏହାକୁ କିପରି ଭାବରେ ପରିଚାଳନା କରିବେ, କ୍ଷେତକୁ ଭଲ ଭାବରେ ଚାଷ କରି ସେଥିରୁ ଅନାବନା ଗଛ ଏବଂ ବିକଳ୍ପ ପୋଷକ ଗଛ ହେତୁ ବାହାର କରିଦେବେ। କ୍ଷେତ ନିକଟରେ ରାତିରେ ନିଆଁଳା ଜାଳିବେ ଏବଂ ଆଲୋକଚନ୍ତା ବସାଇ ପୋକମାନଙ୍କୁ ସେଥିରୁ ସଂଗ୍ରହ କରି ମାରିବାର ତୁରନ୍ତ ବ୍ୟବସ୍ଥା କରିବେ। ସେହିପରି ବାଇଗଣ ଫସଲରେ ତଳି ଘରକଟା ରୋଗ ଏକ ପ୍ରମୁଖ ରୋଗ। ଏହା ବାଇଗଣ ଫସଲର ଏକ ମୃତ୍ତିକାବାହୀ କବକ ଜନିତ ରୋଗ। ଏହି ରୋଗ ସାଧାରଣତଃ ତଳିପୋଟାଳିରେ ଦେଖାଯାଇଥାଏ ଏବଂ ଚାରା ଗଛଗୁଡ଼ିକ ତଳିପୋଟାଳିରେ କିମ୍ବା କ୍ଷେତରେ ରହିବା ପରେ ପରେ ମରିଯାଇଥାନ୍ତି। ଗଜା ବାହାରିବା ପୂର୍ବରୁ କିମ୍ବା ଗଜା ହେବା ପରେ ପରେ ରୋଗ ହେଲେ ମଞ୍ଜିଗୁଡ଼ିକୁ ମାଟି ମଧ୍ୟରେ ପଚିଯାଏ କିମ୍ବା ଗଜାଗୁଡ଼ିକ ଆକ୍ରାନ୍ତ ହୋଇ ସଢ଼ିଯାଏ। ଆକ୍ରାନ୍ତ ଗଛଗୁଡ଼ିକର ମାଟି ଉପରସ୍ଥ କାଣ୍ଡ ସଢ଼ିଯାଏ। ଏହାଛଡ଼ା ଆକ୍ରାନ୍ତ ଅଂଶ ବାଦାମୀ କିମ୍ବା କଳାମିଶା ବାଦାମୀ ରଙ୍ଗ ଦେଖାଯାଏ। ଏହି ପରିପ୍ରେକ୍ଷୀରେ ଆପଣମାନେ ବିହନକୁ କ୍ୟାପ୍ଟାନ୍, ଥିରାମ୍, କାର୍ବେଣ୍ଡିଜିମ୍ କିମ୍ବା ଜୈବ ବିଶୋଧକ ଦ୍ୱାରା ବିଶୋଧନ କରି ବୁଣିବା ଦରକାର। ତଳିପୋଟାଳିକୁ କୁଟାକାଠି ଦ୍ୱାରା ପୋଡ଼ିଦେବା ଭଲ। ତଳିପୋଟାଳିରୁ କାର୍ବେଣ୍ଡିଜିମ୍ ମିଥାଇଲ୍ ଦ୍ରବଣରେ ବିଶୋଧନ କରିଦେବା ଭଲ। ତଳିପୋଟାଳିରୁ ଜଳ କିପରି ବାହାର କରିବେ ସେ ସମ୍ପର୍କରେ ମଧ୍ୟ ଆପଣ ଧ୍ୟାନ ଦେବେ। ସର୍ବଦା ନିରୋଳା, ନିରୋଗା ଏବଂ ହୃଷ୍ଟପୃଷ୍ଟ ବିହନ ଆପଣମାନେ ବ୍ୟବହାର କରନ୍ତୁ। ସେହିପରି ବାଇଗଣ ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ମଧ୍ୟ ଦେଖାଦେଇଥାଏ। ଏହା ଏକ ମୃତ୍ତିକାବାହୀ ଜୀବାଣୁଜନିତ ରୋଗ। ଏହି ରୋଗ ଫସଲର ଅବଶିଷ୍ଟାଂଶ ଏବଂ ଜଳସେଚନ ମାଧ୍ୟମରେ ଗୋଟିଏ କ୍ଷେତରୁ ଅନ୍ୟ କ୍ଷେତକୁ ବ୍ୟାପିଥାଏ। ଏହାର ପ୍ରତିକାର ପାଇଁ ଆପଣମାନେ କ୍ଷେତ ମଧ୍ୟରୁ ପୂର୍ବ ଫସଲରୁ ମୂଳି ଅବଶିଷ୍ଟାଂଶ ଅନାବନା ଗଛ ବାହାର କରି ପୋଡ଼ିଦେବେ। ରୋଇବା ପୂର୍ବରୁ ତଳିଚେରକୁ ପ୍ଲାଣ୍ଟୋମାଇସିନ୍ 1 ଲିଟର ପାଣିରେ 1 ଗ୍ରାମ ହିସାବରେ ଆପଣମାନେ 30 ମିନିଟ୍ ବିଶୋଧନ କରିନେବା ଭଲ। ଆକ୍ରାନ୍ତ କ୍ଷେତ୍ରରେ ଅଧିକ ପରିମାଣର ଜଳସେଚନ ନ କରି ଫସଲରେ ଧ୍ୟାନ ଦେଇ ଜଳର ବ୍ୟବହାର କରନ୍ତୁ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କରିଛନ୍ତି ସନ୍ଧ୍ୟାରାଣୀ ମିଶ୍ର ଏବଂ ମୈତ୍ରୀ ପ୍ରହରାଜ।

0: କଥା କୁହ ଏମିତି ଯେମିତି ପାଞ୍ଚ ଲୋକଙ୍କୁ ଭଲ ଲାଗୁଥିବ, କାମ କର ଏମିତି ଯେମିତି ପାଞ୍ଚ ଲୋକ ପ୍ରଶଂସା କରୁଥିବେ, ଆଉ ଚିନ୍ତା କର ଏମିତି ଯେମିତି ପାଞ୍ଚ ଲୋକଙ୍କର ମଙ୍ଗଳ ହେଉଥିବ। ଅନ୍ୟର ଖୁସିରେ ଖୁସି ହେବାକୁ ଚେଷ୍ଟା କର, ଦେଖିବ ତୁମକୁ କେବେ ଦୁଃଖ ସ୍ପର୍ଶ କରିବନି। ଏହି ସୁନ୍ଦର ଅନୁଚିନ୍ତାର ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ମୈତ୍ରୀ ପ୍ରହରାସ
1: ଆଉ ମୁଁ ସନ୍ଧ୍ୟାରାଣୀ ମିଶ୍ର।
0: ନମସ୍କାର।

0: ପ୍ରତ୍ୟେକ ଦିନ ଭଳି ଆଜି ଦିନର ମଧ୍ୟ ଗୋଟିଏ ବିଶେଷତ୍ୱ ରହିଛି। ହଁ ଶ୍ରୋତା ଭଉଣୀ, ଆଜି ହେଉଛି ଅଗଷ୍ଟ 6 ତାରିଖ। ଆଜିର ଏହି ଦିନଟି ବିଶ୍ୱ ଇତିହାସରେ ଲିଖିତ ହୋଇ ରହିଅଛି।
1: ଆଜିର ଏହି ଦିନ ହିଁ ବିଶ୍ୱ ଦେଖିଥିଲା ରକ୍ତର ଖେଳ। ସେହି ରକ୍ତର ସ୍ୟାହିର ଲେଖା ଆଜିର ଏହି ଦିନଟି ସାରା ଦୁନିଆ ସେହି ଶବ୍ଦରେ ଥରି ଉଠିଥିଲା। ତାହା ଥିଲା ଏକ ପରମାଣୁ ବିସ୍ଫୋରଣ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମାଠାରେ ହୋଇଥିଲା ଏହି ବିସ୍ଫୋରଣ।
0: 1945 ଅଗଷ୍ଟ ମାସ 6 ତାରିଖ, ଦିନ ଥିଲା ସୋମବାର, ସକାଳର ସମୟ ଥିଲା। ସମୟ ପାଖାପାଖି 8:15। ପାଖାପାଖି 7ଟି ଯୁଦ୍ଧ ବିମାନ ହିରୋସୀମାର ଆକାଶରେ ବୁଲୁଥିଲା, କିନ୍ତୁ ସବୁକିଛି ସାଧାରଣ ଥିଲା। କାହା ମନରେ ତିଳେ ହେଲେ କିଛି ଆଶଙ୍କା ନଥିଲା ଏହି ବିପଦର। ସେହିସବୁ ଜାହାଜ ମଧ୍ୟରେ ଆଟମିକ୍ ବୋମା ରଖାଯାଇଥିଲା, ଯାହାକୁ ଆମେରିକା ତିଆରି କରିଥିଲା। ସକାଳ 8:15 ବେଳକୁ ସହରରେ ବୋମା ପକାଇ ଦିଆଗଲା। ଏହି ବୋମାଟିର ନାମ ଥିଲା ଲିଟିଲ୍ ବୟ। ସେଥିରେ ପାଖାପାଖି 65 କିଲୋ ୟୁରାନିୟମ୍ ଭରି ହୋଇ ରହିଥିଲା ଏବଂ ତାହାର ଓଜନ ଥିଲା 4000 କିଲୋଗ୍ରାମ। କେହି କିଛି ଭାବିବା ପୂର୍ବରୁ ସବୁକିଛି ଯେପରି ଧ୍ୱଂସ ସ୍ତୂପରେ ପାଲଟିଗଲା। ସେହି ବୋମାଟି ଫାଟିବା ପରେ ହିରୋସୀମାର ସହରରେ 4000 ଡିଗ୍ରୀର ଗରମ ସୃଷ୍ଟି ହେଲା, ଯାହାଦ୍ୱାରା କ୍ଷଣ ଭରିରେ ହିଁ ସମଗ୍ର ସହର ନଷ୍ଟ ହୋଇଗଲା। 80,000 ଲୋକ ଗୋଟିଏ ଝଟକାରେ ମୃତ୍ୟୁବରଣ କରିଥିଲେ।
1: ଆକାଶରୁ ହେଲା କଳା ବର୍ଷା। ହଜାର ହଜାର ଲୋକ ସେହି ରେଡିଏସନ୍ର ସଂସ୍ପର୍ଶରେ ଆସି ବିକଳାଙ୍ଗ ହେଲେ। ଏହି ବିସ୍ଫୋରଣର 3 ଦିନ ପରେ 9 ଅଗଷ୍ଟରେ ପୁଣି ଏକ ପରମାଣୁ ବୋମା ନାଗାସାକି ଉପରେ ପକାଗଲା। ଏହି ବୋମାଟିର ନାମ ଥିଲା ଫ୍ୟାଟ୍ ମ୍ୟାନ୍। ଗୋଟିଏ କ୍ଷଣକରେ ହିଁ ହସି ଖେଳୁଥିବା ସହର ପାଉଁଶ ସ୍ତୂପରେ ପରିଣତ ହୋଇଗଲା। ଏହି ଯୁଦ୍ଧ ଏଥିପାଇଁ ହୋଇଥିଲା ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀ ସୈନିକମାନେ ଆମେରିକାର ନୌସୈନିକ ଆଡ୍ଡାରେ ଆକ୍ରମଣ କରିଥିଲେ। ଏହାର ଜବାବ ଦେବାକୁ ଯାଇ ଆମେରିକା ହିରୋସୀମା ଓ ନାଗାସାକି ସହର ଉପରେ ପରମାଣୁ ବୋମାରେ ବିସ୍ଫୋରଣ କରାଇଥିଲା। ବିସ୍ଫୋରଣ ପରର ଦୁନିଆ ସମ୍ପୂର୍ଣ୍ଣ ବଦଳି ଯାଇଥିଲା।

0: ନାରୀଟି ସେତେବେଳେ ସମ୍ପୂର୍ଣ୍ଣ ହୁଏ ଯେତେବେଳେ ସେ ମା ହୋଇଥାଏ। ଆଉ ମା ହେବାର ସୌଭାଗ୍ୟ ଲାଭ କଲାପରେ ନାରୀର ମହତ୍ଵ ନିଜେ ହିଁ ବୁଝିଯାଏ। ତେଣୁକରି ମା କ୍ଷୀରର ମହତ୍ଵ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ୱାର୍ଲ୍ଡ ବେଷ୍ଟ ଫିଡିଂ ୱିକ୍ ବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ଏହି ସପ୍ତାହ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶିଶୁ ଜନ୍ମ ହେବାର ପ୍ରଥମ ଘଣ୍ଟା ଭିତରେ ମା'ର ପ୍ରଥମ ହଳଦିଆ କ୍ଷୀର ପିଇବା ଜରୁରୀ।
1: ଶିଶୁକୁ ପ୍ରଥମ 6 ମାସ ଯାଏ କେବଳ ମା କ୍ଷୀର ଦିଆଯାଉ, ଆଉ କିଛି ନୁହେଁ। 6 ମାସ ପରେ ମା କ୍ଷୀର ସହିତ ଅନ୍ୟ ପୁଷ୍ଟିକର ଘରୋଇ ଖାଦ୍ୟ ଦେଇ 2 ବର୍ଷ ଯାଏ ସ୍ତନ୍ୟପାନ ଜାରି ରଖିବା ଉଚିତ।
0: ଯେଉଁ ଶିଶୁଟି 6 ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରି ବଢ଼ିଥାଏ ତା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଏବଂ ଶିଶୁ ନିରୋଗ ହୋଇ ରହେ।

ମା ପାଇଁ ମଧ୍ୟ ଏହା ନିହାତି ଜରୁରୀ। ଏହା କରିବା ଦ୍ୱାରା ପ୍ରସବ ପରବର୍ତ୍ତୀ ଜଟିଳତା କମ୍ ହୁଏ ଏବଂ ମା ଶିଶୁର ସମ୍ପର୍କ ନିବିଡ଼ ହୁଏ। ତେଣୁ ଆମେ ସମସ୍ତ ମା'ମାନଙ୍କୁ ଅନୁରୋଧ କରିବା, ଶିଶୁର ପ୍ରଥମ 6 ମାସ ଯେପରି ବାହାରୁ କୌଣସି ଖାଦ୍ୟ ନ ଦେଇ ନିଜର ସ୍ତନ୍ୟପାନ କରାଇ ନେବେ, ଯାହାଦ୍ୱାରା ଶିଶୁଟି ନିରୋଗ ରହିପାରିବ ଏବଂ ତା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇପାରିବ।

0: ଯଦି ମା ହୋଇଥାଏ ତ ଶ୍ରଦ୍ଧା କର, ଯଦି ସ୍ତ୍ରୀ ହୋଇଥାଏ ତ ମର୍ଯ୍ୟାଦା ଦିଅ, ଯଦି ଭଉଣୀ ହୋଇଥାଏ ସ୍ନେହ କର, ଯଦି କନ୍ୟା ହୋଇଥାଏ ତ ଗର୍ବ କର, ଆଉ ଯଦି କିଛି ହୋଇନଥାଏ ତ ତାହେଲେ ସମ୍ମାନ କର। ଏହିସବୁ ହେଉଛି ନାରୀ ଓ ନାରୀର ଅନେକ ରୂପ। ତ ସେହି ନାରୀର ଦାୟିତ୍ୱ ଆମ ପରିବାରରେ କ'ଣ ରହିଛି, ଚାଲନ୍ତୁ ଶୁଣିବା ଆଉ ଜଣେ ନାରୀଙ୍କଠୁ। ଆମ ଘର ଘରଣୀ କାର୍ଯ୍ୟକ୍ରମରେ ଆଜିର ଆଲୋଚନାର ବିଷୟଟି ହେଉଛି ପାରିବାରିକ ଦାୟିତ୍ୱରେ ନାରୀର ଭୂମିକା। ଏହି ବିଷୟରେ ଅଧିକ କିଛି କଥା ହେବା ପାଇଁ ଆଜି ଆମ ଗହଣରେ ଏମିତି ଜଣେ ନାରୀଟିଏ ଅଛନ୍ତି ଯାହାଙ୍କର ସ୍ୱର ଯେମିତି ମଧୁର ଆଉ ତାଙ୍କ କଥା ତାଠାରୁ ଅଧିକ ଗୁଣାତ୍ମକ। ସେ ହେଉଛନ୍ତି ଜଣେ ଗୃହିଣୀ, ଜଣେ ଶିକ୍ଷୟିତ୍ରୀ ଆଉ ଜୟପୁର ଗଭର୍ଣ୍ଣମେଣ୍ଟ UPS କ୍ଲଷ୍ଟରରେ CRCC ଅଛନ୍ତି। ବୋଧ ହୁଏ ଉଣା ଅଧିକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଜାଣିଥିବେ। ସେ ହେଉଛନ୍ତି ଶ୍ରୀମତୀ ବିଜୟଲକ୍ଷ୍ମୀ ସ୍ୱାଇଁ। ନମସ୍କାର ମ୍ୟାଡମ୍।
1: ନମସ୍କାର।
0: ଆଜିର ଆମର ଏହି ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ଆଜିର ଆଲୋଚନାଟି ହେଉଛି ପାରିବାରିକ ଦାୟିତ୍ୱରେ ନାରୀର ଭୂମିକା। ମ୍ୟାଡମ୍, ଏହି ଉପରେ ଆପଣଙ୍କ କଣ ମତ ରହିବ?
1: ଯେତିକି ସହଜ ଲାଗୁଛି ଆଲୋଚନାଟି, ଏକଦମ ସେତିକି ସହଜ ନୁହେଁ। ପରିବାର କଥା ଆସିଲେ ପରିବାର ତ ଗୋଟିଏ ଆପଣାର ଶବ୍ଦ, ଆମେ ସମସ୍ତେ ପରିବାର ଶବ୍ଦ ସହିତ ପରିଚିତ, କିନ୍ତୁ ଗୋଟେ ପରିବାର ଗଠନରେ ନାରୀର ଭୂମିକା ଯୋଉ ରହିଛି ତାକୁ ଯଦି ଅନ୍ତରର ସହିତ ଆମେ ଆଲୋଚନା କରିବା ତାହେଲେ କୋଉଠି ନା କୋଉଠି ଗୋଟେ ଡର ଲାଗେ। ବାସ୍ତବରେ କେତେ ବଡ ଭୂମିକା ଗୋଟେ ନାରୀ ନିଭାଉଛି। ଯଦିଓ ମୁଁ ଆଜି ଜଣେ ନାରୀ, ଗୋଟେ ନାରୀ ବିଷୟରେ ବା ମୋ ବିଷୟରେ କହିଲା ଭଳି ଲାଗିବ, କିନ୍ତୁ ଯଦି ମୁଁ ନାରୀଟିଏ ହେଇନଥାନ୍ତି ତଥାପି ନିର୍ବିକାର ଭାବରେ ମୁଁ କହିପାରନ୍ତି ଯେ ପରିବାର ଗଠନରେ ନାରୀର ଭୂମିକା ନିହାତି ଗୋଟେ ଉଚ୍ଚ ସ୍ତରରେ ରହିଛି। ସେଇଥିପାଇଁ କୁଆଡେ କୁହାଯାଇଛି, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ରମ୍ୟତେ ତତ୍ର ଦେବତା। ଯେଉଁଠି ନାରୀକୁ ସମ୍ମାନ ଦିଆଯାଏ ସମ୍ମାନ ଦେଲେ ସେ ଦେବତାର ବାସ ରହିଛି ତାହା ନୁହେଁ। ମୁଁ ଆକୁ ଭିନ୍ନ ଅର୍ଥରେ ଏଠି ସାବ୍ୟସ୍ତ କରିବାକୁ ଚାହିଁବି। ଯେଇଠି ଅନ୍ୟମାନେ ସମ୍ମାନ ଦେବା କଥା ପଡ଼ିନି, ଏଠି ପଡିଛି ନାରୀର ବାସ୍ତବିକ ଭୂମିକା, ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକାଟି ରହିଛି ତା ଉପରେ। ଯେତେବେଳେ ସମ୍ମାନର କଥା ଆସୁଛି ସେତେବେଳେ ନାରୀ ଆହୁରି ଅଣ୍ଟା ଭିଡ଼େ, ମୁଁ ମୋତେ ସେଥିପାଇଁ ଯୋଗ୍ୟ କରିପାରୁଛି ତ, ଏଇ ଯୋଉ ପ୍ରବାଦଟି ରହିଛି ଏଥିପାଇଁ ମୋତେ ଯୋଗ୍ୟ ହବାକୁ ହବ। ଗୋଟେ ଦେବତାଙ୍କର ବାସ ହେବା ପାଇଁ ଯୋଉ ପରିବାରଟି, ସେ ପରିବାରରେ ମୋର ଭୂମିକା ବା ମୋର ସ୍ଥିତି କେମିତି ହବା ଦରକାର ଯେ ଏଠି ଦେବତା ବାସ କରିପାରିବେ। ପରିବାରକୁ ଆମେ କହୁ ଗୋଟେ ମନ୍ଦିର ବୋଲି, କେବଳ ଚାରିକାନ୍ଥର ଆବେଷ୍ଟନୀରେ କେତେ ବ୍ୟକ୍ତି ରହିଗଲେ ଯେ ତାକୁ ଆମେ ପରିବାର କହିବା ତାହା ନୁହେଁ। ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ, ଘରଟିଏ ଯେତେବେଳେ ପରିବାର ହୁଏ ସେଠି କିଛି ସଦସ୍ୟ ରୁହନ୍ତି, ପୁଣି କେବଳ ରହିବା ଏମିତି ସାଭାବରେ ନୁହେଁ, ଗୋଟେ ଆତ୍ମୀୟତାର ଭାବ ନେଇକି ତାହେଲେ ଗୋଟେ ପରିବାର ଗଠନ ହୁଏ। ଆଉ ସେ ପରିବାରରେ ନାରୀର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ, କାରଣ ନାରୀ ଜଣେ ତ୍ରିଦେବୀ ଭଳି। ତ୍ରିଦେବ କହିଲେ ଆମେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ବୁଝିଥାଉ, ହେଲେ ତ୍ରିଦେବୀ କହିଲେ ନାରୀକୁ ବୁଝୁ, କାରଣ ସେ ବ୍ରହ୍ମାଙ୍କ ଭଳି ପରିବାରରେ ସନ୍ତାନକୁ ସୃଷ୍ଟି କରେ, ପରିବାରକୁ ପ୍ରତିପାଳନ କରେ ଏବଂ ତାର ଶାସନ ଅନୁଶାସନ ଶିକ୍ଷା ସଣ୍ଠଣା ଦ୍ୱାରା ପରିବାରକୁ ସେ ସଂହରଣ ବି କରେ। ଅର୍ଥାତ୍ ପରିବାରକୁ ଯେତେବେଳେ ପରିବାରର ସଦସ୍ୟମାନେ ବିପଥଗାମୀ ହୁଅନ୍ତି ସେତେବେଳେ ସେ ଅନୁଷ୍ଠାନରେ ତାକୁ ପଥକୁ ନେଇ ଆସେ। ତେଣୁକରି ତ୍ରିଦେବୀ ଭାବରେ ଯେଉଁ ନାରୀ ନିଜର କର୍ତ୍ତବ୍ୟ ସମାପନ କରିବା, କର୍ତ୍ତବ୍ୟ ପାଳନ କରେ, ସେ ନାରୀର ଭୂମିକା ପରିବାର ଗଠନରେ କୋଉ ସ୍ତରରେ ରହିଛି ଯଦି ନାରୀଟିଏ ବୁଝିପାରିବ ତାହେଲେ ସମାଜ ଗୋଟେ ପୁଣି ଥରେ ସମାଜକୁ ରାମରାଜ୍ୟ ଫେରି ଆସିବ।
0: କଣ ସତରେ ପରିବାରର ସମସ୍ତ ଦାୟିତ୍ୱ ନାରୀ ହିଁ ତୁଲେଇବାକୁ ବାଧ୍ୟ କି ମ୍ୟାମ୍?
1: ନାରୀ ତୁଲେଇବା ପାଇଁ ବାଧ୍ୟ ତାହା ନୁହେଁ। ଆମର ସମାଜ ଯେତେବେଳେ ଗଠନ କରାଗଲା, ଭଗବାନ ଯେତେବେଳେ ସୃଷ୍ଟି କଲେ ବିଭିନ୍ନ ପ୍ରାଣୀ, ତା ଭିତରେ ପୁରୁଷ ଓ ନାରୀ ଦୁଇଟି ଜାତି। ଏ ମଣିଷ ଜାତି ଭିତରେ ଯେତେବେଳେ ପୁରୁଷ ଓ ନାରୀ ଆସିଲେ, ନାରୀ ଭିତରେ ବହୁତ ସମ୍ଭାବନା ରହିଲା। ନାରୀ ଭାବରେ ତା ପାଖରେ ଯୋଉ ଦୟା, କ୍ଷମା, ସହନଶୀଳତା, ତ୍ୟାଗ, ନିଷ୍ଠା, ଏହିସବୁ ଗୁଣ ଗୁଡାକ ପରିପ୍ରକାଶ କରିବା ପାଇଁ ବହୁତ ଦକ୍ଷତା ରହିଲା, ଆଉ ନାରୀ ତାକୁ ପରିପ୍ରକାଶ ବି କଲା। ଫଳରେ କଣ ହେଲା ନା, ସୁନ୍ଦର ପରିବାରଟିଏ ଗଠନ ହେଲା। କେବଳ ଯେ ନାରୀ କରିବା ପାଇଁ ବାଧ୍ୟ ତାହା କୁହାଯାଇ ପାରିବ ନାହିଁ, କିନ୍ତୁ

0: ଏ ପାଖରେ ଏସବୁ ଗୁଣ ରହିଛି, ସେ ସମ୍ପନ୍ନା, ସେ କରିପାରିବ, ସେଥିପାଇଁ ସେ କରୁଛି, ଆଉ ଏଥିରେ ସେ ଖୁସି ହିଁ ହୁଏ, ବାଧ୍ୟତାମୂଳକ ନୁହେଁ।
1: ଯଦି ଜଣେ ନାରୀ ନିଜ ପାରିବାରିକ ଦାୟିତ୍ୱକୁ ପଛରେ ପକାଇ ନିଜ ରୁଚିକୁ ଯଦି ଆଗରେ ରଖିବାକୁ ଚାହେଁ ତାହା କଣ ଭୁଲ?
0: ଏକଦମ ଭୁଲ ନୁହେଁ। ପ୍ରଥମେ ତ ନିଜ ପାଇଁ ବଞ୍ଚିବା ଦରକାର, କାରଣ ଆମେ ନିଜ ପିଠି ଥାପୁଡ଼େଇବାନି, ନିଜକୁ ପ୍ରାଧାନ୍ୟ ଦେବାନି, ନିଜ ଖୁସିକୁ ବଞ୍ଚେଇବାନି, ତାହେଲେ ଆମେ ତ ନିଜେ ଦୁଃଖୀ ହେଇଯିବା, ଆଉ ଯେତେବେଳେ ସ୍ୱୟଂ ଦୁଃଖୀ ହେବା ତାହେଲେ ଅନ୍ୟ ମୁଖରେ ହସ କେମିତି ଫୁଟେଇ ପାରିବା। ଯୋଉଠି ନାରୀଟିଏ ଅବହେଳିତ ହୁଏ ବା ଦୁଃଖ ଯନ୍ତ୍ରଣାରେ ଭାରାକ୍ରାନ୍ତ ହେଇକି ରହେ, ସେ ନାରୀ କଣ ତା ପରିବାର ପାଇଁ କିଛି କରିପାରେ? ବହୁତ କାର୍ଯ୍ୟରେ ସେ ଅସଫଳ ହୁଏ। ତେଣୁ ନାରୀ ପ୍ରଥମେ ନିଜକୁ ପ୍ରାଧାନ୍ୟ ଦେବ, ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇବାକୁ ଚେଷ୍ଟା କରିବ, ନିଜେ ଖୁସିରେ ରହି ଅନ୍ୟକୁ ସୁଖ ଦେବାରେ ସମର୍ଥ ହେଇପାରିବ। ମୁଁ ଯଦି ଆଜି ଅନ୍ୟକୁ ଖୁସି ଦେବାକୁ ଯାଇକି ନିଜ ଜୀବନକୁ ତିଳ ତିଳ ମାରୁଛି ବା ପ୍ରତିଦିନ ମରୁଛି, ତାହେଲେ ମୁଁ କେବେ ବି ଗୋଟେ ସ୍ଥାୟୀ ସୁଖ ଦେଇପାରିବି ନାହିଁ ମୋ ପରିବାରକୁ। ତେଣୁକରି ମୁଁ କହିବି, ନାରୀ ଭାବରେ ପ୍ରଥମେ ଆମେ ନିଜର ଯତ୍ନ ନେବା ସହିତ ଅନ୍ୟମାନଙ୍କ ଯତ୍ନ ଆପେ ଆପେ ନେଇପାରିବା।
1: ଗୋଟେ ସୁନ୍ଦର ପରିବାର ଗଠନରେ ନାରୀଟିଏ କେଉଁ କେଉଁ ଦାୟିତ୍ୱ ନିଭାଇଥାଏ?
0: ଏ ଯୋଉ ସୁସ୍ଥ ପରିବାରଟିଏ ଗଠନ ପାଇଁ ନାରୀକୁ ତ ତାର ପ୍ରତ୍ୟେକ ଦିଗକୁ ଧ୍ୟାନ ଦେବାକୁ ପଡିବ। ଏ ଯେମିତି ଘର ଏକ ମନ୍ଦିର କଥା ଆମେ କହୁଥିଲେ, ମନ୍ଦିରରେ ପ୍ରଥମତଃ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଏ, ପବିତ୍ରତାକୁ ଗୁରୁତ୍ୱ ଦିଆଯାଏ, ତ ନାରୀଟିଏ ଘର କରଣାରେ ନିହାତି ଭାବରେ ସୌନ୍ଦର୍ଯ୍ୟ ବୋଧକୁ ରଖିବା ଆବଶ୍ୟକ। ଯେମିତି ଘରକୁ ଆସିଲେ ଗୋଟେ ଶାନ୍ତି ଅନୁଭବ ହଉଥିବ ଘରର ପରିଷ୍କାର ପରିଚ୍ଛନ୍ନତାକୁ ଦେଖିକି, ତେଣୁକରି ଘରର ପରିଷ୍କାର ପରିଚ୍ଛନ୍ନତା ଆମ ପରିବାରକୁ ସୁସ୍ଥ ରଖେ, ପରିବାରର ସଦସ୍ୟଙ୍କୁ ସୁସ୍ଥ ରଖେ। ଏହା ସହିତ ଆମେ ଗୋଟେ ନାରୀ ଭାବରେ ଘରେ କଣ ଖାଦ୍ୟ ପରଷି ଦେଲେ, କେଉଁ ମନୋଭାବରେ ପରଷି ଦେଲେ ମୋ ପରିବାରର ସଦସ୍ୟମାନେ ସନ୍ତୁଷ୍ଟ ଲାଭ କରି ଖାଇବା ସହିତ ସୁସ୍ଥ ରହିପାରିବେ, ସେ ଚିନ୍ତା ମଧ୍ୟ ନାରୀଟିଏ କରିଥାଏ। ଏଇ ଦିଗ ସହିତ ମଧ୍ୟ ନାରୀଟିଏ ଶିକ୍ଷା ଦିଗରେ ମଧ୍ୟ ପରିବାରକୁ ଉନ୍ନତ କରେ। ଯେତେ କାମ ବ୍ୟସ୍ତତା ଭିତରେ ସେ ଆସୁନା କାହିଁକି ପରିବାର, ଆସୁ ଆସୁ ସେ ଧ୍ୟାନ ଦିଏ ଆଜି ପିଲାର ହୋମୱାର୍କ କଣ ଅଛି, କମ୍ପ୍ଲିଟ ହେଲା କି ନାହିଁ, ଛୁଆ ଟ୍ୟୁସନ ଗଲା କି ନାହିଁ, ଆଜି ବିଦ୍ୟାଳୟରେ କଣ ପଢା ହେଲା କଣ ନାହିଁ। ଏ ଦାୟିତ୍ୱ କିଏ ନିଏ? ପରିବାରରେ ନାରୀଟିଏ ହିଁ ନିଏ। ତା ସହିତ ଆମ ସମୟ, ବର୍ତ୍ତମାନ ସମୟ ଏବଂ ଆଗାମୀ ପିଢି, ଏ ସମସ୍ତଙ୍କର ମାନସିକତାକୁ ନେଇକି ଆମକୁ ଚଳିବାକୁ ପଡିଥାଏ। ଆଉ ଏସବୁ କ୍ଷେତ୍ରରେ ଏମିତି ଲାଗେ ବେଳେ ବେଳେ ଯେ ଆମ ପିଲାମାନେ ବା ଆମେମାନେ କର୍ମବ୍ୟସ୍ତତା ନେଇ ବା ଆଜିକାଲିର ଆଧୁନିକତା ନେଇକି କୋଉଠି ନା କୋଉଠି ଆଧ୍ୟାତ୍ମିକତାରୁ ଟିକେ ଦୂରେଇ ଯାଉଛେ। ତ ସେ ଦିଗରେ ମଧ୍ୟ ନାରୀଟିଏ ନିହାତି ଧ୍ୟାନ ରଖେ ଯେ ତା ପରିବାର କେମିତି ଗୋଟେ ଆଧ୍ୟାତ୍ମ ମାର୍ଗରେ ରହୁ, ଭଗବାନଙ୍କର ଯୋଉ କୃପା ରୂପୀ ସ୍ପର୍ଶ ରହିଛି ସେ ଜିନିଷ ତା ପରିବାର ଲାଭ କରୁ। ସେଥିପାଇଁ ଘରେ ଗୋଟେ ପ୍ରାର୍ଥନା ହଉ ବା ଖାଇବା ପୂର୍ବରୁ ଧ୍ୟାନ ହଉ, ମେଡିଟେସନ ବସିବା ହେଉ, ଏଇସବୁ ଯୋଉ କିଛି ଆମର ଆଧ୍ୟାତ୍ମିକ କାର୍ଯ୍ୟ ରହିଛି ସେଥିରେ ମଧ୍ୟ ପରିବାରକୁ, ପୂଜା ପର୍ବ ଯୋଉ ସଂସ୍କାର ସଂସ୍କୃତି ଆମର ରହିଛି ସେଥିରେ ମଧ୍ୟ ପରିବାରକୁ ସେ ବାନ୍ଧି ରଖିବାକୁ ଚେଷ୍ଟା କରେ। କେବଳ ସେତିକି ନୁହେଁ, ଆଜିକାଲିର ସୋସିଆଲ ମିଡିଆ ଯେମିତି ବା କମ୍ପ୍ୟୁଟର ଯୁଗ ଯେମିତି ହେଇଯାଇଛି, ମୋବାଇଲ ମାନିଆ ଆମେ ସମସ୍ତେ ହେଇଯାଇଛେ, କୋଉଠି ନା କୋଉଠି ଆମେ ସମସ୍ତେ ସମ୍ପର୍କୀୟଙ୍କ ଠାରୁ ଟିକେ ଦୂରେଇ ଯାଉଛେ। ତ ନାରୀଟିଏ ହଉଛି ସମ୍ପର୍କର ସୂତ୍ରଧାରିଣୀ, ସେ ଚାହେଁ ଆଉ ଚାହିଁବା ଦରକାର ମଧ୍ୟ ଯେ ଏସବୁ ଯାନ୍ତ୍ରିକ ବ୍ୟବସ୍ଥା ସତ୍ତ୍ୱେ ଆମେ କେମିତି ବ୍ୟକ୍ତିଗତ ଭାବରେ ଆମ ସମ୍ପର୍କୀୟଙ୍କ ସହିତ ଜଡିତ ହୋଇ ରହିବା। ଆମେ ଆଜିକାଲି ଦେଖୁଛେ ଆଗରୁ ଆମର ଯୌଥ ପରିବାର ଥିଲା, ଆଉ ଏବେ ଯେତେବେଳେ ଏକକ ପରିବାର ହେଇଯାଇଛି ସମସ୍ତଙ୍କ ପାଖରେ ଗୋଟେ ଛୁଆ ନାହିଁ ତ ଦୁଇଟା ଛୁଆ, ତା ଭିତରେ ଛୁଆମାନେ ଏତେ ଗେଲାରେ ବଢୁଛନ୍ତି ଯେ ସେମାନଙ୍କୁ ଆକଟ କରିବା ବହୁତ କଷ୍ଟ ହେଇଯାଉଛି। ତ ଏଠି ସଂଠଣାର ଆବଶ୍ୟକତା ଅଛି, ଅନୁଶାସନର ଆବଶ୍ୟକତା ଅଛି, ତା ସହିତ ସେମାନଙ୍କୁ ସୂଚେଇ ଦେବାକୁ ଆମକୁ ପଡିବ ଯେ ଏଇ କାମ କେବଳ ଝିଅର ନୁହେଁ କି ଏଇ କାମ କେବଳ ପୁଅର ନୁହେଁ, ପ୍ରତ୍ୟେକ କାମ ଆମ ସମସ୍ତଙ୍କର। ଆମେ ଏମିତି କହିବା ସମୟ ବର୍ତ୍ତମାନ ଆସିଯାଇଛି ଯେ ଆରେ ବାଃ, ମୋ ପୁଅ କୌଣସି ଝିଅ ଠାରୁ କମ୍ ନୁହଁ। କାରଣ ଝିଅର ଯେ ଗୁଣ ଖାଲି ବା ଧର୍ମ ଖାଲି ଘରେ ରାନ୍ଧିବା ବାଢିବା ସଫା କରିବା ପରିବାରକୁ ସୁସ୍ଥ ରଖିବା ଦାୟିତ୍ୱ ନବା ତାହା ନୁହେଁ, ଗୋଟେ ପୁଅର ମଧ୍ୟ ଏ ଦାୟିତ୍ୱ ରହିଛି। ଏ କଥା ଗୋଟେ ନାରୀ ବର୍ତ୍ତମାନ ପୁରୁଷ ସମାଜକୁ ମଧ୍ୟ ଦର୍ଶେଇବା ଦରକାର, ଆଗାମୀ ଯୋଉ ପୁରୁଷ ହବାକୁ ଯାଉଛି ତାର ପୁଅ ହଉ ଭାଇ ହଉ ଏମାନଙ୍କୁ। ତେଣୁକରି ନାରୀର କର୍ତ୍ତବ୍ୟ ବର୍ତ୍ତମାନ ସମୟକୁ ଦେଖିଲେ ବହୁତ ବଢିଯାଇଛି, କାରଣ ପରିବର୍ତ୍ତିତ ସମୟରେ ସମସ୍ତଙ୍କର ମାନସିକ ଯେହେତୁ ପରିବର୍ତ୍ତନ ହେଉଛି ସେ ଦିଗରେ ଆମକୁ ଟିକେ ସଚେତନ ହେବାକୁ ପଡିବ। ଆଉ ରହିଲା ଅର୍ଥନୀତିର କ୍ଷେତ୍ର, ବର୍ତ୍ତମାନ ଏଇ କ୍ଷେତ୍ରଟି ଟିକେ ସୁଧାର ଆସିଛି, ଯେହେତୁ ନାରୀ ପୁରୁଷ ଉଭୟ କର୍ମଜୀବୀ ହେଲେଣି, ତେଣୁକରି ପରିବାରରେ ଆର୍ଥିକ ସମସ୍ୟାଟା ଟିକେ ସୁଧୁରି ଆସୁଛି। କିନ୍ତୁ ଏଇ ଦିଗରେ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡିବ ଯେ ଆବଶ୍ୟକତା ଠାରୁ ଅଧିକ କେମିତି ଆମେ ନଷ୍ଟ ନ କରିବା, କେମିତି ଆମେ ଅର୍ଥ

0: କୁ ସଞ୍ଚୟ କରିପାରିବା ଆଉ ସଞ୍ଚିତ ଅର୍ଥର ସଦୁପଯୋଗ କରି ଅନ୍ୟକୁ ସହଯୋଗ ବା ସମାଜର କଲ୍ୟାଣ ପାଇଁ କିଛି ବିନିଯୋଗ କରିପାରିବା। ମୁଁ ଏହା କହିବି ଯେ ନାରୀଟିଏ ଭାବରେ ମୁଁ ନିଜକୁ ବହୁତ ଗର୍ବିତ ଅନୁଭବ କରେ, କାରଣ ମୁଁ ଅନୁଭବ କରେ ଯେ ଯେଉଁ କାମ ପୁରୁଷ ପ୍ରାଧାନ୍ୟ ଆମ ସମାଜରେ ପୁରୁଷଟିଏ କରିପାରେନି ସେ କାମ ନାରୀଟିଏ ଆଜି କରିପାରୁଛି, ଆଗକୁ ବି କରିପାରିବ। କିନ୍ତୁ ସବୁ ସତ୍ତ୍ୱେ ଏତିକି ବି କହିବି, ନାରୀର ଗୋଟେ ସଂଯମତା ରହୁ, ଯେତେ କଲେ ବି ଘର କରଣାଟେ ତା ହାତରେ ସୁନ୍ଦର ହୁଏ, ତେଣୁକରି ଏ ଘର କରଣାରୁ ସେ ବାହାରକୁ ନ ଯାଉ, କାରଣ ତା ହାତରେ ହେଇପାରେ ବୋଲି ଭଗବାନ ତାକୁ ଏ ସାମର୍ଥ୍ୟ ଦେଇଛନ୍ତି। ଆମେ ଯାହା ବି କରିବା ନା କାହିଁକି, ଆମ ପରିବାର ସୁସ୍ଥ ରହିବା ପଛରେ ଆମର ହାତ ରହିଥାଉ, ଆମେ ଆକାଶରେ ଉଡିବା କିନ୍ତୁ ପରିବାର ବି ଗଢିବା।
1: ସତରେ ଆପଣଙ୍କ କଥା ଶୁଣି ଆଜି ମୁଁ ନିଜେ ଜଣେ ନାରୀ ବୋଲି ବହୁତ ଗର୍ବିତ ଅନୁଭବ କରୁଛି। ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରକୁ ସମୟ ଦେଇଥିବା ହେତୁ ଆମ କେନ୍ଦ୍ର ତରଫରୁ ଏବଂ ଆମ ଶ୍ରୋତା ଭଉଣୀ ମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ।
0: ଧନ୍ୟବାଦ।

0: ଆମେ ସମସ୍ତେ ଜାଣିଛେ ଯେ ସୁସ୍ଥ ରହିବାକୁ ହେଲେ ଆମେ ନିଜକୁ ସଫାସୁତୁରା ରଖିବା ସହିତ ଆମ ଚାରିପାଖକୁ ମଧ୍ୟ ସଫାସୁତୁରା ରଖିବାକୁ ପଡ଼ିବ, ଯାହାଦ୍ୱାରା ସୁସ୍ଥ ରହିପାରିବା। ସୁସ୍ଥତାର ମୂଳମନ୍ତ୍ର ହେଉଛି ସ୍ୱଚ୍ଛତା। ଆମେ ଯଦି ଆମ ଚାରିପାଖକୁ, ଆମ ପରିବେଶକୁ, ତା ସହିତ ଆମ ନିଜ ଶରୀରକୁ ଆମେ ସ୍ୱଚ୍ଛ ରଖିପାରିବା, ତାହେଲେ ନିଶ୍ଚିତ ଭାବେ ଆମେ ସୁସ୍ଥ ଜୀବନ ଅତିବାହିତ କରିପାରିବା। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଗୋଟିଏ ସାକ୍ଷାତକାର, ପରିଷ୍କାର ପରିବେଶ ସ୍ୱାସ୍ଥ୍ୟର ବିକାଶ।
1: ଭଉଣୀ ନମସ୍କାର।
2: ନମସ୍କାର।
1: ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଭଉଣୀ।
2: ଜୟ ଜଗନ୍ନାଥ।
1: ଭଉଣୀ ପ୍ରଥମେ ଆପଣଙ୍କର ପରିଚୟ ଦେବେ।
2: ମୁଁ ଜୟନଗର ପାଇକ ସାହିରେ ରୁହେ, ଶ୍ରୀମତୀ ପ୍ରଭାରାଣୀ ବିଶ୍ୱାଳ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୁଁ ଶିକ୍ଷୟିତ୍ରୀ ଅଟେ।
1: ଶିକ୍ଷୟିତ୍ରୀ ଭାବରେ ଅନେକ ପିଲାମାନଙ୍କର ଦାୟିତ୍ୱ ଆପଣଙ୍କ ଉପରେ ରହିଛି, ତାହେଲେ ଆପଣଙ୍କ ହିସାବରେ କୋଉ ଜିନିଷକୁ ଆମେ ପରିଷ୍କାର ପରିଚ୍ଛନ୍ନତା ବୋଲି କହିବା?
2: ପରିଷ୍କାର ପରିଚ୍ଛନ୍ନତା ଆମ ପାଇଁ ନିହାତି ଜରୁରୀ। ଆମର ଚତୁଃପାର୍ଶ୍ୱକୁ ଆମେ ପରିଷ୍କାର ରଖିପାରିବା, ନିଜକୁ ପରିଷ୍କାର ରଖିପାରିବା।
1: ଯେହେତୁ ଆମର ବିଷୟବସ୍ତୁ ରହିଛି ପରିଷ୍କାର ପରିବେଶ ସୁସ୍ଥତାର ବିକାଶ, ତ ଏ ବିଷୟରେ ଆପଣଙ୍କ ମତ

0: କିଚେନ ମାନେ ରୋଷେଇ ଘରକୁ ପ୍ରଥମେ ଯଦି ଆମେ ସଫା ରଖିପାରିବା ତାହେଲେ ନିଶ୍ଚିତ ଭାବେ ପରିବାରର ସମସ୍ତ ସଦସ୍ୟ ସୁସ୍ଥ ରହିପାରିବେ।
1: ନିଶ୍ଚିତ
0: ଆମେ ଆମ କିଚେନକୁ କେମିତି ସଫା ରଖିବା,
1: ଗୋଟେ ଗୃହିଣୀର ଘରର ମୁଖ୍ୟ ଜିନିଷ ହଉଛି କିଚେନ, ତେଣୁ କିଚେନକୁ ଆମେ ସଫା କରିବା। ସକାଳୁ ଉଠିଲା ପରେ କିଚେନରୁ ଆମେ ଫାଷ୍ଟ ଆମେ ଯାଇକି କଣ ରୋଷେଇ କରିବା ତା ଆଗରୁ ଆମେ ରାତିରେ ସଫା ସୁତୁରା କିଚେନକୁ ସଫା, ଯେମିତି କି କୌଣସି ଜିନିଷ ପ୍ରସ୍ତୁତ କଲା ପରେ ତାକୁ ଟିକେ ଢାଙ୍କିକି ରଖିବା, ଯେଉଁ ଜିନିଷ ଆମେ ପ୍ରସ୍ତୁତ କଲୁ ତାକୁ ଯେମିତି ମାଛି ଇଏରୁ ବଞ୍ଚିକି ରହିବ, ସେଟା ମାଛି ସେଥିରେ ପଡିବ ନାହିଁ କି ବସିବ ନାହିଁ। ତାପର ଜିନିଷ ଆମେ କଣ କରିବା, ଆମେ ଶୁଖିଲା କପଡ଼ାରେ ମାନେ କିଚେନଟାକୁ ଓଦା ବେଶୀ ସମୟ ରଖିବାନି, ମାନେ ଧର କିଛି ଜିନିଷ ହେଲା ଆମେ କପଡ଼ାଟାକୁ ପୁରା ପୋଛିକି ସେ କପଡ଼ାଟାକୁ ମାନେ ପୁରା ଚୁପୁଡିକି ପୁରା ଶୁଖିଲା କରିକି ତାପରେ ପୋଛିବା। ଯେଉଁ ଜିନିଷ ମାନେ ଏଇ ଯେ ଆମେ ଗରମ ଗରମ ଜିନିଷ କହିଲେ ଆମେ ସେଠୁ ଯେ ବନେଇକି ରୋଷେଇ କରିକି ସାଙ୍ଗେ ସାଙ୍ଗେ ଖାଇବା କିଚେନର।
0: ତ ଭଉଣୀ ଆପଣଙ୍କର ଏଇ ମୂଲ୍ୟବାନ ସମୟ ଆମ ଜୟପୁର ଆକାଶବାଣୀ କେନ୍ଦ୍ରକୁ ଦେଇଥିବାରୁ ଭଉଣୀ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଧନ୍ୟବାଦ। ସମସ୍ତେ ଭଲ ରୁହନ୍ତୁ, ସର୍ବେ ଭୁଅନ୍ତୁ ସୁଖୀନ।

0: ଏତେ ସବୁ ସାକ୍ଷାତକାର ଆଉ ଗୀତ ଶୁଣିବା ଭିତରେ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମ ସାରିବାକୁ। କଣ କହୁଛ ସନ୍ଧ୍ୟା, ତାହେଲେ କାର୍ଯ୍ୟକ୍ରମକୁ ସାରିବା?
1: ହଁ ପା।
0: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ନମସ୍କାର।

0: ଏତେବେଳେ ଯାଏଁ ଶୁଣୁଥିଲେ ଘର ଓ ଘରଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ଆସନ୍ତୁ ପ୍ରଥମେ ଶୁଣିବା ଓଡ଼ିଆରେ ସମ୍ବାଦ।
1: ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ସଂସଦର ଉଭୟ ସଦନର କାର୍ଯ୍ୟ ବାଧାପ୍ରାପ୍ତ। ଦେଶର ପ୍ରମୁଖ ବିପଦପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସୁରକ୍ଷା ପରିସ୍ଥିତିକୁ ସୁନିଶ୍ଚିତ କରିବା ନେଇ ପରାମର୍ଶବଳୀ ଜାରି କଲେ କେନ୍ଦ୍ର ସରକାର। ବିଶ୍ୱସ୍ତରରେ ଭାରତ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ମୁମ୍ବାଇରେ ଆରମ୍ଭ ହେଲା ଦୁଇଦିନିଆ ବ୍ରିକ୍ସ ୱେବ୍ସ ବଜାର ଏବଂ ଏଏଚ୍ଏଫ୍ ଜୁନିୟର ଏସୀୟ କପ୍ ମହିଳା ହକି ପ୍ରତିଯୋଗିତା ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷିତ। ନିଟ୍ ପ୍ରସଙ୍ଗ ନେଇ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟ କେତେକ ପ୍ରସଙ୍ଗ ଆଧାରରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାର ଗୃହକାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ 11:00 ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ହିରୋସୀମା ଓ ନାଗାସାକି ପରମାଣୁ ବୋମା ବିସ୍ଫୋରଣ ଘଟଣାର ସ୍କରଣ କରାଇଥିଲେ। 81 ବର୍ଷ ତଳେ ଘଟିଥିବା ଏହି ଘଟଣାର ପୀଡ଼ିତଙ୍କ ସ୍କୃତି ଉଦ୍ଦେଶ୍ୟରେ ଶ୍ରୀ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଗଷ୍ଟ 6 ଓ 9 ତାରିଖରେ ଜାପାନର ଏହି ଦୁଇଟି ସହର ଉପରେ ପରମାଣୁ ବୋମା ନିକ୍ଷେପ ଯୋଗୁଁ ଲକ୍ଷ ଲକ୍ଷ ନାଗରିକଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ପ୍ରଥମ ଥର ପାଇଁ ବିଶ୍ୱ ପରମାଣୁ ଅସ୍ତ୍ରର ବିନାଶକାରୀ

0: ମନୋଭାବ ସମ୍ପର୍କରେ ଜାଣିବାକୁ ପାଇଥିଲା। ବିନାଶକାରୀ ଅସ୍ତ୍ର ମୁକ୍ତ ବିଶ୍ୱ ଗଠନରେ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ବିର୍ଲା ଏହି ଅବସରରେ ଆଲୋକପାତ କରିଥିଲେ। ବିଶ୍ୱ ଶାନ୍ତି ଓ ସଦ୍ଭାବକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
1: आज से 81 वर्ष पूर्व जापान के हिरोशिमा और नागासाकी शहर पर क्रमशः 6 और 9 अगस्त 1945 को परमाणु बम गिराए गए थे। इस अभूतपूर्व त्रासदी में लाखों निर्दोष लोगों ने अपने प्राण गंवाए तथा असंख्य लोग गंभीर रूप से प्रभावित हुए। ये सभा विश्व को

ନିରବତା ଅବଲମ୍ଘନ କରାଯାଇଥିଲା। ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବିଭିନ୍ନ ଦାବି ନେଇ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ। ପ୍ରଶ୍ନକାଳ ଗୃହ କାର୍ଯ୍ୟକାରିତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ପ୍ରତ୍ୟେକ ସଦସ୍ୟ ଏହାର ସୁଯୋଗ ନେବା ଉଚିତ ବୋଲି ଶ୍ରୀ ବିର୍ଲା କହିଥିଲେ। ଏଥିସହ ସଂସଦ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଶ୍ରୀ ବିର୍ଲା ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ପୂର୍ବାହ୍ନ 11 ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଣିଜ୍ୟ ଶିଳ୍ପ ଏବଂ ରସାୟନ ଓ ସାର ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। କେତେକ ସଦସ୍ୟ ଗୃହରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ଆଲୋଚନା କାଳରେ ପ୍ରତ୍ୟେକ ସଦସ୍ୟ ସେମାନଙ୍କର ମତ ଉପସ୍ଥାପନ କରିପାରିବେ, ତେବେ ଏହା ଶୃଙ୍ଖଳିତ ଏବଂ ଅର୍ଥପୂର୍ଣ୍ଣ ଭାବରେ ହେବା ଉଚିତ। ତେବେ ଗୃହରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ପୁନଃ ହଟ୍ଟଗୋଳ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଦେଶରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ତେବେ ବିରୋଧୀଙ୍କ ହଟ୍ଟଗୋଳ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଗୃହକୁ ଅପରାହ୍ନ 2:15 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶର ସମସ୍ତ ପ୍ରମୁଖ ବିପଦପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସ୍ୱାସ୍ଥ୍ୟସେବା ଏବଂ ସୁରକ୍ଷା ପରିସ୍ଥିତିକୁ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ରାଜ୍ୟସଭାରେ ଆଜି ଏକ ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏ ସଂକ୍ରାନ୍ତ ପରାମର୍ଶବଳୀ ପ୍ରଦାନ କରାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ସେଠାରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଏବଂ ଅନ୍ୟାନ୍ୟ ସମୟୋପଯୋଗୀ ସତର୍କତା ଓ ସ୍ଥାନାନ୍ତର ସୁବିଧା ସୁନିଶ୍ଚିତ କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଶେଖାବତ ଗୃହରେ ସୂଚନା ଦେଇଛନ୍ତି। ବନ୍ଦର ସୁରକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟୁଛି ବୋଲି ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ବନ୍ଦର ସୁରକ୍ଷା ସମ୍ମିଳନୀ 2026କୁ ସମ୍ବୋଧନ କରି ଶ୍ରୀ ସୋନୱାଲ କହିଛନ୍ତି ସାଇବର ସୁରକ୍ଷା, ଡ୍ରୋନ୍ ବ୍ୟବହାର, ଯୋଗାଣ ଶୃଙ୍ଖଳରେ ପ୍ରତିବନ୍ଧକର ମୁକାବିଲା, ଡିଜିଟାଲ୍ ନେଟ୍ୱର୍କ କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ, ସୂଚନା ପ୍ରଣାଳୀ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ର ସାମୁଦ୍ରିକ ସୁରକ୍ଷାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବନ୍ଦର ସୁରକ୍ଷା ଏକ ସମ୍ମିଳିତ ଜାତୀୟ ଦାୟିତ୍ୱ। ସୃଷ୍ଟ ଆହ୍ୱାନ ସମ୍ପର୍କରେ ପୂର୍ବାନୁମାନ କରିବା ବର୍ତ୍ତମାନ ସମୟ ସବୁଠାରୁ ବଡ଼ ଆବଶ୍ୟକତା ବୋଲି ଶ୍ରୀ ସୋନୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି। ଭାରତୀୟ ବନ୍ଦରଗୁଡ଼ିକର ବିସ୍ତାର ଲାଭ କରିବା ସହ ଅନ୍ୟ କାରବାର ବୃଦ୍ଧି ପାଉଛି। ପରିଚାଳନାଗତ ନେଟ୍ୱର୍କ ଅଧିକ ସମନ୍ୱିତ ହେବା ସହ ସାଗରମାଳା ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା, 2030 ସାମୁଦ୍ରିକ ଭାରତ ଦୃଷ୍ଟିକୋଣ ଏବଂ 2047 ସାମୁଦ୍ରିକ ଅମୃତକାଳ ଚିନ୍ତାଧାରା ଆଧାରରେ ସାମୁଦ୍ରିକ ଭିତ୍ତିଭୂମି ଅଧିକ ସଶକ୍ତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି। ମୁମ୍ବାଇରେ ଆଜି ବ୍ରିକ୍ସ ୱେବ୍ସ ବଜାର ଆରମ୍ଭ ହୋଇଛି। ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ଆଶିଷ ସେଲାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଚଞ୍ଚଳ କୁମାର ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଛନ୍ତି। ଏହି ପ୍ରମୁଖ ଆନ୍ତର୍ଜାତିକ ବଜାରରେ ବ୍ରିକ୍ସ ସଦସ୍ୟ ତଥା ଅଂଶୀଦାର ଦେଶଗୁଡ଼ିକର 500ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଆଧାରିତ ଆଲୋଚନା, ବୈଠକ, ସନ୍ଦର୍ଭ ଉପସ୍ଥାପନ, ବି2ବି ଜୋନ୍ ବୈଠକ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ ଆଧାରିତ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ନୂଆଦିଲ୍ଲୀରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସଂକ୍ରାନ୍ତ ସଂସଦୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ସେନାର କାର୍ଯ୍ୟାଦେଶ, ଭୂମିକା ଏବଂ ପ୍ରମୁଖ ସଫଳତାଗୁଡ଼ିକ ଉପରେ ବୈଠକରେ ମତ ବିନିମୟ ହୋଇଛି। ଏ ବାହିନୀକୁ ଅଧିକ ସଶକ୍ତ କରିବା ଏବଂ ସାମଗ୍ରିକ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ ଉପଯୋଗ ନେଇ ବୈଠକରେ ଆଲୋଚନା ହୋଇଛି। ଆଞ୍ଚଳିକ ସେନା ନାଗରିକ ସୈନିକ ଦୃଷ୍ଟିକୋଣ ଏକ ପ୍ରତୀକ ବୋଲି ପ୍ରତିରକ୍ଷା ମନ୍ତ୍ରୀ ବର୍ଷ୍ଣନା କରିଛନ୍ତି। ଆବଶ୍ୟକ ସ୍ଥଳେ ଏହି ସେନାର ଯବାନ ସୀମା ସୁରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ଆଞ୍ଚଳିକ ସେନାରେ ଏବେ ପ୍ରାୟ 44,400 କର୍ମଚାରୀ ଅଛନ୍ତି। ସେମାନଙ୍କୁ 69 ବିଭିନ୍ନ ୟୁନିଟ୍ରେ ବିଭକ୍ତ କରାଯାଇଛି ବୋଲି ମନ୍ତ୍ରୀ ସିଂ ବୈଠକରେ ସୂଚନା ଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସେନାର କର୍ମଚାରୀ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥାନ୍ତି। ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଏହି ସେନାର ଯବାନ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା

0: ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଦେଶରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଲାଭାନ୍ୱିତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ଆନ୍ତର୍ଜାତିକ ଶକ୍ତି ସମ୍ମିଳନୀ ଏବଂ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଦେଶରେ ବର୍ତ୍ତମାନ 19 ଲକ୍ଷ ପରିବାର ଶୂନ୍ୟ ବିଜୁଳି ବିଲ୍ ସୁବିଧା ପାଉଛନ୍ତି। ଶ୍ରୀ ଯୋଶୀ କହିଛନ୍ତି ଏହି ଯୋଜନା ଅଧୀନରେ 12 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ବଳକା ବିଜୁଳି ବିକ୍ରି କରି 421 କୋଟି ଟଙ୍କା ପାଇଛନ୍ତି। ଆସନ୍ତା 2030 ସୁଦ୍ଧା ଅଣଜୀବାଶ୍ମ କ୍ଷେତ୍ରରେ ଦେଶ 500 ଗିଗାୱାଟ୍ ଶକ୍ତି ହାସଲ କରିବା ଲକ୍ଷ୍ୟରେ ଆଗେଇ ଚାଲିଛି। ଏ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଶିଳ୍ପ ସଂସ୍ଥାଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ସଫଳତା ହାସଲ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆସନ୍ତା ଏଏଚ୍ଏଫ୍ ଜୁନିୟର ଏସୀୟ କପ୍ ହକି ପ୍ରତିଯୋଗିତା ପାଇଁ ହକି ଇଣ୍ଡିଆ 18 ଜଣିଆ ଭାରତୀୟ ଜୁନିୟର ମହିଳା ଦଳ ଘୋଷଣା କରିଛି। ନବନିଯୁକ୍ତ ପ୍ରଶିକ୍ଷକଙ୍କ ଅଧୀନରେ ଏହି ଦଳର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ହକି ଇଣ୍ଡିଆ କହିଛି। ଚୀନ୍ର ମୋକିଠାରେ ଆସନ୍ତା 30ରୁ ସେପ୍ଟେମ୍ବର ମାସ 13 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାର ୟୁଜନ୍ଠାରେ ଚାଲିଥିବା 20 ବର୍ଷରୁ କମ୍ ବିଶ୍ୱ ଆଥଲେଟିକ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତ ଜାଭେଲିନ୍ ଥ୍ରୋ ଖେଳାଳି ଆଶିଷ ଯାଦବ ଏବଂ ଟି ଧରଣୀଧରନ୍ ତଥା ଡିସ୍କସ୍ ଥ୍ରୋ ଖେଳାଳି ଅମାନତ କାମ୍ରୋଜ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ଡିସ୍କସ୍ ଥ୍ରୋ ପ୍ରତିଯୋଗିତାରେ ଅମାନତ ଚଳିତ ବର୍ଷର ଖେଳରେ 52.58 ମିଟର ଥ୍ରୋ କରି ଗ୍ରୁପ୍ ଏ ପ୍ରତିଯୋଗିତା ପର୍ଯ୍ୟାୟରେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ସଂସଦର ଉଭୟ ସଦନର କାର୍ଯ୍ୟ ବାଧାପ୍ରାପ୍ତ। ଦେଶର ପ୍ରମୁଖ ବିପଦପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ସୁରକ୍ଷା ପରିସ୍ଥିତିକୁ ସୁନିଶ୍ଚିତ କରିବା ନେଇ ପରାମର୍ଶବଳୀ ଜାରି କଲେ କେନ୍ଦ୍ର ସରକାର। ବିଶ୍ୱସ୍ତରରେ ଭାରତ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ମୁମ୍ବାଇରେ ଆରମ୍ଭ ହେଲା 2 ଦିନିଆ ବ୍ରିକ୍ସ ୱେବ୍ସ ବଜାର ଏବଂ ଏଏଚ୍ଏଫ୍ ଜୁନିୟର ଏସୀୟ କପ୍ ମହିଳା ହକି ପ୍ରତିଯୋଗିତା ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷିତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Lok Sabha adjourned till 2 p.m. following opposition ruckus over several issues. Rajya Sabha also adjourned till 2:15. Bombay High Court convicts former Tehelka editor Tarun Tejpal in 2013 sexual assault case. Amarnath Yatra resumes after day-long suspension due to security reasons. Orange alert issued for very heavy rainfall over Uttarakhand, Jharkhand, Odisha, Madhya Maharashtra, Konkan and Goa today. Hockey India announces 18-member junior women's team for AHF Asia Cup 2026 to be held in Moshi, China from August 30th. And three javelin throwers, Ashish Yadav, T. Dharanidharan and Amanat Kamboj, storm into finals at World Athletics Under 20 Championships. The Rajya Sabha has been adjourned till 2:15 p.m. following opposition ruckus over several issues, including alleged police action during students' protest over the NEET issue. When the House reassembled after the first adjournment at 12 noon, Chairman C.P. Radhakrishnan took up question hour amid opposition uproar. Union Tourism Minister Gajendra Singh Shekhawat replied to a question related to tourism infrastructure in mountains and borders. He said the centre has advised states to strengthen health and safety mechanisms at all major adventure tourism destinations. Minister of State for Law and Justice Arjun Ram Meghwal replied to a question related to posts and vacancies in courts. During the question hour, the opposition members continued with their sloganeering. As the pandemonium continued, the chairman adjourned the house till 2:15 p.m. Earlier, the Lok Sabha was adjourned till 2 p.m. following opposition ruckus over several issues, including alleged police action during students' protest over the NEET issue. When the house met at 11 a.m., the Lok Sabha paid tributes to the victims of the atomic bombings of Hiroshima and Nagasaki. The Lok Sabha Speaker Om Birla stated that today

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଲାଭାନ୍ୱିତ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଠାରୁ 3 ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଏବଂ ଶନିବାର ଦିନ ନୂଆଦିଲ୍ଲୀରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ 2026 ଏବଂ ନିବେଶକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନିବେଶ ପାଇଁ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଶାସନ, ନିର୍ଣ୍ଣାୟକ ନିଷ୍ପତ୍ତି ଏବଂ ଦ୍ରୁତ ଅଭିବୃଦ୍ଧି ଦ୍ୱାରା ଓଡ଼ିଶା ଦେଶର ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ନୂଆଦିଲ୍ଲୀରେ ଏହି ନିବେଶକ ସମ୍ମିଳନୀ ଖାଦ୍ୟ ପ୍ରକ୍ରିୟାକରଣ, ଆଲୁମିନିୟମ୍ ଏବଂ ଇସ୍କାତ, ବିଶୋଧନ ଓ ବୟନଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିମାନଙ୍କୁ ଆକର୍ଷିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଏହି ଅବସରରେ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାହା ଗୁଣାତ୍ମକ ନିଯୁକ୍ତି ସୁଯୋଗ, ଶିଳ୍ପ ଅଭିବୃଦ୍ଧି ଏବଂ ଅନ୍ତର୍ଭୁକ୍ତିମୂଳକ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋହାହିତ କରି ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସଂଶୋଧନ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ବଣ୍ଟନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ବହୁ ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ସଂଶୋଧିତ ପାଠ୍ୟପୁସ୍ତକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ବର୍ତ୍ତମାନ ବିଭିନ୍ନ ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକଗୁଡ଼ିକର ସଂଶୋଧନ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ପାଠ୍ୟପୁସ୍ତକ ତ୍ରୁଟି ଘଟଣାକୁ ନେଇ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ ହୋଇଥିବା ଶିକ୍ଷକ ଓ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପରିଷଦର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଗତ 14 ତାରିଖରେ ଶ୍ରୀ ପାଢ଼ୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ରାଜ୍ୟରେ 45,000 ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ 46 ଲକ୍ଷ ଛାତ୍ରଛାତ୍ରୀଙ୍କୁ ତ୍ରୁଟି ଥିବା ପାଠ୍ୟପୁସ୍ତକ ବଣ୍ଟନ କରାଯାଇଥିଲା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ କାର୍ଯ୍ୟ ଆଜି ମଧ୍ୟ ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ 11:00 ଲୋକସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ହିରୋସୀମା ଓ ନାଗାସାକି ପରମାଣୁ ବୋମା ବିସ୍ଫୋରଣ ଘଟଣାର ସ୍କରଣ କରି ପୀଡ଼ିତଙ୍କ ସ୍କୃତି ଉଦ୍ଦେଶ୍ୟରେ ଶ୍ରୀ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଶ୍ୱଶାନ୍ତି ଓ ସଦ୍ଭାବକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ କହିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବିଭିନ୍ନ ଦାବି ନେଇ ଗୃହରେ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟକୁ ମୁଲତବୀ କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଣିଜ୍ୟ, ଶିଳ୍ପ ଏବଂ ରସାୟନ ଓ ସାର ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିରେ ସୁଧାର ନ ଆସିବାରୁ ଗୃହକୁ ମୁଲତବୀ ରଖାଯାଇଛି। ସ୍ୱାଧୀନତାର ଅମୃତ କାଳରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହା କେବଳ ଘରେ ଘରେ ଜାତୀୟ ପତାକା ଉତ୍ତୋଳନର କାର୍ଯ୍ୟ ନୁହେଁ, ବରଂ ଦେଶର ଐକ୍ୟ, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନାଗରିକଙ୍କ ଅଙ୍ଗୀକାରବଦ୍ଧର ପ୍ରତୀକ। ପ୍ରତିବର୍ଷ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଏହି ଅଭିଯାନ ମାଧ୍ୟମରେ ଦେଶବାସୀଙ୍କୁ ନିଜର ଘର, କାର୍ଯ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନ ଜାତୀୟ ପତାକା ଉତ୍ତୋଳନ ପାଇଁ ଆହ୍ୱାନ ଦିଆଯାଇଥାଏ। ଏହା ନୂତନ ପିଢ଼ିଙ୍କୁ ଜାତୀୟ ପତାକାର ଗୌରବ, ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ସହ ଯୋଡ଼ିବାର ଏକ ସଫଳ ପ୍ରୟାସ। ତ୍ରିରଙ୍ଗାର କମଳା ରଙ୍ଗ ସାହସ ଓ ତ୍ୟାଗର ବାର୍ତ୍ତା ଦେଇଥାଏ। ଧଳା ରଙ୍ଗ ସତ୍ୟ, ଶାନ୍ତି ଓ ସଦ୍ଭାବନାର ପ୍ରତୀକ ଏବଂ ସବୁଜ ରଙ୍ଗ ସମୃଦ୍ଧିର ବିକାଶ ଓ ପ୍ରକୃତି ସହ ଆମର ସମ୍ପର୍କକୁ ପ୍ରତିଫଳିତ କରିବା ସହ ଅଶୋକ ଚକ୍ର ନ୍ୟାୟ, ଗତିଶୀଳତା ଓ ନିରନ୍ତର ପ୍ରଗତିର ସନ୍ଦେଶ ବହନ କରିଥାଏ। ଆସନ୍ତୁ ଏହି ସ୍ୱାଧୀନତା ଦିବସର ସମସ୍ତେ ଘର ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଦେଶପ୍ରେମ ଓ ଜାତୀୟ ଗୌରବର ବାର୍ତ୍ତାକୁ ସୁଦୃଢ଼ କରିବା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବି

କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତା 10 ତାରିଖରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ତ୍ରିରଙ୍ଗା ଏବଂ ବନ୍ଦେ ମାତରମ୍ ସମବେତ ଗାୟନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ଲାଇନ୍ ଜଣାଅଜଣା କାର୍ଯ୍ୟକ୍ରମ, ତ୍ରିରଙ୍ଗା ର୍ୟାଲି, ଶୋଭାଯାତ୍ରା ତ୍ରିରଙ୍ଗା, ଆଲୋକସଜ୍ଜା, ରଙ୍ଗୋଲି, ଚଳଚ୍ଚିତ୍ର ପ୍ରଦର୍ଶନୀ ଆଦି କରାଯିବାକୁ ସ୍ଥିର କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଦେଶରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 50 ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଲାଭାନ୍ୱିତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ଆନ୍ତର୍ଜାତିକ ଶକ୍ତି ସମ୍ମିଳନୀ ଏବଂ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ଦେଶରେ ବର୍ତ୍ତମାନ 19 ଲକ୍ଷ ପରିବାର ଶୂନ୍ୟ ବିଜୁଳି ବିଲ୍ ସୁବିଧା ପାଉଛନ୍ତି। ଶ୍ରୀ ଯୋଶୀ କହିଛନ୍ତି, ଏହି ଯୋଜନା ଅଧୀନରେ 12 ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ବଳକା ବିଜୁଳି ବିକ୍ରି କରି 421 କୋଟି ଟଙ୍କା ପାଇଛନ୍ତି। ଆସନ୍ତା 2030 ସୁଦ୍ଧା ଅଣଜୀବାଶ୍ମ କ୍ଷେତ୍ରରେ ଦେଶର 500 ଗିଗାୱାଟ ଶକ୍ତି ହାସଲ କରିବା ଲକ୍ଷ୍ୟରେ ଆଗେଇଛି। ଏ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଶିଳ୍ପ ସଂସ୍ଥାଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ସଫଳତା ହାସଲ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନିଟ୍ ୟୁଜି 2026 ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଓଜେଇଇ ପକ୍ଷରୁ ଅନ୍ଲାଇନ୍ ପଞ୍ଜୀକରଣ ଏବଂ କାଉନ୍ସେଲିଂ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ କାଉନ୍ସେଲିଂର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ସୂଚନା ପାଇଁ ଓଜେଇଇର ୱେବ୍ସାଇଟ୍ରେ ଲଗ୍ଇନ୍ କରିପାରିବେ। ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତାକାଲିଠାରୁ ପୁରୀ ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ଶୁକ୍ରବାର ରାତି 11:45 ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ଭୋର 4:15 ସୋଲାପୁର ଜଙ୍କସନ୍ରେ ପହଞ୍ଚବ। ରାୟଗଡ଼ା ଜିଲ୍ଲା ନିୟମଗିରି ଡଙ୍ଗରିଆ ଗ୍ରାମୀଣ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ 10 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଆମ ରାସ୍ତା ଯୋଜନା କାର୍ଯ୍ୟକାରୀ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ କର୍ପୋରେଟ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶିଶୁମାନଙ୍କ ସାମଗ୍ରିକ ବିକାଶ ଏବଂ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆସ ଖେଳିବା ଆସ ଶିଖିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଖେଳ ମାଧ୍ୟମରେ ଶିକ୍ଷା ଶିଶୁଙ୍କ ଭାଷା ଓ ଜ୍ଞାନଗତ କୌଶଳର ବିକାଶ କରିଥାଏ। ଏଥିରେ ଅଭିଭାବକଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତ ଯୁବକ ବିକଶିତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ସମେତ କ୍ରୀଡ଼ା ଏନ୍ଏସ୍ଏସ୍ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଯୁବ ସମାଜକୁ ନିଶା କବଳରୁ ରକ୍ଷା କରି ଏକ ସୁସ୍ଥ ଏବଂ ବିକଶିତ ଭାରତ ଗଠନ ଦିଗରେ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ପୁଲିସ୍ ପଡ଼ିଆରେ ଆରକ୍ଷୀ ସେବା କେନ୍ଦ୍ରକୁ ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂ ଉଦ୍ଘାଟନ କରିଛନ୍ତି। ପୁଲିସ୍ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ 107.9 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଶାଳନ୍ଦୀ ନଦୀ ରାଜଘାଟଠାରେ ଜଳସ୍ତର ବୃଦ୍ଧି ପାଉଛି। ଆଜି ଦିନ ଗୋଟାଏ ସୁଦ୍ଧା ଜଳସ୍ତର 16.60 ମିଟର ରହିଛି। ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଶାଖା ନଦୀ, ନାଳିଆ ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାଦ୍ୱାରା ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ଦେଶର ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଭୁବନେଶ୍ୱରଠାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 50 ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଲାଭାନ୍ୱିତ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣନ୍ତୁ କିଛି ସୂଚନା। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ପନ୍ଦନ କ୍ରମରେ ଶୁଣିବେ ମେସେଜ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ଶେଷରେ ଶୁଣିବେ ନିଯୁକ୍ତି ସୂଚନା। ଅପରାହ୍ନ 5:30ରେ ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ସ୍ତନ୍ୟପାନ ସପ୍ତାହ ସମ୍ପର୍କରେ। ଭେଟଘାଟରେ ଶୁଣିବେ ମାଣ୍ଡିଆ ରୋପା କନ୍ ଦିନେ କଲେ ଭଲ ହେସି ଏ ସମ୍ପର୍କରେ ଏକ ସାକ୍ଷାତକାର, ଏବଂ ଶେଷରେ ରହିଛି ଅନ୍ୟ ଏକ ସାକ୍ଷାତକାର ମା କ୍ଷୀର ଅମୃତ ସନ୍ତାନ। ଶ୍ରୀମଦ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ଶୁଣିବେ ବିକାଶ ମନ୍ତ୍ର, 6:55ରେ ଆଜିର ପ୍ରସଙ୍ଗ, ଏବଂ ରାତି 7:25ରେ ରହିଛି ଜିଲ୍ଲା ହାଲଚାଲ କ୍ରମରେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:30ରେ ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ଶୁଣିବେ ରାତି 8:00ରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 8:15ରେ ଶୁଣିବେ ଧାରାବାହିକ ନାଟକ ଅମୃତର ସନ୍ତାନର ଦ୍ୱିତୀୟ ଭାଗ, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ସ୍ପଟଲାଇଟ୍ ଶୁଣିବେ ରାତି 9:15ରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜମୌଜ ଶୁଣିବେ ରାତି 9:30ରେ। ଦେଶିଆ ଗୀତ ଶୁଣିବେ ରାତି 9:45ରେ। ରାତି 10:30ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଥିଲା ଆଜି ସନ୍ଧ୍ୟାରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:47। ଏଇଠି ଶେଷ କରୁଛୁ ଆମର ଚଳିତ ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତାହେଲେ ଅପରାହ୍ନ 5:00 ପର୍ଯ୍ୟନ୍ତ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇରୁ ସିଧା ପ୍ରସାରଣ FM 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ଅପରାହ୍ନ 5:00 ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ସୋନାଲି ପଣ୍ଡା ଏବଂ ସରୋଜିନୀ ମଣ୍ଡଳ।

0: ଚାହିଁ ମୁଁ ରହିଛି ସାଥି, ତମର ସେଇ ବାଟକୁ କେବେ ଆସିବ କହିଦିଅ ମୋ ଜୀବନର ଘରକୁ।
1: ଲାଗେ ଭାରି ଏକା ଏକା ତମ ବିନା ସାଥିଏ ମନ, ତମେ ଆସିଲେ ଜୀବନେ ହୋଇଯିବ ପୁରା ସମ୍ପୂର୍ଣ୍ଣ।
2: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜିର ସ୍ପନ୍ଦନ ଅଗଣାକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସୋନାଲି ପଣ୍ଡା
0: ଆଉ ମୁଁ ସରୋଜିନୀ ମଣ୍ଡଲ। ନମସ୍କାର।
2: ତେବେ ସାଥୀ, କାର୍ଯ୍ୟକ୍ରମ ଆଗକୁ ନେବା ପୂର୍ବରୁ ଚାଲନ୍ତୁ ଶୁଣି ନେବା ଗୋଟେ ସୁନ୍ଦର ବିଚାର।
0: ପରିଶ୍ରମ ହେଉଛି ସଫଳତାର ଚାବିକାଠି। ଯିଏ ନିଷ୍ଠା, ଧୈର୍ଯ୍ୟ ଓ ପରିଶ୍ରମ ସହ କାମ କରେ ସେ ନିଶ୍ଚିତ ସଫଳତା ପାଏ। ଅଳସତା ମଣିଷକୁ ପଛକୁ ନେଇଯାଏ, କିନ୍ତୁ ନିୟମିତ ପ୍ରୟାସ ଜୀବନକୁ ଉନ୍ନତିର ପଥରେ ଆଗେଇ ନେଇଥାଏ।
2: ତେବେ ସାଥୀ, ଚାଲନ୍ତୁ ଆଗେଇ ଯିବା ଏବଂ ଶୁଣିବା ଆଜିର ଦିନର ବିଶେଷତ୍ୱ ସମ୍ପର୍କରେ। ପ୍ରତିବର୍ଷ ଅଗଷ୍ଟ 6 ତାରିଖରେ ସମଗ୍ର ବିଶ୍ୱରେ ହିରୋସୀମା ଦିବସ ଭାବେ ପାଳନ କରାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ 1945 ଅଗଷ୍ଟ 6 ତାରିଖ ସକାଳେ ଆମେରିକା ଜାପାନର ହିରୋସୀମା ସହରର ଉପରେ ବିଶ୍ୱର ପ୍ରଥମ ପରମାଣୁ ବୋମା ନିକ୍ଷେପ କରିଥିଲେ।
0: ଏହି ବୋମାର କୋଡ୍ ନାମ ଲିଟିଲ ବୟ ରଖାଯାଇଥିଲା। ଏହି ଗୋଟିଏ ବିସ୍ଫୋରଣ କିଛି ସେକେଣ୍ଡ ମଧ୍ୟରେ ସମଗ୍ର ସହରକୁ ଧୂଳିସାତ କରିଦେଇଥିଲା। ଏହି ଭୟାନକ ବିସ୍ଫୋରଣରେ କିଛି ସେକେଣ୍ଡ ମଧ୍ୟରେ 70,000 ଅଧିକ ନିରୀହ ଲୋକ ପ୍ରାଣ ହରାଇଥିଲେ ଏବଂ ନିର୍ଗତ ହୋଇଥିବା କ୍ଷତିକାରକ ରେଡିଏନ୍ସ କାରଣରୁ ପରବର୍ତ୍ତୀ ସମୟରେ ଲକ୍ଷାଧିକ ଲୋକ କ୍ୟାନ୍ସର ଓ ଅନ୍ୟାନ୍ୟ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଏହି ଦିନଟି ମାନବ ଇତିହାସର ଏକ କଳଙ୍କିତ ଅଧ୍ୟାୟକୁ ମନେ ପକାଇ ଦିଏ।
2: ସରୋଜିନୀ, ତମେ ଜାଣିଛ ଆଜିର ଦିନ ନା ମୋର ବହୁତ ପସନ୍ଦ।
0: କାହିଁ, ଆଜି କଣ ସ୍ପେଶିଆଲ ଯେ?
2: ଆରେ, ଆଜି କଣ ତମେ ଜାଣିନ?
0: ନା, କଣ ଆଜି?
2: ଆଜି ହେଉଛି ଏହି ମାସର ପ୍ରଥମ ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଆମେ ମେସେଜ ମାଧ୍ୟମରେ ଅନୁରୋଧରେ ଓଡିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ଗୁଡାକ ଶୁଣେଇବା।
0: ତାହେଲେ ଜଲ୍ଦି ଜଲ୍ଦି ଚାଲ ସୋନାଲି, ଆମେ ଶୁଣିବା ଆଜିର ଆମର ଫାର୍ଷ୍ଟ କଲର ଟିକେ।
2: ତେବେ ଆଜି ଆମର ପ୍ରଥମ ମେସେଜ କରିଛନ୍ତି ନୀଳାଞ୍ଚଳ ଭୋଇ ଭାଇ, ତାଙ୍କ ଗ୍ରାମ ତାଲଗାଇ ଏବଂ ଜିଲ୍ଲା ବଲାଙ୍ଗୀର। ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମକୁ ଗୀତଟିଏ ଶୁଣିବାକୁ ଚାହୁଁଛନ୍ତି। ସେ ଗୀତର ନାମଟି ହେଲା ନିଦ ମାଉସୀ ଦେଆଉସୀ ଏବଂ ଚଳଚ୍ଚିତ୍ରର ନାମଟି ହେଲା ପୁଅ ମୋର କଳା ଠାକୁର ଏବଂ ଗୀତଟିକୁ ଗାଇଛନ୍ତି ଲିପ୍ସା ମହାପାତ୍ର। ତେବେ ଚାଲନ୍ତୁ ଶୁଣିନେବା।

ପରବର୍ତ୍ତୀ ମେସେଜଟି କରିଛନ୍ତି ସୁନୀଲ କାନ୍ତା ମହାନ୍ତି, ସରୋଜ କାନ୍ତା, ସୁଷମା ବିନାପାଣି, ଭାଉଜ ସସ୍ମିତା, ସବିତା, ଝିଅ ମୀରା, ସନ୍ଦୀପ୍ତା, ସୁପ୍ରୀତି, ଆକୃତି ଏବଂ ଦିଅକାଳୀ। ଏମାନେ ମେସେଜ କରିଛନ୍ତି କଟକ ଜିଲ୍ଲାରୁ। ସେ ଅନୁରୋଧ କରିଛନ୍ତି ତେରି ମେହରବାନିଆ ଚଳଚ୍ଚିତ୍ରର ଦିଲ ବେକରାର ଥା ଦିଲ ବେକରାର ହେ ସଙ୍ଗୀତଟି, ଯାହାକୁ ଗାଇଛନ୍ତି ସବୀର କୁମାର ଏଣ୍ଡ ଅନୁରାଧା ପଡ଼ାଲ। ଚାଲନ୍ତୁ ଶୁଣି ନେବା।

ତେବେ ସାଥୀ ପରବର୍ତ୍ତୀ ଗୀତଟି ଅନୁରୋଧ କରିଛନ୍ତି ଶ୍ରୋତା ଲକ୍ଷ୍ମୀନାରାୟଣ ବାଗ। ତାଙ୍କ ଗ୍ରାମ ହେଉଛି ସିଣ୍ଡୋଲ ଉପରପଡା ଏବଂ ପୋଷ୍ଟ ହେଉଛି ଚାରଭଟା ଜିଲ୍ଲା ସୁବର୍ଣ୍ଣପୁର। ସେ ଅନୁରୋଧ କରିଛନ୍ତି ହିନ୍ଦୀ କଥାଚିତ୍ର ଆସିକି ଏବଂ ଗୀତର ନାମଟି ହେଉଛି ଧୀରେ ଧୀରେ ସେ ମେରି ଜିନ୍ଦଗି ମେ ଆନା ଏବଂ ଗାଇଛନ୍ତି କୁମାର ସାନୁ ଓ ଅନୁରାଧା ପଣ୍ଡୱାଲ ଗୀତିକାର ସମୀର ଏବଂ ସଙ୍ଗୀତ ନଦୀମ ଶ୍ରବଣ। ତେବେ ଚାଲନ୍ତୁ ଶୁଣିନେବା।

0: ପରବର୍ତ୍ତୀ ମେସେଜଟି କରିଛନ୍ତି ଗଲକ ବିହାରୀ ପ୍ରଧାନ ବରଗଡ଼ ଜିଲ୍ଲାରୁ। ସେ ଅନୁରୋଧ କରିଛନ୍ତି ପରିବା ଚଳଚ୍ଚିତ୍ରରୁ ଗୀତଟି ହେଉଛି ଏକ ଆଉ ଏକ ମିଶି ହୁଏ ଦୁଇ ଗଣିତ ପାଠରେ। ଚାଲନ୍ତୁ ଶୁଣିନେବା।
1: Hi.

ତେବେ ସାଥୀ ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରବୀଣା ସାହୁ କୋରାପୁଟ ଜିଲ୍ଲାରୁ ଏବଂ ତାଙ୍କ ଚଳଚ୍ଚିତ୍ରର ନାମଟି ହେଉଛି ଶେଷ ଶ୍ରାବଣ ଏବଂ ଗୀତର ନାମଟି ହେଉଛି ମାଝିରେ। ତେବେ ଚାଲନ୍ତୁ ଶୁଣିନେବା।

ପରବର୍ତ୍ତୀ ମେସେଜଟି କରିଛନ୍ତି ନୀଲୁ ଦାସ ଓ ପରିବାର ବର୍ଗ ବଲାଙ୍ଗୀର ଜିଲ୍ଲା ଶାସ୍ତ୍ରୀନଗରରୁ। ସେ ଅନୁରୋଧ କରିଛନ୍ତି କନ୍ୟାଦାନ ଚଳଚ୍ଚିତ୍ରର ଫେରି ଆସିଲା ପୁଣି ବରଷା ଗୀତଟିଏ। କଣ୍ଠଶିଳ୍ପୀ ହେଉଛନ୍ତି ଅନୁରାଧା ପଡ଼ୱାଲ। ଚାଲନ୍ତୁ ଶୁଣିନେବା।

ତେବେ ସାଥୀ ପରବର୍ତ୍ତୀ ମେସେଜ ଆସିଛି ଉଗ୍ରେଶନ ପଟେଲଙ୍କ ଠାରୁ। ତାଙ୍କ ଗ୍ରାମ ଟାଙ୍ଗୁରୁ ପଦର ପୋଷ୍ଟ ରାମଚନ୍ଦ୍ରପୁର ଏବଂ ଜିଲ୍ଲା ହେଉଛି ବଲାଙ୍ଗୀର। ସେ ଅନୁରୋଧ କରିଛନ୍ତି ଝିଅ ଆଲବମ୍ର ଭୁଲ ହେଇଗଲା ତତେ ଭଲ ପାଇ ଗୀତଟି, ଯାହାକୁ ଗାଇଛନ୍ତି MD ଅଜିଜ। ଚାଲନ୍ତୁ ଏହି ସୁନ୍ଦର ଗୀତଟି ଶୁଣିନେବା।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସୋନାଲି ପଣ୍ଡା ଏବଂ ସରୋଜିନୀ ମଣ୍ଡାଲ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ମନୋଜ କୁମାର ପାତ୍ର ଏବଂ ସନ୍ତୋଷୀ ଆଚାରୀ।

0: ନାଇଁ, ଆଜିକାଲି ଲୋକର ସବୁ ମରି ଯାଇଛି,
1: ଖାଇଗଲା ମାମା।
0: ନାଇଁ ଏମିତି କଲ ତାସ ଭାତ ଛାଡ଼ି ଦେଇଛି, ଖାଇଆର ହେଇଛି ବାନ୍ଧି ଦେଖିଲୁ ସିନି ଗାଈ ଏ ଜନ ରୂପା ରୁଆ ଲାଗଲା ଅଛି, ଏବେ ପାଣି ଟିକ ଟିକ ନା ନାଇଁ, ଏ ସେବେ ଲୋକର ଟିକ ଟିକ ନା ନାଇଁ, କୋନ ବାଟେ ଟିକ ନା ନହେଲେ ଏଇ ତାସ କେନ୍ତା କରି କରୁ ତାହେଲେ କହ। ଯେତିକି ବେଡ଼ା ରହିଲା ସେତିକି ଆହୁରି କଣ ଜବର ରହିଲା କି ନାଇଁ, ଏବେ ଆର୍ କିଏ ଘର ବାନ୍ଧିଲା, କିଏ କାଇ ମିଲୁ କରଲା, କିଏ କାଇଟା କରଲା, କିଏ ନିଲୁଲା, ସେମିତି ବେଡ଼ା ଉନା ହେଇଗଲା କି ନାଇଁ। ଦେଖ ଆଗ ତୁ ଏତେ ବେଡ଼ା ରହିକରି ମିଶା ଆମର ସେତିକି ଲୋକ ଆକା ବୁନା ଆନା କରିଲୁ, ରପାରପି କରିଲୁ, ହାତେ ଫାତେ ନେଇ କି ଏବେ କେନ୍ତା ଲୋକ ମିଲତ ନାଇଁ ମୁଇଁ କହିବା ସେଟା ଏବେ ଦେଖ
1: ମିଲତ ନା। ତୁ ଏବେ ଖୋଇଲୁ ନିକିନି ମାମା କି ଫାଙ୍ଗୁଆ ତ ମିଲଲାନି ପଡି ଆରି ଖାଇକିନି କାମ କରବାକେ ସାରଦାଇ ଭାଇ,
0: ଆମେ ଲୋକ ବୁଝିବାର ଅଛେ କାଇଟା। ଏବେ ଆମେ ଫାଙ୍ଗୁଆ ବସିଲେ ନାଇଁ, ଫାଙ୍ଗୁଆ ବସିଲେ କାଇଟା ହେଇଛି ତୋର ଗାଗର ନେଇକି କୁଣ୍ଡା ଫରାଇ ଦେଇଛି, ବିନ ବିନ ରୋଗ ମାଡି ବସିଛି, ସେବଟ ନେଇକି ଡାବୁ ମିଶା ଉନାଇଛି। ଏବେ ତୁ ଯାଇଥିସ ବୋଲେ 200 କି 300 ତୋ ତୁ କାମ ଆଣିଥିସ କି ନାଇଁ, ତୋର ଗାଗର ମୁଁ ଠିକ ରହିଥା କି ନାଇଁ, ତେକେ ତୋର ଖାଇବା ବାଦ ଜିର୍ତା କି ନାଇଁ,
1: ଦେଖବା
0: କହିଲେ ଖାଇବ ଭାଇ। ହଁ ଆମେ କେତେ କରିବୁ, ଆରେ ବାବୁ କରିଲେ ଆକ ଖାଇପାରିଛି, ଚାଣ ହାତ ଦାର ବାରିଛି, ଆର ବଲ ଫଡ଼ବାରିଛି, ସେଟା ଜମାଇବାର ଅଛି କି ନାଇଁ।
1: ଓଇ ଯେ ମାମା ତୁଇ
0: ଜାଣବାର ଅଛେ ଯେ ବାବୁ ଏ ପିଲା କେ ନାଇକି ମୁଇଁ ଏବାଟ ସେବାଟ ସେ କୁରକୁରେ ମୁରକୁରେ ନ ଖୁଆଇ କରି ମୋର ମା କି ଯଦି ଖୁଆଇବ ତାକେ ନାଇକି ସେଟା ଅମୃତ ସମାନ ବୋଲି ସେ ଜାଣବାର ଅଛେ। ତୁମେ ଜାଣୁ କି ନାଇଁ, ଏବେ ପିଲା କର ଜଲମ ହେଲା ବୋଲି ତାକେ ପୁଣି ସେ ଖାଇକି ରୋଗ ବାତ ମନ ସବୁ ନ ହ ବୋଲି କରି ଯେନ୍ ଟୀକା ମାନ ଆମେ ଦେଲୁ, ତାର ବଦଳରେ ଯଦି ତୁ 6 ମାସ ଯାକ କାଇ ଖାଦି ନ ଦେଇକରି ଯଦି ସେ ପିଲାକୁ ଯଦି ତୁ ତୁ ତୋର ନିଜର ଆପଣାର ଦୁଧ କହିବୁ ବୋଲି ନାଇଁ କି ସେ ପିଲା ଖାଇ ରୋଗ ବାତ ନୁହେଁ ମହଲା ଯାକ ନୁହେଁ, ସେଟା ପାଇଁ ମା କ୍ଷୀର ହେଲାନି ଅମୃତ ସମାନ, ତାକେ ଛାଡ଼ବାକେ ନୁହେଁ। ଆମର ମା ମନ ମିଶା ବୁଝତ, ଆମର ଲୋକ ମନ ମିଶା ବୁଝତ, ଅଲସିଆ ନ ହତ, ପାଇଟି କରତ, ପାଇଟି କଲେ ଆକା ଆମର ଗାଗଡ ପରଚଳ ରହିଛି, ମା ମନ ମିଶା ତାଙ୍କର ଯଦି କ୍ଷୀର ଖୁଆଇବେ ବୋଲେ ଆକା ତାଙ୍କର ଗାଗଡ ପରଚଳ ରହିଛି, ସେ ପିଲାର ଗାଗଡ ମିଶା
1: ସବୁ
0: ଲୋକ ପରଚଳ ରହିବାର ଅଛି ବାବୁ, ସବୁ ଭଲ ରହିବାର ଅଛି, ତେବେ ଯାଇକି ଠିକ ନାଇଁ ହେଲେ ତମ ଗୀତ ଗୋଟେ ଶୁଣେଇ ଦେବି ତାର
1: ଶୁଣେଇ ଦେଖାଇ।

0: ଅର୍ଜୁନ ବୋଲେ ଏଟା 110-115 ଏମିତି ହେଇଛି।
1: ହଁ ସେ ବୈରବୀ ବି ବଲା ଖରାଟା ଗୋଟେ ଅଛି।
0: ହଁ ବୈରବୀ ପରା ବଲାଟା ବୈରବୀ ବୋଲେ ଅଲି ଜବର ପୁରୁଣା ହେଲା ବୋଲେ ଏଟା ଗଭର୍ଣ୍ଣମେଣ୍ଟ ଆରି ସରକାର ମିଶା ତାକେ ନେଇ ଚାରି ନୂଆ କିଛି କରବା କଥା ଶୁଣିଲାନି।
1: ଆରେ ସେ ବିଏଲ ମଣ୍ଡୁଆ ବୋଲି ଗୋଟେ ଅଛି ଆରି।
0: ହଁ ବିଏଲ ମାଣ୍ଡୁଆ ମିଶା ଇତର ଆମେ ଆଇତେ ଯଦି ପଦ୍ଧତି ତାନେ ଚାଷୀ ମାନକେ ବିହନ ଦେଲୁଛି ତର ଆରି ଚାଷୀ ମାନ ସବୁ ତଲି ପକାଇଲାଇନି ରୋକଲାଇନି ଇତର ଏଇଟା ମିଶା ଆମର ଆଇତି ତାର ଟେଷ୍ଟ ହେସି ଟେଷ୍ଟ ହେଲା ବୋଲେ ଏଇଟା ଟିକେ ଅଧିକ ଦାମ ତାନେ ବିକ୍ରି ହେଇଛି।
1: ନାଇଁ ମୁଇଁ ସେ ମାଣ୍ଡିଆ ମନ ଖୋରିଲି ଅଛି ତ ସେ ପାଲା ପକାଇଲି ଅଛି ସେଟା ପାଇଁ ମୁଇଁ କହିଲି ହେଲେ
0: ପାଲା ପକାଇଲେ ପାଲା ପକାଇଲା ବୋଲେ ଇତର ମନ ରକା ବୋଲେ ଇତର କୁଇଣ୍ଟାଲ କେ 5,205 ଟଙ୍କା ହେଲା ତେ
1: ହଇ ସେଟା ତ ସତ କଥା। ଜବର ମାଣ୍ଡିଆ ହେଇଲେ ତ ଆମେ ମିଶା ଜବର ବିକି ପାରୁ କି ନାଇଁ ହେଲେ କୋନ ଦିନେ ଏଟା ରପା କରଲେ ଆମକୁ ଜବର ମାଣ୍ଡିଆ ଆଇସି।
0: କମ ଦିନେ ବୋଲେ ସବୁ ଆମର ଦେଶୀ ଭେରାଇଟି ଯେତିକି ଅଛି ଦେଶୀ ବୋଲେ ସାନ ମାଣ୍ଡିଆ ଯେନ୍ତା 80 ଦିନ 90 ଦିନ ଏମିତି ବିଷା ଅଛି ରୋପା ବୋଲେ ଏବେ ଏକା ରୋପା ରୋପି ତ ସବୁ ଦେଖା ଆମର ଇ ବାଟେ କୋରାପୁଟିଆ ଲୋକ ମନ ବୋଲେ ଦାନ ଦନା ରୋଗ ସରଏ ସରାଇଲେ ଏକା ମାଣ୍ଡିଆ ରୋପାଇଛି ହେଲେ ଏଇଟାକେ ଦାନ ଦାନ ତ ରୋପଲା ସରିଲା ଏବେ ସବୁ ଜୋର ଲାଗିଲା ଏମିତି ମାଣ୍ଡିଆ ଲଗାଇବା କଥା ଏବେ ମାଣ୍ଡିଆ ସବୁ ଲଗେଇଦେଲେ ବୋଲେ ତାକୁ ଯତ୍ନ ଯତ୍ନ କରିକି ଏବେ ମିଶା ଆରି ଗୋଟେ କଥା କହିଦେବି ଯେମିତି ଦାନ ତମେ ଦାନ ବିକିବା କଜେ ଚାଷୀ ଭାଇ ମନ ଆଇ ମଣ୍ଡି ତାନେ ରେଜିଷ୍ଟ୍ରେସନ କରଲେନି ଏବେ ମିଶା ମାଣ୍ଡିଆ କଜି ମିଶା ରେଜିଷ୍ଟ୍ରେସନ ଆରମ୍ଭ ହେଲା
1: ଆମେ ସେଟା କରଲୁନି ଏକା ବିକିଲୁ ହଁ ହେଲେ ଏମିତି ଜୁଲାଇ ଅଗଷ୍ଟ ମାସ ଭିତରେ ଯଦି ଆମେ ମାଣ୍ଡିଆ ରବି ଦେବୁ ବୋଇଲେ ଆମେ ଡୋଲ ହେଇଛି ନା କି
0: ଗୋଟେ
1: ପକାଇଛି
0: ଗୋଟେ ଗୋଟେ ଗୋଟେ ଖେଡ ଧରୁଛି ବୋଲେ ନେଇ
1: ଆଲେ ବାବୁ ଆରି ଗୋଟେ ଦିନ କଥାବାର୍ତ୍ତା ହଉଥୁ ନା ଆମର ଭାଇ ବହିନୀ ମାନେ ଶୁନ ତମର କହିଲା ପରେ ସେମାନେ କର ଆମେ ଯାଇକରି ବୁନି ଆଗା ଦେଲେ ବୋଲେ ବୁନି ଆଗା ଦେଲା ସେ ବନ୍ଦ ଭିତରେ ନହେଲେ ସେ ବାବୁକେ ନେଇକି ଗୀତ ଗୋଟେ ଶୁଣେଇଲା ସେ ପୁଣି କଣ ଫର ଚଲେଇଛି କି ନାଇଁ।

0: ಅಲ್ಲಿ ಬಾಬು ಆದ್ರೆ ಬೀಸರ್ ಮಾಸ್ಕಿಂತ ದೊರ್ತಾರಲ್ಲ ಅದಕ್ಕಿಂತ ಮಿಲ್ತಾರಲ್ಲ
1: ಆದ್ರೆ ಆದ್ರೆ ಕೋನ್ ತಮಿಸ ಕೆಮಿಕಲ್ ಯೂಸ್ ನೋ ಐತಿರ್ಲ, ಆದ್ರೆ ಕೋನ್ ಜಿನಿಸ್ ಯೂಸ್ ಐತಿರ್ಲ, ನಿಂಬು ಪತ್ರ ಬೆಲ್ಲ ಪತ್ರ ಬುಝಲ ಹರಿ ಅಲಗಾ ಅಲಗಾ ಟೈಪ್ ರ ರಾಸಾಯನಿಕ ಪ್ರದ್ಧತಿ ಯಾಕ ಹೋಗ್ತಲ್ಲ ಕೆಮಿಕಲ್ ನಾಯಿ ಸೆಟಿಲಾಗಿ ಬಿಸರ್ ಮಾಛ ಮಿಶಾ ବହୁତ ସୁନ୍ଦର ଧରା ପଡ ବିଶ୍ୱର ମାଛ ବୋଇଲେ କେନ୍ତା ବିଶ୍ୱର ମାଛ ଗଣେଶ ପୂଜା ନୁ ଡେରି କରି ଯେ ଧାନ କଟା କଟା ହେଲା ଯାଏ ମିଶା ପଡ଼ବାର ବିଶ୍ୱର
0: ବୋଲେ ତମେ କହିବାଟା ସେ ଗଣେଶ ପୂଜା ଠୁ ଧରି କରି ସେ ଦଶହରା ପୂଜା ମା ଦେବୀ ପୂଜା ପର୍ଯ୍ୟନ୍ତ
1: ଦଶହରା ଧାନ କଟା ମିଶାଇଛି ଦଶହରା ପରେ
0: ଧାନ କଟା ହେଇଛି ହଇ
1: କାର୍ତ୍ତିକ ମାସ ଯାକ ମିଳିବା ସେ ମାଛ ଏତେ ଭଲ ଦେହକୁ କହିବାକୁ ନାଇଁ ହଜାର ଗୁଣ ହଜାର ଗୁଣ ଦେହକୁ ଭଲ ଆଜିକାଲିର ମାଛ ଖାଇଟା କିଛି ନାହିଁ
0: ହଇ ଏବର ମାଛ ମାନେ ଖାଇଲେ ତ ସମାନ ଖାଇଟା ପେଟ ମାନେ ଫୁଲାଇ ଦେଇ କରି ସମାନ ତ ଏମିତି ଲାଗଲା ନିଆରି ଖାଇବା କି ମନ ମିଶା ନ କଲା ନିଗ
1: ଆଙ୍ଗୁଠି ଆଙ୍ଗୁଠି ଆଡ଼ିକି ତାରି ସେ ତୁରୁଙ୍ଗା ମାଛ ଟେଙ୍ଗଣା ମାଛ ଜାଇଲ ମାଛ କେତେ ରକମର ମାଛ ଯାକ ପଡ଼ବାଏ
0: ତାକି କେମିତି ଦରକାର
1: ତାହା ବୋଇଲେ ସେପ୍ଟେମ୍ବର ମାସରେ ବର୍ଷା ମାରିଲେ ସେପ୍ଟେମ୍ବର ମାସ ଟିକେ କମ ଲାଗିଛି ଗଣେଶ ପୂଜା ପରେ କିନ୍ତୁ ବେଡ଼ା ଆମେ ନାଲ କରିଦେଇଥିବୁ କିନ୍ତୁ ବିଷର ବସାଇ ଦେବୁ ବିଷର ଆମେ ଦଶ ବାଏ ଆସିକିରି ବିଷର ଆମେ ଦଶ ବାଏ ଦିନକୁ ବେଶୀ ଆଇ କରିଲେ 5 କେଜି ମିଶା ହେଇଥିସି 8 କେଜି ମିଶା ହେଇଛି ଗୋଟଲାକ ଦିନ ତ 12 କେଜି ମିଶା ଦରବା ହେବ କଣ ବାଟେ ବିକ୍ରି କି ସେଟା ଆଶା ନତରଲା କିନ୍ତୁ ଘର ଘର ଲୋକ ଖାଇବାର ସେ ମାଛ ଏକା ବେଶୀ ଖାଇବାର ଆଗରେ ଏବେ ସିନା ଜନ ଜନ ତନ ୱାଟର ମାଛ ଆଇଲାଣି ବିକିଲାଣି
0: ଆଗରେ ବିଷ ମାଛ ଏମିତି ଦରତରେଲା ନାଇକି
1: ଏମିତି ଦରତରେ ଆଗର ଲୋକ ମାନେ ବିଷର ମାଛ ଏକା ଖାଇପାରିଲେ ବିଷର ମାଛ ମାଗୁର ମାଛ ଆଜିକାଲି ହାଇବ୍ରିଡ ମାଗୁର ମାଛ ସେଟା ଖାଇଲେ ରୋଗ ହେଇଛି
0: ସବୁ
1: ବରଫ ଦିଆ ମାଛ ଖାଇଲେ ରୋଗ ହେଇଛି
0: ସେମିତି ତ ରୋଗ ବାତ ହେଲାନି ଆରି
1: ଯେତିକି ସାନ ମାଛ ଆଙ୍ଗୁଠି ଏଡ଼ିଗଲା ମାଛ ମାନେ ଖାଇବାର ଆଗର ଲୋକ ମନ ତାଙ୍କର ଦେଖା ଦେଖି ଆମେ ମିଶା କେତେ ଦିନ ଖାଇଲେ ଅଛୁ ଆଜିକାଲି ଶିବର ଦିଆ ମାଛ ଆଣିଲେଣି ମାଝି ଖାଇଦେଲେନି ଦେହକୁ ବେଶୀ ଖରାପ ସେଟା
0: ନସାଇଦେଲାନି ସେ ମାଛ ଖାଇ
1: ନସାଇଦେଲାନି ବିଷର ମାଛ ତମେ ଏକଲା ଲୋକ ମିଶା 2 କେଜି ଖାଇଲେ କିଛି ବି ନାହିଁ ଦେହକୁ ଆହୁରି ଗୁଣ ହେଇଛି ହଜାର ଗୁଣର ଆଗର ଲୋକମାନଙ୍କୁ ରୋଗ ଥିଲା ନା ବାପ ଥିଲା ଆଜିକାଲିର ତ ସାନ ପିଲାକୁ ମିଶା ରୋଗ ହେଲେ କମ୍ ଜିନିଷ ମିଶା ସବୁ କେମିକାଲ ୟୁଜ୍ ଏକା କରିଦେଲେ ଆହୁରି କଣ ଆଇଲେ ତ ମିଳିଛି ସବୁବେଳେ ତ ବିଷ ହେଇଗଲା ବିଷର ଆମେ ମିଶା ମାଛ ନ ପଡ଼ ତେବେ
0: ହେଲେ ତାର ଉପାୟ କେମିତି ବାବୁ ସେଟା ଖାଇଟା କଲେ ଆମକୁ ୟାର ବିଷର ମିଳିବା କେଇଛି
1: ଏବେ ଗୋବର ଖତ ଆମେ ଚାଷ କରବାର ଅଛି ସବୁ କେମିକାଲ ସବୁ ଛାଡିବାର ଅଛି ହେଲେ ସେଟା ଏବେ ସମ୍ଭବ ନାହିଁ ସବୁ ତ ରେଟ ବଢିଗଲା ଆଗରେ ଆଗରେ ଆଗରେ କଣ ହେଲା ବୋଇଲେ ନିଜର ଗାଈ ଗୋରୁ ମିଶା ରହିଲା 100 ମୁଣ୍ଡ ଲେଖା ରହିବାର ତାଙ୍କର ଗୋବର ଖତ ହେଇଯିବାର ବେଡ଼ାକେ ଏବେ ଗୋବର ଖତ ବି ନ ମିଳିଲାଣି ଏବେ ଏବେ ପାଖାପାଖି 20 ବର୍ଷ ହେଲାଣି ଆହୁରି ଏତେ ବିଷର ମାଛ ମିଶା ନାହିଁ କଣ ଜାଗାରେ ଗୋଟେ ଗୋଟେ ଜାଗାରେ ତାନେ ଲାଗିଲାନି ସେଟା ଗୋଟେ କେଜି ଖାଇବ ବୋଇଲେ ଆଜିକାଲି 1500 ଟଙ୍କା
0: ନ ମିଳିଲା ତା ଜବର ରେଟ୍ ଖାଇଛି ଆହୁରି ନିକି
1: ଜବର ରେଟ୍ ଏକା ଏବେ ଇ ଆମର ଜୟପୁର ବ୍ଲକ ଆନେ ବିଷର ମାଛ ଆର ନାହିଁ ଏବେ କଟପାଡ ବ୍ଲକ ବ୍ଲକ ତାନେ ଟିକେ ଟିକେ ମିଳିଲାନି ଲୋକମାନେ ବିଷର ମାଛ ମିଶା
0: ଆଗେ ବୋଲେ ଘରେ ଘରେ ଗାଈ ମନେ ରହିଲା ହେଁ ହାଇ ଗୋବର ଖତ ଲଗାଇ କରି ଆମେ ଚାଷବାସ କରିଲୁ ବୋଲି ଏବେ ତମେ ଗାଈ ରଖିକରି ସେମିତି ଚାଷ କଲେ ନ ହେତା କି
1: ଗାଈ ଗାଈ ରଖବା ରଖିଲେ ଚରେଇବା ଲୋକ ମିଶା ନ ମିଳତ ଆଜିକାଲି ଆଜିକାଲି ତ ସବୁ ପାଠ ପଢ଼ିଲେନି କିଏ କିଏ ଗାଈ ଚରେଇବାକୁ ଲାଜ ହେଲେନି ଥିବା ଗାଈ ମାନଙ୍କୁ ବିକିଲେନି ଏବେ ଆମର ଆଦିବାସୀ ଲୋକ ମାନେ ମିଶା ବିକିଦେଲା ଏବେ ଗାଈ ଚରେଇବା ଲୋକ ନ ମିଳତ ଗାଈ ସେବା କରିବା ଲୋକ ନ ମିଳତ
0: କାହାକି ହେଲେ ଲଗାଇ କରି ନ କଲେ ନ ହେତା କି
1: ନାଇଁ କିଏ ଶିଖି ରହିଲେ ତ କରବାଇ ଆଜିକାଲି ତ କିଏ ସବୁ ପାଠ ପଢ଼ିଲେଣି ସ୍କୁଲ ଗଲେଣି ଆଗର ଲୋକ ସ୍କୁଲ ନ ଯାଇପାରିଲେ ସବୁ କାମ ଘରର କରିପାରିଲେ ପାଣି ପାଗ ମିଶା ଭୁଲ ରହିଲା ସ୍ୱାସ୍ଥ୍ୟ ମିଶା ଭୁଲ ରହିଲା ସମସ୍ତଙ୍କର ଆଜିକାଲି ତ କାହାର ବି ଠିକ ନାହିଁ ଘରେ ଆଜିକାଲି କାମ କରିବା ଲାଗି ଏକା ଲୋକମାନେ ନ ମିଳତ ଆହୁରି କିଏ କେତେ କାମ କରବେ ଆଜିକାଲି ପାଠ ପଢ଼ିଲା ଲୋକମାନେ କିଛି ମିଶା ନ ଜାଣ
0: ଲେଖାଇଟା
1: ନ ଜାଣ।

0: ସ୍କୁଲରେ ଯିବା ଭାଇବେ ଏଇ କାମ ଟିକେ କରିଦେବୁ କି ବୋଲେ ନା ଏବେ ନ ପାରି ମୋର ମୋର ମୁଣ୍ଡ ବିଜାର ଲାଗିଲାଣି ଏନ୍ତାର ବୋଲ ଭାଇ ସେଥିପାଇଁ ଥିବା ଥିବା ଇଏ ମାନେ ମିଶା ଆଜିକାଲି ଗୋରୁ ଗାଈ ବିକି ଦେଲେନି ଆଜିକାଲି ତ ଟ୍ରାକ୍ଟର ମିଶା ଲାଗିଲାଣି ଖାଦ କରିଦେଲାଣି ଚିରା ଦୁଗୁଡ଼ା ଖାଦ ଖସି ଦେଲାଣି ସବୁ କରିଦେଲାଣି ଗୋରୁ ଗାଈର କାମ କିଛି ମିଶା ନାହିଁ ପୁରୁଣା ମନୁଷ୍ୟ ମାନେ ଜନ ଲୋକ ଏକ୍ଚୁଆଲି ଖାମ ଜାନ ରହିଲେ ସେନ୍ତାର ଲୋକମାନେ ଆଜିକାଲି ନାହିଁ ନା
1: ସେ ରକମର କଷଟ ପଡିଆ ଲୋକମାନେ ନାଇଁ ନା ଦିଶ ନାଇଁ ବୋଲେ ନାଇଁ କି।

0: ସବୁ ଲୋକ ଗୀତ ଶୁଣାଇଲି, ସବୁ ଲୋକେ ଶାରଦା କରାଇଲି, ମୁଇଁ ପୁଣି ସେ କଣ ଶାରଦା ହେବି ଯେ ମତେ ଖଣ୍ଡେ ରଫା ରଫି ସାରିଲେ ଆଖଣ ଶାରଦା
1: ଲାଗିଲେ
0: ଯୁ ବେକାଇକି ବେଲ ହେଲାନି ସେବେଠାରି ମୁଣା ମନ ଖିଆଲ ମେଲରେ ଭାଇ ଫାନି ବାନ୍ଧବା ଯିବାର
1: ଆଲ ଜୁହାର
0: କରିଦେ
1: ଜୁହାର ଲାଗ ଭାଇ ମନ ଗାଲୁନି
0: ଆଲ ଜୁହାର ଲାଗ।

0: ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी समाचार के साथ मैं कनकलता। केंद्रीय मंत्रिमंडल ने आज 23,731 करोड़ रुपए के कुल परिव्यय के साथ

ବିକାଶ ମନ୍ତ୍ର। ସନ୍ଧ୍ୟା 6:55ରେ ରହିଛି ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:30ରେ ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ଶୁଣିବେ ରାତି 8:00ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 8:15ରେ ଶୁଣିବେ ଧାରାବାହିକ ନାଟକ ଅମୃତର ସନ୍ତାନର ଦ୍ୱିତୀୟ ଭାଗ, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ରାତି 8:30ରେ ରହିଛି ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଖ୍ୟାଲ ପରିବେଷଣ କରିବେ ଶିଳ୍ପୀ ନିସାର ହୁସେନ ଖାନ୍ ଏବଂ ସରଫରାଜ ହୁସେନ ଖାନ୍। ସ୍ପଟଲାଇଟ୍ ଶୁଣିବେ ରାତି 9:15ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜମଉଜ ଶୁଣିବେ ରାତି 9:30ରେ। ଦେଶୀୟ ଗୀତ ଶୁଣିବେ ରାତି 9:45ରେ। ଶିଳ୍ପୀମାନେ ହେଲେ ରଶ୍ମିତା ପାତ୍ର, ଲିଭିଂଷ୍ଟୋନ୍ ଖୋସଲା, ସ୍ନେହା ବେବର୍ତ୍ତା, ପ୍ରୀତି ପଣ୍ଡା ଏବଂ ସୁପ୍ରଭା ପାଢ଼ୀ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ରାତି 10:00ରେ, ଏଥିରେ ଖ୍ୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଭୀମସେନ ଯୋଶୀ। ରାତି 10:30ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05ରେ। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ନିହାରିକା ପଟ୍ଟନାୟକ, ଗୋପୀନାଥ ମହାପାତ୍ର, ବୀଣାପାଣି ପୁରୋହିତ ଏବଂ ବେଣୁଧର ସୁବୁଦ୍ଧି। ରାମଚରିତ ମାନସ ପ୍ରଚାର କରିବୁ 6:25ରେ। 6:45ରେ ଶୁଣିବେ ରିଞ୍ଜୁଡ଼ି କାର୍ଯ୍ୟକ୍ରମ, ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ପ୍ରଫୁଲ୍ଲ କୁମାର ସାର୍କା ଏବଂ ସାଥୀ। ସଂଯୋଗ ଶୁଣିବେ 7:25ରେ, ବିଷୟ ରହିଛି ଭୋକାଲ ଫର୍ ଲୋକାଲ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ 9:00ରେ ଏବଂ 10:05ରେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 9:30ରେ। ପୂର୍ବାହ୍ନ 10:30ରେ ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଦିନ 12:00ରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଦିନ 12:30ରେ ଏବଂ ଦିନ 1:20ରେ ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ। ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣିବା ଦିଲ୍ କା କ୍ୟା କସୁର ଚଳଚ୍ଚିତ୍ରର ଗୀତ। ଶିଳ୍ପୀ କୁମାର ସାନୁ ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଦିଲ୍ ହେ ତୁମ୍ହାରା ଏହି ଚଳଚ୍ଚିତ୍ରର ଗୀତରେ କଣ୍ଠଶିଳ୍ପୀ ଅଲକା ୟଗ୍ନିକ ଏବଂ ଉଦିତ ନାରାୟଣ, ସମୀରଙ୍କ ରଚନା, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 161ତମ ଭାଗ।

ସ୍ୱୟଂ ଯମରାଜ, ପ୍ରଧାନ ପ୍ରଧାନ ଦେବତାଗଣ, ପ୍ରଜାପତିଗଣ ଏବଂ ମହର୍ଷିଗଣ ସମସ୍ତେ ପରମ ପୁରୁଷ ଭଗବାନ ବିଷ୍ଣୁଙ୍କ ଅଧୀନ। ଭଗବାନଙ୍କ ସ୍ୱରୂପ ଏବଂ ଭଗବତ ଧର୍ମ ସାଧାରଣ ମଣିଷର ଅଗୋଚର, ସେ ସର୍ବନିୟନ୍ତା। ଯମରାଜ ଦୂତଗଣକୁ ବୁଝାଇଛନ୍ତି ଶ୍ରୀହରିଙ୍କ ନାମ ଉଚ୍ଚାରଣର ମହାତ୍ମ୍ୟ। ସେହି ନାମ ଉଚ୍ଚାରଣ କରି ପାପୀ ଅଜାମିଳ ଯମପାଶରୁ ମୁକ୍ତ ହୋଇଛି। ଭକ୍ତମାନେ ଯମଦଣ୍ଡର ପାତ୍ର ନୁହନ୍ତି। ଯମଦୂତଙ୍କର ବିସ୍ମୟ ଏବଂ ସଂଶୟ ଏବେ ଦୂରୀଭୂତ ହୋଇଛି।

0: ଶୁଣିଲେ ଶ୍ରୀମଦ୍ ଭାଗବତର 161ତମ ଭାଗ। ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପ୍ରଥମେ ବିକାଶ ମନ୍ତ୍ର, ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ସନ୍ଧ୍ୟା 6:45 ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଏହି ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବା, ତେବେ ହଜାର ହଜାର କାରିଗରଙ୍କ ଜୀବନ ଜୀବିକା ସୁରକ୍ଷିତ ହେବ। ସ୍ୱଦେଶୀ ଦ୍ରବ୍ୟର ପ୍ରସାର ରୋଜଗାର ସୃଷ୍ଟିର ଏକ ପ୍ରମୁଖ ମାଧ୍ୟମ ସାଜିବ। ଯେତେବେଳେ ଦେଶୀୟ ସାମଗ୍ରୀର ଚାହିଦା ବଢେ, ସେତେବେଳେ ଉତ୍ପାଦନ ବଢେ, ନୂଆ ଶିଳ୍ପ ସ୍ଥାପିତ ହୁଏ, ଅଧିକ ଲୋକ କାମ ପାଆନ୍ତି ଏବଂ ଗ୍ରାମାଞ୍ଚଳର ଅର୍ଥନୀତି ମଧ୍ୟ ସୁଦୃଢ଼ ହୁଏ, ଯାହାର ସୁଫଳ ଦେଶର ସାମଗ୍ରିକ ବିକାଶରେ ପ୍ରତିଫଳିତ ହୁଏ। ଆମର ହସ୍ତତନ୍ତ୍ରର ଉଦାହରଣ ନିଆଯାଉ। ଏହା କେବଳ ଗୋଟିଏ ବସ୍ତ୍ର ନୁହେଁ, ଏହା ଆମର ସଂସ୍କୃତି, ଐତିହ୍ୟ ଏବଂ ହଜାର ହଜାର ବୁଣାକାରଙ୍କ ଜୀବନ ସହ ଜଡ଼ିତ ଏକ ଜୀବନ୍ତ ପରମ୍ପରା। ଗୋଟିଏ ହସ୍ତତନ୍ତ ଶାଢ଼ୀ କିମ୍ବା ଗାମୁଛା ପ୍ରସ୍ତୁତ ହେବା ପଛରେ ଦିନ ଦିନ ଧରି ଜଣେ କାରିଗରଙ୍କ ନିଷ୍ଠା, ଧୈର୍ଯ୍ୟ ଓ କଳାତ୍ମକତା ଲୁଚି ରହିଥାଏ। ଓଡ଼ିଶାର ହସ୍ତତନ୍ତ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସମ୍ବଲପୁରୀ ବାନ୍ଧକଳା, ବୋମକାଇ, କୋଟପାଡ଼, ନୂଆପାଟଣାର ଖଣ୍ଡୁଆ, ମଣିଆବନ୍ଧର ସୂକ୍ଷ୍ମ ବୁଣାକାମ ପ୍ରତ୍ୟେକ ବସ୍ତ୍ରରେ ରହିଛି ଆମ ମାଟିର ସୁଗନ୍ଧ ଓ କଳାର ଅନନ୍ୟ ଛାପ। ଏସବୁ ବସ୍ତ୍ର ଆଜି କେବଳ ଓଡ଼ିଶାରେ ନୁହେଁ, ଦେଶ ଓ ବିଦେଶରେ ମଧ୍ୟ ସମାଦୃତ ହୋଇଛି। କିନ୍ତୁ ଦୁଃଖର ବିଷୟ, ଆଧୁନିକ ଯନ୍ତ୍ର ନିର୍ମିତ ବସ୍ତ୍ରର ବ୍ୟାପକ ପ୍ରସାର, ବଜାରରେ ନକଲି ଡିଜାଇନ୍ର ବନ୍ୟା ଏବଂ ଉପଭୋକ୍ତାଙ୍କର ସଚେତନତାର ଅଭାବ ଯୋଗୁଁ ହସ୍ତତନ୍ତ ଶିଳ୍ପ ଅନେକ ସଂଘର୍ଷର ସମ୍ମୁଖୀନ ହେଉଛି। ଅନେକ ବୁଣାକାର ନିଜର ପୈତୃକ ବୃତ୍ତି ଛାଡ଼ି ଅନ୍ୟ ପେଶାକୁ ଆପଣେଇ ନେବାକୁ ବାଧ୍ୟ ହେଉଛନ୍ତି। ମାତ୍ର ଆଶ୍ୱସ୍ତିର ବିଷୟ ଏହା ବି ଅନ୍ଲାଇନ୍ ବଜାର, ପ୍ରଦର୍ଶନୀ, ହସ୍ତତନ୍ତ ମେଳା ଓ ସରକାରୀ ପ୍ରୋତ୍ସାହନ ମାଧ୍ୟମରେ ଆମ ବୁଣାକାରମାନେ ବର୍ତ୍ତମାନ ବିଶ୍ୱ ବଜାରରେ ନିଜ ପରିଚୟ ସୃଷ୍ଟି କରିବାର ସୁଯୋଗ ପାଉଛନ୍ତି। କିନ୍ତୁ ଏହି ପ୍ରୟାସ ସେତେବେଳେ ସଫଳ ହେବ ଯେତେବେଳେ ଆମେ ସମସ୍ତେ ସଚେତନ ଉପଭୋକ୍ତା ହୋଇ ସ୍ୱଦେଶୀ ହସ୍ତତନ୍ତକୁ ପ୍ରାଧାନ୍ୟ ଦେବା। ଆମର ପର୍ବପର୍ବାଣି, ବିବାହ, ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ହସ୍ତତନ୍ତ ବସ୍ତ୍ରକୁ ଅଧିକ ବ୍ୟବହାର କରାଯିବ, ତେବେ ହିଁ ଏହାର ଚାହିଦା ବଢିବ। ଆହୁରି ମଧ୍ୟ ଯୁବପିଢ଼ି ଯଦି ହସ୍ତତନ୍ତକୁ ଫ୍ୟାସନ ସହ ଯୋଡ଼ି ଗର୍ବର ସହ ପରିଧାନ କରନ୍ତି, ତେବେ ଏହି ପରମ୍ପରା ଆହୁରି ଜୀବନ୍ତ ହୋଇ ଉଠିବ। ବିକାଶର ଏହି ନୂତନ ଧାରାରେ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଏକ ଶିଳ୍ପ ନୁହେଁ, ଏହା ଏକ ସବୁଜ ଅର୍ଥନୀତିର ପ୍ରତୀକ। ଏଥିରେ ବିଦ୍ୟୁତ ଶକ୍ତିର ବ୍ୟବହାର କମ୍, ପ୍ରଦୂଷଣର ମାତ୍ରା କମ୍ ଏବଂ ପ୍ରାକୃତିକ ସମ୍ପଦର ସନ୍ତୁଳିତ ବ୍ୟବହାର ହୋଇଥାଏ। ତେଣୁ ଏହା ପରିବେଶ ଅନୁକୂଳ ବିକାଶରେ ମଧ୍ୟ ଏକ ଶକ୍ତିଶାଳୀ ମାଧ୍ୟମ। ତେବେ ଏହାର ପ୍ରଚାର ପ୍ରସାର ପାଇଁ ଆଜିର ଯୁବପିଢ଼ିଙ୍କ ବଡ଼ ଭୂମିକା ରହିଛି। ସୋସିଆଲ ମିଡିଆ ମାଧ୍ୟମରେ ସ୍ୱଦେଶୀ ଉତ୍ପାଦର ପ୍ରଚାର, ସ୍ଥାନୀୟ ଉଦ୍ୟୋଗଙ୍କୁ ସମର୍ଥନ ଏବଂ ଭୋକାଲ ଫର ଲୋକାଲ ଭଳି ଚିନ୍ତାଧାରାକୁ ଆଗେଇ ନେବା ଦ୍ୱାରା ସେମାନେ ଦେଶର ଅର୍ଥନୈତିକ ବିକାଶର ସହଯାତ୍ରୀ ହୋଇପାରିବେ। ତେବେ ସ୍ୱଦେଶକୁ ସମର୍ଥନ କରିବାର ଅର୍ଥ ବିଦେଶୀ ଦ୍ରବ୍ୟକୁ ଘୃଣା କରିବା ଆଦୌ ନୁହେଁ, ବରଂ ନିଜ ଦେଶର ଉତ୍ପାଦକୁ ସୁଯୋଗ ଦେବା, ତାହାର ଗୁଣବତ୍ତା ବଢ଼ାଇବା ଏବଂ ବିଶ୍ୱ ବଜାରରେ ପ୍ରତିଯୋଗୀ କରି ଗଢ଼ି ତୋଳିବା ହେଉଛି ଏହାର ପ୍ରକୃତ ଉଦ୍ଦେଶ୍ୟ। ଆତ୍ମନିର୍ଭର ଭାରତର ସ୍ୱପ୍ନ ସେବେ ସାକାର ହେବ ଯେବେ ଆମେ ସ୍ୱଦେଶୀ ଦ୍ରବ୍ୟକୁ ଗର୍ବର ସହ ଗ୍ରହଣ କରିବା। ତେବେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଭୋକାଲ ଫର ଲୋକାଲ ଏହି ଉକ୍ତିଟିକୁ ଅଧିକ ପ୍ରଚାରିତ କରିବା ପାଇଁ, ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି, ଆମେ ସେହି ଆହ୍ୱାନରେ ସମସ୍ତେ ସଚେତନ ଭାବରେ ଯୋଗ ଦେବା, ଅଧିକରୁ ଅଧିକ ହସ୍ତତନ୍ତକୁ ବ୍ୟବହାର କରିବା ଏବଂ ଅନ୍ୟମାନଙ୍କୁ ବି ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ ଯୋଗାଇବା। ତେବେ ହିଁ ଆମର ବୁଣାକାରମାନେ ବଳ ପାଇବେ ଏବଂ ଆଗାମୀ ଦିନରେ ଭୋକାଲ ଫର ଲୋକାଲ ଉଦ୍ଦେଶ୍ୟଟି ରହିଛି, ସେହି ମହତ୍ ଉଦ୍ଦେଶ୍ୟଟି ପୂରଣ ହୋଇପାରିବ। ଶେଷରେ କୁହାଯାଇପାରେ ଯେ ଦେଶର ବିକାଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ସଚେତନ ଅଂଶଗ୍ରହଣ ହିଁ ପ୍ରକୃତ ପରିବର୍ତ୍ତନର ମୂଳ ଶକ୍ତି। ଆସନ୍ତୁ ସ୍ୱଦେଶୀ ଦ୍ରବ୍ୟକୁ ପ୍ରାଧାନ୍ୟ ଦେବା, ସ୍ଥାନୀୟ ଉତ୍ପାଦକଙ୍କୁ ପ୍ରୋତ୍ସାହିତ କରିବା ଏବଂ ଏକ ସମୃଦ୍ଧ ଆତ୍ମନିର୍ଭର ଭାରତ ଗଠନରେ ନିଜର ଅବଦାନ ରଖିବା।

0: ଶୁଣୁଥିଲେ ଆଲୋଚନା ବିକାଶର ନୂତନ ଧାରା ସ୍ୱଦେଶୀ ଦ୍ରବ୍ୟର ପ୍ରସାର ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଶ୍ରୁତକୀର୍ତ୍ତି ତ୍ରିପାଠୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା,

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶର

0: ଉତ୍ସ ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗୋବର୍ଦ୍ଧନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱାଦଶ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି, ରାଜପଥ ପାର୍ଶ୍ୱରେ ସର୍ବନିମ୍ନ ସୁବିଧା ପ୍ରଦାନ ପାଇଁ ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରିବେ ସରକାର, ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ସ୍ପଟ୍ ମେଧା ତାଲିକା, ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ଜାତୀୟ ପୁନଃଚକ୍ରଣ ଯୁକ୍ତ ଜୈବ ଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଅନୁମୋଦନ ପ୍ରଦାନ କରିଛି। ଏଥିପାଇଁ 23,731 କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ କରାଯାଇଛି। ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 1.5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: कंप्रेस्ड बायोगैस सीबीजी इसका प्रोडक्शन एक डेकेड के अंदर 10 गुना बढ़ाने का टारगेट, करीब 5 MMSCMD प्रोडक्शन के लेवल तक पहुंचाने का इसमें टारगेट लिया गया है। अगर इसको हम एनवायरमेंटल पॉइंट से देखें तो दिस विल सेव अबाउट 40 मिलियन टन्स ऑफ कार्बन डाइऑक्साइड एमिशन, करीब 75,000 करोड़ रुपीज नेशनल GDP को एड होगा और अबाउट 1.5 लाख जॉब्स विल बी क्रिएटेड बाय दिस प्रोग्राम।
0: ଚଳିତ ଆର୍ଥିକ ବର୍ଷଠାରୁ ଆସନ୍ତା 2035-36 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଘରୋଇ କ୍ଷେତ୍ରରେ ଉପଯୋଗ ହେଉଥିବା ବାୟୋଗ୍ୟାସ୍ କ୍ଷେତ୍ରକୁ 10 ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ଏହି ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ 2025 ବର୍ଷ ପାଇଁ 22 ଜଣ ବୁଣାକାରଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ। ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆ Unit 3 ମଧ୍ୟ ଆସନ୍ତାକାଲି ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ରାଜ୍ୟପାଳ ହରିବାବୁ କୁମ୍ଭମ୍ ପାଟି, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳସାମନ୍ତ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ସଡ଼କ ଭିଭିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ସଡ଼କ ଭିଭିଭୂମି ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଏକ୍ସପ୍ରେସ୍ ଓ୍ୱେ କିମ୍ବା ଜିଲ୍ଲା ମୁଖ୍ୟ ସଡ଼କରେ ଦୀର୍ଘ ଯାତ୍ରା କରୁଥିବା ଗାଡ଼ି ଚାଳକ ତଥା ପର୍ଯ୍ୟଟକଙ୍କୁ ରାସ୍ତାକଡ଼ରେ ସର୍ବନିମ୍ନ ସୁବିଧା ପ୍ରଦାନ ପାଇଁ ୱେ ସାଇଡ୍ ଆମିନିଟିଜ୍ ସେଣ୍ଟର ବା ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ ସହିତ ଇଭି ଚାର୍ଜିଂ ସ୍ପେସ୍, ପେଟ୍ରୋଲ୍ ପମ୍ପ, ଫୁଡ୍କୋର୍ଟ ଏବଂ ବିଶ୍ରାମ ଗୃହ ଆଦିର ସୁବିଧା ରହିବ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଏବଂ ବିଭିନ୍ନ ସରକାରୀ ତୈଳ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଯୋଜନା ରହିଛି। ଭାରତ ଚଳିତ ବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଭୁବନେଶ୍ୱରରେ ଆସନ୍ତାକାଲି ପର୍ଯ୍ୟନ୍ତ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆସନ୍ତାକାଲି ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଓ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି। ସଦସ୍ୟ ରାଷ୍ଟ୍ରସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରୁଛନ୍ତି। ବୈଠକଗୁଡ଼ିକରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ବ୍ରିକ୍ସ TVET ସଂଘ ଅଧୀନରେ ଦକ୍ଷତା ବିକାଶ ଓ ବର୍ଦ୍ଧିତ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯାଉଛି। ସେହିପରି ସହଯୋଗୀ ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍କୁ ପ୍ରୋହାହନ, ଯୋଗ୍ୟତାର ଆପୋଷ ଚିହ୍ନଟକୁ ସୁଦୃଢ଼ କରିବା ଏବଂ ଶୈକ୍ଷିକ ନେତୃତ୍ୱ ପାଇଁ କ୍ଷମତା ନିର୍ମାଣ ବିଷୟରେ ମଧ୍ୟ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ଚୀନ୍ ଓ ଇରାନ୍ ଦେଶର ପ୍ରତିନିଧି ମଣ୍ଡଳୀ ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସଂଗ୍ରହାଳୟର ଅଧୀକ୍ଷକ ସମସ୍ତଙ୍କୁ ରାଜ୍ୟର ଇତିହାସ, ଐତିହ୍ୟ, ସ୍ଥାପତ୍ୟ, ତାଳପତ୍ର ପୋଥି, କାରୁକଳା ସମ୍ପର୍କରେ ଅବଗତ କରାଇଥିଲେ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଛତିଶଗଡ଼ ରାଜ୍ୟପାଳ ରମେନ ଡେକାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଆଲୋଚନା କାଳରେ ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ସହଯୋଗ, ପାରସ୍କରିକ ବିକାଶ, ଆଞ୍ଚଳିକ ସଂଯୋଗୀକରଣ ଏବଂ ଛତିଶଗଡ଼ରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର କଲ୍ୟାଣ ଓ ସାଂସ୍କୃତିକ ଆଦାନ ପ୍ରଦାନ ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖାର ସ୍ପଟ୍ ମେଧା ତାଲିକା ଆଜି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ 25,332 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ସର୍ବାଧିକ 14,180 ଜଣ ନାମ ଲେଖାଇଥିବା ବେଳେ ବିଜ୍ଞାନରେ 7,000

0: 226 ଜଣ, ବାଣିଜ୍ୟରେ 2601 ଜଣ, ଧନ୍ଦାମୂଳକ ଶିକ୍ଷାରେ 1068 ଜଣ ଏବଂ ସଂସ୍କୃତରେ 257 ଜଣ ଛାତ୍ରଛାତ୍ରୀ ରହିଛନ୍ତି। ରାଜ୍ୟରେ ବନ୍ୟା କ୍ଷୟକ୍ଷତି ସମ୍ପର୍କିତ ବିଭିନ୍ନ ବିଭାଗର ଚୂଡ଼ାନ୍ତ ରିପୋର୍ଟ ଆସନ୍ତାକାଲି ସୁଦ୍ଧା ଆସିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ଭାବେ 22ଟି ଜିଲ୍ଲାକୁ 110 କୋଟି ଟଙ୍କା ବନ୍ୟା ସହାୟତା ବାବଦରେ ସରକାର ପ୍ରଦାନ କରିଛନ୍ତି। ଚଳିତ ବନ୍ୟାରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ବାଲେଶ୍ୱରକୁ 22 କୋଟି 3 ଲକ୍ଷ, ଯାଜପୁରକୁ 20 କୋଟି 20 ଲକ୍ଷ ଏବଂ ଭଦ୍ରକକୁ 20 କୋଟି 12 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଯୋଗଦେଇ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ଓ ସହଯୋଗ ସମ୍ପର୍କରେ ଅବଗତ ହୋଇଥିଲେ। ସ୍ୱାସ୍ଥ୍ୟ ବିଭାଗ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ନଳକୂପଗୁଡ଼ିକୁ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରାଯିବା ସହିତ ଜନସାଧାରଣଙ୍କୁ ହେଲୋଜିନ୍ ଟାବ୍ଲେଟ୍ ବଣ୍ଟନ କରାଯାଇଛି। ଏଥିସହିତ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଚିକିତ୍ସାଧୀନ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଭୁବନେଶ୍ୱରଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗର ଶାସନ ସଚିବ ଡକ୍ଟର ମୃଣାଳିନୀ ଦସୱାଲ ଯୋଗଦେଇ ସ୍ତନ୍ୟପାନୀୟ ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି, ମା' କ୍ଷୀର ଶିଶୁ ପାଇଁ ପ୍ରଥମ ଟିକା ଏବଂ ସର୍ବୋତ୍ତମ ପୁଷ୍ଟିକର ଆହାର। ଜନ୍ମର 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ। ଶିଶୁର ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ପାଇଁ 2 ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ସହ ଅନ୍ୟାନ୍ୟ ପୋଷକ ଆହାର ଦେବା ଆବଶ୍ୟକ। ଶିଶୁର ସୁସ୍ଥ ବୃଦ୍ଧି ଓ ସର୍ବାଙ୍ଗୀନ ବିକାଶରେ ପିତାମାତା ଓ ପରିବାର ସଦସ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ଆଗାମୀ ଦିନରେ ଶିଶୁଙ୍କ ପୋଷଣ ମାପ ପାଇଁ କୃତ୍ରିମ ବୁଦ୍ଧିମତା ଭିତ୍ତିକ ପ୍ରଣାଳୀ କାର୍ଯ୍ୟ କରାଯିବ। ସୂଚନାଯୋଗ୍ୟ, ଅଗଷ୍ଟ ମାସ ପହିଲାରୁ ଆସନ୍ତାକାଲି ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ 2026 ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ମା' ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ସୁପୋଷଣ, ନବଜାତ ଶିଶୁଙ୍କ ଉନ୍ନତ ବିକାଶ ଏବଂ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ମହାନଦୀ ତଟବର୍ତ୍ତୀ ମାଳବନ୍ଧର ସୁରକ୍ଷା ଓ ବନ୍ୟା ପରିଚାଳନା ନେଇ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଜଳସମ୍ପଦ ବିଭାଗର ଅଧିକାରୀମାନେ ବନ୍ଧ ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ଧର ବର୍ତ୍ତମାନ ସ୍ଥିତି, ଦୁର୍ବଳ ସ୍ଥାନ, ନଦୀର ଜଳପ୍ରବାହ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ଅନୁଧ୍ୟାନ କରାଯାଇଥିଲା। ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୋଷ ଆଇନ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲମ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯାତନା ପ୍ରତିରୋଧର ବିଭିନ୍ନ ଉପାୟଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ର ଜବାଗୁଡ଼ାଠାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏଥିରେ ଯୋଗଦେଇ ବାଲ୍ୟ ବିବାହ ନିରୋଧ ଆଇନ 2006 ଏବଂ ଗ୍ରାମ ପଞ୍ଚାୟତ ବିକାଶ ଯୋଜନାର ସମନ୍ୱୟ ସମ୍ପର୍କରେ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲାକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ସଠିକ୍ ରୂପେ କାର୍ଯ୍ୟାନ୍ୱୟନ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗୋବର୍ଦ୍ଧନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ ଆସନ୍ତାକାଲି 12 ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ରାଜପଥ ପାର୍ଶ୍ୱରେ ସର୍ବନିମ୍ନ ସୁବିଧା ପ୍ରଦାନ ପାଇଁ ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରିବେ ସରକାର। ପ୍ରକାଶ ପାଇଲେ ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ନାମଲେଖା ସ୍ପଟ୍ ମେଧା ତାଲିକା ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ।

ପୁସ୍ତକଙ୍କ ପ୍ରତ୍ୟାବର୍ତ୍ତନ ଏକ ଜାତୀୟ ପ୍ରାଥମିକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ପଳାତକ ଅପରାଧୀଙ୍କ ବିରୁଦ୍ଧରେ ଭାରତ ଏକ ନିର୍ଣ୍ଣାୟକ ଆଭିମୁଖ୍ୟ ଗ୍ରହଣ କରିଛି। 2019 ପରଠାରୁ 36 ଦେଶରୁ 274 ଜଣ ପଳାତକ ଅପରାଧୀଙ୍କୁ ଭାରତ ଫେରାଇ ଅଣାଯାଇଛି। ପଳାତକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018 ପଳାତକ ଆର୍ଥିକ ଅପରାଧ ଆଇନ ଦେଶରେ କାର୍ଯ୍ୟକାରୀ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପଳାତକ ଅପରାଧୀଙ୍କ ବିରୋଧରେ

ସହିତ ଦେଶକୁ ପ୍ରତ୍ୟାବର୍ତ୍ତନ ଅଧିକ ସହଜ ତଥା ସୁଗମ ହୋଇଛି। 2014 ମସିହା ପୂର୍ବରୁ ଦେଶରେ ଏକ ପୁରାତନ ପ୍ରତ୍ୟାର୍ପଣ ବ୍ୟବସ୍ଥା ଲାଗୁ ହୋଇଥିଲା। ମାତ୍ର 37 ଦେଶ ସହ ଭାରତ ପ୍ରତ୍ୟାର୍ପଣ ଚୁକ୍ତି ସ୍ଥାପନ କରିଥିଲା। ତେବେ ଆର୍ଥିକ ପଳାତକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ କୌଣସି ଉତ୍ସର୍ଗୀକୃତ ଆଇନ ବ୍ୟବସ୍ଥା ରହିନଥିଲା। 2004-2013 ମଧ୍ୟରେ ବାର୍ଷିକ ହାରାହାରି 4 ଜଣ ପଳାତକ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେତେବେଳେ ମଧ୍ୟ 110 ପ୍ରତ୍ୟାର୍ପଣ ପାଇଁ ଅନୁରୋଧ ବିଚାରାଧୀନ ରହିଥିଲା। ଏତଦ୍ବ୍ୟତୀତ ଅସମ୍ପୂର୍ଣ୍ଣ ଦଲିଲ ଏବଂ ମନ୍ଥର ପ୍ରତ୍ୟାର୍ପଣ ପ୍ରକ୍ରିୟା ପରିସ୍ଥିତିକୁ ଅଧିକ ଜଟିଳ କରିଥିଲା, ଫଳରେ ବିଦେଶୀ ଅଦାଲତଗୁଡ଼ିକ ପ୍ରତ୍ୟାର୍ପଣ ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାକୁ ସୁଯୋଗ ପାଉଥିଲେ। ସେତେବେଳେର ପ୍ରତ୍ୟାର୍ପଣ ପ୍ରୟାସ ଦୁଇ ଦେଶର ଆହ୍ୱାନ ଏବଂ ଅପରାଧିକ ନୀତି ପାଇଁ ନ୍ୟାୟିକ ପ୍ରତିବନ୍ଧକ ସୃଷ୍ଟି କରୁଥିଲା। ଆନ୍ତଃ ବିଭାଗ ସମନ୍ୱୟର ମଧ୍ୟ ଅଭାବ ଦେଖାଦେଇଥିଲା, ଫଳରେ ପଳାତକଙ୍କ ବିଷୟରେ ସୂଚନା ଆଦାନ ପ୍ରଦାନ, ରହୁଥିବା ସ୍ଥାନର ଚିହ୍ନଟ ଏବଂ ରେଡ୍ କର୍ଣ୍ଣର ନୋଟିସ୍ ଜାରି ମଧ୍ୟ ମନ୍ଥର ଗତିରେ ଚାଲିଥିଲା। ଏତିକି କୁହାଯାଇପାରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ପୂର୍ବ ସରକାରଙ୍କ ଅମଳରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖାଦେଇଥିଲା। ତେବେ 2014 ପରଠାରୁ ପଳାତକଙ୍କ ପ୍ରତ୍ୟାର୍ପଣ ଜାତୀୟ ପ୍ରାଥମିକତା ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱସ୍ତରୀୟ ସମ୍ପର୍କ, ଦୃଢ଼ ସମନ୍ୱୟ ଏବଂ ସକ୍ରିୟ କୂଟନୀତି ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପଳାତକ ଅପରାଧୀଙ୍କ ପ୍ରସଙ୍ଗ ଦେଶରେ ସାର୍ବଭୌମତ୍ୱ, ଆର୍ଥିକ ସ୍ଥିରତା, ଆଇନ ଶୃଙ୍ଖଳା ଏବଂ ଜାତୀୟ ସୁରକ୍ଷା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ଣ୍ଣନା କରିଛନ୍ତି। 2019 ଏନ୍ଆଇଏ ସଂଶୋଧିତ ଅଧିନିୟମ ଏବଂ ୟୁପିଏ ସଂଶୋଧନ ଅଧିନିୟମ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିଲା। ଏହାର ଆଧାରରେ 2020 ପଳାତକ ଅପରାଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ମିଶନ ମୋଡ୍ରେ ଅଭିଯାନ ଆରମ୍ଭ କରାଯାଇଥିଲା। 2022 ଇଣ୍ଟରପୋଲର 90ତମ ସାଧାରଣ ସଭାର ଆୟୋଜନ ଭାରତ କରିଥିଲା। ଏଥିରେ ଯୋଗାଯୋଗ, ସମ୍ମିଳିତ ଉଦ୍ୟମ, ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 2025 ଜାନୁଆରୀରେ ସରକାର ଭାରତ ପୋଲ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ 2024 ସରକାର ପଳାତକ ଅପରାଧୀଙ୍କ ସହ ଜଡ଼ିତ ସ୍ୱତନ୍ତ୍ର ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରି 3 ନୂତନ ଅପରାଧିକ ଆଇନକୁ କାର୍ଯ୍ୟକାରୀ କରିଥିଲେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଏନ୍ଏସ୍ଏସ୍ର ଧାରା 355 ଏବଂ 356 ଆଧାରରେ ପଳାତକ ଅଭିଯୁକ୍ତଙ୍କ ଅନୁପସ୍ଥିତିରେ ମଧ୍ୟ ବିଚାର ପ୍ରକ୍ରିୟା ଜାରି ରଖିବା ନେଇ ଆଇନକୁ କାର୍ଯ୍ୟକାରୀ କରାଯାଇଛି। ପଳାତକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲକ୍ଷ୍ୟ ନେଇ ସରକାର ବେଆଇନ ଆର୍ଥିକ କାରବାର ନିବାରଣ ଆଇନ ଲାଗୁ କରିଛନ୍ତି। ଏହି ଆଇନ ଅଧୀନରେ 2019-2026 ମଧ୍ୟରେ ପଳାତକ ଅପରାଧୀଙ୍କ 17,874 କୋଟି ଟଙ୍କା ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି। ଗତ କିଛି ଦିନ ମଧ୍ୟରେ ଇଣ୍ଟରପୋଲ ଜାରି କରୁଥିବା ରେଡ୍ କର୍ଣ୍ଣର ନୋଟିସ୍ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2022 ମସିହାରେ 40 ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ 162 ନୋଟିସ୍ ଜାରି ହୋଇସାରିଛି। ବିଭିନ୍ନ ଦେଶ ସହ ହୋଇଥିବା ପ୍ରତ୍ୟାର୍ପଣ ଚୁକ୍ତି ଏହି କ୍ଷେତ୍ରକୁ ଅଧିକ ଗତିଶୀଳ କରିଛି। ଏପରିକି ପଳାତକ ଅପରାଧୀଙ୍କୁ ଠାବ କରିବା ଲକ୍ଷ୍ୟରେ ଅପରେସନ୍ ତ୍ରିଶୂଳ ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପ ଅଧୀନରେ ଇଣ୍ଟରପୋଲ ସହାୟତାରେ ସାଟେଲାଇଟ୍ ସୂଚନା, ତଦାରଖ ଏବଂ ଡିଜିଟାଲ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ପଳାତକଙ୍କ ସ୍ଥିତି ଚିହ୍ନଟ ସହଜ ହୋଇପାରିଛି। ଗତ 3 ବର୍ଷ ମଧ୍ୟରେ 401 ଜଣ ପଳାତକ ଅପରାଧୀଙ୍କ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇସାରିଛି। ଗୁଇନ୍ଦା ବ୍ୟୁରୋର ବହୁମୁଖୀ ସଂସ୍ଥା କେନ୍ଦ୍ର ଅଧୀନରେ ଗତ ଜାନୁଆରୀ ମାସରେ ସରକାର ଏକ ଷ୍ଟାଣ୍ଡିଂ ଫୋକସ୍ ଗ୍ରୁପ୍ ଗଠନ କରିଛନ୍ତି। ଏହିପରି ସମୟୋପଯୋଗୀ ପଦକ୍ଷେପ ପଳାତକ ଅପରାଧୀଙ୍କ ପ୍ରତ୍ୟାର୍ପଣ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ପଦକ୍ଷେପ ଏ କ୍ଷେତ୍ରରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ପଳାତକଙ୍କ ପ୍ରତ୍ୟାବର୍ତ୍ତନ ଏକ ଜାତୀୟ ପ୍ରାଥମିକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ନିନା ସାହୁ
1: ଶୁଣିଲେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଛାତିରେ ଲେଖିଛି ତୋରିନା ଚଳଚ୍ଚିତ୍ରରୁ ଶିଳ୍ପୀ ଉଦିତ ନାରାୟଣ ଅରୁଣ ମନ୍ତ୍ରୀଙ୍କ ରଚନା ସଙ୍ଗୀତ ମଳୟ ମିଶ୍ର

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଆକାଶେ କି ରଙ୍ଗ ଲାଗିଲା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅଭିଜିତ, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ବିକାଶ ଦାସ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ଲଭ୍ ୟୁ ହମେସା ଚଳଚ୍ଚିତ୍ରର ଗୀତ। କଣ୍ଠଶିଳ୍ପୀ ହ୍ୟୁମେନ୍ ସାଗର ଏବଂ ଇରା ମହାନ୍ତି। ବସନ୍ତରାଜ ସାମଲଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ 7:25 ଜିଲ୍ଲା ହାଲଚାଲ ଏବଂ 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ 8:00 ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣିବା ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି, ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଉଭୟ ସଦନ ମୁଲତବୀ, ଜାତୀୟ ପୁନଃଚକ୍ରଣଯୁକ୍ତ ଜୈବଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ, ଖର୍ଚ୍ଚ ହେବ 23,731 କୋଟି ଟଙ୍କା। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନର ମୁଖ୍ୟ ସମାରୋହ ଏବଂ ବାଂଲାଦେଶରେ ଆସନ୍ତା ମାସ 20 ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ସହ ଅନ୍ୟ କେତେକ ପ୍ରସଙ୍ଗ ଆଧାରରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି

0: ପୁନଃ ବାଧାପ୍ରାପ୍ତ ହୋଇଛି। ଲୋକସଭାର ଅଧିବେଶନ ବାରମ୍ଭାର ମୁଲତବୀ ପରେ ଅପରାହ୍ନ 2ଟାରେ ପୁନଃ ଆରମ୍ଭ ହେବା କ୍ଷଣି ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ 2025 ଉପରେ ଯୁଗ୍ମ କମିଟିର ରିପୋର୍ଟ ଉପସ୍ଥାପନ ପାଇଁ ଅଧିକ ସମୟ ପ୍ରଦାନ କରିବା ସଂକ୍ରାନ୍ତ ପ୍ରସ୍ତାବ ଆଗତ ହୋଇଥିଲା। ଆସନ୍ତା ଶୀତ ଅଧିବେଶନର ଶେଷ ସପ୍ତାହ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2026 ଆଗତ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବିନା ଆଲୋଚନାରେ ଏହି ବିଲ୍ଟି ଗୃହର ଅନୁମୋଦନ ଲାଭ କରିଥିଲା। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବୀ ରଖାଯାଇଛି। ଅନ୍ୟପକ୍ଷରେ ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ମଧ୍ୟରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦୁଇଥର ମୁଲତବୀ ପରେ ଅପରାହ୍ନ 2:45 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତୃତୀୟ ଖର୍ଚ୍ଚ ଦାବି ବିଲ୍ 2026 ଉପରେ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତାବ ରଖିଥିଲେ। ଆଲୋଚନା ପରେ ବିଲ୍ଟି ଗୃହର ଅନୁମୋଦନ ଲାଭ କରିଛି। ଏହି ବିଲ୍ ମାଧ୍ୟମରେ 2023 ଆର୍ଥିକ ବର୍ଷରେ ହୋଇଥିବା ଅତିରିକ୍ତ ଖର୍ଚ୍ଚ ଅନୁମୋଦିତ ହୋଇଛି। ଏହି ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉତ୍ତର ଗୃହରେ ରଖିଥିଲେ। ଜାତୀୟ ପୁନଃଚକ୍ରଣ ଯୁକ୍ତ ଜୈବଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଏଥିପାଇଁ 23,731 କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁର କରାଯାଇଛି। ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 1.5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କୃଷି ଅବଶିଷ୍ଟାଂଶ, ଜୈବ ଅପଚୟ, ପଶୁ ଗୋବର ଏବଂ ଆଖୁ ଅବଶିଷ୍ଟାଂଶ ତଥା ଅନ୍ୟାନ୍ୟ ଜୈବ ସମ୍ଭଳରୁ ସ୍ୱଚ୍ଛ ଇନ୍ଧନ ସୃଷ୍ଟି ଏବଂ ଜୈବ ସାରରେ ରୂପାନ୍ତରଣ ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ। ଏହାଦ୍ୱାରା ଗ୍ରାମୀଣ କ୍ଷେତ୍ରର ଆୟ ବୃଦ୍ଧି ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଅଧିକ ଗତିଶୀଳ ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଚଳିତ ଆର୍ଥିକ ବର୍ଷଠାରୁ ଆସନ୍ତା 2035-36 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଘରୋଇ କ୍ଷେତ୍ରରେ ଉପଯୋଗ ହେଉଥିବା ବାୟୋଗ୍ୟାସ୍ କ୍ଷେତ୍ରକୁ 10 ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଘରୋଇ ନିବେଶକୁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଆସାମର ଜାତୀୟ ରାଜପଥ 15 ସହିତ ତେଜପୁର ପର୍ଯ୍ୟନ୍ତ 135 କିଲୋମିଟରରୁ ଅଧିକ ଦୀର୍ଘ 4 ଲେନ୍ ବିଶିଷ୍ଟ ରାଜପଥ ନିର୍ମାଣକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିପାଇଁ 8,970 କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ।
1: पहला फैसला बायोगैस से संबंधित है, बहुत ही कॉम्प्रिहेंसिव स्कीम एक बनी है। और दूसरा, असम में एक 4-लेन हाईवे का फैसला लिया गया है। टोटल 32,000 करोड़ रुपीस के ये दोनों प्रोजेक्ट और स्कीम्स मिला के है। हम सब जानते हैं कि भारत की जो नेचुरल गैस का कंजम्पशन है उसमें करीब 50% इम्पोर्ट करना पड़ता है। इस 50% इम्पोर्ट को कैसे कम करें उसके लिए लगातार कई प्रयास चल रहे हैं।
0: ଜାତୀୟ ରାଜପଥରେ ଟୋଲ୍ ଆଦାୟ 2008 ଜାତୀୟ ରାଜପଥ ଶୁଳ୍କ ନିୟମ ଅନୁଯାୟୀ ଆଦାୟ କରାଯାଉଛି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ଗଡ଼କରୀ କହିଛନ୍ତି, ଜାତୀୟ ରାଜପଥ ଟୋଲ୍ ଗେଟ୍ଗୁଡ଼ିକରେ ବାଣିଜ୍ୟିକ ଯାନବାହନଗୁଡ଼ିକ ପାଇଁ କୌଣସି ପାସ୍ ପ୍ରଦାନ କରାଯାଉ ନାହିଁ, ଏପରିକି ବେଆଇନ ଟୋଲ୍ ଆଦାୟ ନେଇ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ ବୋଲି ଶ୍ରୀ ଗଡ଼କରୀ ଗୃହରେ ସ୍ୱଷ୍ଟ କରିଛନ୍ତି। ଟୋଲ୍ ଆଦାୟ କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଏକ ମାନକ କାର୍ଯ୍ୟପଦ୍ଧତି ପ୍ରଚଳନ କରିଛି। ସମସ୍ତ ନଗଦ ଏବଂ ଫାସ୍ଟ୍ୟାଗ୍ କାରବାର ତଥା ଟୋଲ୍ ପରିଚାଳନା ବ୍ୟବସ୍ଥା କମ୍ପ୍ୟୁଟର ମାଧ୍ୟମରେ ସୁନିଶ୍ଚିତ କରାଯାଉଛି। ଏଥିପାଇଁ ଅଚାନକ ଯାଞ୍ଚ ତଥା ନିୟମିତ ତଦାରଖର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ଗୃହରେ ସୂଚନା ଦେଇଛନ୍ତି। ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ଆସନ୍ତାକାଲି ପାଳନ କରାଯିବ। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଏହି ଅବସରରେ ଏକ ଜାତୀୟ ସମାରୋହର ଆୟୋଜନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଅନ୍ୟମାନଙ୍କ ମଧ୍ୟରେ ବୟନ ଶିଳ୍ପମନ୍ତ୍ରୀ ଗିରିରାଜ ସିଂ ଏବଂ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ମଧ୍ୟ ଏହି ସମାରୋହରେ ଯୋଗଦେବେ। ବୟନ ଶିଳ୍ପ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଦେଶର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଏବଂ ସାଂସ୍କୃତିକ ଓ ଅର୍ଥନୈତିକ ବିକାଶରେ ହସ୍ତତନ୍ତ କାରିଗରଙ୍କ ଗୁରୁତ୍ୱ

0: ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଏହି ସମାରୋହ ଆୟୋଜନର ମୁଖ୍ୟ ଲକ୍ଷ୍ୟ। ଦିବସ ପାଳନ ଅବସରରେ ତିନୋଟି ସନ୍ଥ କବିର ହସ୍ତତନ୍ତ ଏବଂ ଗତବର୍ଷ ପାଇଁ 19 ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯିବ। ଦେଶର ସମୃଦ୍ଧ ତଥା ବିବିଧ ହସ୍ତତନ୍ତ ପରମ୍ପରାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ 4 ସ୍କାରକୀ ଡାକ ଟିକଟ ମଧ୍ୟ ଆସନ୍ତାକାଲି ଉନ୍କୋଚିତ ହେବ। ପୁରସ୍କାର ପ୍ରାପ୍ତ ହସ୍ତତନ୍ତ ଉତ୍ପାଦଗୁଡ଼ିକରେ ପ୍ରଦର୍ଶନ ପାଇଁ ଏକ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି। 1905 ଅଗଷ୍ଟ 7 ତାରିଖରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକୁ ସ୍କରଣ କରି ପ୍ରତିବର୍ଷ ଏହି ଦିବସ ପାଳିତ ହେଉଛି। ବିମାନ ଟର୍ବାଇନ୍ ଇନ୍ଧନ ଏଟିଏଫ୍ ସହିତ ଇଥାନଲ ମିଶ୍ରଣ ନେଇ ଯୋଜନା କରାଯାଉଥିବା ସଂକ୍ରାନ୍ତ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି ଏହା ତଥ୍ୟଭିତ୍ତିକ ନୁହେଁ ଏବଂ ଦାୟିତ୍ୱହୀନ ମନ୍ତବ୍ୟ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନାଇଡୁ ସରକାରଙ୍କ ଏଭଳି କୌଣସି ଯୋଜନା ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଇଥାନଲ ଏବଂ ସ୍ଥାୟୀ ବିମାନ ଇନ୍ଧନ ସମ୍ପୂର୍ଣ୍ଣ ଅଲଗା ଏବଂ ଏହାକୁ ମିଶ୍ରଣ କରାଯାଇପାରିବ ନାହିଁ। ଏକ ବେସାମରିକ ବିମାନ ଚଳାଚଳ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିମାନ ଇନ୍ଧନ ବ୍ୟବହାର କରାଯାଇଥାଏ। ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏଭଳି ମିଥ୍ୟା ପ୍ରଚାରକୁ ବିଶ୍ୱାସ ନ କରିବାକୁ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି। ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସ 20 ତାରିଖରେ ଅନୁଷ୍ଠିତ ହେବ। ସେଠାକାର ନିର୍ବାଚନ କମିଶନ ଏ ସମ୍ପର୍କିତ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କ କାର୍ଯ୍ୟକାଳ ଶେଷ ହେବାର 2 ପୂର୍ବରୁ ଗତମାସ 24 ତାରିଖରେ ଇସ୍ତଫା ପ୍ରଦାନ କରିଛନ୍ତି। ସେଥିପାଇଁ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଆବଶ୍ୟକ ହୋଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା 13 ତାରିଖ ପୂର୍ବାହ୍ନ 10 ଅପରାହ୍ନ 4 ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରାଯିବ। 16 ତାରିଖରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ସହ 18 ତାରିଖକୁ ପ୍ରତ୍ୟାହାରର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ 1971 ମୁକ୍ତିଯୁଦ୍ଧର ଜଣେ ସୈନିକ ତଥା ନିମ୍ନ ଅଦାଲତର ପୂର୍ବତନ ବିଚାରପତି ମହମ୍ମଦ ଶାହାବୁଦ୍ଦିନ ଏପ୍ରିଲ 2023 ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ 5 ରହିଥିଲା। ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିଲେ। ଔଷଧ ଅନୁମୋଦନ କ୍ଷେତ୍ରରେ କଠୋର ନିୟମାବଳୀ ଜାରି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ମିଥ୍ୟା ଏବଂ ମନଗଢ଼ା ତଥ୍ୟ ଦାଖଲ କରୁଥିବା ଆବେଦନକାରୀ ଏଥିରୁ ଦୂରେଇ ରହିବାକୁ ସତର୍କ କରାଇଛି। 1945 ଔଷଧ ନିୟମ ଆଧାରରେ ଦାଖଲ ହୋଇଥିବା ଆବେଦନଗୁଡ଼ିକ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ହେବ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏଭଳି ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ସହ ଆବେଦନକାରୀଙ୍କ ପ୍ରଚଳିତ ଲାଇସେନ୍ସକୁ ମଧ୍ୟ ବାତିଲ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଏପରିକି ବାତିଲ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପୁନଃ ଆବେଦନ କରିବାକୁ ଦିଆଯିବ ନାହିଁ ବୋଲି ଏହି ନୂତନ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ମନ୍ତ୍ରଣାଳୟ କହିଛି ଆବେଦନକାରୀଙ୍କ ଉତ୍ତରଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ଏବଂ ନିର୍ଭରଯୋଗ୍ୟ ତଥା ଗବେଷଣା ଆଧାରିତ ବୈଧ ପ୍ରମାଣ ଦ୍ୱାରା ଔଷଧର ଅନୁମୋଦନକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି। ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ଉଭୟ ସଦନ ମୁଲତବୀ। ଜାତୀୟ ପୁନଃଚକ୍ରଣ ଯୁକ୍ତ ଜୈବଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 23,731 କୋଟି ଟଙ୍କା। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ 12 ଜାତୀୟ ହସ୍ତତନ୍ତ ଦିବସ ପାଳନର ମୁଖ୍ୟ ସମାରୋହ ଏବଂ ବାଂଲାଦେଶରେ ଆସନ୍ତା ମାସ 20 ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଏକ ବାଧ୍ୟତାମୂଳକ ଆବଶ୍ୟକତା। ଏହି ଅନୁମୋଦନ ପତ୍ର କେବଳ

0: ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଏକ ବାଧ୍ୟତାମୂଳକ ଆବଶ୍ୟକତା। ଏହି ଅନୁମୋଦନ ପତ୍ର କେବଳ ନିର୍ଦ୍ଦିଷ୍ଟ ଜାହାଜକୁ ମିଳିବ ଏବଂ ଏହା ଅଣହସ୍ତାନ୍ତର ଯୋଗ୍ୟ ଅଟେ, ଯାହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ। ଏହି ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ 10 ବର୍ଷ ମଧ୍ୟରେ ସମୁଦ୍ରରେ 150 ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ 500 ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି କହିଛନ୍ତି।
1: ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମର ଆୟୋଜନ କରିବା ନିଶ୍ଚିତ ଭାବରେ ଆମ ଓଡ଼ିଶା ପାଇଁ, ଆମ ଓଡ଼ିଶା ସରକାର ପାଇଁ ଗର୍ବ ଏବଂ ଗୌରବର ବିଷୟ। ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ, ବରଂ ଏହା ରାଜ୍ୟର ପ୍ରାୟ 6 ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କର ଇଏ ହେଉଛି ଜୀବନରେଖା, ଜୀବିକା ଏବଂ ପରିଚୟର ଇଏ ହେଉଛି ଆମର ପ୍ରତୀକ। କେନ୍ଦ୍ର ସରକାରଙ୍କର ସହାୟକ ନୀତିଗତ ସଂସ୍କାରଗୁଡ଼ିକ ଆଜି କାର୍ଯ୍ୟକାରୀ କରାଯାଉଛି। ଗତବର୍ଷ ଡିସେମ୍ବର 2025 ଗୁଜରାଟର ଭେରାବଲରୁ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଇଇଜେଡ୍ରେ ମାଛ ଧରିବା ପାଇଁ ଆକ୍ସେସ୍ ପାସ୍ ବ୍ୟବସ୍ଥାର ଇଏ ଶୁଭାରମ୍ଭ କରାଯାଇଥିଲା। ଗଭୀର ସମୁଦ୍ରର ମାଛ ଧରାର ଦୀର୍ଘସ୍ଥାୟୀ ଉପଯୋଗିତା ପାଇଁ ପ୍ରାଧିକରଣ ପତ୍ର ବା ଲେଟର ଅଫ୍ ଅଥରାଇଜେସନ୍ ପ୍ରଦାନ ପ୍ରକ୍ରିୟା ଇଏ ଆରମ୍ଭ ହୋଇସାରିଛି।
0: ଇତିହାସରେ ବର୍ଣ୍ଣିତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ଅଧୀନ ନଈରୀ ଗ୍ରାମ ନିକଟସ୍ଥ କାଙ୍କଣ ଶିଖରୀ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ମହା ଆଡମ୍ବର ସହକାରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀକ୍ଷେତ୍ରରେ ବଡ଼ଦାଣ୍ଡରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କାଙ୍କଣ ଶିଖରୀରେ ରଥଯାତ୍ରା ନିଆରା ଭାବେ ଚିଲିକା ହ୍ରଦ ମଧ୍ୟରେ ଥିବା ନୀଳ ଜଳରାଶିରେ ଅନୁଷ୍ଠିତ ହୋଇଥିଲା। 3 ଡଙ୍ଗାରେ ନନ୍ଦୀଘୋଷ, ତାଳଧ୍ୱଜ ଓ ଦର୍ପଦଳନ 3 ରଥ ନିର୍ମାଣ କରାଯାଇ ଗୋଟିଏ ରଜୁରେ 3 ରଥକୁ ବନ୍ଧାଯାଇ ସେଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବିଜେ କରାଇ ଚିଲିକା ଜଳରାଶିରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା। କାଙ୍କଣ କୁଦର ଚତୁଃପାର୍ଶ୍ୱର ଚିଲିକା ହ୍ରଦର ନୀଳ ଜଳରାଶିରେ ଠାକୁରମାନଙ୍କୁ ପରିକ୍ରମା କରାଯାଇ ନୀତିକାନ୍ତି ଅନୁଯାୟୀ ରଥଯାତ୍ରା କାର୍ଯ୍ୟ ସମାପନ ହୋଇଥିଲା। ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ 15ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଥିଲେ, କେବଳ ଗବେଷଣା ନୁହେଁ ବରଂ ଜାତୀୟ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶ ପ୍ରତି ନାଇଜରର ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ବିଜ୍ଞାନର ସାମର୍ଥ୍ୟ ହିଁ ଏହାର ସ୍ଥାୟୀ ସମାଧାନ ବାହାର କରିପାରିବ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ନାତକମାନଙ୍କୁ ସମ୍ବୋଧିତ କରି ଆଜି ଉତ୍ତୀର୍ଣ୍ଣ ହେଉଥିବା ଯୁବପିଢ଼ି ବିଜ୍ଞାନ, ଗବେଷଣା ଏବଂ ରାଷ୍ଟ୍ର ଗଠନ ପ୍ରକ୍ରିୟାରେ ବିଶେଷ ଅବଦାନ ରଖୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।
2: ଓଡ଼ିଶାକୁ ପୂର୍ବୀ ଭାରତ କି ଏଜୁକେସନ କ୍ୟାପିଟାଲ କି ରୂପ ମେ ଜାନା ଜାତା ହେ। ନାଇଜର କେ ସାଥ ଆଇଆଇଟି, ଏମ ଆଇଜର, ଆଇଆଇଏମ, ଟ୍ରିପଲ ଆଇଟି, ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକ୍ସ ଜୈସି ଅନୁଷ୍ଠାନ ଓଡ଼ିଶା କି ହାୟର ଏଜୁକେସନ ଓ ରିସର୍ଚ୍ଚ ଲ୍ୟାଣ୍ଡସ୍କେପ କୁ ମଜବୁତ କିଆ ହେ। ଜୈସେ ଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ନେ 1,00,000 କରୋଡ ରୁପୟା କା ରିସର୍ଚ୍ଚ ଡେଭଲପମେଣ୍ଟ ଓ ଇନୋଭେସନ ଫଣ୍ଡ ବନାଏ। ସ୍ୱାସ୍ଥ୍ୟ କ୍ଷେତ୍ର ମେ ରିସର୍ଚ୍ଚ କେ ଲିଏ ହମ ଓଡ଼ିଶା ଫାର୍ମା ଏଣ୍ଡ ବାୟୋଟେକ୍ ରିସର୍ଚ୍ଚ ଏଣ୍ଡ ଇନୋଭେସନ ସେଣ୍ଟର ଖୋଲନେ କେ ଲିଏ ନିର୍ଣ୍ଣୟ ଲିଏ ହେ। ଇସ୍କେ ସାଥ ଏକ ଆଇକନିକ ସାଇନ୍ସ ସିଟି, ଓଡ଼ିଶା ଷ୍ଟେଟ ଇନୋଭେସନ ମିଶନ, ଓଡ଼ିଶା ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର, ଷ୍ଟେଟ ଏଆଇ ମିଶନ ଜୈସେ କଇ ସାରି ଇନିସିଏଟିଭ ଲିଏ ଯାଇଙ୍ଗେ।
0: ଡେଙ୍ଗୁ ନିୟନ୍ତ୍ରଣ ଓ ନିରାକରଣ ମାସ ପାଳନ ଅବସରରେ ଏକ ସଚେତନତା ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବାବେଳେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଜଳ ଲାଗି କରିଥିଲେ। ଏସ୍ଆଇଆର୍ କାର୍ଯ୍ୟକ୍ରମ ତଦାରଖ ନିମନ୍ତେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ ତଥା ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ସମୀକ୍ଷା କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଆଉ କଣ କରିବି ଖାନା ହିଁ ମୁଁ ବସିକି ଏଇଠି ଭୂଜା ଚୋବ ଉଠେଇବି ଆଉ କଣ। ହଁ
1: ଏ ନବଘନ ଭାଇ ଜୁହାରେ ଜୁହାରେ।
0: କିଏ ଆଇଲ?
1: ମୁଁ ଜେମା ଅପା।
0: ଜୁହାରେ।
1: ମୁଁ ଆସିକି ପୁରା ବସିଛି।
0: ହଁ ଯେ କଣ କହୁଛ?
1: ତମେ ତ ବସିକି ବୁଟ ଚୋବଉଛ।
0: ବୁଟ?
1: ହଁ
0: ତମ ଡେଲା ଭଳିଆ କହୁଛ।
1: ଆଉ କିଏ ଦେଲା କି?
0: କିଏ ଦେଲା?
1: ମୁଁ ପୁରା ଏଇଠି ଥୋଇ ଦେଇକି ଯାଇଥିଲି।
0: ହଁ
1: ମାଗୁଣୀ ଡାକିଲା ପଳେଇଲି।
0: କୁଆଡେ ଯାଇଥିଲ?
1: ସେଇପଟକୁ ଯାଇଥିଲି। ମ
0: ସେଇପଟକୁ?
1: ହଁ
0: ପଇସା ପତ୍ର ହବ କି ତମ ଟ୍ରାକ୍ଟର କୁଆଡେ ଯାଇଥିବ ହିସାବ ରଖିବାକୁ ଯାଇଥିବ?
1: ନା ମୁଁ ସବୁବେଳେ ଖାଲି ସେଇ କଥା କହୁଛ।
0: ଆଉ କୋଉ କଥା କହିବି? ଜାଣିଲ ଟାଇଜଟା ଯାକ ଉପରେ ଜାଣିକି ବିପଦ ପଡିଲା।
1: କଣ ଆଉ କରିବା, ଯେତେବେଳେ ଆମେ ଚାଷୀ ବନ୍ଦୀ ଲୋକ, ଦୈବ ଦୁର୍ବିପାକ ଆସିବ, ବଢି ପାଣି ଆସିବ, ବର୍ଷା ଏମିତି ହବ, କେତେବେଳେ ପବନ ଧକାଇ ହେଇଯିବ, ସବୁଗୁଡା ଆମେ ସହିବା, ପୁଣି ଅଣ୍ଟା ସଳଖେ ଠିଆ
0: ହବା। ହଁ ସହିଲା? ତମେ ତ ଦୁଇପଦ କହିଦେଲ, ମୋ ପେଟ ପୁରିଗଲା, ଆଉ ସୋଟା ମୁଣ୍ଡ ହବ ସବୁ ବୁଝିଗଲା। ଆଉ କଣ?
1: ନା ନା ବୁଝିଲେ କେମିତି? ଆଉ ଟିକେ ବୁଝେଇ କହିବା।
0: କିଏ କହିବ?
1: ଆମେ କହିବା।
0: ଆମେ କହିବା
1: ଯେତେବେଳେ ଫସଲ ଗଣ୍ଡାକ କରିଛନ୍ତି, ଫସଲ କେତେବେଳେ କଣ ଉଜୁଡି ଯାଉଛି, ସେଥିପାଇଁ ଫସଲ ବୀମା ଯୋଜନା ବି ଅଛି, ଆମେ ମାନେ କରିଛନ୍ତି, ଶ୍ରୋତା ବନ୍ଧୁ ମାନେ ବି କିଛି କରିଛନ୍ତି, ଆଉ କିଛି କରିନାହାନ୍ତି। ଆଉ ଟିକେ ଯଦି କରିଦେବେ, ସେ କେତେବେଳେ ଯଦି ଦୈବ ଦୁର୍ବିପାକ ହେଲା, ପୁଣି ଭରଣା ହେଇଯିବ ତାଙ୍କ ଫସଲରୁ। ଆଉ
0: ପାଠ ଉପରକୁ ଆସୁନ।
1: ହଁ ଆସୁଛି।
0: କଣ ଆସୁଛ? ଇଆଡେ ସିଆଡେ ଖାଲି କଥା ବୁଲଉଛ। ପ୍ରଧାନମନ୍ତ୍ରୀ ଫସଲ ବୀମା
1: ଯୋଜନା, ଆମେ ଯଦି ଏଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେଇଥିବା, ଆମର ଯଦି କିଛି ଫସଲ କ୍ଷତି ହେଲା, ଯାହା କ୍ଷୟକ୍ଷତି ହେଇଥିବ, ଭରଣା ହେଇଯିବ।
0: ବୁଝିଲ? ଯୋଉ ସବୁ କଣ ବୀମା କମ୍ପାନୀ ମାନେ ଅଛନ୍ତି, ତାଙ୍କ ଲୋକମାନେ ଆସିବେ, ଏ ଯୋଉ କହନ୍ତି ସବୁ ବୁଲିବାଲିକି ଦେଖନ୍ତି।
1: ଏ ମାମୁନି ମତେ ଶିଖେଇଛି ସର୍ଭେ ସର୍ଭେ।
0: କି ଇଂଲିଶ ତମେ କହୁଛ ଆଜିକାଲି?
1: କହିବିନି ନା, ଝିଅଟି ପାଠ ପଢେଇଛି, ସିଏ ମତେ ଶିଖେଇ ଦଉଛି, ଭାରି ଭଲ ଲାଗୁଛି। କଥାରେ ଅଛି, ମା ହେଲେ ପାଠୋଇ, ଦେଶ ଯିବ ଆଗେଇ।
0: ମୋ ପାଠୋଇ ତମେ ଆମେ ଜାଣିନୁ, ଆଉ କଣ ରାତି ପାଇଲେ ତ ଅରିଘିତିଆ ସାଙ୍ଗରେ ଝଗଡା କରୁଛ, ମତେ ବସିକି ଏଠି ପାଠ ପଢେ।
1: ଝଗଡା କେତେବେଳେ କଲି? ଯଦି ମୁଁ ତାଙ୍କ ସାଙ୍ଗରେ ହାତ ବଟଉ ନଥାନ୍ତି, ଆଜି ତୁମ ଭାଇ ଏତେ ବାଟକୁ ଯାଇଥାନ୍ତେ କି? ଘର ଠାରୁ ବାହାର, ବିଲ ଠାରୁ ଖଳା, ସବୁଆଡେ ମୁଁ ହାତ ବଟଉଛି।
0: କିନ୍ତୁ ପାଠ ଟିକେ ବୁଝିବାର ରହିଲା।
1: କୋଉ ପାଠ ବା?
0: କୋଉ ପାଠ? ତେମେ ତ ଖାଲି ଆଇଲା ବେଳ ଠୋଉ ବକର ବକର ବକର ବକର ବକର ବକର ହଉଛ। ମୁଁ କଣ କହୁଥିଲି କହିଲ?
1: କଣ କହୁଥିଲ? ବୁଟ ଆଉ ଖାଉନ।
0: ମତେ କୋଉ ଖାଇବାକୁ ତର ଅଛି ନା, ତମେ କୋଉ ସମୟ ଦଉଛ?
1: ଏ ତମେ ପରା ଏମିତି ଆଖି ବୁଝିକି ଗୀତ ଶୁଣିଲା ଭିତରେ ଖାଇଦବ।
0: ବାସ ତମେ ତ ମନେ ପକେଇ ଦେଲ, ସଞ୍ଜ ଘଡି ପାଗ ଯେମିତିଆ। ମୁଁ ବି ଟିକେ ଭାରି ବ୍ୟସ୍ତରେ ଅଛି, ପଲ୍ଲୀ ଗୀତ ଟିକେ ଶୁଣିଲେ କେମିତି ହୁଅନ୍ତା?
1: ଆଉ ଭାରି ବଢିଆ ହବ।

0: ପହଞ୍ଚିଗଲେ ସେଇଟା ଗୋଟେ ଇଣ୍ଡିକେସନ, କିନ୍ତୁ ଆଜି ସେଇଟା ଆମର ବହୁତ କ୍ଷତି କରଉଛି। ତା ଛଡା ଆଉ ରହିଛି ବାଦାମୀ ପତ୍ରଚିତା ରୋଗ, ଏମିତି ବହୁତ ରୋଗ ରହିଛି ଯେଉଁଟାକି ଆମର ଧାନ ଫସଲକୁ ନଷ୍ଟ ପହଞ୍ଚଉଛି। ତାପରେ ଆମେ ଯେଉଁ ଧାନ ଚାଷ କରିବୁ ସେଥିରେ ଆମର ଚାରୋଟି ମୁଖ୍ୟ ଯେଉଁ ମୂଳ ମନ୍ତ୍ର, ସେଇ ମନ୍ତ୍ର ଆଧାରରେ ଯଦି ଆମେ ଚାଷ କରିବୁ ତାହେଲେ ନିଶ୍ଚିତରେ ଆମେ ଲାଭବାନ ହବୁ।
1: ସାର, ଏଇ ଯେଉଁ ଚାରୋଟି ମନ୍ତ୍ର କହିଲେ, ଏଇ ଚାରୋଟି ମନ୍ତ୍ର କଣ କଣ କହିଲେ?
0: ଯେଉଁ ଚାରୋଟି ମନ୍ତ୍ର ମୁଁ କହୁଛି, ସେ ଚାରୋଟି ମନ୍ତ୍ର ମୁଖ୍ୟତଃ ଆମେ ରୋଗ ପୋକ ନିୟନ୍ତ୍ରଣ ଯେଉଁ କରୁ ସେଥିରେ ଏଇ ଚାରୋଟି ମନ୍ତ୍ରକୁ ଆମେ ନିଶ୍ଚିତରେ ଫଲୋ କରିବା ଦରକାର। ପ୍ରଥମଟି ହେଲା ସଠିକ ଚିହ୍ନଟ, ସଠିକ ପଦ୍ଧତି, ସଠିକ ସମୟ ଆଉ ସଠିକ ପଦକ୍ଷେପ। ଏଇ ଚାରୋଟି ମନ୍ତ୍ରକୁ ଯଦି ଆମେ ଆପଣାଉଛୁ ତାହେଲେ ନିଶ୍ଚିତରେ ଆମେ ଲାଭବାନ ହବୁ।
1: ଆଜ୍ଞା, ସେଇ ଚାରୋଟି ମନ୍ତ୍ର ବିଷୟରେ ଆମର ଯେଉଁମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଟିକେ ପରାମର୍ଶ ଦିଅନ୍ତୁ, କେମିତି ସଠିକ ସମୟରେ ସେମାନେ ସାବଧାନ ହେବେ, ସଠିକ ପଦ୍ଧତି, ସଠିକ ସମୟ, ସଠିକ କେମିତି ସେମାନେ ଚିହ୍ନଟ କରିବେ ରୋଗ ପୋକକୁ, ସେ ବିଷୟ ଟିକେ ପରାମର୍ଶ ଦିଅନ୍ତୁ।
0: ମୁଁ କହିଲି ଯେ ପ୍ରଥମ ମନ୍ତ୍ରଟି ହେଲା କ'ଣ, ସଠିକ ଚିହ୍ନଟ କାହିଁକି କରିବା? ଆମ ପାଖରେ ଔଷଧ ଅଛି, ଆମେ ଔଷଧ ପକେଇଦେବୁ, ଚିହ୍ନିକି ଆମର କ'ଣ ଲାଭ ହବ? ଦେଖନ୍ତୁ, ରୋଗ ଆଉ ପୋକ ତଥା ଆମର ଯେଉଁ ନ୍ୟୁଟ୍ରିଏଣ୍ଟ ଡେଫିସିଏନ୍ସି, ଯେଉଁଠି ଆମର ଖାଦ୍ୟସାର ଅଭାବ ବା ଖାଦ୍ୟସାର ଅଧିକା ହେଲେ ଯାହା ସବୁ ଲକ୍ଷଣ ପରିପ୍ରକାଶ ହୁଏ ସେଗୁଡ଼ା ପ୍ରାୟ ବେଳେବେଳେ କ'ଣ ହୁଏ ନା ଗୋଟିଏ ଆଉ ଗୋଟିଏର ଅନୁପ୍ରକ ରହିଥାଏ। ତେଣୁ ସେ କ୍ଷେତ୍ରରେ ଆମକୁ ସଠିକ ଚିହ୍ନଟ କରିବା ଦରକାର ଯେ କେଉଁଥିପାଇଁ ଆମର ଏଇ ସମସ୍ୟା ଉପୁଜିଛି, ଏଟା ରୋଗ ପାଇଁ କି ଏଟା ପୋକ ପାଇଁ, ଏଟା ଆମର ଖାଦ୍ୟସାରର ଅଭାବ ପାଇଁ କି ଆମର ଖାଦ୍ୟସାର ଅଧିକ ହେଇଯିବା ପାଇଁ। ତେଣୁ ସେଥିରେ ଯେଉଁ ଆମର ଯେଉଁ ପୋକ ଚିହ୍ନଟ କରିବା, କେମିତି ଆମେ ଚିହ୍ନଟ କରିବା? ଦେଖନ୍ତୁ, ପ୍ରଥମ ଆମର ସେ ଯେଉଁ ପୋକ ଚିହ୍ନଟ କରିବାର ବିଭିନ୍ନ ପଦ୍ଧତି ରହିଛି, ସଦାବେଳେ ଆପଣ ମନେ ରଖିବା ଦରକାର, ସପ୍ତାହକୁ ଅତି କମ୍ରେ ଦୁଇଥର ଜମି ପରିଦର୍ଶନ କରିବା ଦରକାର। ଏବଂ ତା ଛଡା କ'ଣ, କୋଉ କୋଉ ଜିନିଷକୁ ଆପଣ ପର୍ଯ୍ୟବେକ୍ଷଣ କରିବା ଦରକାର? ପ୍ରଥମେ ପତ୍ରକୁ ଦେଖିବେ, କାଣ୍ଡକୁ ଦେଖିବେ, ଗଛ ମୂଳକୁ ଟିକେ ଅନେଇବେ, ତା ସହିତ ଶୀର୍ଷ ଭାଗକୁ ମଧ୍ୟ ଦେଖିବେ। ତା ଦ୍ୱାରା କ'ଣ ହବ, ଆବଶ୍ୟକ ହେଲେ ମନେ କରାଯାଉ ଆପଣ ସେଟା ଚିହ୍ନଟ କରି ନ ପାରୁଛନ୍ତି, ତାହେଲେ ସେଥିରେ କୃଷି ବୈଜ୍ଞାନିକକୁ ନିଶ୍ଚିତରେ ପରାମର୍ଶ କରିବା ଦରକାର। ଇଏ ଯେଉଁ ପଦ୍ଧତି ମୁଁ ଯେଉଁ କହୁଛି ଯେ କ'ଣ କ'ଣ ପଦ୍ଧତିରେ ଆମେ ରୋଗ ପୋକ ଚିହ୍ନଟ କରିବା, ସେଥିରେ ପ୍ରଥମ ପଦ୍ଧତି ହେଲା ନିୟମିତ କ୍ଷେତ୍ର ପରିଦର୍ଶନ କରିବେ। ସେଥିରେ କ'ଣ ନା, ସପ୍ତାହକୁ ଅତି କମ୍ରେ ଥରେରୁ ଦୁଇଥର ଜମିକୁ ବୁଲି ଫସଲ ଯାଞ୍ଚ କରିବା ଦରକାର। ଯେଉଁ ମୁଁ କହିଲି ବିଭିନ୍ନ ପତ୍ରର ଅଂଶ ଯେଉଁଗୁଡ଼ାକ, ଇଏ ଗଛର ଅଂଶ ଯେଉଁଗୁଡ଼ାକ, ପତ୍ରର ଉପର ଭାଗ, ତଳ ଭାଗ, କାଣ୍ଡ, ଫୁଲ ଏବଂ ଫଳକୁ ଭଲ ଭାବରେ ଆପଣ ଦେଖନ୍ତୁ। ଦ୍ୱିତୀୟ ପଦ୍ଧତି କ'ଣ ନା, କ୍ଷତିର ଲକ୍ଷଣ ଚିହ୍ନଟ କରିବେ କେମିତିଆ, ନା ପତ୍ରରେ ଯଦି ଛିଦ୍ର ଥିବ ତାହେଲେ ଜାଣିବେ ଯେ ହେଠି ଶୁକ ବା ଯେ କାଟରପିଲର କୁହନ୍ତି ସେ କାଟରପିଲରର ଆଟାକ୍ ହେଇଛି, ନହେଲେ ଗୁବୁରା ପୋକ ଯେଉଁଟା ବିଟିଲ ଆମେ କହୁଛୁ ସେ ବିଟିଲର ଆକ୍ରମଣ ହେଇଛି। ଏବଂ ପତ୍ର ଯଦି କୁଞ୍ଚି କୁଞ୍ଚି ଯାଇଛି ବା ହଳଦିଆ ରଙ୍ଗର ହେଇଯାଇଛି ତାହେଲେ ଆପଣ ଜାଣିବେ ସେଥିରେ ଯୋଉ ପୋକର ଆକ୍ରମଣ ହେଇଛି ବା ଧଳା ମାଛିର ଆକ୍ରମଣ ହେଇଛି ବା ଆମର ଦହିଆ ପୋକ ବା ଅଷ୍ଟପଦୀ ଯେଉଁଟାକୁ ଆମେ ମାଇଟ୍ କହିଥାଉ ସେ ମାଇଟ୍ର ଆକ୍ରମଣ ହେଇଛି। ଯଦି ଆମର କାଣ୍ଡରେ କିଛି ଛିଦ୍ର ହେଇଛି ତାହେଲେ ଆପଣ ଜାଣିବେ ସେଠି କାଣ୍ଡବିନ୍ଧା ପୋକ ଲାଗିଛି। ଏବଂ ଫ୍ରାଇସ୍ର କର୍ନେଲ ବା ଗ୍ରେ ସିଡ୍ ଯୋଉ ହେଇଛି ସେଥିରେ କ'ଣ ନା, ଫ୍ରୁଟ୍ର ଗ୍ରେନ୍ କଲରେସନ କି ଗ୍ରେନ୍ର ସମସ୍ୟା ଦେଖାଦେଇଛି। ତା ଛଡ଼ା ଆଉ ଗୋଟେ ପଦ୍ଧତି କ'ଣ ରହିଛି, ଯେ ଜନ୍ତା ଆମେ ଯୋଉ କହୁଛୁ ଯେ ବିଭିନ୍ନ ରକମ ଜନ୍ତା ବ୍ୟବହାର କରୁଛୁ ସେଥିରେ ପୋକକୁ ଆମେ ଆଟ୍ରାକ୍ଟ କରିଥାଉ, ସେଥିରେ କ'ଣ ନା ହଳଦିଆ ବା ନୀଳ ରଙ୍ଗର ଯେଉଁ ଷ୍ଟିକି ଟ୍ରାପ୍ ରହିଥାଏ ସେ ଷ୍ଟିକି ଟ୍ରାପ୍କୁ ଆମେ ବ୍ୟବହାର କରିଥାଉ, ଯେଉଁଥିରେ କି ଆମର ଧଳା ମାଛି ଯେଉଁଟାକି ଆପଣଙ୍କର ବିରି ମୁଗ ଏସବୁ ଆପଣଙ୍କର ବିଭିନ୍ନ ରକମର ସମସ୍ୟା ଦେଖାଦେଇଥାଏ, ଯୋଉ ପୋକ ଆମର ଯେଉଁଟା ବାଦାମୀ ଗୁଣ୍ଡି ପୋକ ହଉ ଏଫିଡ୍ ହଉ ସେଗୁଡ଼ା ସବୁ ସେଥିରେ ଆସିଥାନ୍ତି। ତା ଛଡ଼ା ଆଉ ଗୋଟେ ହେଉଛି କ'ଣ ନା, ସଙ୍ଗ ଆକର୍ଷଣ ଯନ୍ତ୍ର ଯେଉଁଟାକି ଆମେ ଫେରୋମୋନ୍ ଟ୍ରାପ୍ ବୋଲି କହିଥାଉ, ସେ ଫେରୋମୋନ୍ ଟ୍ରାପ୍ରେ କ'ଣ ନା ମାଇ ପୋକ ଯୋଉ ଭାବିକି ଅଣ୍ଡ୍ରା ପୋକ ସେଥିରେ ଆସିକି ପଡ଼ିଯାନ୍ତି, ତା ଦ୍ୱାରା କ'ଣ ହୁଏ ନା ଆମେ ଅଣ୍ଡ୍ରା ପୋକ କୋଉ ପୋକଟା ସେଠି ଆସିଲା ସେଇ ପୋକକୁ ଆମେ ଚିହ୍ନଟ କରିପାରିଥାଉ ଜନ୍ତା ବ୍ୟବହାର ଦ୍ୱାରା। ତା ସହିତ ଆପଣଙ୍କର ଆଲୋକ ଜନ୍ତା ଯୋଉ ରହୁଛି ସେ ଆଲୋକ ଜନ୍ତା ମାଧ୍ୟମରେ ଆମେ ବିଭିନ୍ନ ରକମ ପୋକକୁ ଆମେ ଆକର୍ଷିତ କରିଥାଉ, ଯେଉଁଗୁଡ଼ାକ ରାତିରେ ଯୋଉ ପୋକ ଗୁଡ଼ାକ ସବୁ ବାହାରନ୍ତି ସେଗୁଡ଼ାକୁ ଆମେ ଆଲୋକ ଜନ୍ତାରେ ଆକର୍ଷଣ କରିକି ଆମେ ତାକୁ ଆଇଡେଣ୍ଟିଫାଏ ବା ଚିହ୍ନଟ କରିଥାଉ।
1: ଏ ଭାଇ, ଏତେ ବଢିଆ କଥା ମହାଶୟ କହୁଛନ୍ତି, ଆଉ
2: ଆହୁରି କଥା ଅଛି।
1: ହଁ, ମୁଁ ଲେଖିକି ଟିକେ

0: ମଧ୍ୟ ଆମର ଟ୍ରାଇକୋଡର୍ମା ବୋଲି ଗୋଟିଏ ଆସେ, ସ୍ୟୁଡୋମୋନାସ୍ ବୋଲି ମଧ୍ୟ, ଯୋଉ ଆମର ବ୍ୟାକ୍ଟେରିଆ ଫଙ୍ଗସ୍, ତାକୁ ଆମେ ବ୍ୟବହାର କରିକି ମଧ୍ୟ ରୋଗକୁ ନିୟନ୍ତ୍ରଣ କରିଥାଉ।
1: ସଠିକ୍ ପଦକ୍ଷେପ ନେଇଥିବା ତାହେଲେ ଆମେ ଧାନ ଫସଲରୁ ରୋଗ ପୋକ ଦାଉରୁ ଆମେ ରକ୍ଷା କରିପାରିବା, ସେ ବିଷୟ ଟିକେ ପରାମର୍ଶ ଦିଅନ୍ତୁ। ସଠିକ୍ ପଦକ୍ଷେପ କ'ଣ?
0: ଦେଖନ୍ତୁ, ସଠିକ୍ ପଦକ୍ଷେପ ଯେତେବେଳେ ଆମର ପୋକର ସଂଖ୍ୟା ଆର୍ଥିକ ଦେହାଳି ସୀମା, ଯୋଉଟା ମୁଁ କହିଲି ଇକୋନୋମିକ ଥ୍ରେସୋଲ୍ଡ ଲେବଲ, ତା ଅତିକ୍ରମ କରିଗଲା, ସେ କ୍ଷେତ୍ରରେ ଆମକୁ ସଠିକ୍ ପଦକ୍ଷେପ ନେବା ପାଇଁ ପଡିବ। ଆମେ ଯଦି ସଠିକ୍ ପଦକ୍ଷେପ କ'ଣ, ସେହି ସମୟରେ ଆମକୁ ସଠିକ୍ ମାତ୍ରାରେ ଜୈବିକ କୀଟନାଶୀ କି ଆମର ରାସାୟନିକ କୀଟନାଶକ ଔଷଧ ତାକୁ ପ୍ରୟୋଗ କରିବା ଦରକାର, ଏବଂ ସେଇଟାକୁ ଆମେ ଯଦି ପ୍ରୟୋଗ କରିବୁ, କେମିତିଆ ପ୍ରୟୋଗ କରିବୁ, ସେଟାକୁ ସଠିକ୍ ମାତ୍ରାରେ, ସଠିକ୍ ପାଣିର ପରିମାଣ, ସଠିକ୍ ସ୍ପ୍ରେୟର ଏବଂ ସୁରକ୍ଷା ସାମଗ୍ରୀ ସହିତ ଆମେ ବ୍ୟବହାର କରିବା ଦରକାର। କାହିଁକିନା ଆମ ଦେଖନ୍ତୁ, ଯେତେବେଳେ ଇଏ ସବୁ ରାସାୟନିକ କୀଟନାଶକ ଔଷଧ ବ୍ୟବହାର କରୁଛୁ, ସେଥିରେ ଆମକୁ ସାବଧାନତା ଅବଲମ୍ବନ କରିବା ପାଇଁ ପଡିବ। ତେଣୁ ସେ କ୍ଷେତ୍ରରେ ଆମକୁ ମାସ୍କ ହଉ, PPE ମାନେ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ, ଯେଉଁଟାକି ଆପଣଙ୍କର ଏପ୍ରନ୍ ୟୁଜ୍ କରିବେ, ସେତେବେଳେ ଗଗଲ୍ସ ୟୁଜ୍ କରିବେ, ଆପଣଙ୍କର ଟୋପି ୟୁଜ୍ କରିବା ଦରକାର, ତା ସହିତ ଆପଣଙ୍କର ବଡିର କୌଣସି ଅଂଶ ଆପଣଙ୍କର ଏକ୍ସପୋଜ୍ ହେବା ଦରକାର ନୁହଁ ରାସାୟନିକ କୀଟନାଶକ ଔଷଧକୁ। ଯେ କୀଟନାଶକ ଔଷଧ ଯୋଉ ସୁରକ୍ଷିତ ବ୍ୟବହାର ପାଇଁ ମୁଁ ଏଠି କହିବି 5R ଯୋଉଟା କହିବି, 5 ସଠିକ୍ କ'ଣ, ଆର୍ କ'ଣ ରହିଛି, ସେଥିରେ ସଠିକ୍ କୀଟନାଶକ ବାଛନ୍ତୁ। ଦ୍ୱିତୀୟତଃ ହେଉଛି ସଠିକ୍ ମାତ୍ରାରେ ଆପଣ ବ୍ୟବହାର କରନ୍ତୁ, ଏବଂ ସଠିକ୍ ସମୟରେ, ଯେଉଁଟାକି ଇକୋନୋମିକ ଥ୍ରେସୋଲ୍ଡ ବା ଆର୍ଥିକ ଦେହାଳି ସୀମା ପହଞ୍ଚିଗଲା ପରେ ଆମେ ସ୍ପ୍ରେ କରିବା ଦରକାର, ଏବଂ ସଠିକ୍ ପଦ୍ଧତିରେ ଓ ଉପଯୁକ୍ତ ଯନ୍ତ୍ରରେ, ଆପଣଙ୍କର ଯୋଉ ନାପ୍ସାକ୍ ସ୍ପ୍ରେୟର ହଉ କି ଆପଣଙ୍କର ଅଲ୍ଟ୍ରା ଲୋ ଭଲ୍ୟୁମ୍ ସ୍ପ୍ରେୟର ହଉ କି ଆମର ଡ୍ରୋନ୍ ସ୍ପ୍ରେୟର ହଉ, ଯୋଉଠି ଯୋଉ ସ୍ପ୍ରେୟର ଉପଯୋଗ କରାଯାଇପାରିବ ସେଇଟାକୁ ଆପଣ ବ୍ୟବହାର କରନ୍ତୁ, ଏବଂ ସୁରକ୍ଷାକୁ ସର୍ବପ୍ରଥମେ ରଖନ୍ତୁ। ଆପଣଙ୍କର ଦେହ, ହାତ, ମୋଜା, ମାସ୍କ, ବୁଟ୍ ପିନ୍ଧନ୍ତୁ, ଲେବଲ ନିର୍ଦ୍ଦେଶ ପାଳନ କରନ୍ତୁ। ଯୋଉ ଆମର ଯୋଉ ଯାହା ବି ଔଷଧ ବ୍ୟବହାର କରୁଛନ୍ତି, ସେ ଔଷଧରେ ଗୋଟେ ଲେବଲ ଥାଏ, ତେଣୁ ସେ ଲେବଲକୁ ଭଲ ଭାବରେ ପଢ଼ନ୍ତୁ, ସେଥିରେ ଯାହା ସବୁ ନିର୍ଦ୍ଦେଶନାମାବଳୀ ରହିଛି ତାକୁ ନିଶ୍ଚିତରେ ପାଳନ କରନ୍ତୁ, ଏବଂ ଅମଳ ପୂର୍ବରୁ ନିର୍ଦ୍ଦିଷ୍ଟ ଅପେକ୍ଷା ସମୟ ଯାହା ବି ରହିଛି ତାକୁ ମାନନ୍ତୁ। ତେଣୁ ଇଏ ହେଉଛି ଆମର ଏକକୃତ ବା ସମନ୍ୱିତ ରୋଗ ପୋକ ନିୟନ୍ତ୍ରଣ ପାଇଁ ଇଏ ଯୋଉ 4 ମନ୍ତ୍ର ଆମର ଚାଷୀ ଭାଇ ଯଦି ଆପଣଙ୍କର ତାକୁ ଆପଣାଉଛନ୍ତି, ନିଶ୍ଚିତରେ ସେମାନେ ଲାଭାନ୍ୱିତ ହେବେ।
1: ଡକ୍ଟର ମହାପାତ୍ର, ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ମନକୁ ପାଇଲାଟି ମହାଶୟ, କେତେ ସୁନ୍ଦର ସୁନ୍ଦର ପରାମର୍ଶ ଆମକୁ ଦେଲେ।
2: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
1: ଆଉ ଥରେ ଧନ୍ୟବାଦ।
2: ଯେ ଯେ ମା ବାପା,
1: କଣ ହେଲା,
2: ବଜାର ବିଷୟରେ କିଛି ଜ୍ଞାନ ଅଛି ନା ନାହିଁ?
1: ହଁ, ଜ୍ଞାନ ଅଛି,
2: ଖାଲି ତମର ଜାଣିଲେ ହବ
1: ନା? ନା, ଆମ ଶ୍ରୋତା ବନ୍ଧୁ ବି ଜାଣିବେ,
2: ସାଧାରଣ ଲୋକ ବି ଜାଣିବେ।
1: ହଁ,
2: ବଜାର ଭାଉ ବିଷୟରେ କିଛି ସୂଚନା ଅଛି?
1: ହଁ, ନିଶ୍ଚିତ ଅଛି।
2: ତାହେଲେ ଶୁଣିବା।
1: ହଉ ତାହେଲେ।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
2: ସବୁ କଥା ହେଲା, ବର୍ଷା ଜାଣିକି ଟିକେ ଟିକେ ଛାଡିଛି।
1: ହଁ ଛାଡିଛି, ପୁଣି କେତେବେଳେ ଆସିକି ଦୂର ଦୂର କରି ଗାଳି ଦେଇ ପଳେଇ ଯାଉଛି।
2: କିନ୍ତୁ ବନ୍ୟା ପାଣି ଟିକେ ଛାଡିଛି।
1: ହଁ,
2: ତଥାପି ବି ମନରେ ଭୟ ଅଛି,
1: କେତେବେଳେ ପୁଣି ମାଡି ଆସିବ କହି ହଉଛି।
2: ତମେ ଟିକେ ଭଲ କଥା ଗୁଡାକ କହୁନ।
1: ହଁ, ଭଲ କଥା କହୁଛି, ଯଦି ଆମେ ଏଇ ବର୍ଷା ଛାଡିବା ସମୟରେ ଆମ ନିଜ ଦେହକୁ ଆମେ ନିଜେ ବୈଧ ହବା।
2: ଓ, ମୁଁ ସିଆଡେ ଯାଉନି।
1: ଆଉ କୁଆଡେ, ଅନୁଭୂତି କଥାଟିଏ ଅଛି ମ, ତାକୁ ଶୁଣିବାନି କି? ଜଣେ ଭଉଣୀ କେମିତି କଣ ଚାଷବାସ କରୁଛନ୍ତି, ଆସ ତାଙ୍କ ଠାରୁ ଶୁଣିବା, ତାପରେ କଥା ହବା।
2: ହଉ।
4: ସୁକାନ୍ତି ପଣ୍ଡା କହୁଥିଲି, କେନ୍ଦ୍ରାପଡ଼ା।

0: ଧରିକା ନଉଲିଆ ଛକରୁ ସବୁ ପ୍ରକାର ଗଛ ଲାଗିଛି, ଏଠି ଫଳ ଗଛ ଲାଗିଛି, ଫୁଲ ଗଛ ସବୁ ଲାଗିଛି, ବିଭିନ୍ନ ପ୍ରକାର କ୍ରୋଟନ ଗଛ ଲାଗିଛି, ପନିପରିବା ମଧ୍ୟ ଲାଗିଛି, ଆଗପଟରେ ଛୋଟିଆ ବଗିଚାଟେ ସେସବୁ ଫୁଲ ଗଛ ଲାଗିଛି, କ୍ରୋଟନ ଗଛ ସବୁ ଲାଗିଛି, ବାଡ଼ିପଟରେ ସମୁଦ୍ରମଣ୍ଡା ଗଛ, କଦଳୀ ଗଛ, ସଜନା ଗଛ, ତା ସହିତ ପିଜୁଳି ଗଛ, ଫୁଲ ସବୁ ଲାଗିଛି, କୁଣ୍ଡରେ ମଧ୍ୟ କିଛି କରିଛୁ ପନିପରିବା, ତା ସହିତ ଶାଗ, ଧନିଆ, କୋଶିଳା ଏସବୁ ହେଇଛି, ପନିପରିବା ମଧ୍ୟ କିଛି ଲଗେଇଛୁ କୁଣ୍ଡରେ।
1: କଣ ସବୁ ଫୁଲ ଗଛ ଲଗେଇଛନ୍ତି କୁହନ୍ତୁ?
0: ଆମର ତ ମନ୍ଦାର ପ୍ରାୟ 14-15 ପ୍ରକାର ମନ୍ଦାର ଫୁଟୁଛି, ବିଭିନ୍ନ କଲର, ଗୋଲାପ ମଧ୍ୟ 5-6 ପ୍ରକାର ଫୁଟୁଛି, ବ୍ରହ୍ମକମଳ ଫୁଟୁଛି, ଗୁଜୁରାତି ଗଛ ବି ଆମେ ଲଗେଇଛୁ, ଅଳେଇଚ ଗୁଜୁରାତି, ଡାଳିମ୍ବ, ବିଭିନ୍ନ ପ୍ରକାର ଗଛ ସବୁ ଲାଗିଛି। ଆଉ ତା ସହିତ ଆମେ ଯୋଉ ପନିପରିବା ତୋଳୁ, ଫୁଲ ତୋଳୁ, ସେ ବହୁତ ଭଲ ଲାଗେ ସବୁ।
1: ଆଉ ଯୋଉ ପନିପରିବା ଲଗେଇଛନ୍ତି ସେଥିରେ କିଛି ସାର ଦଉଛନ୍ତି?
0: ସାର ଟୋଟାଲି ୟୁଜ କରୁନା
1: ଆଜ୍ଞା,
0: ଆମର ଗୋବର ଖତ, 2 ବର୍ଷ ହେଇଗଲେ ଆମେ ମାଟି ଚେଞ୍ଜ କରୁ, ମାନେ ମାଟି ନୂଆ ମାଟି ଆଣି ପକଉ, ଆଉ ପରିବା ଚୋପା ସବୁ ତାକୁ ପକେଇକି ଗୋଟେ ଜାଲିଆ ତାକୁ ଖତ କରାଏ, ଆମ ବାଡି ଭିତରୁ ଯାହା ବାହାରୁଛି ଆମେ କେବେ ସାର ଦଉନା, ଆଉ ପିଡ଼ୁଆ।

0: ଭିତରୁ ଯାହା ବାହାରୁଛି ଆମେ କେବେ ସାର ଦଉନା, ଆଉ ପିଡୁଆ ଦିଆଯାଏ କୌଣସି ଯୋଉ ଫୁଲ ଫୁଲ ଗଛରେ ସବୁ ପିଡୁଆ ଦିଆଯାଏ କିଣା ହେଇକି ଆସିକି ସେଇଟା ଦିଆଯାଏ, କିନ୍ତୁ ସାର ଦିଆଯାଏନି। ବିଭିନ୍ନ ପ୍ରକାର ପାଚିଲା କଦଳୀ ହଉଛି ବାଡିରେ, ତାପରେ ଅମୃତଭଣ୍ଡା ହଉଛି, ସଜନା ଛୁଇଁ ହଉଛି, ସେଟା ସବୁ ବିନା ସାରରେ ଜିନିଷ ଆମେ ଖାଉଛୁ। ବାଇଗଣ ବି ମଧ୍ୟ ଗୋଲାପ ଗଛ ଆମର କୁଣ୍ଡରେ ଲାଗିଛି, ତଳେ ଅଳ୍ପ ଲାଗିଛି, କୁଣ୍ଡରେ ସବୁ ଲାଗିଛି। ଆମେ ପ୍ରତିବର୍ଷ ମାଟି ଚେଞ୍ଜ କରି ନୂଆ ମାଟି ପୁରେଇକି ଖତ ଫତ ଦେଇ ପିଡୁଆ ଦଉ। ଗୋଲାପ ଗଛରେ ସବୁବେଳେ ପିଡୁଆ ଦିଆଯାଏ। ଆମେ ଯୋଉ ଚାହା କରିକି ପିଉଛନ୍ତି ସେ ଯୋଉ ଛାଣିକି ଚାହାଟା, ତାକୁ ଧୋଇକି ଶୁଖେଇକି ଗୋଲାପ ଗଛରେ ବି ଦିଆଯାଏ। ଆଉ ପ୍ରତିବର୍ଷ ତାକୁ ଦୁଇ ଥର କଟା ହୁଏ। କାଗିଜି ଲେମ୍ବୁ ବି ହଉଛି, କମଳା ଲେମ୍ବୁ ବି ଅଛି, ପାନ ବି ମଧ୍ୟ ଲାଗିଛି, ବହୁତ ପାନ ହଉଛି।
1: ସୁକାନ୍ତି ଭଉଣୀ, ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
2: ପାଣିପାଗ ଜନିତ ଯୋଉ ସୂଚନାଟି ଅଛି ପୁଣି ତାକୁ ଦବା ନା ନାହିଁ?
3: ହଁ ଶ୍ରୋତା ବନ୍ଧୁ, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ନିର୍ଦ୍ଦିଷ୍ଟ କେତୋଟି ଜିଲ୍ଲାରେ ଘଡ଼ଘଡ଼ି ସହ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, ଏହିସବୁ ଜିଲ୍ଲାରେ 2-3 ସ୍ଥାନରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
2: ହଉ କଥା ଏତିକିରେ ଥାଉ, ପାଗ ଯେମିତିଆ ରହିଛି ଦିହ ପାକୁ ଯୋଗୁ ଥବା,
3: ପାଣିକୁ ଫୁଟେଇକି ପିଇବା,
2: ଉଷୁମ ଉଷୁମ ଖାଦ୍ୟ ଖାଇବା,
3: ଘର ଚାରିପଟ ପରିଷ୍କାର ପରିଚ୍ଛନ୍ନ ରଖିବା,
2: ମଶାରି ଟାଙ୍ଗିକି ଶୋଇବା,
3: ନିଜ ଦେହକୁ ନିଜେ ବୈଧ ହେବା,
2: ଆଉ ଯଦି କେତେବେଳେ ଦେହ ପା ଖରାପ ହେଇଯାଉଛି
3: ଡାକ୍ତରଖାନାକୁ ଯାଇକି ପରାମର୍ଶ ଡାକ୍ତରଙ୍କ ଠାରୁ ନବା, ଔଷଧ ଖାଇବା, ସୁସ୍ଥ ରହିବା, ଉଠିବା
2: ଉଠିବା
3: ହଁ
2: ହଉ ଯିବା।

0: ବେତାର ଧାରାବାହିକ ନାଟକ ଅମୃତର ସନ୍ତାନର ପ୍ରଥମ ଭାଗରେ ଆପଣମାନେ ସର୍ବୁସଂତାର ନିଜ ମାଟି ପାଇଁ ନିଜ କନ୍ଧିସ୍ଥାନ ପାଇଁ ଥିବା ଗଭୀର ଆକର୍ଷଣର କଥା ଶୁଣିଥିଲେ। ତା ମତରେ ସେ ଗୋଟିଏ ଭଲ ପ୍ରେତର ରୂପ ନେଇ ସର୍ବୁସଂତା ଭାବରେ ଜନ୍ମ ହୋଇଥିଲା। ତା ଦେହ ପୁରୁଣା ହେଲା, ତେଣୁ ସେ ଦେହ ଛାଡ଼ିବ, ପୁଣି ନୂଆ ଦେହ ଖୋଜିବ। ହେଲେ ସେ ନୂଆ ଦେହ ସେ ଖୋଜିବ ସେଇ ଗାଁରେ, ସେଇ ପରିବେଶରେ। କିନ୍ତୁ ସର୍ବୁସଂତାର ଭଲ ଡୁମା ବା ପ୍ରେତ ତାର ମୃତ୍ୟୁ ପରେ ସତରେ କ'ଣ ସେଇ ଗାଁରେ ନୂଆ ଦେହ ଖୋଜି ପାଇଲା?
1: ବୋଉ, ତୁଇ ପରା କନ୍ଦା କଳବାକୁ ବଣକୁ ଯାଇଥିଲୁ, ମାଟି କଳୁ କଳୁ ତତେ କ'ଣ ମଣିଷ ପିଲା ଘୁଡ଼ି ମିଳିଗଲା କି? ଲୋକ ବଣକୁ ଗଲେ କୁଟରା ପିଲା, ମାଙ୍କଡ ପିଲା, ନହେଲେ ଭାଲୁ ପିଲା ପାଉଛନ୍ତି, ହେଲେ ଆମର ବୋର କରମ ବଡ ତାକୁ ଗୋଟେ ମନୁଷ ପିଲା ମିଳିଗଲା।
2: ସବୁ ସିଏ ଦର୍ମୁଦର୍ତନି ରାକା ଦୟା
1: ଆମର ବାପା

0: ସାଥିଲା ନାତିକି ନାତୁଣି ଦେଖି ମରିଥାନ୍ତା।
1: କିସ ହେଲା? କିସ ପାଇଁ ମତେ ବାରି ଖାତାରେ ଟକେଇଲୁ?
2: ଆଜି ପିଲା ନା ହି ପଡ଼ଲା।
1: ପଡ଼ଲା ତ ପଡ଼ଲା, ମୁଁ କିସ କରିବି?
2: ଆଜି ଘର ଦୁଆର ଲିପା ପୁଛା ହେବ, ବାହାର କାମ ଲାଗବ।
1: ହେଲେ କିସ କହୁଛୁ, ଘର ଦୁଆର ମୁଇଁ ଲିପି ଦେବି?
2: ମୁଇଁ କିସି କଥା କହିଲି? ସବୁବେଳେ ମଦ ପିଇ ମାତିଲେ ତ ଚଳବ ନାଇଁ ନା।
1: ହେଲା ଦେଖେ, ଶୀତ ରାତି ସିଙ୍ଗା ପୁଙ୍କି ପୁଙ୍କି ମଞ୍ଚା ଉପରେ ଅନିଦ୍ରା ରହୁଛି, ଟିକେ ପକେଇଦେଲି ଆଖି ଜଳୁଛି।
2: କାମ ବାକି ଅଛି କେତେ, କି ବେଜୁଣୀକୁ ଡାକବାକୁ ହେବ, ଡିସାରିକୁ ପଚାରବାକୁ ହେବ, ନା ଇ ପଡିଛି ପିଲାର ନା ଦିଆଣି ହେବ। ତୁ ଯା ବେଜୁଣୀକୁ ଟିକେ ଡାକିଦେ।
1: ହଉ ମୁଁ ଯାଉଛି, ବେଜୁଣୀ ପାଖକୁ ଯାଉଛି।
2: ଡିସାରିଠୁ ଯୋଗ ମିଶା ଠିକ କରିକି ରହିବୁ। ଦେଖ ବାରିକୁ କହ, ମୋର ବାପା ଘର ଗାଁ ମିଟିଂ କୁ କବର ଦେବ, ଶୁଭ କାମରେ ମାମୁ ଘରକୁ କବର ପଠେଇବାଟା ବିଧି।
1: ହେଲା ହେଲା, ମୁଁ ବୁର୍ଷା ମୁଣ୍ଡା ବାରିକକୁ ପଠେଇ ଦେବି ତମର ଗାଁକୁ।
2: ଏ ପୁପୁଲିରେ ମିଶା ଦେଖା ଦର୍ଶନ ନାଇଁ ହୋ, ସେ କୁଆଡେ ଗଲା? ଦାଙ୍ଗଡି ପିଲା ଘର ଟିକେ ହେଲେ ଜଗତା ନାଇଁ କି?
1: ମୁଁ ଫସଲ କେତେ ଫସଲ ଜଗିବି ନା ଘରେ ତମର ନଣ୍ଡ ଜଗିବି?
2: ସେ କଥା ମୁଇଁ ତତେ କହିଲି କି? କି ପାଇଁ ସବୁବେଳେ ରାଟୁ ଆକା ହେଇ ଲାଗି ଥାଉଛୁ?
1: ମୁଇଁ ରାଟୁ ହେଉଛି ନା? ତୁଇ ପିଲା ହେଲା ପଛେ ମତେ କାଲି କେଦି ଦଉଛୁ? ହେ ପିଲା ହବା ଆଗରୁ ମିଶା ମତେ ସେମିତି କେଦୁଥିଲୁ? କିସ ମୋର ପୁଞ୍ଜନା ପାଞ୍ଚଟା ମାଇଜି ଅଛି
2: କି? ଆହୁରି ଆଣିବାକୁ ମନ ଅଛି କି?
1: ଯେତେବେଳେ ଦେଖ ଖାଲି କାମ କାମ କାମ କାମ।
2: ଅଣ୍ଡ୍ରା ପିଲା ଆଉ କିସ କାମ କରତା ନାଇଁ କି? ତୁଇ ଯା ବେଜୁଣୀ ପାଖକୁ ଯା, ମୁଇଁ ପିଲାକୁ ଜାମରି କନ୍ଦର ବୁଢ଼ୀ ପାଖରେ ଛାଡି ଦେଇକରି ଡଙ୍ଗରକୁ ଯିବି।
1: କିସ ପାଇଁ ଯିବୁ? କନ୍ଦା କଳିବାକୁ ଯିବୁ କି?
2: ତତେ ତ ଟାପରା ଆକା ଲାଗିଛି, ପିଲାଟାର ନାଇଁ ପଡିଛି ପୂଜା ହେବ। ଡଙ୍ଗର ପର୍ବତରୁ ରଙ୍ଗ ମାଟି ଆଣିବି, ଦଳା ମାଟି ଆଣିବି, ଆହୁରି ସିଆଳି ପତର ମିଶା ଆଣିବି।
1: ତୋର ଯୋଉଟା ଇଚ୍ଛା କର, ମୁଁ ବେଜୁଣୀ ପାଖକୁ ଯାଉଛି।
2: ଯା
3: ମତେ ଡାକିଲ ସାଉତା।
1: ତୁ କିଏ ଲୋ? ଆମର ଗାଁରେ ନୂଆ ଦିଶୁଛୁ।
3: ହେଦେ ମତେ ତମେ ଚିହ୍ନ କି? ମୁଇଁ ତମର ଗାଁ ବାରିକ ଭୁର୍ସା ମୁଣ୍ଡାର ବୁଆରି ସନା ଦେଇ।
1: ଓହୋ, ବାଲ ମୁଣ୍ଡାର ମାଇଜି କିଲ ତୁଇ?
3: ହଇ।
1: ତୁ କେବେ ଆଇଲୁ?
3: ବର୍ଷେ ପାଖ ପାଖ ହେଲା।
1: ତୋର ଗାଁ କୋଉଠି ନୁନି?
3: କେଲାର ଗାଁ ବାବୁ।
1: କୁଆଡେ ବାହାରୁଛୁ?
3: ହେଟି ଖଟିଆ ନେଲିନି।
1: ବୁର୍ଷା ମୁଣ୍ଡା ଘରେ ଅଛି କି?
3: ଥିବ ପରା, କହିଦେବି କି?
1: ହଁ ଟିକେ ଆମର ଶ୍ୱଶୁର ଘର ଗାଁ ମିଟିଂ କୁ ଯିବ, ମୋର ପୁଅର ନାଁ ଦିଆ ହଉଛି ତ, ଖବର ଦେବ।
3: ଓହୋ ଓହୋ, କହିଦେବି ବାବୁ।
1: ହଁ ବେଗି ପଠେଇଦେବୁ। ହେ
3: ଓ ବାବୁ,
4: ଦିଉଡୁ ସାନ୍ତା।
1: କିଏ ଲୋ?
4: କିସ ପାଇଁ ଖବର ଦେଲ? କିସ ନାଇଁ ପଡିଛି କି?
1: ଜାଣିଛୁ ତ?
4: ମୁଇଁ ଜାଣିବି ନାଇଁ। ସୁରବୁ ସାନ୍ତା ଡୁମା ଜନମ ହେଲା, ହାକିନା ହାକିନା ସାନ୍ତା ବେଜୁଣୀ ଆଉ ଦାଙ୍ଗଡି ନାଇ ଯେ ନାଟ କରି ବୁଲିବ ବଣେ ବଣେ, ହଁ କଲର ଧରିକି ବସବି, କିସ ଖାଇବାକୁ ଦେବି? କ୍ଷୀର ତ ନାଇଁ, ସରବୁ ଥିଲୁ ହାକିନା ହେଲୁ।
1: ହାକିନା ବୋଇଲେ ତ ଖାଇବାକୁ ନ ମିଳିବା ଲୋକ, ମୋର ପିଲାଙ୍କୁ ମିଶା ଖାଇବାକୁ ମିଳିବ ନାଇଁ କି? ଏମିତି ନା ମୋର ପିଲାକୁ କିସ ପାଇଁ ଦେଉଛି ବେଜୁଣୀ?
4: ମୁଇଁ ଗୋରୁ ବାହୁନି ବେଲେ ଆସବି, ଏବେ ଯାଉଛି ସାନ୍ତା।
5: ବେଜୁଣୀ ନାଚୁ ଥାଉ।
4: ପୂଜା ସାରିଲା, ଦେବତା ଖୁସି ଅଛି, ଦେଖୁନୁ ଏକା ତରକେ କେମିତି କୁକୁଡ଼ା ଟକ ଟକ କରି ଚାଉଳ ଟୁଙ୍କି ଦେଲେ। ଏଥର ନା ଦିଆ ହେବ, ମୁଇଁ ଗୁଟେ ଗୁଟେ ନା ଧରି ଚାଉଳ ପିଙ୍ଗିବି, ଯୋଉ ନା କହିଲା ବେଳେ ଚାଉଳ ମାଟିରେ ଟିଆ ହେବ।

ଶୁଣିଲେ ଧାରାବାହିକ ନାଟକ ଅମୃତର ସନ୍ତାନର ଦ୍ୱିତୀୟ ଭାଗ। ରଚନା କରିଥିଲେ ଗୋପୀନାଥ ମହାନ୍ତି। ବେତା ରୂପାନ୍ତର କରିଥିଲେ ଶ୍ରୀନାଥ ମିଶ୍ର। ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ।

0: ଆଜ୍ଞା ସଜ ମଉଜ ଜମା ବାସି ମଉଜ ନୁହଁ ପ୍ରତ୍ୟେକ ଗୁରୁବାର ରାତି 9:30 ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି ହାସ୍ୟରସର କାର୍ଯ୍ୟକ୍ରମ ସଜ ମଉଜ। ଏହି କାର୍ଯ୍ୟକ୍ରମରେ ଆମେ ସ୍ଥାନ ଦେଇଥାଉ ହସକଥା ମଜା କବିତା ଆଉ କୌତିକିଆ ପ୍ରଶ୍ନ। ତେବେ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଅନେକ ଶ୍ରୋତା ହସକଥା କିମ୍ବା କୌତିକିଆ ପ୍ରଶ୍ନ ଆଉ ମଜା କବିତା ପଠାଉ ନାହାନ୍ତି। ପୁଣିଥରେ ଆମେ ଅନୁରୋଧ କରୁଛୁ ଦୟାକରି ଆପଣମାନେ ହସକଥା ମଜା କବିତା ଆଉ କୌତିକିଆ ପ୍ରଶ୍ନ ନିଶ୍ଚୟ ପଚାରନ୍ତୁ, କିନ୍ତୁ କୌତିକିଆ ପ୍ରଶ୍ନ କେବଳ ଗୋଟିଏ ପଚାରନ୍ତୁ, କାରଣ ଉତ୍ତର ବହୁତ ଲମ୍ବା ହେଉଥିବାରୁ ସଜମଉଜରେ ହସକଥା ଆଉ ମଜା କବିତା ସ୍ଥାନ ପାଉନାହିଁ। ତେଣୁ ନିଶ୍ଚୟ ଚେଷ୍ଟା କରନ୍ତୁ ହସକଥା ମଜା କବିତା ଆଉ କୌତିକିଆ ପ୍ରଶ୍ନ ପଠାଇବା ପାଇଁ। ଆମର ମୋବାଇଲ ନମ୍ବର ହେଲା 9438268568। ତାହେଲେ ଆଉ ଡେରି କରିବାନି, ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ଆଜି ସଜମଉଜରେ ଅଛୁ ଆମେ ସମସ୍ତେ, ମାନେ ମୁଁ ରଞ୍ଜନ କୁମାର ବେହେରା,
1: ମୁଁ ଆଜ୍ଞା ଉଦୟ ଶଙ୍କର ଜାନେ,
2: ଆଉ ମୁଁ ସୁପ୍ରଭା,
3: ଆଉ ମୁଁ ମୃତ୍ୟୁଞ୍ଜୟ,
4: ଆଉ ମୁଁ ସୁଶୀଲ,
5: ମୁଁ ଲକ୍ଷ୍ମୀ ଦାସ ନାୟକ,
6: ଆଉ ମୁଁ ବର୍ଷାରାଣୀ।
0: ଆମ ତରଫରୁ ଆପଣ ସମସ୍ତଙ୍କୁ ତାହେଲେ ପ୍ରଥମେ ହସକଥାରୁ ଆରମ୍ଭ କରିବା। ସାଧାରଣତଃ ଗାର୍ଲସ ହଷ୍ଟେଲରେ ମାନେ ଝିଅମାନଙ୍କ ହଷ୍ଟେଲରେ କିଛି ଝିଅ ରାତି ସାରା ଶୁଅନ୍ତି ନାହିଁ, ବିଭିନ୍ନ କାରଣ ଯୋଗୁଁ ଶୁଅନ୍ତି ନାହିଁ। ତେବେ ଏଇ ଯୋଉ ଘଟଣା ବର୍ତ୍ତମାନ ଆମେ ଶୁଣିବା, ଦୁଇ ଜଣ ଝିଅ ପରସ୍ପର ମଧ୍ୟରେ କଥା ହେଉଛନ୍ତି, କାହିଁକି ଝିଅର ନିଦ ହେଇନି ସେ ସମ୍ପର୍କରେ କଥାବାର୍ତ୍ତା ଚାଲିଛି, ଆପଣମାନେ ଟିକେ ଶୁଣନ୍ତୁ।
5: ଆରେ ବର୍ଷା, କଣ ହେଲା, ମୁହଁ ଶୁଖିଲା ଶୁଖିଲା ଲାଗୁଛି?
7: କଣ, ରାତି ଯାକ ଶୋଇନି ମୁଁ, ଜମା ନିଦ ଲାଗୁଛି ପ୍ରବଳ।
5: କାହିଁକି?
7: ଏ ମଶା ଯାକ ଶୋଇବାକୁ ଦେଲେନି,
5: ମଶାବତୀ ଜାଳିଲୁନି?
7: ଆରେ ଜାଳିଥିଲି ପରା।
5: ତାପରେ?
7: ମଶା ମାନେ ବୋଧେ ଲାଇଟ୍ ରେ ବସି ମିଟିଂ କରୁଥିଲେ, ସେଥିପାଇଁ ବେଶୀ ଗୁଁ ଗୁଁ ହଉଥିଲେ।
5: ହଁ,

0: ଆଜ୍ଞା, ରୋଗ ହେଲେ ସାଧାରଣତଃ ଆମେ ଡାକ୍ତରଙ୍କ ପାଖକୁ ଯାଉ, ଆଉ ଡାକ୍ତର ଯାହା ପରାମର୍ଶ ଦେବେ, ଯାହା ଲେଖିକି ଦେବେ, ସେଇ ଔଷଧ ମେଡ଼ିକାଲ ଷ୍ଟୋରରୁ କିଣି ଆମେ ଖାଇଥାଉ, ଆଉ ଶେଷରେ ଦେହ ବି ଭଲ ହୁଏ। ବର୍ତ୍ତମାନ ଆମେ ସେମିତି ଏକ ମଜାଦାର କଥା ଶୁଣିବା ସଜମୌଜରେ, ଡାକ୍ତର ଆଉ ରୋଗୀଙ୍କ କଥାବାର୍ତ୍ତା।
1: ଆଜ୍ଞା।
0: ହଁ, କଣ ହେଲା?
1: ଆଜ୍ଞା, ମୁଁ ବୁଝିପାରୁନି ମୋତେ ହେଇଛି କଣ।
0: ଆରେ ତମେ ପରା ଆସିଥିଲ।
1: ହଁ, ଆସିଥିଲି।
0: ହଁ,
1: ଆପଣ ଯୋଉ ପ୍ରେସ୍କ୍ରିପ୍ସନ୍ ଦେଲେ, ସେ ପ୍ରେସ୍କ୍ରିପ୍ସନ୍ ନେଇକି ମୋ ମେଡିସିନ ଦୋକାନ ଗଲି।
0: ଆଚ୍ଛା।
1: ଆଉ ସେ କହିଲେ କଣ, ଏଇଠି ଯୋଉ ଲେଖା ହେଇଛି ଉପରେ ଯୋଉ ଔଷଧଟା, ସେଟା କାଇଁ ମିଳୁନି।
0: ଆରେ ମୁଁ ତମକୁ ବାରମ୍ବାର କହିଥିଲି, ମୋ ପାଖରେ ଯୋଉ ମେଡିକାଲ ଷ୍ଟୋରଟା ଅଛି ସେଇଠି ତ ଯାଇକି କିଣିବ, ସେଠି ମିଳିଯିବ। ତମେ ଏତେ ଆଡୁ କାଇଁ ବୁଲୁଥିଲ?
1: ନାଇଁ ସାର୍, ମୁଁ ଆପଣଙ୍କର ସେଇ ଦୋକାନ ଯାଇଥିଲି।
0: ହଁ,
1: ଆପଣ ଯୋଉ କହିଲେ ସାଇଡ୍ ଦୋକାନ,
0: ହଁ ହଁ,
1: ମୁଁ ସେ ଯାଇଥିଲି। ସେ କହିଲେ ଏଇ ଯୋଉ ଏକ ନମ୍ବର, ଏ ଦେଖନ୍ତୁ ଏଇ ପ୍ରେସ୍କ୍ରିପ୍ସନ୍ ଲେଖା ହେଇଛି, ଏଇ ଯୋଉ ଏକ ନମ୍ବର ଯୋଉ ଉପରେ ଅଛି, ଏକ ନମ୍ବର ଉପରେ ଯୋଉ ଅଛି, ଏଇ ଔଷଧଟା କାଇଁ ମିଳୁନି।
0: ଆରେ କଣ କହିବି, କିଛି ବୁଝିପାରୁନି। ତମେ ସେଇ ଯୋଉ ଉପରେ ଲେଖିଛି ସେଇଟାକୁ ତମେ ଯାଇକି ପଚାରିଲ?
1: ହଁ ହଁ, ସେ ସବୁ ଔଷଧ ଥିଲା। ମୁଁ କହିଲି ସେ ଉପରେ ଯୋଉ ଔଷଧ ଲେଖା ହେଇଛି ସେଇ ଔଷଧଟା ଦିଅ।
0: ବୁଝିଲ, ସେଇଟା ପ୍ରକୃତରେ ମୁଁ ଲେଖିନି।
1: ଆଉ କିଏ ଲେଖିଛନ୍ତି? ଆପଣ ତ ପ୍ରେସ୍କ୍ରିପ୍ସନ୍ ଲେଖିଲେ ପରା।
0: ଆରେ ସେଇଟା ହଉଛି, ଯେତେବେଳେ ତମକୁ ପ୍ରେସ୍କ୍ରିପ୍ସନ୍ ଲେଖୁଥିଲି, ମୋର ପେନ୍ଟା ଚାଲୁଛି କି ନାଇଁ ବୋଲି ପରୀକ୍ଷା କରୁଥିଲି, ଗାରଉଥିଲି।
1: ହେଟେ କି କଥା ସାର୍।
0: କଣ ହେଲା?
1: ସେଇ ଗୋଟେ ଔଷଧ ଚକ୍କରରେ ମୁଁ ଚାରିଟା ଦୋକାନ ବୁଲିଲି ସାର୍।
0: ହଁ
1: ହଁ, ଆଉ ଚାରିଟା ଦୋକାନ ବାଲା କଣ କହିଲେ
0: ଜାଣିଛନ୍ତି? କହିଲେ କଣ? କଣ କହିଲେ?
1: ଗୋଟେ ଦୋକାନ ବାଲା କହିଲା କାଲିକି ମଗେଇଦେବି, ମାନେ ଦେଖନ୍ତୁ ଆପଣଙ୍କର
0: ଭଲ କହିଲା। ତାପରେ
1: ଆଉ ଜଣେ କହିଲା ଏ କମ୍ପାନୀ ବନ୍ଦ ହେଇଯାଇଛି, ୟାର ବଦଳରେ ଆଉ ଗୋଟେ ଔଷଧ ଦେଇଦେବି କି ବୋଲି କହିଲା। ଦେଖନ୍ତୁ, ମାନେ ଆପଣଙ୍କର ସେଇ ପେନ୍ ଗାରେଇବା ଚକ୍କରରେ ମତେ ଦିଟା ଦୋକାନୀ ବେଲେ କଣ କହିଲେ ଶୁଣିଲେ ତ?
0: ଆଚ୍ଛା। ତାପରେ
1: ଆଉ ଗୋଟେ ଦୋକାନ ବାଲା କଣ କହିଲା, କଣ କହିବି ସାର, ଆଜିକାଲି ଏ ଔଷଧର ବେଶୀ ଡିମାଣ୍ଡ ଅଛି, ବ୍ଲାକରେ ମିଳୁଛି ବୋଲି କହିଲା ସାର୍। ହଁ, ଆଉ ଲାଷ୍ଟ ଯୋଉ ଦୋକାନ ପାଖକୁ ଗଲି ମୋ ମୁଣ୍ଡ ଘୁରିଗଲା ସାର୍।
0: କଣ କହିଲା?
1: ସେଇଟା ପାଇଁ ତ ଦୌଡ଼ି ଆସିଲି ଆପଣଙ୍କ ପାଖକୁ ଯେ ମତେ କଣ ହେଇଛି ବୋଲିକିରି।
0: ଆଚ୍ଛା ଆଚ୍ଛା।
1: ହଁ
0: ଆଚ୍ଛା, କଣ ହେଇଛି ବୋଲି କଣ କିଛି କହିନି ସେ?
1: କହିଲା ନା।
0: କଣ କହିଲା?
1: କହିଲା ଏଇଟା କ୍ୟାନ୍ସର ଔଷଧ, କାହାକୁ କ୍ୟାନ୍ସର ହେଇଛି ବୋଲି ପଚାରିଲା ସାର୍।
0: ତେଣୁକରି ମୋ ପାଖକୁ ଆଉ ଥରେ ଆସିଲ?
1: ହଁ, ଏମିତି କରିବେନି ସାର।
0: ନାଇଁ ନାଇଁ ନାଇଁ, ତମେ ବି ଭାରି ଚାଲାକ ଅଛ। ହଁ, ସଜମୌଜକୁ ଟିକେ ବ୍ରେକ୍ କରିବା, ଆଉ ବର୍ତ୍ତମାନ ଶୁଣିବା କୌତିକିଆ ପ୍ରଶ୍ନର ଉତ୍ତର। ଉତ୍ତର ଦେବା ପାଇଁ ଆମ ପାଖରେ ଅଛନ୍ତି ବଡ ଭାଇ ଉଦୟ ଶଙ୍କର ଜାନି।
2: ନୀଳାଚଳ ଭୋଇ ତାଳଗଜ ବଲାଙ୍ଗୀର ଜିଲ୍ଲାର ତାଙ୍କର ଏଇ ପ୍ରଶ୍ନ। ପ୍ରଥମ ପ୍ରଶ୍ନ ହେଲା, ପରୀକ୍ଷା ହଲରେ ସବୁଠାରୁ ବୁଦ୍ଧିମାନ ପିଲା କିଏ? ନୀଳାଚଳ ବାବୁ, ଆପଣ ଯେତେବେଳେ ପରୀକ୍ଷା ସରିଲା ପରେ ଆପଣ ଗେଟ୍ ପାଖରେ ଠିଆ ହେବେ, ଆପଣ ଦେଖିବେ ଯେଉଁ ପିଲା ପରୀକ୍ଷା ହଲ୍ ଭିତରୁ ହସି ହସି ବାହାରୁଛି ସେ ପିଲା ହେଉଛି ସବୁଠାରୁ ବୁଦ୍ଧିମାନ ବୋଲି ଆପଣ ଭାବନ୍ତୁ। କାହିଁ ବୋଲେ ଆପଣ ଜାଣିଛନ୍ତି ଯେ ମାନେ ହଁ କାଲି ଦେଖବା ନାହିଁ କି, ଯେମିତି ଚିନ୍ତା କରିକି ଯାଇଥିବ ତାର ମୁହଁଟା ନିଶ୍ଚୟ ଶୁଖି ଯାଇଥିବ। ତାପରେ ତାଙ୍କର ଅନ୍ୟ ପ୍ରଶ୍ନ ହେଲା, ଆଜ୍ଞା ଯଦି ଉପରେ ହେଲିକପ୍ଟର ଉଡ଼ୁଛି ଏବଂ ହଠାତ୍ ପେଟ୍ରୋଲ ସରିଗଲା, ସେଠାରେ ସେ କେଉଁଠାରେ ପେଟ୍ରୋଲ ପକାଇବ? ନୀଳାଚଳ ବାବୁ, ଆପଣଙ୍କର ସାଧାରଣ ଜ୍ଞାନ ଟିକେ ବଢ଼ାନ୍ତୁ। ଉଡ଼ାଜାହାଜ ହେଲିକପ୍ଟରରେ ପେଟ୍ରୋଲ ପଡ଼େ ନାହିଁ, ଗ୍ୟାସୋଲିନ୍ ପଡ଼େ, ସେଇ ପେଟ୍ରୋଲ ଭଳିଆ, କିନ୍ତୁ ପେଟ୍ରୋଲ ଠାରୁ ଆଉ ଟିକେ ହାଇ କ୍ୱାଲିଟିର, ଗ୍ୟାସୋଲିନ୍ ତାର ନାଁଟା। ହେଲେ କଥା ହେଉଛି କ'ଣ, ଆପଣ ଯେଉଁଟା ପଚାରିଲେ ସେଇଟା ବି ସତ କଥା, ଯଦି ଏମିତି ଉପରେ ସରିଗଲା ପେଟ୍ରୋଲ ବଦଳ ଆମେ ଗ୍ୟାସୋଲିନ୍ ଯଦି ଆମେ କହିବା, ତାହେଲେ ଡ୍ରାଇଭର ମାନେ କ'ଣ କରିବ? ହାତ ଯୋଡ଼ିଦେବା କଥା, ମହାପୁରୁ ଯାହା କରୁଛ କର। ତାପରେ ଯଦି ଶଗଡ଼ ଗାଡ଼ିରେ GPS ଲାଗିବ, ତାହେଲେ ସେଠି GPSଟା ଚାଳକର ମୁଣ୍ଡ ଉପରେ ଲାଗିବ ନା ଇଏ ବଳଦର ସିଂହରେ ଲାଗିବ ନା ବଳଦର ଲାଞ୍ଜରେ ଲାଗିବ ନା କେଉଁ ଜାଗାରେ ଲାଗିଲେ ଟିକେ ମାନେ ଭଲ ହେବ? ନୀଳଚଳ ବାବୁ, GPS ଆପଣ ଯୋଉଠି ଲଗାନ୍ତୁ, ଆପଣ ମୁଣ୍ଡରେ ଲଗାନ୍ତୁ, ଗୋଡ଼ରେ ଲଗାନ୍ତୁ, ଆଗରେ ଲଗାନ୍ତୁ, ପଛରେ ଲଗାନ୍ତୁ, କିଛି ଯାଏ ସେ ନାହିଁ, କିନ୍ତୁ କଥା ହେଉଛି କ'ଣ କି, ଆପଣ GPS କାହିଁକି ଲଗେଇବେ କି? ଆଜିକାଲି ସମସ୍ତଙ୍କ ହାତରେ GPS ଅଛି, ସମସ୍ତଙ୍କ ହାତରେ

0: ମାନେ ଆଜିକାଲି ମୋବାଇଲ ଧରିଲେ ଆପଣ ଯାହା ଆପଣ ଖୋଜିବେ, ଆପଣ ଯେଉଁ ଜାଗାକୁ ଯିବାକୁ ଚାହିଁବେ, ମାନେ ସେ ଜାଗା କେଉଁଠି ଅଛି ସର୍ଚ୍ଚ କରିବେ, ସବୁ ଆପଣ ଜାଣିପାରିବେ GPS ବାଟରେ। ତାହେଲେ ଏ ଥିଲା ତାଙ୍କର ପ୍ରଶ୍ନ। ହଉ ଠିକ୍ ଅଛି।
1: ଆଜ୍ଞା, ସଜମଜରେ ସବୁଥର ଭରି ଏଥର ମଧ୍ୟ ହସ କବିତା ଶୁଣିବା, ବ୍ୟଙ୍ଗ କବିତା ଶୁଣିବା। ଆଉ ପଢ଼ିଛନ୍ତି ବଡ ଭାଇ ଉଦୟ ଶଙ୍କର ଜାନୀ,
0: ଆଉ ପଠେଇଛନ୍ତି ଆଜ୍ଞା ଠାକୁର ମୁଣ୍ଡାରୁ ସବିତା, ମୟୂରଭଞ୍ଜ ଜିଲ୍ଲା। କବିତା ହେଲା ଆମ ଗାଁ। ଛୁଟିରେ ଯାଇଥିଲି ଗାଁକୁ ଆମର, ଛୁଟିରେ ଯାଇଥିଲି ଗାଁକୁ ଆମର, ଖରା ଛୁଟି
1: ଖରା ଛୁଟି
0: ଜଣାଉଛି ସଭିଙ୍କୁ ଟିକେ ଗାଁର ଖବର। ଗାଁରେ ଅଛନ୍ତି ଗରିବ ଲୋକ ବେଶୀ, କାହାରି ମନରେ ବେଶୀ ନାହିଁ ଖୁସି। ବୁଢା ବାପ ସକାଳୁ ହଳ କରି ଯାଏ, ଯବାନ ପୁଅଟା ଘୁଙ୍ଗୁଡ଼ି ମାରୁଥାଏ। ଶିକ୍ଷିତ ବୋଲି ସେ ମନେ ତା ଗର୍ବ, ମୂଲିଆ ଭଳି ବିଲରେ କିଆଁ କାମ କରିବ। ବୁଲୁଥାନ୍ତି ଟୋକା ଦଳ ପିନ୍ଧି ସୁଟ୍ ସାର୍ଟ, ଦେଖେଇ ହୁଅନ୍ତି କେତେ ଫିଟ୍ ଫାଟ୍। ଉଭେଇ ଗଲାଣି ଏବେ ଗାଁରୁ ରେଡିଓ, ପ୍ରତି ସପ୍ତାହରେ ପରା ସେଠି ଭିଡିଓ। ଗାଁର ଅବସ୍ଥା ଦେଖି ବଡ଼ ଦୁଃଖ ଲାଗିଲା, ବୁଝି ତ ହୁଏ ନା ଇଏ କି ଯୁଗ ହେଲା।
1: ବଢିଆ ବଢିଆ,
2: ଗାଁ ବି ଆଜିକାଲି ସହର
1: ହେଇଗଲାଣି। ବଢିଆ କବିତା, ଧନ୍ୟବାଦ ଦେବା। ବର୍ତ୍ତମାନ ଆମେ ସେମିତି ଏକ ମଜାଦାର କଥା ଶୁଣିବା ସଜମୌଜରେ, ଡାକ୍ତର ଆଉ ରୋଗୀଙ୍କ କଥାବାର୍ତ୍ତା।
3: ଆଜ୍ଞା।
0: ହଁ କଣ ହେଲା?
3: ଆଜ୍ଞା, ମୁଁ କାଲି ଫୋନ କରିଥିଲି, ମୋର ଚଷମାଟା କଥା କହିଥିଲି, ଟେଷ୍ଟ କଥା କହିଥିଲି ଟିକେ।
0: ଆପଣ ତ ମୋର ଯେ ଆସିଷ୍ଟାଣ୍ଟ ଅଛି, ସବୁ ଯାହା ଯାହା ପରୀକ୍ଷା,
3: ହଁ ମୋ ପରୀକ୍ଷା ନିରୀକ୍ଷା ସବୁ ହେଇଗଲା ହେଇଗଲା ସାର।
0: ମୁଁ ସେ କାଗଜଟା ଏବେ ଦେଖୁଥିଲି ଦେଖୁଥିଲି ଏବେ କାଗଜଟା।
3: ଆଜ୍ଞା।
0: ଆଖିର ଦୋଷ ଅଛି
3: ଅଛି
0: ଆଖିର ଦୋଷ ଅଛି ମାନେ ପଢିବା ପାଇଁ ଅସୁବିଧା ହଉଛି,
3: ପଢିବା ପାଇଁ ଅସୁବିଧା ହଉଛି।
0: ସେଥିପାଇଁ ଆପଣଙ୍କୁ ଚଷମା ଲଗେଇବାକୁ ପଡିବ।
3: ଆଚ୍ଛା, ଚଷମା?
0: ହଁ ନିହାତି ଭାବରେ ଚଷମା ଲଗେଇବାକୁ ପଡିବ।
3: ଚଷମା ଲଗେଇବି?
0: ହଁ, ଚଷମା
3: ଆପଣ ଚଷମା କରିକି ଦେବେ ସାର?
0: ବେସ୍ ବେସ୍, ଆପଣ ଏଇଠି ସବୁ ମିଳୁଛି, କାଚ ମିଳୁଛି, ତାର ଫ୍ରେମ୍ ମିଳୁଛି, ସବୁ ସିଆଡ଼େ 1200-1500 ଏମିତି କାଚ ସାଙ୍ଗରେ ହେଲେ ସେ 2000-3000 ହେଇଯିବ। ଆଉ ସେଇଟା ତ ଟିକେ
3: ନାଇଁ ଯେ, ମୁଁ ଚଷମା ଲଗେଇଲେ ପଢି ତ ପାରିବି ସାର।
0: ଆରେ କି କଥା, ଚଷମା ଲଗେଇଲେ କାଇଁ ପଢି ପାରିବେନି, ନିଶ୍ଚୟ ପଢିବେ ନା। ଆଉ
3: ନାଇଁ, ଏଇ କଥାଟା ଭଲ ହେଲା ସାର।
0: କଣ,
3: ଚଷମାଟା ଲଗେଇଲେ ମୁଁ ଯଦି ପଢି ପାରିବି? କଣ ନା, ମୁଁ ପାଠଶାଠ ପଢି ଜାଣିନି ସାର, ମୁଁ ପାଠଶାଠ ପଢିନି, ଜନ୍ମରୁ ପଢିନି,
0: ଜନ୍ମରୁ ପଢିଲ
3: ନାଇଁ। ସେୟା ମୁଁ ଭାବୁଛି ଚଷମାଟା ପିନ୍ଧିଲେ ହୁଏତ ମୁଁ ପଢିବି, ସେଟା ଗୋଟେ ଖୁସି ଖବର ଆପଣ ଶୁଣେଇଲେ। ଆଉ
1: ଆଜ୍ଞା, ବର୍ତ୍ତମାନ ଆମେ ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ଶୁଣିବା, କାହିଁକି ମାନେ ସଜମଜରେ ଆପଣମାନଙ୍କର ଦାବି ଥାଏ ବା ଡିମାଣ୍ଡ ଥାଏ ଯେ ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ଶୁଣିଲେ ଭଲ ଲାଗୁଛି। ତାହେଲେ ଶୁଣନ୍ତୁ ଏଇ ହସ କଥା।
4: ଦେଖିଲ କେତେ ଜୋରେ ବର୍ଷା ହଉଛି ଆଜି,
1: ଶୁଣିଲ? ତମର ଖାଲି କଥା, କାମ କିଛି ନାହିଁ।
4: ବର୍ଷାରେ କି କାମ କରିବ?
1: ଆରେ ଏଇ ଯୋଉ ବର୍ଷା ପାଗରେ ଗରମ ଗରମ ଚା ହେଲେ ଆଉ ଟିକେ ଭଲ ଲାଗିବ।
4: ଚା ସାଙ୍ଗରେ ପକୁଡି?
1: ପକୁଡି, କରେକ୍ଟ,
4: ମନର କଥା ଜାଣିଲି।
1: ଜାଣିଛୁ,
4: ହଉ ଚା ତ ଆଣିବି, ପକୁଡି ତ ଆଣିବି ଯେ, ଏ ଯୋଉ ଘଡ଼ଘଡ଼ି ବିଜୁଳି ମାରୁଛି ତାକୁ ଦେଖିକି ଗୋଟେ ପ୍ରଶ୍ନଟା ଆସିଲା
1: ତମ ମୁଣ୍ଡରେ।
4: ହଁ, ତମେ ତ ବିଜ୍ଞାନ ଶିକ୍ଷକ ପରା?
1: ହଁ, ଜାଣିକି ବାହାର ପରା ବିଜ୍ଞାନ ଶିକ୍ଷକ ବୋଲି।
4: ହଁ ଛାଡ଼, ତମ ପରା ବିଜ୍ଞାନ ଶିକ୍ଷକ, ମୋର ଗୋଟେ ପ୍ରଶ୍ନର ଉତ୍ତର ଦିଅ।
1: ଆଚ୍ଛା,
4: ତାପରେ ଚା ମିଳିବ।
1: ଆଚ୍ଛା କୁହ, ତମ ପ୍ରଶ୍ନ କଣ କୁହ।
4: ଏ ଯୋଉ ବର୍ଷା ହଉଛି, ତାପରେ ଯୋଉ ଘଡ଼ଘଡ଼ି ସହିତ ବିଜୁଳି ମାରୁଛି,
1: ଆଚ୍ଛା
4: ଜୋର ଚାର,
1: ହଁ ବିଜୁଳି ତ ମାରିବ,
4: ତ ବିଜୁଳି ମାରିବାର କାରଣଟା କଣ? ବର୍ଷା ତ ହେନ୍ତା,
1: ତମେ ଡରୁନ ତ?
4: ନା ବା, ଡର ଲାଗୁଛି ବୋଲି ତ ଆସିକି ଏଇଠି ବସିଛି, ନହେଲେ ଥାନ୍ତି ରୁମ୍ରେ। ବର୍ଷା ହଉଛି, ଘଡ଼ଘଡ଼ି ମାରୁଛି, ବିଜୁଳି ମାରିବାର ପ୍ରୟୋଜନଟା କଣ? ବର୍ଷା ତ ସେମିତି ହେଇଯାଇଥାନ୍ତା।
1: ଆଚ୍ଛା ଆଚ୍ଛା, ଏଇ ପ୍ରଶ୍ନ ତ? ଆରେ ଏଇଟା ହଉଛି ସହଜ ପ୍ରଶ୍ନ,
4: ସହଜ
1: ଆଉ।
4: ଆଚ୍ଛା କହିଲ,
1: ଉତ୍ତର ସିଧା ସିଧା, ତମେ ଜାଣିନ ଏ ଯୋଉ ବର୍ଷା ହେଲେ ବିଜୁଳି କାହିଁକି ମାରେ ଜାଣିଛ? ବିଜୁଳି ମାନେ ଇନ୍ଦ୍ର ଦେବତା ମାନେ ଟର୍ଚ୍ଚ ମାରିକି ଦେଖୁଛନ୍ତି।

0: ଯେ ବର୍ଷା ପାଣି କୋଉଠି କେତେ ପଡିଲା? ହଁ ହଁ, ସେ ଆକାଶରୁ ଟର୍ଚ୍ଚ ମାରୁଛନ୍ତି।
1: ମୁଁ ଚା ନେଇକି ଆସୁଛି।
0: ଆଜ୍ଞା, ଅନେକ ଦିନ ପରେ ଦୁଇ ଜଣ ସାଙ୍ଗ ହଠାତ୍ ଦେଖା ହେଇଗଲେ। ଦେଖା ହେଲା ପରେ ଯେମିତି କଥାବାର୍ତ୍ତା ହେବା କଥା ହେଲେ, କିନ୍ତୁ କଣ କଥାବାର୍ତ୍ତା ହେଲେ ଟିକେ ମନ ଦେଇ ଶୁଣନ୍ତୁ।
2: ଆରେ ରବି ଭାଇ।
3: ହଁ ରେ ଭାଇ, କହ କହ।
2: ଏତେ ଦିନରେ ଦର୍ଶନ, କୁଆଡେ କୁଆଡେ ପଳେଇ ଥାଉଛ? ଖାଲି
3: କଣ କରିବା, ଆଉ ବୁଲାବୁଲି ଟିକେ କରୁଛି
2: ହେଲା।
3: ଆଉ ଏବେ ନୂଆ ନୂଆ କରି ଟିକେ ଜିମ୍ ଯିବା ଆରମ୍ଭ କରୁଛି ପରା।
2: ହଁ ଜିମ୍,
3: ହଁ ଚାଲୁନୁ ମିଶିକି ଯିବା। ତୁ ହେଲେ ଆସେ, ମିଶିକି ଯିବା।
2: କଣ ହେଲା?
3: ଜିମ୍ ଯିବା।
2: ଜିମ୍
3: କଣ ହେଲା?
2: ମୁଁ ପୁରା ଫିଟ୍, ଦେଖୁନୁ ପୁରା।
3: ତୁ ପୁରା ଫିଟ୍? ଗୋଟେ କଥା କହିବେ ନା?
2: କଣ ହେବେ?
3: ତୁ ନାଇଁ କି ଜିମ୍ କୁ ଯିବୁ କଲେ ଜିମ୍ ବାଲା ଖୁସି ହେଇଯିବ?
2: ମୁଁ ଜାଣିଛି, ଫିଟ୍ ଲୋକକୁ ଦେଖିଲେ ପୁରା ସେ ମାନେ ଯିଏ ଟ୍ରେନର ଥିବ ସେ ଖୁସି ହେଇଯିବ।
3: ଏତେ ଫିଟ୍ ଅଛି। ଶୁଣେ ଶୁଣେ, କଣ ପାଇଁ ଖୁସି ହେଇଯିବ ଶୁଣେ? ତୁ ବେଶୀ ଖୁସି ହେଇଯା ନା, ତୋର ପେଟଟା ଯୋଉ ନାଇଁ କି, ତୋର ପେଟଟା ଦେଖିକିରି ସେ ପୁରା ଖୁସି ହେଇଯିବ ଯେ ଯାହା ହଉ ଗୋଟେ ନୂଆ କଷ୍ଟମର ମିଳିଗଲା ବୋଲି।
2: ହଁ କି ଏମିତି ହେଲେ ତତେ ଦେଖି ତ ଡବଲ ଖୁସି ହେଇଯିବ। ଡାକ୍ତର
3: ଡାକ୍ତର
2: ଡାକ୍ତର
3: ମତେ ଦେଖି ଖୁସି ହବ କି? ମୁଁ କଣ MBBS ଷ୍ଟୁଡେଣ୍ଟ ଭଳିଆ?
2: ନାଇଁ ନାଇଁ ନାଇଁ।
3: କଣ ହେଲା?
2: ତୁ ଏତେ ପତଳା ନାଇଁ କି? ପବନ ହେଲେ ଡାଇରେକ୍ଟ ଉଡି ଡାକ୍ତର ପାଖକୁ ପଳାଉ, ଆଉ କିଛି ଦରକାର ପଡ଼ିବନି।
0: ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଜଣେଇବେ। ଆଉ ଜଣେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ତାହେଲେ ବିଦାୟ ନଉଛୁ ଆଜିର ସଜମଜରୁ। ଆମେ ସମସ୍ତେ, ମୁଁ ରଞ୍ଜନ କୁମାର ବେହେରା,
4: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି,
5: ଆଉ ମୁଁ ସୁପ୍ରଭା,
6: ଆଉ ମୁଁ ମୃତ୍ୟୁଞ୍ଜୟ,
7: ଆଉ ମୁଁ ସୁଶୀଲ,
8: ମୁଁ ଲକ୍ଷ୍ମୀ ଦାସ ନାୟକ,
9: ଆଉ ମୁଁ ବର୍ଷାରାଣୀ।
0: ଆମ ତରଫରୁ ଆପଣ ସମସ୍ତଙ୍କୁ
10: ନମସ୍କାର।

ଶୁଣିଲେ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ଦେଶୀୟ ଗୀତ। ପ୍ରଥମେ ଶିଳ୍ପୀ ରଶ୍ମିତା ପାତ୍ର ଏବଂ ଲିଭିଂଷ୍ଟୋନ୍ ଖୋସଲା। ଗୀତ ରଚନା ଶିବଚରଣ ମିଶ୍ର।

ଶୁଣିଲେ କେତୋଟିଏ ଦେଶୀୟା ଗୀତ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ଭୀମସେନ ଯୋଶୀ। ରାଗ ସୁତ କଲ୍ୟାଣ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ହିରୋ ଚଳଚ୍ଚିତ୍ରରୁ, ଶିଳ୍ପୀ ରେଶମା, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଚୁପକେ ଚୁପକେ ଚଳଚ୍ଚିତ୍ରରୁ, ଶିଳ୍ପୀ ଲତା ମଙ୍ଗେସ୍କର, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଏଚ୍ ଡି ବର୍ମନ।

ଆଖିଓଁ କି ଝରକୋଁ ସେ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ହେମଲତା। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଥିଲେ ରବୀନ୍ଦ୍ର ଜୈନ। ଏଥର ଶୁଣିବା ଆପକେ ସାଥ ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ପରବର୍ତ୍ତୀ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ସାହିନୀଙ୍କ ଗୀତ ସଙ୍ଗୀତ ରବି। ଚଳଚ୍ଚିତ୍ର ଆଖେ

0: Further, the Prime Minister highlighted the importance of strengthening these small and economically disadvantaged weaving families to build a self-reliant country. Mr. Modi also appealed to the countrymen to purchase at least one handloom product, make a video about it, and share it across the country and the world so that the skill and craftsmanship of India's artisans receive global recognition. The National Handloom Day is observed every year on 7th of August to commemorate the Swadeshi movement launched on the same day in 1905. Civil Aviation Minister K. Ram Mohan Naidu has debunked the claim stating that the government plans to blend ethanol with aviation turbine fuel ATF are completely false and irresponsible. He said ethanol and sustainable aviation fuel are entirely different and should not be conflated. And that is the end of this news bulletin.
1: रिले करी प्रचार कलु आकाशवाणी दिल्ली रु आकाशवाणी जयपुर समय राति 11:10 बजे 10 मिनिट अधिवेशन शेष करिबा पूर्वरु आसंतकाली प्रचार हेबाकु थिबा कार्यक्रम संपर्क रे सूचना सुनंतु भक्ति गीतर कार्यक्रम वंदना सुनिबे सकाळ 6:00 बजे 5 मिनिट रे शिल्पी माने हेले जगन्नाथ पाणिग्राही निहारिका पटनायक गोपीनाथ महापात्र वीणापाणि पुरोहित एवं वेणुधर सुबुधि ରାମଚରିତ ମାନସ ପ୍ରଚାର କରିବୁ ସକାଳ 6:25 ସକାଳ 6:45 ଶୁଣିବେ ରିଞ୍ଜୁଡ଼ି କାର୍ଯ୍ୟକ୍ରମ ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ପ୍ରଫୁଲ୍ଲ କୁମାର ସାର୍କା ଏବଂ ସାଥୀ ସଂଯୋଗ ଶୁଣିବେ ସକାଳ 7:25 ବିଷୟ ରହିଛି ଭୋକାଲ୍ ଫର୍ ଲୋକାଲ୍ ହିନ୍ଦୀ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00 ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15 ପୂର୍ବାହ୍ନ 10:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଦିନ 12:30 ଏବଂ ଦିନ 1:20 ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ ଯୁବବାଣୀ ଶୁଣିବେ ଅପରାହ୍ନ 5:00 ଏଥିରେ ଶୁଣିବେ ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମ ଚୈତିଜହ୍ନ ପ୍ରଚାର କରିବୁ ଅପରାହ୍ନ 5:30 ଏଥିରେ ଶୁଣିବେ ସାକ୍ଷାତକାର କଦଲି ତାସ କଲେ କେନ୍ତାର କଲେ ଲାଭ ମିଲ୍ସି ସନ୍ଧ୍ୟା 6:15 ଶୁଣିବେ ଶୁଣିମା ହେଉ ଶ୍ରୀମଦ ଭାଗବତ ଶୁଣିବେ ସନ୍ଧ୍ୟା 6:20 ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 ରାତି 8:15 ଶୁଣିବେ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶିଳ୍ପୀମାନେ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା ଗୀତ ରଚନା କରିଛନ୍ତି ଅଶୋକ କୁମାର ପଟ୍ଟନାୟକ ସଙ୍ଗୀତ ବିଜୟ କୁମାର ସାମନ୍ତରାୟ ରାତି 9:30 ପ୍ରଚାର କରିବୁ ନାଟକ ଦଶମ ଗ୍ରହ ରଚନା ସୁଶୀଲ କୁମାର ମିଶ୍ର ପ୍ରଯୋଜନା ଉଦୟ ଶଙ୍କର ଚାନି ରାତି 10:30 ଶୁଣିବେ କେତୋଟି ଆଧୁନିକ ଗୀତ ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ସମୟ ରାତି